ଆକାଶବାଣୀ ଭବାନୀପାଟଣା, ଆଜି ଗୁରୁବାର 1948 ଶକାବ୍ଦ ଭାଦ୍ରବ ପାଞ୍ଚ ଦିନ 2026 ମସିହା ଅଗଷ୍ଟ ମାସର 27 ତାରିଖ। କାର୍ଯ୍ୟକ୍ରମ ଶୁଣୁଥିବା ଆମର ଅଗଣିତ ଶ୍ରୋତାବନ୍ଧୁମାନଙ୍କୁ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଚ୍ଚ ଏବଂ ଏଫ୍ଏମ୍ ମାଧ୍ୟମରେ 100.3 ମେଗା ହର୍ଚ୍ଚରେ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ସମୟ ବର୍ତ୍ତମାନ ସକାଳ 5:58 ତେପନ ସେକେଣ୍ଡ।

ଆକାଶବାଣୀ ଭବାନୀପାଟଣା ଆରମ୍ଭ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ କଣ୍ଠଶିଳ୍ପୀ ରୀତା ମିଶ୍ର, ଗୀତ ରଚନା କରିଛନ୍ତି ରଘୁନାଥ ରାଉତ। ହର ହର ମହାଦେବ, ଦେବ ଦେବ ମହାଦେବ, ତୁମେ ଗତି ତୁମେ ମୁକ୍ତି, ପରମ ବିଭୂତି ଶିବ।

ତୁମେ ମୋ ପ୍ରେମର ମଧୁପ, ମୋତେ ମୋ ସୃଷ୍ଟିର ଝଲକ। ତୁମେ ମୋ ଅରୂପ, ମୋତେ ମୋ ରୂପ, ମୋ ଆତ୍ମା କଳି ତୁମେ ମୋ ମହକ। ଏଥର ଶୁଣନ୍ତୁ ସଂଯୁକ୍ତା ତ୍ରିପାଠୀଙ୍କ ଗୀତରଚନାରୁ, ଗାଇଛନ୍ତି ଶିଳ୍ପୀ ଗଗନ ବିହାରୀ ସ୍ୱାଇଁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିର କଣ୍ଠଶିଳ୍ପୀ ହେଲେ ମୀନା ମହାପାତ୍ର। ଗୀତ ରଚନା କରିଛନ୍ତି ସଂଯୁକ୍ତା ତ୍ରିପାଠୀ। ମାୟାରେ ଜହର ସରୋବରେ ପ୍ରଭୁ ପଦ୍ମଟିଏ ମୋତେ କର, କୃପାର କଟାକ୍ଷ ପ୍ରେମର ଆଲୋକ ଢାଳି ଦେଇ ନିରନ୍ତର।

ଭକ୍ତି ଗୀତର କାର୍ଯ୍ୟକ୍ରମ ବନ୍ଦନା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣ କେନ୍ଦ୍ରର। ବନ୍ଦନା କାର୍ଯ୍ୟକ୍ରମରେ ଏଥରର ଶିଳ୍ପୀ ହେଲେ ଗଗନ ବିହାରୀ ସ୍ୱାଇଁ ଓ ମୀନା ମହାପାତ୍ର। ଗୀତ ରଚନା କରିଛନ୍ତି ସଂଯୁକ୍ତା ତ୍ରିପାଠୀ। ଶୂନ୍ୟ ଦେଶର ଶୂନ୍ୟ ବିଦେହୀ ଜୀବଟିଏ ଆସିଥାଏ, 84 ଲକ୍ଷ ଦ୍ୱାରରୁ ଗୋଟିଏ ଘରେ ବାସ କରି ରୁହେ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ଡକ୍ଟର ଅମୂଲ୍ୟ ମହାପାତ୍ରଙ୍କ ଗୀତ ରଚନାରୁ, ଗାଇଛନ୍ତି ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଜୟ ଦିନ ଜୟ ରାତି ଜୟ ଜୀବନ, ପ୍ରଭୁଙ୍କ ଡାକିଲୁ ନାହିଁରେ ମୃଢ଼ ମନ।

ଶୁଣୁଥିଲି ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। କଣ୍ଠଶିଳ୍ପୀମାନେ ଥିଲେ ରୀତା ମିଶ୍ର, ଗଗନବିହାରୀ ସ୍ୱାଇଁ, ମୀନା ମହାପାତ୍ର ଓ ବିଦ୍ୟୁତ୍ ପ୍ରଭା ପଟ୍ଟନାୟକ। ଆକାଶବାଣୀ ଭବାନୀପାଟଣ। ଏଥର ଶୁଣନ୍ତୁ ଚେତନା ଚିନ୍ତନ, ଉପସ୍ଥାପନ କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ସଂସାରରେ ଆମେ ସମସ୍ତେ ସୁଖର ସନ୍ଧାନ କରୁ। ଏହି ସୁଖର ସନ୍ଧାନ କରୁ କରୁ ସାରା ଜୀବନ ସରିଯାଏ। କେତେବେଳେ ସୁଖ ମିଳେ, ପୁଣି ମିଳେ ନା। ଯାହାକୁ ଆମେ ସୁଖ ବୋଲି ଭାବିଥାଉ ତାହା ପ୍ରକୃତରେ ବି ସୁଖ ହୋଇନଥାଏ, ସେ ଆଉ କ'ଣ ଗୋଟେ ହୋଇଥାଏ। ଆମେ ଖାଲି ତାକୁ ସୁଖ ବୋଲି ଭାବି ଦେଇଥାଉ। କିଏ ଧନ ସମ୍ପଦରେ ସୁଖ ଖୋଜେ, କିଏ କ୍ଷମତା ଅଧିକାରରେ ସୁଖ ଖୋଜେ, କିଏ ଭୋଗରେ ସୁଖ ଖୋଜେ, ଏମିତି କେତେ କ'ଣ। ଆଉ କେହି କେହି ଏସବୁ ଗୁଡ଼ିକୁ ଏକାଠି କରି ସେଥିରେ ସୁଖ ଖୋଜନ୍ତି। କିନ୍ତୁ ପ୍ରକୃତ କଥା ହେଉଛି ଏ ଭିତରୁ କୌଣସିଟି ମଧ୍ୟ ପ୍ରକୃତ ସୁଖ

0: କିଏ ଧନ ସମ୍ପଦରେ ସୁଖ ଖୋଜେ, କିଏ କ୍ଷମତା ଅଧିକାରରେ ସୁଖ ଖୋଜେ, କିଏ ଭୋଗରେ ସୁଖ ଖୋଜେ, ଏମିତି କେତେ କ'ଣ। ଆଉ କେହି କେହି ଏସବୁ ଗୁଡ଼ିକୁ ଏକାଠି କରି ସେଥିରେ ସୁଖ ଖୋଜନ୍ତି, କିନ୍ତୁ ପ୍ରକୃତ କଥା ହେଉଛି ଏ ଭିତରୁ କୌଣସିଟି ମଧ୍ୟ ପ୍ରକୃତ ସୁଖ ଏବଂ ସ୍ଥିର ସୁଖ ଦେଇପାରନ୍ତି ନାହିଁ। ଏସବୁଥିରୁ ଯାହା ବା ସୁଖ ମିଳେ ତାହା ଅସ୍ଥାୟୀ, ଅନେକ କ୍ଷେତ୍ରରେ କ୍ଷଣସ୍ଥାୟୀ ମଧ୍ୟ। ନିଜର ନାଭି ଗନ୍ଧରେ ମୁଗ୍ଧ ହୋଇ କସ୍ତୁରୀ ମୃଗଟିଏ ସେ ଗନ୍ଧ କେଉଁଠୁ ଆସୁଛି ବୋଲି ଏପଟ ସେପଟ ଖୋଜି ହେଉଥାଏ। ଆମେ ସବୁ ବି ସେଇମିତି ଏକ ଆନନ୍ଦର ସ୍ରୋତରୁ କଣାଟିଏ ହୋଇସାରିଛି ମଣିଷ। ସେଇ ଆନନ୍ଦ ସେ ନିଜେ, ତା ଭିତରେ ସେ ଆନନ୍ଦ ଅଛି, ତାକୁ ବାହାରେ ଖୋଜିଲେ ମିଳିବ କୁଆଡ଼ୁ। ଏଠି ଗୋଟିଏ ଉଦାହରଣ ନିଅନ୍ତୁ। ଧରନ୍ତୁ ଦୁଇ ଜଣ ସାଙ୍ଗ ହୋଇ ଯାଇଛନ୍ତି ସମୁଦ୍ର ଦେଖିବା ପାଇଁ। ଜଣେ ସାଙ୍ଗ ସମୁଦ୍ରକୁ ଦେଖି ବିହଳିତ ହେଲା, କେତେ ସୁନ୍ଦର ନୀଳ ଦିଗନ୍ତ ବିସ୍ତାରୀ ଜଳରାଶି ଦିଗନ୍ତରେ ଆକାଶ ସହ ମିଶିଛି, ଧଳା ଫେଣଗୁଡ଼ିକ ମୁଣ୍ଡରେ ମୁଣ୍ଡେଇ ଲହରୀ ପରେ ଲହରୀ ଆସି ମାଟିର ପାଦବନ୍ଦନା କରୁଛି, ଇତ୍ୟାଦି ଇତ୍ୟାଦି କେତେ କ'ଣ ଭାବିଯିବ। ଅନ୍ୟ ସାଙ୍ଗଟି ସେ ଯେତେବେଳେ ଭାବବିହ୍ୱଳ ହୋଇ ଏତେ କଥା କହିବ, ସେଗୁଡ଼ିକୁ କିଛି ଗ୍ରହଣ କରିବ ନାହିଁ, ବରଂ କହିବ ବିଜ୍ଞାନ ତ କହିଛି ପୃଥିବୀରେ ତିନି ଭାଗ ପାଣି, ସମୁଦ୍ରରେ ସେଗୁଡ଼ିକ ଭର୍ତ୍ତି ହୋଇ ରହିଛି, ଏତେ କଥା କ'ଣ ଭାବି ପକାଉଛୁ। ପ୍ରଥମ ସାଙ୍ଗଟିର ଯେଉଁ ଉପଲବ୍ଧି ତାହା ବାହାରେ ନାହିଁ, ତାହା ତା ଭିତରେ ଅଛି। ଉପରକୁ ଦେଖାଯାଉଥିବା ସମୁଦ୍ରଟି ଯଦି ଏକଥା ଥାଆନ୍ତା ତେବେ ଦୁଇ ସାଙ୍ଗ ତ ଏକା କଥା କହିଥାନ୍ତେ ବା ଭାବିଥାନ୍ତେ। ସେଇମିତି ଶାସ୍ତ୍ରୀୟ ସଙ୍ଗୀତକୁ, ନୃତ୍ୟକୁ ବୁଝିବା ପାଇଁ, ସେଥିରେ ଆନନ୍ଦ ପାଇବା ପାଇଁ ନିଜ ଭିତରେ ବି ସେ ପ୍ରକାର ରୁଚିବୋଧ ଥିବା ଆବଶ୍ୟକ। ଏହି ଭାବରେ ବିଚାର କଲେ ବାହ୍ୟ ଜଗତରୁ ଆମେ ଯେଉଁ ସୁଖ ସାଉଁଟିବାକୁ ଚେଷ୍ଟା କରୁ ତାହା ପ୍ରକୃତ ସୁଖ ବା ଆନନ୍ଦ ନୁହେଁ, ତାହା ତାର ଆଭାସ ମାତ୍ର। ମରିଚିକା ଦିଗ୍ବଳୟ ପରି ଯାହା ପାଖକୁ ଗଲେ ଦୂରକୁ ଘୁଞ୍ଚି ଘୁଞ୍ଚି ଯାଉଥାଏ ସବୁବେଳେ। ପ୍ରକୃତ ଆନନ୍ଦ ଏ ସବୁଥିରୁ କେବେ ବି ମିଳେ ନାହିଁ, କାରଣ ଆନନ୍ଦ ଥାଏ ଭିନ୍ନ ସ୍ଥାନରେ ଏବଂ ନିଜ ଅନ୍ତରରେ, ଆତ୍ମାରେ। ସେଥିପାଇଁ ବ୍ରହ୍ମର୍ଷି ଋଷି ଯାଜ୍ଞବଳ୍କ ନିଜ ସ୍ତ୍ରୀ ବ୍ରହ୍ମବାଦିନୀ ମୈତ୍ରେୟୀଙ୍କୁ ଉପଦେଶ ଦେଇ କହିଥିଲେ, ହେ ମୈତ୍ରେୟୀ, ସୁଖ ବାହାରେ ନାହିଁ, ଜୀବର ଅନ୍ତରରେ ଅଛି। ସ୍ୱାମୀ ଯେ ସ୍ତ୍ରୀକୁ ଭଲ ପାଏ ତାହା କ'ଣ ସ୍ତ୍ରୀର ସୁଖ ପାଇଁ? ସ୍ତ୍ରୀ ଯେ ସ୍ୱାମୀର ବାଟକୁ ଚାହିଁ ବସିଥାଏ ତାହା କ'ଣ ସ୍ୱାମୀର ସୁଖ ପାଇଁ? ବାପା ମା' ପୁଅକୁ ଝିଅକୁ ସ୍ନେହ କରନ୍ତି ତାହା କ'ଣ ପୁଅ ଝିଅ ଭଲ ପାଇବେ ବୋଲି? ତା ଛଡ଼ା ପୁଅ ଝିଅ ଯେ ବାପା ମାଙ୍କୁ ଭକ୍ତି କରନ୍ତି ତାହା କ'ଣ ବାପା ମାଙ୍କୁ ଖୁସି କରିବା ପାଇଁ? ଆଦୌ ନୁହେଁ, କାରଣ ଏଗୁଡ଼ିକ କରିବା ଦ୍ୱାରା ନିଜକୁ ଏକ ନିର୍ମଳ ଆନନ୍ଦ ମିଳେ। ସ୍ୱାମୀ ସ୍ତ୍ରୀକୁ ଭଲ ପାଇ ନିଜେ ଆନନ୍ଦ ପାଏ, ସ୍ତ୍ରୀ ବି ସେଇମିତି ସ୍ୱାମୀକୁ ଭଲ ପାଇ ନିଜେ ଖୁସି ହୁଏ, ନିଜକୁ ଭଲ ଲାଗେ, ଆନନ୍ଦ ମିଳେ ବୋଲି ଆମେ ଏସବୁ କରୁ। ନହେଲେ କେବଳ ଅନ୍ୟକୁ ଖୁସି କରିବା ପାଇଁ ସବୁବେଳେ ଏହା କରିବା ସମ୍ଭବ ହୁଅନ୍ତା ନାହିଁ। ଏହି ସବୁଥିରୁ ଗୋଟିଏ କଥା ବୁଝା ପଡ଼ୁଛି ଯେ ସୁଖ ବାହାରେ ନାହିଁ, ବିଷୟ ସମ୍ପଦରେ ନାହିଁ, ସୁଖ ଅଛି ଅନ୍ତରରେ ନିଜର ଆତ୍ମାରେ। ଆତ୍ମା ହିଁ ଆନନ୍ଦ ସ୍ୱରୂପ। କର୍ମକ୍ଷେତ୍ରରେ ମଧ୍ୟ ଆମକୁ ଦରମା ମିଳୁଛି, ଆମେ ଚାକିରି କରୁଛୁ, କାମ ନ କଲେ ନ ଚଳେ, ତେଣୁ କରିବାକୁ ହେବ, ଏହି ବିଚାର ରହିଲେ ଆନନ୍ଦ ମିଳିବ ନାହିଁ। ନ କଲେ ଗାଳି ଶୁଣିବାକୁ ହେବ, ତାହାକୁ ଖୁସି କରିବା ପାଇଁ ଏଇଟା କରିଦେବା ଦରକାର, ଏହି ଭାବନା ମଧ୍ୟ କେବେ ଆମକୁ ଆନନ୍ଦ ଦେବ ନାହିଁ। ଯିଏ ଯେଉଁ କାମରେ ନିଯୁକ୍ତ ହୋଇଛନ୍ତି ସେହି କାମଟିକୁ ଯଦି ଆନନ୍ଦ ମନରେ କରାଯାଏ ବା ସେଥିରେ ଯଦି ଆନନ୍ଦ ପାଇବାର ମାନସିକତା ନିଆଯାଏ ତେବେ କାମଗୁଡ଼ିକ ଭଲରେ ହେବ ଏବଂ କରୁଥିବା ଲୋକ ବି ଆନନ୍ଦ ପାଇବ, ଅବସନ୍ନତା ଆସିବ ନାହିଁ। ମଣିଷ ତ ଖାଲି ବସିପାରିବ ନାହିଁ, ବିଭିନ୍ନ କାମ କରିବ, ଏହିସବୁ କାମ କରି ସେଇଥିପାଇଁ ଅନ୍ତରାତ୍ମାର ପ୍ରେରଣା ଲାଭ କଲେ ସବୁ କ୍ଷେତ୍ରରେ ସେ ଆନନ୍ଦ ପାଇବ। ଆନନ୍ଦ ପାଇଁ ଇତସ୍ତତ ତାକୁ ବୁଲିବାକୁ ପଡ଼ିବ ନାହିଁ।
1: ଶୁଣୁଥିଲେ ଚେତନ ଚିନ୍ତନ, ଆକାଶବାଣୀ ଭବାନୀପାଟଣ। ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ପ୍ରଯୋଜନା କରିଛନ୍ତି ପ୍ରଫୁଲ୍ଲଚନ୍ଦ୍ର ବେହେରା ଓ ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ୍ଲଚନ୍ଦ୍ର ବେହେରା। କଣ୍ଠଶିଳ୍ପୀମାନେ ହେଲେ ମନ୍ମଥ ମିଶ୍ର, ଶରତ କୁମାର ନାୟକ, ଶୈଳଭମା ମହାପାତ୍ର, ସାଗରିକା ମହାନ୍ତି, ପଦ୍ମାବତୀ ଦ୍ୱିବେଦୀ ଓ ସୁହାସ ମହାନ୍ତି।

ସୁତ ସୌନକାଦି ଋଷିଙ୍କୁ ପୁରାଣଗୁଡ଼ିକର ସଂଖ୍ୟା, ସେଗୁଡ଼ିକର ସମାହାର, ବିଷୟ, ଶ୍ଳୋକ ସଂଖ୍ୟା, ପ୍ରୟୋଜନ, ପୁରାଣଦାନ ଓ ପୁରାଣ ପାଠର ମହିମା ଶୁଣାଇଛନ୍ତି। ସବୁ ପୁରାଣର ଶ୍ଳୋକ ସଂଖ୍ୟା 4 ଲକ୍ଷ, ତନ୍ମଧ୍ୟରୁ ଭାଗବତର ଶ୍ଳୋକ ସଂଖ୍ୟା 18 ହଜାର। ସ୍ୱୟଂ ଭଗବାନ ବିଷ୍ଣୁ ନିଜ ନାଭି କମଳରେ ଅବସ୍ଥିତ ବ୍ରହ୍ମାଙ୍କ ଉପରେ କରୁଣା କରି ଏହି ଶ୍ରୀମଦ୍ ଭାଗବତ ପ୍ରକାଶ କରିଥିଲେ। ବ୍ରହ୍ମା କହିଲେ ନାରଦଙ୍କୁ, ନାରଦଙ୍କଠାରୁ ପ୍ରାପ୍ତ ହେଲେ ବ୍ୟାସଦେବ, ବ୍ୟାସଙ୍କଠାରୁ ସୁକଦେବ, ସୁକଦେବଙ୍କଠାରୁ ସୁତ ରୋମହର୍ଷଣ, ରୋମହର୍ଷଣ ପୁତ୍ର ସୁତଙ୍କୁ ଶୁଣାଇଥିଲେ ଶ୍ରୀମଦ୍ ଭାଗବତ ଗ୍ରନ୍ଥସାର।

ମିନିଟ୍ରେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପ ପ୍ରଚାର କରିବୁ ଦିନ ଗୋଟେ 20 ମିନିଟ୍ରେ। ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲେସ୍ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଶୁଣିବି ଅପରାହ୍ନ 5ଟାରେ। ଯୁବବାଣୀ ଅପରାହ୍ନ 5:30 ଏଥିରେ ଶୁଣିବେ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ବିଜ୍ଞାନିକା। ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଜିଲ୍ଲା ହାଲଚାଲରେ ଶୁଣିବେ ଗଜପତି ଜିଲ୍ଲା ସମ୍ପର୍କରେ ରାତି 7:25। ଏହି କାର୍ଯ୍ୟକ୍ରମ ଦେହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନବାଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 7:30। ସମବେତ କଣ୍ଠରେ ଦେଶବନ୍ଦନ ରାତି 8:00। ରାତି 8:15 ହିନ୍ଦୀ ଭକ୍ତି ଗୀତ ଶିଳ୍ପୀ ମହମ୍ମଦ ରଫି। ସ୍ପୋର୍ଟସ୍ କେନ୍ ରାତି 8:30। ସ୍ପଟ୍ଲାଇଟ୍ ରାତି 9:16। ଏହି କାର୍ଯ୍ୟକ୍ରମ ଦେହ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ। ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ରାତି 9:30। ରାତି 10:00 ଶୁଣିବେ ଲୋକଗୀତ କ୍ରମରେ ଘୁମୁରା ଗୀତ ପରିବେଷଣ କରିବେ କାଶୀନାଥ ବିସି। ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସୁର ବାହାର ଶୁଣିବେ ରାତି 10:30। ପରିବେଷଣ କରିବେ ଉସ୍ତାଦ ଇମ୍ରତ ଖାନ। ଏଥିରେ ଶୁଣିବେ ରାଗ ମାଲକୋର୍ସ ଓ ମଧୁବନ୍ତୀ। ଏଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମକୁ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରିବେ। ଜାତୀୟ କ୍ରୀଡ଼ା ଦିବସ 2026 ପାଳନର ଅଂଶସ୍ୱରୂପ ମେରା ଯୁବା ଭାରତ ଦ୍ୱାରା ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ଆୟୋଜିତ ହେଉଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ଜିଲ୍ଲାର 2 ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିବେ। ଯୁବବର୍ଗଙ୍କୁ ଦେଶର କ୍ରୀଡ଼ା କ୍ଷେତ୍ର ସହ ଜଡ଼ିତ ହେବା ପାଇଁ ଏହି ଆଲୋଚନା ଏକ ପ୍ରତ୍ୟକ୍ଷ ମାଧ୍ୟମ ପ୍ରଦାନ କରିବ। ଓଡ଼ିଶାର 60 ଅନୁଷ୍ଠାନକୁ ଏଥିପାଇଁ ଚୟନ କରାଯାଇଛି। କ୍ରୀଡ଼ା କ୍ଷେତ୍ର ପାଇଁ ଆଗ୍ରହୀ ଯୁବଗୋଷ୍ଠୀ ଏବଂ ଭାରତୀୟ ଖେଳାଳି ଓ ପଦକ ବିଜେତାଙ୍କ ମଧ୍ୟରେ ସିଧାସଳଖ ବାର୍ତ୍ତାଳାପ ପାଇଁ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ନିକଟସ୍ଥ ଗୋଳାବନ୍ଧ ଧବଳେଶ୍ୱର ମନ୍ଦିର ପଡ଼ିଆରେ ନୂଆ ଗୋଳାବନ୍ଧ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଏବଂ ଛେଳିଗଡ଼ ପ୍ରକଳ୍ପର ବିସ୍ଥାପିତଙ୍କୁ ଜମି ପଟ୍ଟା ବଣ୍ଟନ କରିବେ। ଗୋଳାବନ୍ଧ ଅଞ୍ଚଳର ମତ୍ସ୍ୟଜୀବୀ ଏବଂ ନୋଳିଆ ପରିବାରଙ୍କ ଆର୍ଥିକ ତଥା ସାମାଜିକ ସ୍ଥିରତାକୁ ସୁନିଶ୍ଚିତ କରିବା ସହ ଛେଳିଗଡ଼ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ପରିବାରଗୁଡ଼ିକୁ ସେମାନଙ୍କର ବୈଧ

0: ଅଧିକାର ମିଳିପାରିବ ବୋଲି ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ କହିଛନ୍ତି। ନେପାଳରେ ଆକସ୍ମିକ ବନ୍ୟାରେ ଶତାଧିକ ଭାରତୀୟ ନିଖୋଜ ଥିବା ଜଣାପଡ଼ିଛି। ଏଥିରେ ଥିବା ଓଡ଼ିଶାର ସମ୍ଭାବ୍ୟ ବ୍ୟକ୍ତିବିଶେଷଙ୍କୁ ସହାୟତା ଯୋଗାଇ ଦେବା ଲକ୍ଷ୍ୟ ନେଇ ନୂଆଦିଲ୍ଲୀସ୍ଥିତ ଓଡ଼ିଶା ନିବାସଠାରେ ଏକ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ସ୍ଥାପନ କରାଯାଇଛି। ନୂଆଦିଲ୍ଲୀସ୍ଥିତ ରାଜ୍ୟ ସରକାରଙ୍କ ମୁଖ୍ୟ ଆବାସିକ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତି ପ୍ରକାଶ ପାଇବା ସହ ଟେଲିଫୋନ୍ ନମ୍ବର ଜାରି କରାଯାଇଛି। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ତଥା ଗହ୍ମାପୂର୍ଣ୍ଣମୀ ଆଜି ପାଳନ କରାଯାଉଛି। ଏଥିପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ରକ୍ଷାବନ୍ଧନ ସହ ଜଡ଼ିତ ଅନେକ ପୌରାଣିକ କାହାଣୀ ଏହି ପର୍ବର ଗୁରୁତ୍ୱ ବହନ କରିଥାଏ। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାର ଶ୍ରୀ ସିଦ୍ଧ ବଳଦେବଜୀଙ୍କ ଜନ୍ମୋତ୍ସବ ପାଳନ ପାଇଁ ମନ୍ଦିରରେ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଠାକୁରଙ୍କ ଜନ୍ମଦିନ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପରମ୍ପରା ଅନୁଯାୟୀ ସ୍ୱତନ୍ତ୍ର ନୀତିକାତି ଅନୁଷ୍ଠିତ ହୋଇଛି। 1,00,000 ତୁଳସୀରେ ନିର୍ମିତ ତୁଳସୀ ମାଳ ଓ ଶ୍ରୀଅଙ୍ଗ ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି କରାଯିବ। ଏଥିପାଇଁ ଗତ ସନ୍ଧ୍ୟାରେ ଏକ ବିଶାଳ ପଟୁଆର ତଥା ତୁଳସୀ ଯାତ୍ରା ମାଉସୀମା ମନ୍ଦିର ସମ୍ମୁଖରୁ ବାହାରି ବଡ଼ଦେଉଳରେ ପହଞ୍ଚିଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ମୋ ବସ୍ରେ ମହିଳା ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଯାତ୍ରାର ବ୍ୟବସ୍ଥା କରାଯାଇଛି। କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ସିଦ୍ଦିକ ଆଲାମ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଏବଂ କେନ୍ଦୁଝରରେ ଚଳାଚଳ କରୁଥିବା ଆମ ବସ୍ଗୁଡ଼ିକରେ ମହିଳା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେଉଛି। ମାଲକାନଗିରିରୁ ଭୁବନେଶ୍ୱରକୁ ଆସନ୍ତା 3 ତାରିଖରେ ସିଧାସଳଖ ବିମାନ ସେବା ଆରମ୍ଭ ହେବ। ପ୍ରାରମ୍ଭିକ ପର୍ଯ୍ୟାୟରେ 9 ଆସନ ବିଶିଷ୍ଟ ବିମାନ ମାଧ୍ୟମରେ ଏହି ବାଣିଜ୍ୟିକ ଉଡ଼ାଣ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି। ଟିକେଟ୍ ବୁକିଂ ପାଇଁ ଅନ୍ଲାଇନ୍ ପୋର୍ଟାଲ୍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ବିମାନ ସେବାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ଆନୁଷଙ୍ଗିକ ପ୍ରସ୍ତୁତି ଜାରି ରହିଛି। ବିମାନ ବନ୍ଦରର ରନ୍ୱେ ଏବଂ ସୁରକ୍ଷା ବ୍ୟବସ୍ଥାର ମକ୍ଡ୍ରିଲ୍ ସଫଳତାର ସହ ଶେଷ ହୋଇଛି। ଡେରାସ ସି ଫୁଡ୍ ପାର୍କକୁ ଅଧିକ ବିକଶିତ କରିବା ଏବଂ ରପ୍ତାନୀ ପାଇଁ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ମୂଲ୍ୟଯୋଗ କେନ୍ଦ୍ର ବିକଶିତ କରିବାକୁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଗୁରୁତ୍ୱ ପ୍ରଦାନ କରିଛନ୍ତି। ଗତକାଲି ଅପରାହ୍ନରେ ଏହି ସି ଫୁଡ୍ ପାର୍କକୁ ପରିଦର୍ଶନ କରି ବିଭିନ୍ନ ବ୍ୟବସ୍ଥାର ସେ ସମୀକ୍ଷା କରିଛନ୍ତି। ନୀଳ ଅର୍ଥନୀତିର ପଦକ୍ଷେପ ସ୍ୱରୂପ ଡେରାସ ସି ଫୁଡ୍ ପାର୍କକୁ ଅଧିକ ଉପଯୋଗ କରିବା ଲକ୍ଷ୍ୟ ନେଇ ମୁଖ୍ୟ ଶାସନ ସଚିବ ସମ୍ପୃକ୍ତ ଅଂଶୀଦାରଙ୍କ ସହ ଆଲୋଚନା କରିଛନ୍ତି। ଚଳିତ ବର୍ଷର ଦ୍ୱିତୀୟ ଚନ୍ଦ୍ରଗ୍ରହଣ ଆସନ୍ତାକାଲି ହେବ। ଭାରତୀୟ ସମୟ 6:53 ଗ୍ରହଣ ଆରମ୍ଭ ହୋଇ 11:22 ଶେଷ ହେବ। ତେବେ ଓଡ଼ିଶା ସମେତ ଭାରତରେ ଏହା ଦୃଶ୍ୟମାନ ହେଉ ନଥିବାରୁ ଚନ୍ଦ୍ରଗ୍ରହଣ ରୀତିନୀତି ପାଳନ କରାଯିବ ନାହିଁ। ପରିବେଶ ସନ୍ତୁଳନ ଦିଗରେ ହ୍ରଦର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ହ୍ରଦ ଦିବସ ପାଳନ କରାଯାଉଛି। ଜୈବ ବିବିଧତା ବଜାୟ ରଖିବା ଏବଂ ପ୍ରାଣୀ ସମ୍ପଦକୁ ପ୍ରାକୃତିକ ଆବାସ ସ୍ଥାନ ପ୍ରଦାନ କରିବାରେ ହ୍ରଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ହ୍ରଦ ପରିବେଶ ସଂରକ୍ଷଣ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2024 ଜାତିସଂଘ ଅଗଷ୍ଟ 27 ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ଗତବର୍ଷ ପ୍ରଥମ ଥର ପାଇଁ ଏହି ଦିବସ ପାଳିତ ହୋଇଥିଲା। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଏବଂ ଉତ୍ତର ଓଡ଼ିଶା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ନେଇ 14 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ମୟୂରଭଞ୍ଜ ଏବଂ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ରବିବାର କିମ୍ବା ସୋମବାର ବେଳକୁ ଏହା ଲଘୁଚାପରେ ପରିଣତ ହେବା ନେଇ ଅନୁମାନ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟରେ ଶୁଣନ୍ତୁ ଆଲୋଚନା ବିକିରଣ ଚିକିତ୍ସା। ଆଲୋଚନା କରିଛନ୍ତି ଡାକ୍ତର ଲୁସି ପଟ୍ଟନାୟକ।
2: କର୍କଟ ରୋଗୀଙ୍କ ସଂଖ୍ୟା ଏବେ ଦେଖାଯାଉଛି ଧୀରେ ଧୀରେ ବଢ଼ି ଚାଲିଛି। ଅନେକ ଲୋକ ମନେ କରୁଥିବେ ଯେ କର୍କଟ ରୋଗ ଏକ ଦୁର୍ଜୟ ରୋଗ, ଏହାର କୌଣସି ଚିକିତ୍ସା ନାହିଁ। କିନ୍ତୁ ଆଜି କର୍କଟ ରୋଗର ସଫଳ ଚିହ୍ନଟ ଓ ଚିକିତ୍ସା ଦ୍ୱାରା ହଜାର ହଜାର ରୋଗୀଙ୍କୁ ଅକାଳ ମୃତ୍ୟୁର ମୁଖରୁ ରକ୍ଷା କରାଯାଇପାରୁଅଛି। କର୍କଟ ରୋଗ ଚିକିତ୍ସା ପଦ୍ଧତିମାନଙ୍କ ମଧ୍ୟରୁ ସବୁଠାରୁ ସଫଳ ପଦ୍ଧତି ହେଉଛି ରେଡିଓଥେରାପି, ଯାହାକୁ କୁହାଯାଏ ବିକିରଣ ଚିକିତ୍ସା। ଆଜିକାଲି କୁହାହେଉଛି ରେଡିଏସନ୍ ଅଙ୍କୋଲୋଜି ବା ବିକିରଣ କର୍କଟ ଚିକିତ୍ସା। ଆୟୋନାଇଜିଂ ରେଡିଏସନ୍ର ସାହାଯ୍ୟରେ କର୍କଟ ରୋଗର ମାରାତ୍ମକ ଜୀବକୋଷଗୁଡ଼ିକ ନଷ୍ଟ କରି କର୍କଟ ଚିକିତ୍ସା କରାଯାଏ। ଏହି ତେଜସ୍ମିୟ ବିକିରଣ

0: ଉପକରଣ ସାହାଯ୍ୟରେ ଚିକିତ୍ସା ସମ୍ବନ୍ଧୀୟ ଫଟୋ ଉଠାଯାଇ ରୋଗର ନିଦାନ କରାଯାଇଥାଏ। ଏହି କୌଶଳକୁ ରେଡିଓଲୋଜି କୁହାଯାଏ। ରେଡିଓଲୋଜି ଓ ରେଡିଓଥେରାପି ଦୁଇଟି ଯାକ ସମ୍ପୂର୍ଣ୍ଣ ଅଲଗା ପଦ୍ଧତି ଓ ଏହାର ଉପଯୋଗିତା ମଧ୍ୟ ଭିନ୍ନ ଭିନ୍ନ। ତେଜସ୍ମୀୟ ବିକିରଣ ଚିକିତ୍ସା କର୍କଟ ରୋଗର ସାମଗ୍ରିକ ଚିକିତ୍ସା ପ୍ରଣାଳୀର ଅବିଚ୍ଛେଦ୍ୟ ଅଂଶ, ଯାହା ବିନା କର୍କଟ ରୋଗର ଚିକିତ୍ସା ଅସମ୍ପୂର୍ଣ୍ଣ। ଏହି ବିକିରଣ ଚିକିତ୍ସାର ବହୁ ଉଦ୍ଦେଶ୍ୟ ଓ ଚରଣ ରହିଛି, ଯଥା ପ୍ରଥମ ହେଲା ରୋଗ ପ୍ରତିକାର ବ୍ୟବସ୍ଥା ବା କ୍ୟୁରେଟିଭ୍ ଇଣ୍ଟେଣ୍ଟ। କୌଣସି ଶଲ୍ୟ ଚିକିତ୍ସା ନକରି ବା ଯେଉଁଠାରେ ଶଲ୍ୟ ଚିକିତ୍ସା କରିହୁଏ ନାହିଁ, ସେଠାରେ କେବଳ ବିକିରଣ ଦ୍ୱାରା କର୍କଟ ରୋଗର ପ୍ରତିକାର ପାଇଁ ତେଜସ୍ମୀୟ ରଶ୍ମି ଚିକିତ୍ସା ବ୍ୟବହାର କରାଯାଏ। ଦ୍ୱିତୀୟ ହେଲା ଶଲ୍ୟ ଚିକିତ୍ସା ପରବର୍ତ୍ତୀ ଚିକିତ୍ସା, ଯେଉଁଠାରେ ରୋଗୀର ଶଲ୍ୟ ଚିକିତ୍ସା ହୋଇସାରିଥାଏ ସେ କ୍ଷେତ୍ରରେ ପରବର୍ତ୍ତୀ ସମୟରେ ରଞ୍ଜନ ରଶ୍ମି ଦ୍ୱାରା ଅତ୍ୟଧିକ ମାରାତ୍ମକ କୋଷିକାକୁ ନଷ୍ଟ କରିଦିଆଯାଏ। ତୃତୀୟ ହେଲା ଯନ୍ତ୍ରଣା ଲାଘବକାରୀ ଚିକିତ୍ସା, ବହୁ ସମୟରେ ଚତୁର୍ଥ ଅବସ୍ଥାରେ ପହଞ୍ଚିଥିବା ଓ ହାଡ଼କୁ ସଂକ୍ରମିତ କରିଥିବା କର୍କଟ ରୋଗରେ ରୋଗ ଉପଶମ କରିବାକୁ ଥିଲେ ରୋଗୀର ଅସହ୍ୟ ଯନ୍ତ୍ରଣାର ଉପଶମ ପାଇଁ ରଞ୍ଜନ ରଶ୍ମି ଚିକିତ୍ସାର ପ୍ରୟୋଗ ହୋଇଥାଏ। ଚତୁର୍ଥରେ ହେଲା ହେମୋଷ୍ଟାଟିକ୍ ବିକିରଣ ଚିକିତ୍ସା ବା ହିମୋଷ୍ଟାଟିକ୍ ରେଡିଓଥେରାପି। କେତେକ କର୍କଟ ଯଥା ଗର୍ଭାଶୟ ମୁଖ କର୍କଟ, ମଳଦ୍ୱାର ବା ମୁଖ ଗହ୍ୱର କର୍କଟ, ରୋଗୀ ଅତ୍ୟଧିକ ରକ୍ତକ୍ଷରଣର ଶିକାର ହୁଏ, ଯାହା ପାରମ୍ପରିକ ଚିକିତ୍ସାରେ ଆୟତ ହୁଏ ନାହିଁ। ଏହି ସ୍ଥଳରେ ଗର୍ଭାଶୟର କର୍କଟ ସ୍ଥାନ ଯଥା ଗର୍ଭାଶୟର ମୁଖ ବା ଗର୍ଭାଶୟ, ମୁଖ ଗହ୍ୱର, ଗଳା, ଟନ୍ସିଲ୍ ଓ ଗଳାଯନ୍ତ୍ର, ମଳଦ୍ୱାର, ଅସ୍ଥି ବା ହାଡ଼ ଓ ମାଂସପେଶୀର କର୍କଟରେ ଆକ୍ରାନ୍ତ ହୋଇଥିବା ସମୟରେ ତେଜସ୍ମୀୟ ରଶ୍ମି ଦ୍ୱାରା ଚିକିତ୍ସା କରାଯାଏ। ଏହି ବିକିରଣର ମାତ୍ରା ଗ୍ରେ ଦ୍ୱାରା ମାପାଯାଏ, ଯାହାକି 5 ସପ୍ତାହରୁ 6 ସପ୍ତାହ ମଧ୍ୟରେ ପ୍ରାୟ 50-60 ଗ୍ରେ ପର୍ଯ୍ୟନ୍ତ ଦିଆଯାଏ। ଏହିଭଳି ସମୟରେ ଅନ୍ତରରେ ଦେଲେ ତାହା ଟ୍ୟୁମର କୋଷିକାକୁ ନଷ୍ଟ କରିଥାଏ ଓ ସାଧାରଣ କୋଷିକାଗୁଡ଼ିକ ରଞ୍ଜନ ରଶ୍ମି ପ୍ରଭାବରୁ ମୁକ୍ତ ହୋଇଥାନ୍ତି। ଏହି ଚିକିତ୍ସାର ପାର୍ଶ୍ୱ ପ୍ରତିକ୍ରିୟା ଭାବେ ତତ୍କ୍ଷଣାତ୍ 90 ଦିନ ମଧ୍ୟରେ ଦେଖାଯାଏ। ସେଥିରେ ବାନ୍ତି ଅନୁଭବ, ଚର୍ମରେ କଳାଦାଗ, ଲାଳକ୍ଷରଣ ଇତ୍ୟାଦି ଦେଖାଯାଏ। ହେଲେ ଏହାକୁ ଯଥେଷ୍ଟ ପାଣି ପିଇବା ଦ୍ୱାରା ଏବଂ ବାନ୍ତି ପ୍ରତିରୋଧ ଔଷଧ ଦ୍ୱାରା ଆୟତ କରାଯାଇପାରେ। ପରବର୍ତ୍ତୀ ସମୟରେ ଦେଖାଯାଉଥିବା ପାର୍ଶ୍ୱ ପ୍ରତିକ୍ରିୟା ଭାବେ ହାତ ଗୋଡ଼ ଫୁଲିଯିବା ଇତ୍ୟାଦି ଦେଖାଯାଏ। ଏହାକୁ ମଧ୍ୟ ଉପଯୁକ୍ତ ଔଷଧ ପ୍ରୟୋଗରେ ନିୟନ୍ତ୍ରଣ କରାଯାଏ। କଟକର ଆଚାର୍ଯ୍ୟ ହରିହର ରିଜିଓନାଲ କ୍ୟାନ୍ସର ସେଣ୍ଟରଠାରେ ଦିନକୁ ପ୍ରାୟ 200-300 ରୋଗୀଙ୍କୁ ରେଡିଓଥେରାପି ବିଭାଗରେ ଚିକିତ୍ସା କରାଯାଉଅଛି।
1: ଆମର ସ୍ୱାସ୍ଥ୍ୟରେ ଶୁଣୁଥିଲେ ଆଲୋଚନା ବିକିରଣ ଚିକିତ୍ସା, ଆଲୋଚନା କରିଥିଲେ ଡାକ୍ତର ଲୁସି ପଟ୍ଟନାୟକ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 ମିଟର ତଥା 972 କିଲୋ ହର୍ଜ ଯୋଗେ। ବର୍ତ୍ତମାନ ସମୟ 7:15 ହେବାକୁ ଯାଉଛି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ସମ୍ବାଦ କିଛି କ୍ଷଣ ମଧ୍ୟରେ।
2: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ 160 ଜଣ ମୃତ, 750ରୁ ଅଧିକ ନିଖୋଜ। ନିଖୋଜଙ୍କ ମଧ୍ୟରେ 133 ଜଣ ଭାରତୀୟ ନାଗରିକ ରହିଥିବା ସୂଚନା। ବନ୍ୟାରେ ଅନେକ ଗାଁ ଏବଂ ସହର ସମେତ 12ଟିରୁ ଅଧିକ ଜଳ ବିଦ୍ୟୁତ୍ ପ୍ରକଳ୍ପ ଧ୍ୱଂସ। ନେପାଳକୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶ୍ୱାସନା। ନେପାଳ ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ଉତ୍ତରପ୍ରଦେଶ ଓ ବିହାରରେ ଏନ୍ଡିଆର୍ଏଫ୍ର 20ଟି ଦଳ ମୁତୟନ। ନେପାଳ ପ୍ରଳୟଙ୍କରୀ ବନ୍ୟା ଓ ତଜ୍ଜନିତ ମୃତ୍ୟୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ଜରିଆରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ। ଏବଂ ବିଶ୍ୱ ତାଇକୁଣ୍ଡ ପୁମ୍ସାଏ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଗ୍ରାଣ୍ଡମାଷ୍ଟର ତ୍ରିଲୋକ ସୁବା। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ 160 ଜଣଙ୍କ ମୃତ୍ୟୁ ଘଟିଛି। ପ୍ରାୟ 750ରୁ ଅଧିକ ଲୋକ ନିଖୋଜ ଥିବାବେଳେ ସେମାନଙ୍କ ମଧ୍ୟରେ 133 ଜଣ ଭାରତୀୟ ନାଗରିକ ରହିଥିବା ଜଣାପଡ଼ିଛି।

ତିବତରୁ ସୃଷ୍ଟି ହୋଇଥିବା ଏହି ବନ୍ୟାରେ ଅନେକ ଗାଁ ଏବଂ ସହର ସମ୍ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯାଇଛି। କେତେକ ସ୍ଥାନରେ ଗୁରୁତ୍ୱପୂର୍ଣ୍ଣ ସଂଯୋଗୀକରଣ ରାସ୍ତା ଓ ପୋଲ ବନ୍ୟାଜଳରେ ଭାସିଯାଇଥିବା ବେଳେ 12ଟିରୁ ଅଧିକ ଜଳବିଦ୍ୟୁତ ପ୍ରକଳ୍ପ ନଷ୍ଟ ହୋଇଛି। ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖନାଲ କହିଛନ୍ତି, ତିବ୍ବତ ଅଞ୍ଚଳରେ ଗତକାଲି ସକାଳ 8:37ରେ ଭୂକମ୍ପ ଅନୁଭୂତ ହେବାର 3 ମିନିଟ୍ ପରେ ଭୟଙ୍କର ବନ୍ୟା ଆରମ୍ଭ ହୋଇଥିଲା। ଭୂକମ୍ପ ପ୍ରଭାବରେ ବରଫଖଣ୍ଡ ଫାଟିଯିବା ଫଳରେ ଏଭଳି ବନ୍ୟା ସୃଷ୍ଟି ହୋଇଥିବା ପ୍ରାରମ୍ଭିକ ଭାବେ ଆକଳନ କରାଯାଇଛି। ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା ସଂସ୍ଥା ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ନେପାଳ ତିବ୍ବତ ସୀମାରେ ଲେଦେ ନଦୀରେ ଭୂସ୍ଖଳନ ଏବଂ ଜଳସ୍ତର ବୃଦ୍ଧି ଯୋଗୁଁ ସୃଷ୍ଟି ହୋଇଥିବା ବନ୍ୟା ରସୁବା ଜିଲ୍ଲା ତିମୁରେ ସହରରେ ଭୋଟେକୁସି ଅଞ୍ଚଳସ୍ଥିତ ତ୍ରିଶୁରୀ ନଦୀରେ ପ୍ରବେଶ କରିଥିଲା। ଏହି ବନ୍ୟା ନୁବାକୋଟ, ଚିତ୍ତବନ, ଗୋର୍ଖା, ତନହୁ ଏବଂ ନବଲପରାସୀ ସମେତ ଅନ୍ୟ ଜିଲ୍ଲାଗୁଡ଼ିକୁ ପ୍ରଭାବିତ କରିଥିଲା। ଏହି ବନ୍ୟାଜଳ ତୀବ୍ର ଗତିରେ କାଠମାଣ୍ଡୁର 200 କିଲୋମିଟର ପର୍ଯ୍ୟନ୍ତ ଯାଇଥିଲା। ନେପାଳ ପୋଲିସ ପକ୍ଷରୁ ସାମାଜିକ ଗଣମାଧ୍ୟମରେ ଦିଆଯାଇଥିବା ସୂଚନା ଅନୁଯାୟୀ, ଏହି ବନ୍ୟାରେ 157 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ 500 ଜଣ ନିଖୋଜ ଅଛନ୍ତି। ଚୀନ୍ର ସରକାରୀ ଚ୍ୟାନେଲ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଚୀନ୍ ସୀମାରେ 3 ଜଣଙ୍କ ମୃତ୍ୟୁ ହେବା ସହ 265 ଜଣ ନିଖୋଜ ଅଛନ୍ତି। ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଆସିଥିବା ଭିଡ଼ିଓ ଫୁଟେଜ୍ ଅନୁଯାୟୀ, କାଦୁଅ ମିଶା ପାଣି ଓ ପଥର ତୀବ୍ର ବେଗରେ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକୁ ଭସାଇ ନେଇଛି। ସେଠାକାର ପ୍ରଶାସନିକ ଅଧିକାରୀଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ପ୍ରଭାବିତ ଅଞ୍ଚଳରେ ପାଖାପାଖି 100 ଜଣ ଲୋକଙ୍କୁ ଜୀବିତ ଉଦ୍ଧାର କରାଯାଇଛି। ସେମାନଙ୍କ ମଧ୍ୟରୁ 30 ଜଣଙ୍କୁ କାଠମାଣ୍ଡୁସ୍ଥିତ ତ୍ରିଭୁବନ ବିଶ୍ୱବିଦ୍ୟାଳୟ ଶିକ୍ଷଣ ହସ୍ପିଟାଲରେ ଚିକିତ୍ସା କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳୀ ପ୍ରତିପକ୍ଷ ବାଲେନ୍ଦ୍ର ଶାହଙ୍କ ସହ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି ଓ ସମସ୍ତ ମାନବୀୟ ସହାୟତା ଯୋଗାଇ ଦେବା ଲାଗି ଆଶ୍ୱାସନା ଦେଇଛନ୍ତି। ଇତିମଧ୍ୟରେ ଭାରତ ବନ୍ୟା ପ୍ରପୀଡ଼ିତ ନେପାଳକୁ ମାନବୀୟ ସହାୟତା ସ୍ୱରୂପ 10 ଟନ୍ ସାମଗ୍ରୀ ପଠାଇଛି। ଏଥିରେ ଜରୁରୀକାଳୀନ ସାମଗ୍ରୀ ସମେତ ଔଷଧ, ଅସ୍ଥାୟୀ ଆଶ୍ରୟସ୍ଥଳ, କମ୍ବଳ, ସୌର ଲ୍ୟାମ୍ପ ଏବଂ ସ୍ୱଚ୍ଛତା କିଟ୍ ପଠାଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ସାମାଜିକ ଗଣମାଧ୍ୟମରେ କହିଛନ୍ତି, ଏଭଳି ପରିସ୍ଥିତିରେ ଭାରତ ନେପାଳର ନାଗରିକମାନଙ୍କ ସହ ରହିଛି। କାଠମାଣ୍ଡୁସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କ ସମ୍ପର୍କରେ ସୂଚନା ଓ ସହାୟତା ଲାଗି ଜରୁରୀକାଳୀନ ଟେଲିଫୋନ୍ ନମ୍ବର ଜାରି କରାଯାଇଛି। ସେହି ନମ୍ବରଗୁଡ଼ିକ ହେଉଛି +977-985-131-6807 ଏବଂ +977-970-910-7500। ନେପାଳ ପର୍ଯ୍ୟଟନ ବୋର୍ଡ ପକ୍ଷରୁ ସହାୟତା ଲାଗି ଦେୟମୁକ୍ତ ଜରୁରୀ ନମ୍ବର 1234, ହଟ୍ଲାଇନ୍ ନମ୍ବର 1144 ଏବଂ ପୁଲିସ୍ ସହାୟତା ପାଇଁ 9851289445 ନମ୍ବର ଜାରି କରାଯାଇଛି। ଇତିମଧ୍ୟରେ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ନିଖୋଜ ଲୋକଙ୍କ ସନ୍ଧାନ ଓ ଉଦ୍ଧାର ଲାଗି ଉଦ୍ୟମ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସେଠାକାର ପିପୁଲ୍ସ ଆର୍ମଡ୍ ପୋଲିସର 145 ଜଣ ଅଧିକାରୀ ଓ ଯବାନଙ୍କୁ ନେଇ ଗଠିତ ଦଳକୁ ପ୍ରଭାବିତ ସୀମାବର୍ତ୍ତୀ ଅଞ୍ଚଳକୁ ସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ପାଇଁ ପଠାଯାଇଛି। ବେଜିଂସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଏକ ସହାୟତା ନମ୍ବର ଜାରି କରାଯାଇଛି। ସେହି ନମ୍ବରଟି ହେଉଛି 0086-185-1428-4905। ଏହି ନମ୍ବରରେ ମଧ୍ୟ ହ୍ୱାଟ୍ସଆପ୍ରେ ସମ୍ପର୍କ କରାଯାଇପାରିବ। ସୂଚନା ଅନୁଯାୟୀ, କୈଳାସ ମାନସରୋବର ଯାତ୍ରାରେ ଯାଇଥିବା 50 ଜଣ ଭାରତୀୟ ତୀର୍ଥଯାତ୍ରୀ ନିଖୋଜ ଅଛନ୍ତି। ଉତ୍ତରପ୍ରଦେଶ ଏବଂ କେରଳ ସହିତ ଅନ୍ୟ କେତେକ ରାଜ୍ୟଗୁଡ଼ିକ ପକ୍ଷରୁ ମଧ୍ୟ ସହାୟତା ନମ୍ବର ଜାରି କରାଯାଇଛି। ସର୍ବଶେଷ ସୂଚନା ଅନୁଯାୟୀ, ଏହି ପ୍ରଳୟଙ୍କରୀ ବନ୍ୟାରେ ବିଶ୍ୱର 12ରୁ ଅଧିକ ଦେଶର ନାଗରିକମାନେ ନିଖୋଜ ଅଛନ୍ତି। ବିଶେଷ କରି ଆମେରିକା, ମାଲେସିଆ, ଲଣ୍ଡନ, ଦକ୍ଷିଣ ଆଫ୍ରିକା, ଅଷ୍ଟ୍ରେଲିଆ ଏବଂ ନେଦରଲ୍ୟାଣ୍ଡସର ଅଧିକ ସଂଖ୍ୟାରେ ନାଗରିକ ନିଖୋଜ ରହିଥିବା କୁହାଯାଇଛି। ନେପାଳର ବୈଦେଶିକ ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ନେପାଳ ସେନାର 44 ଜଣ ଯବାନଙ୍କ ସମେତ 80 ଜଣ ସୁରକ୍ଷାବଳ କର୍ମଚାରୀ ନିଖୋଜ ଅଛନ୍ତି। ନେପାଳ ଯାତ୍ରାରେ ଯାଇଥିବା କୋଲକାତାର 32 ଜଣ ଲୋକ ନିଖୋଜ ଅଛନ୍ତି। ଏକ ଟ୍ରାଭେଲ୍ ଏଜେନ୍ସି ପକ୍ଷରୁ ମାନସରୋବର ତୀର୍ଥଯାତ୍ରା ପାଇଁ ସେମାନେ ଯାଇଥିଲେ। ବୁଧବାର ସକାଳେ ସମ୍ପୃକ୍ତ ତୀର୍ଥଯାତ୍ରୀମାନେ ନେପାଳ ତିବ୍ବତ ସୀମା ଅତିକ୍ରମ କରିବାର ଯୋଜନା ରହିଥିଲା, ତେବେ ସେବେଠାରୁ ସେମାନଙ୍କ ସହିତ କୌଣସି ଯୋଗାଯୋଗ ହୋଇପାରୁନଥିବା ଜଣାପଡ଼ିଛି। ବିଶ୍ୱ ବ୍ୟାଙ୍କ ପକ୍ଷରୁ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ସନ୍ଧାନ, ଉଦ୍ଧାର ଏବଂ ପୁନଃନିର୍ମାଣ କାର୍ଯ୍ୟ ଲାଗି ନେପାଳକୁ 25 ମିଲିୟନ୍ ନେପାଳୀ ଟାକା ସହାୟତା ଯୋଗାଇ ଦେବା ଲାଗି ଘୋଷଣା କରାଯାଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନେପାଳରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟା ଓ ତଜ୍ଜନିତ ମୃତ୍ୟୁ ନେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ୍ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଭୀର ଶୋକ ପ୍ରକାଶ କରିଛନ୍ତି।

0: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଭାରତ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟରେ ନେପାଳ ସରକାରଙ୍କୁ ସମସ୍ତ ସହାୟତା କରିବ ବୋଲି କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକୃଷ୍ଣନ ଘଟଣାରେ ଦୁଃଖ ପ୍ରକାଶ କରି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ନିଖୋଜମାନଙ୍କ ସୁରକ୍ଷିତ ଓ ତ୍ୱରିତ ଉଦ୍ଧାର ନେଇ ଉପରାଷ୍ଟ୍ରପତି ଆଶା ବ୍ୟକ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତାଙ୍କ ନେପାଳୀ ପ୍ରତିପକ୍ଷଙ୍କ ସହ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି। ନେପାଳରେ ଭୟଙ୍କର ବନ୍ୟା ପରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ ଏନ୍ଡିଆର୍ଏଫ୍ ପକ୍ଷରୁ ବିହାରରେ 9ଟି ଦଳ ଏବଂ ଉତ୍ତରପ୍ରଦେଶରେ 11ଟି ଦଳ ମୁତୟନ କରାଯାଇଛି। ଏନ୍ଡିଆର୍ଏଫ୍ କମାଣ୍ଡାଣ୍ଟ ଜ୍ଞାନେଶ୍ୱର ସିଂହ କହିଛନ୍ତି, ବିହାରରେ 9ଟି ଦଳ ମଧ୍ୟରୁ 2ଟି ଦଳକୁ ଗଣ୍ଡକ ନଦୀର ତଳିଆ ଅଞ୍ଚଳ, ପଶ୍ଚିମ ଚମ୍ପାରନ୍ ଏବଂ ମୁଜାଫରପୁରରେ ମୁତୟନ କରାଯାଇଛି। ଉତ୍ତରପ୍ରଦେଶରେ ମୁତୟନ ହୋଇଥିବା 11ଟି ଏନ୍ଡିଆର୍ଏଫ୍ ଦଳ ମଧ୍ୟରୁ କୁଶିନଗରଠାରେ ଗୋଟିଏ ଦଳ ମୁତୟନ କରାଯାଇଥିବା ଶ୍ରୀ ସିଂହ କହିଛନ୍ତି।
1: मुझे इस उसके ऊपर एक नजर बनाए रखे हुए है और स्टेट गवर्नमेंट साथ में उन्होंने भी एसेस करी है सिचुएशन के हिसाब से। हमने अपनी दो टीम्स तो ऑलरेडी जो गंडक का जो रिवर बेसिन है वहां पे हमारी दो टीम्स डिप्लॉय हो गई हैं और इधर यूपी में जो पार्ट हिट करने का है कुशीनगर इलाका तो वहां पे हमने अपनी टीम डिप्लॉय करेंगे। ऑलरेडी हमारी 9 टीम्स बिहार में डिप्लॉयड हैं और तकरीबन 11 टीम्स यूपी में भी डिप्लॉयड हैं।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ନେପାଳ ବନ୍ୟା ନେଇ ବିହାର ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଶାହା କହିଛନ୍ତି, କୌଣସି ପ୍ରକାର ପରିସ୍ଥିତିର ମୁକାବିଲା ଲାଗି ଏନ୍ଡିଆର୍ଏଫ୍କୁ ପ୍ରସ୍ତୁତ ରଖାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ସମ୍ବୋଧନ କରିବେ। ମେରା ଯୁବ ଭାରତ ପକ୍ଷରୁ ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶବିଶେଷ ଭାବେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ସୂଚନା ଅନୁଯାୟୀ ଏହି କାର୍ଯ୍ୟକ୍ରମ ଦେଶବ୍ୟାପୀ ଆୟୋଜିତ ହେବ ଏବଂ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ପ୍ରତ୍ୟେକ ଜିଲ୍ଲାର 2ଟି ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଏଥିରେ ଅଂଶଗ୍ରହଣ କରିବେ। କାର୍ଯ୍ୟକ୍ରମରେ କ୍ରୀଡ଼ା, ଯୁବ ନେତୃତ୍ୱ, ସାମାଜିକ ଦାୟିତ୍ୱବୋଧ, ସ୍ୱେଚ୍ଛାସେବୀ କାର୍ଯ୍ୟ, ଫିଟ୍ନେସ୍ ଏବଂ ଦେଶ ନିର୍ମାଣ ଭଳି ମଞ୍ଚକୁ ଏକତ୍ର କରିବ। ଦେଶର କ୍ରୀଡ଼ା ଆଭିମୁଖ୍ୟ ନେଇ ଯୁବପିଢ଼ି ସିଧାସଳଖ ସେମାନଙ୍କ ମତ ବିନିମୟ କରିପାରିବେ। କାର୍ଯ୍ୟକ୍ରମରେ ଭାରତୀୟ କ୍ରୀଡ଼ାବିତ୍ ଓ ବିଭିନ୍ନ କ୍ରୀଡ଼ାରେ ପଦକ ହାସଲ କରିଥିବା କ୍ରୀଡ଼ାବିତ୍ମାନଙ୍କ ସହ ଛାତ୍ରଛାତ୍ରୀମାନେ କଥାବାର୍ତ୍ତା କରିବାର ବ୍ୟବସ୍ଥା କରାଯାଇଛି। କାର୍ଯ୍ୟକ୍ରମର ଏକ ବିଶେଷ ଉପାଦାନ ହେଉଛି ଯୁବ ସମ୍ବାଦ, ଯେଉଁଥିରେ ଯୁବ ପ୍ରତିଯୋଗୀମାନେ ସେମାନଙ୍କ ନିଜସ୍ୱ ବୁଦ୍ଧିମତା ଏବଂ ଲକ୍ଷ୍ୟ ହାସଲ ସମ୍ପର୍କରେ ଉପସ୍ଥାପନ କରିପାରିବେ। ସୂଚନା ଅନୁଯାୟୀ 5ଟି ପ୍ରସଙ୍ଗରେ ଆଲୋଚନା କରାଯିବ। ସେଗୁଡ଼ିକ ହେଉଛି କ୍ରୀଡ଼ା, ଅଲିମ୍ପିକ୍ସ ଲକ୍ଷ୍ୟ, ଯୁବ ନେତୃତ୍ୱ, ବିକଶିତ ଭାରତ ଓ ନିଶାମୁକ୍ତ ଯୁବା। ଦେଶରେ ଆଗାମୀ ମାସଗୁଡ଼ିକରେ ପିଆଜ ଦର ନିୟନ୍ତ୍ରଣରେ ରଖିବା ଉଦ୍ଦେଶ୍ୟରେ ଗଚ୍ଛିତ ପିଆଜରୁ ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ଯୋଗାଣ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ 2025-26 ବର୍ଷରେ 307 ଲକ୍ଷ ମେଟ୍ରିକ୍ ଟନ୍ ଅଧିକ ପିଆଜ ଉତ୍ପାଦନ ହୋଇଥିବାରୁ ଆବଶ୍ୟକତା ପୂରଣ ଲାଗି ଏହା ଯଥେଷ୍ଟ ହେବ। ବିଶ୍ୱ ତାଏକୋଣ୍ଡୋ ପୁମ୍ସାଇ ପ୍ରତିଯୋଗିତାରେ ଭାରତ ପକ୍ଷରୁ ସିକ୍କିମର ଗ୍ରାଣ୍ଡ ମାଷ୍ଟର ତ୍ରିଲୋକ ସୁବା ପ୍ରତିନିଧିତ୍ୱ କରିବେ। ଦକ୍ଷିଣ କୋରିଆର ଚୁଞ୍ଚେଠାରେ ଆସନ୍ତା ମାସ 16 ତାରିଖରୁ 20 ତାରିଖ ପର୍ଯ୍ୟନ୍ତ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ। ମୁଖ୍ୟ ସମ୍ବାଦ ପୁଣି ଥରେ। ନେପାଳରେ ପ୍ରଳୟଙ୍କରୀ ବନ୍ୟା ଯୋଗୁଁ 160 ଜଣ ମୃତ, 750ରୁ ଅଧିକ ନିଖୋଜ। ନିଖୋଜଙ୍କ ମଧ୍ୟରେ 133 ଜଣ ଭାରତୀୟ ନାଗରିକ ରହିଥିବା ସୂଚନା। ବନ୍ୟାରେ ଅନେକ ଗାଁ ଏବଂ ସହର ସମେତ 12ଟିରୁ ଅଧିକ ଜଳବିଦ୍ୟୁତ୍ ପ୍ରକଳ୍ପ ଧ୍ୱଂସ। ନେପାଳକୁ ସମସ୍ତ ସହାୟତା ଯୋଗାଇ ଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଶ୍ୱାସନା। ନେପାଳ ବନ୍ୟା ପରବର୍ତ୍ତୀ ପରିସ୍ଥିତିର ମୁକାବିଲା ଲାଗି ଉତ୍ତରପ୍ରଦେଶ ଓ ବିହାରରେ ଏନ୍ଡିଆର୍ଏଫ୍ର 20ଟି ଦଳ ମୁତୟନ। ନେପାଳ ପ୍ରଳୟଙ୍କରୀ ବନ୍ୟା ଓ ତଜ୍ଜନିତ ମୃତ୍ୟୁ ନେଇ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଶୋକ ପ୍ରକାଶ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ଜରିଆରେ ଉଦ୍ବୋଧନ ଦେବେ ପ୍ରଧାନମନ୍ତ୍ରୀ ଏବଂ ବିଶ୍ୱ ତାଏକୋଣ୍ଡୋ ପୁମ୍ସାଏ ପ୍ରତିଯୋଗିତାରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିବେ ଗ୍ରାଣ୍ଡ ମାଷ୍ଟର ତ୍ରିଲୋକ ସୁବା। ସମ୍ବାଦ ଶେଷ ହେଲା।

0: ଏତେବେଳେ ଯେ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପ୍ରଚାର କରୁଛୁ ଓଡ଼ିଆରେ ଆଲୋଚନା ରକ୍ଷାସୂତା ସହିତ ସମ୍ପର୍କ ଡୋରି। ଏହି ଶୀର୍ଷକରେ ଆଲୋଚନା କରୁଛନ୍ତି କବିତା ମହାନ୍ତି।
1: ଆମେ ଜାଣୁ ସବୁବେଳେ ମାନବ ଜୀବନ କର୍ମମୟ, କର୍ମ ଓ କର୍ତ୍ତବ୍ୟ ସମ୍ପାଦନରେ ଈଶ୍ୱରଙ୍କୁ ଲାଭ କରିବାର ବହୁ ଦୃଷ୍ଟାନ୍ତ ରହିଛି।

ଜୀବନକୁ ସରସ ସୁନ୍ଦର କରାଯାଇଥିବା କର୍ମ ମଧ୍ୟରେ ଈଶ୍ୱର ପ୍ରାପ୍ତିର ଉଦାହରଣ ମଧ୍ୟ ଦେଖିବାକୁ ମିଳିଛି। କର୍ମମୟ ଜୀବନ ଭିତରୁ ଟିକିଏ ସମୟ କାଢ଼ି ମାନବ ସମାଜ ବିଭିନ୍ନ ସମୟରେ ବିଭିନ୍ନ ଦେବାଦେବୀଙ୍କର ତୃଷ୍ଟି ନିମନ୍ତେ ବହୁ ପର୍ବପର୍ବାଣୀର ପରିକଳ୍ପନା କରିଥାନ୍ତି। ପୌରାଣିକ ଓ ଐତିହାସିକ ତଥ୍ୟକୁ ଅନୁଧ୍ୟାନ କଲେ ଏ ସମ୍ପର୍କରେ ଆମ୍ଭମାନଙ୍କୁ ଅନେକ ସୂଚନା ମିଳିଥାଏ। ମଣିଷ ଭିତରେ ରହିଥିବା ମାନବବାଦକୁ ଆହୁରି ପରିବ୍ୟାପ୍ତ କରିବା ଓ ଏହି ବ୍ୟାପକତା ମଧ୍ୟରେ ସର୍ବଧର୍ମକୁ ଗୁରୁତ୍ୱ ଦେବା ଆମ ପରମ୍ପରା ଓ ସଂସ୍କାର। ଏହି କ୍ରମରେ ମାନବ ଜାତି ବିଭିନ୍ନ ସମୟରେ ପୃଥକ୍ ପୃଥକ୍ ଦେବାଦେବୀଙ୍କର କାହାଣୀ, ଲୋକକଥା, କିବଦନ୍ତୀ ସମୂହକୁ ନେଇ ବିଭିନ୍ନ ପର୍ବପର୍ବାଣୀ ପାଳନ କରିବାର ପ୍ରଥା ରଖିଥାଏ। ବର୍ଷର ଋତୁଚକ୍ରର ପରିବର୍ତ୍ତନ ସଙ୍ଗେ ସଙ୍ଗେ ବିଭିନ୍ନ ପର୍ବପର୍ବାଣୀ ପାଳନ କରାଯାଇଥାଏ। ଅନ୍ୟ ପକ୍ଷରେ ପାଳିତ ହେଉଥିବା ପ୍ରତ୍ୟେକ ପର୍ବପର୍ବାଣୀ ପଛରେ ମାନବ ସମାଜର ହିତ ସାଧନ ତଥା ଭବିଷ୍ୟତ ସୁରକ୍ଷାର ମହତବାଣୀ ଲୁକାୟିତ ଅବସ୍ଥାରେ ରହିଥାଏ। ଆପଣମାନେ ଜାଣନ୍ତି, ଆମ ରାଜ୍ୟ ଓଡ଼ିଶାର ଜନସାଧାରଣ ବାର ମାସରେ ତେର ପର୍ବ ପାଳନ କରିବା ପାଇଁ ଚାହିଁ ବସିଥାନ୍ତି। ଅତି ଆନନ୍ଦ ମନରେ ପୁରପଲ୍ଲୀଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ପରିବାରରେ ପାଳିତ ହୋଇଥାଏ ପର୍ବପର୍ବାଣୀ। ଓଡ଼ିଆ ଘରଣୀର ଟିକିଏ ବି ଫୁରସତ ନଥାଏ। ଆଜି ଦୁର୍ଗାପୂଜା, କାଲି ରଥଯାତ୍ରା, ତାପରକୁ ଝୁଲଣ, ପୁଣି ମାର୍ଗଶୀର ଗୁରୁବାର। ଏହିପରି ପର୍ବପର୍ବାଣୀ ଭିତରେ ଲୁଚି ରହିଥାଏ ସମାଜର ପରମ୍ପରା, ରୀତିନୀତି, ଅନେକ କାହାଣୀ, କିମ୍ବଦନ୍ତୀ ଏବଂ ଐତିହାସିକ ତଥ୍ୟ। ସେଇଭଳି ଦିନଟିଏ, ପର୍ବଟିଏ ରାକ୍ଷୀ ପୂର୍ଣ୍ଣିମା, ଗହ୍ମା ପୂର୍ଣ୍ଣିମା, ଶ୍ରାବଣ ପୂର୍ଣ୍ଣିମା। ଏହି ପୂର୍ଣ୍ଣିମାର ପୁଣ୍ୟ ଲଗ୍ନରେ ମାତା ରୋହିଣୀଙ୍କ ଗର୍ଭରୁ ଜନ୍ମ ନେଲେ ସ୍ୱୟଂ ମହାପ୍ରଭୁ ବଳଭଦ୍ର। ପ୍ରବାଦ ଅଛି, ଏହି ସମୟରେ ସାରା ବିଶ୍ୱ ବ୍ରହ୍ମାଣ୍ଡ ବ୍ରହ୍ମମୟ ହୋଇ ଉଠିଥିଲା। ଏହି ପୁଣ୍ୟତିଥିକୁ ମନେ ପକାଇ ପୁରୋହିତମାନେ ନିଜ ନିଜର ଯଜମାନଙ୍କ ଘରକୁ ଯାଇ ମନ୍ତ୍ରପାଠ ପୂର୍ବକ ଘରର ମୁଖ୍ୟ ଦ୍ୱାରବନ୍ଧରେ ମନ୍ତ୍ରିତ ରକ୍ଷା ସୂତାଟିଏ ବାନ୍ଧି ଦିଅନ୍ତି। ଯଜମାନଙ୍କୁ ପଇତା ପିନ୍ଧାଇ ପରିବାରର ମଙ୍ଗଳ କାମନା କରି ମଙ୍ଗଳ ଷ୍ଟକମ୍ ପାଠ କରିଥାନ୍ତି। ଏହିଦିନ ଗୁହାଳଗୁଡ଼ିକ ଲିପାପୋଛା ହୋଇ ସୁନ୍ଦର ସୁନ୍ଦର ଝୋଟି ଅଙ୍କାଯାଇଥାଏ। ପରମ୍ପରା ଅନୁଯାୟୀ ଗୋମାତାମାନଙ୍କୁ ପୂଜା କରି କୁଲାରେ ଅନେକ ପ୍ରକାର ପିଠା ଖାଇବାକୁ ଦିଆଯାଇଥାଏ। ରକ୍ଷାବନ୍ଧନ ଉତ୍ସବ କେଉଁ କାଳରୁ ପାଳିତ ହୋଇ ଆସୁଅଛି ତାର କୌଣସି ବିଧିବଦ୍ଧ ସୂଚନା ନଥିଲେ ମଧ୍ୟ ବହୁ ପୌରାଣିକ ଓ ଐତିହାସିକ ତଥ୍ୟ ଏହା ପଛରେ ଲୁଚି ରହିଥିବା ଅନୁଭବ କରିହୁଏ। ଦୈତ୍ୟମାନଙ୍କର ରାଜା ବଳି ବହୁତ ପରାକ୍ରମୀ ଥିଲେ। ନିଜର ପରାକ୍ରମରେ ସେ ସ୍ୱର୍ଗ, ମର୍ତ୍ତ୍ୟ ଏବଂ ପାତାଳ ତିନିପୁର ଅଧିକାର କରିନେବାର ଭୟରେ ଦେବତାମାନେ ବିଷ୍ଣୁଙ୍କ ନିକଟରେ ପହଞ୍ଚିଲେ ଏବଂ ଗୁହାରି କଲେ। ସ୍ୱୟଂ ନାରାୟଣ ବାମନ ଅବତାର ନେଇ ବଳିଙ୍କ ପାଖରେ ପହଞ୍ଚି ତିନିପାଦ ଭୂମି ତାଙ୍କୁ ମାଗିଲେ। ଦୁଇ ପାଦରେ ସ୍ୱର୍ଗ ଏବଂ ମର୍ତ୍ତ୍ୟ ପରେ ତୃତୀୟ ପାଦ ରଖିଲା ବେଳକୁ ବଳି ତାଙ୍କର ମଥାକୁ ବିଷ୍ଣୁଙ୍କ ପାଦ ତଳେ ରଖିଦେଲେ। ଭଗବାନ ବିଷ୍ଣୁ ଏବଂ ବଳି ପାତାଳପୁରକୁ ଚାଲିଗଲେ। ବଳିର କଥା ଦେଇଥିବା ଅନୁସାରେ ଭଗବାନ ବିଷ୍ଣୁ ବଳିଙ୍କର ପ୍ରବେଶ ଦ୍ୱାରରେ ଦ୍ୱାରପାଳ ହୋଇ ରହିଗଲେ। ଏଣେ ମହାଲକ୍ଷ୍ମୀଙ୍କର ଭାଳେଣୀ ପଡ଼ିଗଲା। ଏହି ସମୟରେ ମହର୍ଷି ନାରଦ ପହଞ୍ଚି ଲକ୍ଷ୍ମୀଙ୍କୁ ଉପାୟ ବତାଇଦେଲେ। ସେହି ଅନୁସାରେ ଲକ୍ଷ୍ମୀ ପାତାଳପୁରକୁ ଯାଇ ରାଜା ବଳିଙ୍କ ହାତରେ ରାକ୍ଷୀଟିଏ ବାନ୍ଧିଲେ, ତାଙ୍କୁ ଭାଇ ଭାବରେ ସ୍ୱୀକାର କଲେ। ପରମ୍ପରା ଅନୁଯାୟୀ ରାଜା ବଳି ଭଉଣୀକୁ କିଛି ଉପହାର ଦେବାକୁ କହିଲେ। ମହାଲକ୍ଷ୍ମୀ ଉପହାର ଭାବରେ ଶ୍ରୀ ବିଷ୍ଣୁ ଭଗବାନଙ୍କୁ ମୁକ୍ତି କରିଦେବାକୁ କହିଲେ। ସେହିଦିନ ଥିଲା ଶ୍ରାବଣ ପୂର୍ଣ୍ଣିମା ଆଉ ଏହି ପବିତ୍ର ଦିନ ଭଉଣୀର ଇଚ୍ଛାକୁ ଭାଇ ସମ୍ମାନର ସହିତ ପୂରଣ କରିଥିଲେ। ସେହିପରି ମହାଭାରତରେ ଶ୍ରୀକୃଷ୍ଣ ଶିଶୁପାଳଙ୍କୁ ବଦ୍ଧ କରିବା ବେଳେ ଚକ୍ରରେ ତାଙ୍କ ଅଙ୍ଗୁଠି କଟିଯାଇ ରକ୍ତ ବାହାରିଥିଲା। ଏହି ସମୟରେ ପାଣ୍ଡବଙ୍କ ରାଜବଧୁ ଦ୍ରୌପଦୀ ନିଜ ଶାଢ଼ୀର ପଣତ ଚିରି ଶ୍ରୀକୃଷ୍ଣଙ୍କ ଆଙ୍ଗୁଠିରେ ବାନ୍ଧି ଦେଇଥିଲେ। ଶ୍ରୀକୃଷ୍ଣ ଭଗବାନ ତାଙ୍କୁ ସାରା ଜୀବନରେ ବିପଦ ସମୟରେ ଭାଇ ଭଳି ସାହାଯ୍ୟ କରିବାକୁ କଥା ଦେଇଥିଲେ। ଦ୍ରୌପଦୀଙ୍କ ବସ୍ତ୍ରହରଣର ସମୟରେ ଭଗବାନ ତାଙ୍କୁ କୋଟି ବସ୍ତ୍ର ପ୍ରଦାନ କରି ଲଜ୍ଜା ନିବାରଣ କରିଥିଲେ। କେତେ ମହାନ ଚିନ୍ତାଧାରା, କେତେ ମହାନ ଏହି ସମ୍ପର୍କ! ଏହିପରି ଅନେକ ଉଦାହରଣ ଆମେ ପାଇପାରିବା। ଦେବତା ଏବଂ ଅସୁରମାନଙ୍କ ଭିତରେ ବର୍ଷ ବର୍ଷ ଧରି ଯୁଦ୍ଧ ଲାଗି ରହିଥିଲା।
ଅସୁରମାନେ ସ୍ୱର୍ଗଲୋକ ଅଧିକ।

ଶିକାର କରିବାର ଭୟରେ ଦେବତାମାନେ ଭୟଭୀତ ହୋଇଯାଇଥିଲେ। ଏହି ସମୟରେ ଇନ୍ଦ୍ରଙ୍କର ସ୍ତ୍ରୀ ଇନ୍ଦ୍ରାଣୀ ରକ୍ଷା ସୂତାଟିଏ ମନ୍ତ୍ରିତ କରି ଗୁରୁ ବୃହସ୍ପତିଙ୍କ ଠାରୁ ବାନ୍ଧିବା ପାଇଁ ସ୍ୱାମୀଙ୍କୁ ପରାମର୍ଶ ଦେଇଥିଲେ। ଗୁରୁ ବ୍ରାହ୍ମଣଙ୍କ ଠାରୁ ମନ୍ତ୍ରିତ ରକ୍ଷା ସୂତା ବାନ୍ଧି ଯୁଦ୍ଧରେ ଜୟଲାଭ କରିଥିଲେ। ସେହିଦିନ ଠାରୁ ପାଳିତ ହୋଇଆସୁଛି ଏହି ରକ୍ଷାବନ୍ଧନ। ଏ ତ ଗଲା ପୌରାଣିକ ତଥ୍ୟ। ଐତିହାସିକ ତଥ୍ୟ ଅନୁଯାୟୀ ଚିତ୍ତୋରର ବିଧବାରାଣୀ କର୍ଣ୍ଣାବତୀ ନିଜ ରାଜ୍ୟକୁ ଶତ୍ରୁ କବଳରୁ ବଞ୍ଚାଇବା ପାଇଁ ଅସହାୟ ହୋଇ ମୁସଲମାନ ବାହାଦୁର ଶାହ ହୁମାୟୁନଙ୍କ ନିକଟକୁ ରାକ୍ଷୀଟିଏ ପଠାଇ ତାଙ୍କୁ ସାହାଯ୍ୟ ମାଗିଥିଲେ। ହୁମାୟୁନ ରାକ୍ଷୀ ପାଇ ତାଙ୍କୁ ଭଉଣୀ ବୋଲି ସ୍ୱୀକାର କରି ରାକ୍ଷୀର ମାନ ରକ୍ଷା କରି ତାଙ୍କୁ ଯୁଦ୍ଧରେ ସାହାଯ୍ୟ କରିଥିଲେ। ଖାଲି ସେତିକି ନୁହେଁ, ସ୍ୱୟଂ ଯମରାଜ ତାଙ୍କ ଭଉଣୀ ଯମୁନାଙ୍କ ହାତରୁ ରାକ୍ଷୀ ବାନ୍ଧି ଅମରତ୍ୱ ଲାଭ କରିଥିଲେ। ରକ୍ଷା ସୂତାଟିଏ ଭାଇଙ୍କ ଆୟୁଷ ମଧ୍ୟ ବଢ଼ାଇ ଦେଇଥାଏ। ତେଣୁ ରକ୍ଷା ସୂତାର ମହତ୍ତ୍ୱ ଆପଣମାନେ ଉପଲବ୍ଧି କରିପାରୁଥିବେ ନିଶ୍ଚୟ। ଭାଇ ଭଉଣୀର ପବିତ୍ର ବନ୍ଧନ କେତେ ମଜବୁତ! ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀଟିର ମନ ଛଟ

କରିଥିଲେ। ଖାଲି ସେତିକି ନୁହେଁ, ସ୍ୱୟଂ ଯମରାଜ ତାଙ୍କ ଭଉଣୀ ଯମୁନାଙ୍କ ହାତରୁ ରାକ୍ଷୀ ବାନ୍ଧି ଅମରତ୍ୱ ଲାଭ କରିଥିଲେ। ରକ୍ଷା ସୂତାଟିଏ ଭାଇଙ୍କ ଆୟୁଷ ମଧ୍ୟ ବଢ଼ାଇ ଦେଇଥାଏ, ତେଣୁ ରକ୍ଷା ସୂତାର ମହତ୍ୱ ଆପଣମାନେ ଉପଲବ୍ଧି କରିପାରୁଥିବେ ନିଶ୍ଚୟ। ଭାଇ ଭଉଣୀର ପବିତ୍ର ବନ୍ଧନ କେତେ ମଜବୁତ! ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀଟିର ମନ ଛଟପଟ ହୋଇଯାଉଥାଏ, କେମିତି ଭାଇ ହାତରେ ରାକ୍ଷୀ ବାନ୍ଧି ସର୍ବଶୁଭ ମନାସିବ। ସେହିପରି ଭାଇଟିଏ ସାରା ଜୀବନ ଭଉଣୀର ରକ୍ଷା କବଚ ସାଜି ସବୁ ବିପଦ ସବୁ ଅସୁବିଧାରେ ତାକୁ ସହଯୋଗର ହାତ ବଢ଼ାଇ ସାହାଯ୍ୟ କରିବ। କେତେ ମହନୀୟ ଚିନ୍ତାଧାରା! କେତେବେଳେ କେମିତି ଦେଖାଯାଇଥାଏ, ଭାଇଟିକୁ ଅପେକ୍ଷା କରି କରି ଭଉଣୀର ଆଖି ଲୁହରେ ଭିଜି ଯାଇଥାଏ ରାକ୍ଷୀ ଥାଳିଟି। ଭାଇ ଭୁଲି ଯାଇଥାଏ ଭଉଣୀର ଅପେକ୍ଷା, ଭଉଣୀର ସ୍ନେହ ଏବଂ ଆପଣାର ଭାବକୁ। ଭାଇଟିଏ ବିବାହ ବନ୍ଧନରେ ବାନ୍ଧି ହୋଇଗଲା ପରେ ଭୁଲିଯାଏ ସମ୍ପର୍କକୁ, ଭୁଲିଯାଏ ଭଉଣୀର ସ୍ନେହ ମମତାକୁ। ପରିସ୍ଥିତିର ଚାପରେ ସେ ଅଣନିଶ୍ୱାସୀ ହୋଇଯାଇ କର୍ତ୍ତବ୍ୟକୁ ଅଣଦେଖା କରିଦେଇଥାଏ। କିନ୍ତୁ ବିବାହ ପୂର୍ବରୁ ଯେଉଁ ଆଦର ଯତ୍ର ଭଉଣୀଟିକୁ ଦିଆଯାଇଥାଏ, ବିବାହ ପରେ ସେଇ ଆଦର ଅଭ୍ୟର୍ଥନା ଭଉଣୀଟିକୁ ମିଳିବା ଉଚିତ। ସେଇ ଝିଅଟି ତ ପୁଣି କାହା ଘରର ବୋହୂ ହୁଏ, ତେଣୁ ପରିବାର ଭିତରେ ଏଇ ଭାଇ ଭଉଣୀର ପବିତ୍ର ସମ୍ପର୍କକୁ ସବୁବେଳେ ବଞ୍ଚାଇ ରଖିବା ଉଚିତ। ପ୍ରକୃତ ଭଲ ପାଇବାରେ ଈଶ୍ୱର ମିଳନ୍ତି, ଏ କଥାକୁ ଆମେ ଅସ୍ୱୀକାର କରିପାରିବା ନାହିଁ। ଖାଲି ରକ୍ତ ସମ୍ପର୍କ କାହିଁକି? ବିପଦ ସମୟରେ, ଆମର ଅସୁବିଧା ସମୟରେ ଯେଉଁ ବ୍ୟକ୍ତିବିଶେଷ ଆମ ଭାଇର ସମ୍ପର୍କ ନେଇ ଆମକୁ ସାହାଯ୍ୟ କରିଥାନ୍ତି, ସେମାନଙ୍କୁ ମଧ୍ୟ ଆମେ ଭାଇର ସମ୍ମାନ ଦେଇ ତାଙ୍କର ଅଭ୍ୟର୍ଥନା କରିବା ଉଚିତ। ଉଭୟଙ୍କର ଦାୟିତ୍ୱ କର୍ତ୍ତବ୍ୟକୁ ଠିକ୍ ରଖିଲେ ମଧୁର ସମ୍ପର୍କଟି ବଞ୍ଚି ରହିପାରିବ, ଏହା ଆମେ ସମସ୍ତେ ଉପଲବ୍ଧି କରିବା ଉଚିତ। ଆଉ କେତେବେଳେ କେତେବେଳେ ଉପହାର ଲୋଭରେ ଏଇ ଭାଇ ଭଉଣୀର ପବିତ୍ର ସମ୍ପର୍କ ନଷ୍ଟ ହୋଇଯାଇଥାଏ, ସେପରି ହେବା ଆଦୌ ଉଚିତ ନୁହେଁ। ଯେତେ ମୂଲ୍ୟବାନ ଉପହାର ହେଉନା କାହିଁକି, ଏଇ ଭାଇ ଭଉଣୀର ପବିତ୍ର ସମ୍ପର୍କ ନିକଟରେ ସେସବୁ ନିଶ୍ଚୟ ମୂଲ୍ୟହୀନ। ଉପହାର ପାଇଁ ଲାଳାୟିତ ସମ୍ପର୍କରେ ଫାଟ ସୃଷ୍ଟି ହୋଇଯାଇଥାଏ, ତେଣୁ ଏସବୁ ଭାବନାକୁ ଦୂରେଇ ଦେବା ଉଚିତ। ତେଣୁ ଏହି ପବିତ୍ର ବନ୍ଧନକୁ ଆହୁରି ମଜବୁତ କରିବା ସ୍ନେହ, ପ୍ରେମ ଓ ଭଲ ପାଇବା ଦେଇ, ତେଣୁ ପ୍ରତ୍ୟେକ ଭାଇ ଭଉଣୀ ଏହାର ମହତ୍ତ୍ୱ ଉପଲବ୍ଧି କରିବା ଉଚିତ। ଉଚ୍ଚ ନୀଚ, ଧନୀ ଗରିବ, ଏହି ସମ୍ପର୍କ ଆଦୌ ବାଧା ସୃଷ୍ଟି କରିପାରିବ ନାହିଁ। ଆଜିକାଲିର ସମାଜରେ କେତେକ କ୍ଷେତ୍ରରେ ଭାଇର ଦ୍ୱାହି ଦେଇ ଅନେକ ଖରାପ ରାସ୍ତାରେ ଯିବାକୁ ପଛଘୁଞ୍ଚା ଦେଉନାହାନ୍ତି। ସେମାନେ ମନେ ରଖିବା ଉଚିତ, ଛୋଟିଆ ସୂତାଖଣ୍ଡେ ହେଲେ ମଧ୍ୟ କେତେ ପବିତ୍ର, କେତେ ମଜବୁତ ଡୋରଟିଏ ଇଏ। ଏ ସମ୍ପର୍କର ଡୋରି, ଏ ସମ୍ପର୍କର ଗଣ୍ଠି ମରିବା ପର୍ଯ୍ୟନ୍ତ ଫିଟିବ ନାହିଁ, ଯେମିତି ମଜବୁତ ହୋଇ ରହିବ। ଏ ସମ୍ପର୍କର ଡୋରି ଆଉ ଏଇ ଗଣ୍ଠି ଆଉ ଏଇ ପବିତ୍ର ଭାଇର ସମ୍ପର୍କ।

ପ୍ରଚାର କଲୁ ଓଡ଼ିଆରେ ଆଲୋଚନା ରକ୍ଷା ସୂତା ସହିତ ସମ୍ପର୍କ ଡୋରି ଏ ଶୀର୍ଷକରେ ଆଜି ଆଲୋଚକା ଥିଲେ କବିତା ମହାନ୍ତି। ଆକାଶବାଣୀ ଭବାନୀପାଟଣା।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ନିର୍ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

ହେଟା ପଚିଯି କରି କାଁ ହେବା ହେଟା ଖତ୍ ହେଇଯିବା। ଏବେ ଆସନ୍ ଜାନ୍ମା ଯେ ଇ ମାଛ୍ ଖତ୍ କେନ୍ତା କରି ଲାଭ୍ ଦେବା। ମାଛ୍ ଖତ୍ ତି କାଁଟା ଥିସି ଅଧିକ ମାତ୍ରାନେ ଫସ୍ଫରସ୍ ଥିସି, ଯେନ୍ଟାକି ଗଛ୍ର ମୂଲ୍କେ ଶୀଘ୍ର ବଢ଼୍ବାନେ ସାହାଯ୍ୟ କର୍ସି। ଖାଲି ହେତ୍କି ନେଇ ସେ ବନେକିନା ଗଛ୍ ନେଇ ବଢ଼୍ବା ବୋଲେ ଇତାକେ ଆମେ ବ୍ୟବହାର ବି କରିପାର୍ମା। ଇତାର୍ ବ୍ୟବହାର କଲେ ଆମ୍କେ ଗଛ୍ ଶୀଘ୍ର ବଢ଼ିପାର୍ବା ଆର୍ ଟିକେ ଭଲ୍ସେ ଫୁଲ୍ ଆର୍ ଫଳ୍ ଆଏବା। ବନେ କରି ଫୁଲ୍ ଫଳ୍ ଆଏଲା ବୋଇଲେ ଆମର ଉତ୍ପାଦନ ବଢ଼୍ବା, ଆର୍ ଉତ୍ପାଦନ ବଢ଼୍ଲା ବୋଇଲେ ଆମ୍କେ ଚାଷ୍ତି ବନେ ଦୁଇ ପଇସା ଲାଭ୍ ହେଇପାର୍ବା। ଆର୍ ଗୁଟେ କଥା, ମାଟ୍ ବନେକିନା ପାନ୍ ଟିକେ ଶୁଷି ପାର୍ସି ବୋଇଲେ ହେ ମାଟ୍ ହାଲ୍କା ଥିସି। ଆର୍ ଗୁଟେ ବି କାରଣ ଅଛେ ଯେ ମାଛ୍ ଖତ୍ନେ କାର୍ବନ୍ ଖୁବ୍ ଥିସି, ହେତିକାଜେ ବି ମାଟ୍ ବନେକିନା ପାନ୍କେ ଶୁଷି ପାର୍ସି, ଯେନ୍ଟାକି ମାଟ୍କେ ଶକ୍ତ କର୍ସି ବୋଇଲେ ବନେକିନା ହେନେ ଗଛ୍ ହେତିର୍ଲାଗି ବଢ଼ିପାର୍ସି। ଆର୍ ଗୁଟେ କଥା, ଇ ମାଛ୍ ଖତ୍କେ ଯଦି ଆମେ କ୍ଷେତ୍ନେ ବ୍ୟବହାର କର୍ମା ବୋଇଲେ ହେନେ ଯେନ୍ ପୋଷକ ଜିନିଷ୍ ତ ଗଛ୍ ନେ ମିଲ୍ସି, ତାର୍ ସଙ୍ଗେ ସଙ୍ଗେ କାଁ ହେସି ବନେ କରି କରି ଗଛ୍ର ମୂଲ୍ ତକ୍ ହେ ପୋଷକ ଜିନିଷ୍ ପହଞ୍ଚି ପାର୍ସି, ହେତିର୍ଲାଗି ଗଛ୍ର ମୂଲ୍ ମଜବୁତ୍ ହେଇପାର୍ସି। ଇଟା ବୋଇଲେ ଏନ୍ତା ଗୁଟେ ଖତ୍ ଯେନ୍ଟାକି ମାଟ୍କେ ଉର୍ବର କର୍ସି। ତ ଆମେ ତ ଭିନ୍ ଭିନ୍ ଖତ୍ ବାବଦରେ ଜାଣିଥିଲୁ, ଗୋବର ଖତ୍ କେତ୍କି ବେଲେ ଆମେ ରୋଗ୍ ପୋକ୍ ଲାଗି ଲିମ୍କେ ବି ଦେସୁଁ ରୋଗ୍ ପୋକ୍ନୁ ନିୟନ୍ତ୍ରଣ କର୍ବାର୍ ଲାଗି। ହେନ୍ତା ଆମେ ମାଛ୍ ତ ବଜାରରୁ ଘିନି ଆନ୍ସୁଁ ଖାଇବାର୍ ଲାଗି, ମାତ୍ର ଖାଇବାର୍ ସଙ୍ଗେ ସଙ୍ଗେ ଆମେ ଇଟାକେ ଖତ୍ ହିପାସେ ବି ବ୍ୟବହାର କରିପାର୍ମା। ଖାଇବାର୍ ଲାଗି ଆମେ ବନେ ମାଛ୍ ଆନୁଛୁ ବୋଲେ ଆର୍ ଯେନ୍ ପଚି ସଢ଼ି ଯାଏସି ମାଛ୍ ନେହେଲେ ସେ ଛାଲି ଛୁଲାକେ ରଖିକରି ଇଟାକେ ଆମେ ତିଆରି କରିପାର୍ମା। ତ ଆମର୍ ଚାଷୀ ଦଦା ନାନୀମାନେ ବି ତ ମାଛ୍ ଚାଷ୍ କର୍ସନ୍ ଏକା। ମାଛ୍ ଚାଷ୍ ଯେନେ କର୍ସନ୍, ମାଛ୍ ଧର୍ଲା ସମିଆଥି ବିକ୍ରି ଭଟା କଲା ସମିଆଥି ଯେନ୍ କେଚରା କୁଚରି ବାହାର୍ସି ମାଛ୍ର, ହେଟାକେ ବି ଯଦି ଆମେ ଆନିକରି ମାଟ୍ ଥି ପୁତ୍ମା ବୋଲେ ହେଟା ବି ଖତ୍ସାର୍ ହେଇପାର୍ବା। ଇଥିକାଜେ ଆମ୍କେ ଖାଲି ଯେ ଭଲ୍ ମାଛ୍ ଦରକାର୍ ହେନ୍ତା ନେଇସେ। ତ ମାଛ୍କେ ଆମେ ଖାଏସୁ ଏକା, ତ ଇ ମାଛ୍ର କେଚରାକେ ବି ଆମେ ଖତ୍ ହିପାସେ ବ୍ୟବହାର କରିପାର୍ମା। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାଣିଲୁ ମାଟ୍କେ ମାଛ୍ ଖତ୍ କେନ୍ତା କରି କରି ଉର୍ବର କର୍ସି, ଆର୍ ହେତିର୍ଲାଗି ଗଛ୍ ବନେ କରି ବଢ଼ିପାର୍ସି, ଗଛ୍କେ ଠିକ୍ ହିପାସେ ପୋଷକ ଜିନିଷ୍ ମିଲିପାର୍ସି, ଆର୍ ଯେନ୍ଟାକି ଆମର୍ ଫସଲ୍କେ ଦ୍ୱିଗୁଣା କରି କରି ବଢ଼ାସି।

ଶୁଣିଲେ ଜ୍ୟାସର କଥା। ଆକାଶବାଣୀ ଭବାନୀପାଟଣ ପ୍ରଚାର କରିଛୁ ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ପ୍ରଥମେ ଶୁଣନ୍ତୁ ମଳୟ ମିଶ୍ରଙ୍କ ଗୀତ ରଚନା ଏବଂ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ସୁନି ନିଗମ।

ଶୁଣୁଛନ୍ତି ଗୀତ ଗୀତାଞ୍ଜଳିରେ କେତୋଟି ଭକ୍ତି ଗୀତ। ଶେଷରେ ଶୁଣନ୍ତୁ ସୁରେଶ ୱାଡକରଙ୍କ କଣ୍ଠରେ ଗୀତ ରଚନା ସୁଭାଷ ମିଶ୍ର, ସଙ୍ଗୀତ ମଳୟ ମିଶ୍ର।

ପ୍ରଚାର କଲ ଗୀତ ଗୀତାଞ୍ଜଳିରେ ଭକ୍ତିଗୀତ ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ସକାଳ 8ଟାକୁ ଯାଉଛେ। ପରବର୍ତ୍ତୀ ପ୍ରସାରଣ ସମାଚାର ପ୍ରଭାତ ମର୍ଣ୍ଣିଂ ନ୍ୟୁଜ୍ ରିଲେ କରି ପ୍ରଚାର କରୁଛୁ।

ଏଥିରେ ଶୁଣନ୍ତୁ ସତ୍ୟରଞ୍ଜନଙ୍କ ଗୀତ ରଚନା ଓ ବିକାଶ ଦାସଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ସାଧନା ସରଗମ।

ଶୁଣୁଛନ୍ତି ସଙ୍ଗୀତ ଲହରୀରେ କେତୋଟି ଆଧୁନିକ ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଶୁଣନ୍ତୁ, ଗାଇଛନ୍ତି ଅରବିନ୍ଦ, ଗୀତ ରଚନା କରିଛନ୍ତି ମୋହିତ ଚକ୍ରବର୍ତ୍ତୀ, ସଙ୍ଗୀତ ବିକାଶ ଦାସ।

ଲକ୍ଷ୍ମଣଙ୍କୁ ଅଚେତ ଦେଖି ବିଂଶାକ୍ଷ ବା ବିଂଶୁଲୋଚନ ରାବଣ ସୁଖଦ ହେଲା। ରଥରୁ ଓହ୍ଲାଇ ତାଙ୍କୁ ତୁଳି ନେବାକୁ ଚେଷ୍ଟା କଲା। ସେ ଲୀତା ଏବେ ଚଳିଲେ ନାହିଁ। ମହିଲତା ବା ଜିଆ କ'ଣ ଧରଣୀ ବା ପୃଥିବୀକୁ ଧାରଣ କରିପାରିବ? ଏକା ବାସୁକି ଏଥିକୁ ସମର୍ଥ ସିନା। ମାରୁତି କ୍ରୋଧରେ ରାବଣକୁ ବିଧା ମାରିବାରୁ ଲକ୍ଷ୍ମଣଙ୍କୁ ଛାଡ଼ି ଦଶମୂର୍ଦ୍ଧା ବା ଦଶଶିର ରାବଣ ବାହୁଡ଼ିଲା। ପବନ ତନୟ ବିନୟରେ ସ୍ତୁତି କରି ଟେକି ଘେନିଗଲା। ତ୍ରିକୁଟ ପର୍ବତର ଏକ କୁଟ ବା ଗୁମ୍ଫାକୁ ପବନ ଉଡ଼େଇ ନେଲା କି? ବାମଦେବ ବା ଶିବଙ୍କ ଅଦ୍ରି ବା ପର୍ବତ କୈଳାସଠାରୁ ଗରିଷ୍ଠ ଏ ଲକ୍ଷ୍ମଣଙ୍କୁ ଟେକି ନେଉଛି କିପରି? କେତେ ବଳ ଯେ ସେ ତାକୁ ନେଉଛି, ବିଚାରିଲା ରାବଣ। ସୁବେଳ ଗଲାବେଳେ ବାଟରେ ସେ ଚେତନା ପାଇଲେ। ରଘୁନାୟକଙ୍କ କୋପ ବଢ଼ିଲା। ରାମ ଯେତେ ସର ପ୍ରହାରିଲେ ଘନ ବା ମେଘ ସେତେ ନୀର ବରଷି ପାରିବ ନାହିଁ। ଚାରିଦିଗକୁ ଯେଭଳି ଅନ୍ଧାର କରିଦେଲେ ପ୍ରଭୁ, ସେଭଳି ପାରିନଥାନ୍ତା କୁଝଟି ବା କୁହୁଡ଼ି। ନିଜ ବନଭ୍ରମଣ ଅନୁଭୂତିରୁ ଉପମା ଦେଇ ଭଞ୍ଜ କହିଲେ, ସ୍ୱାବିତ୍ୟ ବା ଝିଙ୍କ ପକ୍ଷୀ ରାଗିଗଲେ ନିଜ ଦେହରୁ ମୁନିଆ ସରସବୁ ଝାଡ଼ିଲା ଭଳି କ୍ରୋଧୀ ଶ୍ରୀରାମ ବୈରୀ ବଳ ବା ଶତ୍ରୁ ସୈନ୍ୟଙ୍କୁ ସରମାରି ବ୍ୟସ୍ତ କରିପକାଇଲେ। ଲକ୍ଷ୍ମଣ କହିଲେ, ମୁଁ ଧନୁ ଛୁଇଁ କହୁଛି, ତାହା ସଙ୍ଗେ ସମର ମୋ ଭାଗରେ ରହିଲା। କୋପରେ କଳେବର କମ୍ପିଲା ତାଙ୍କ।

0: ବିରସ ହୋଇ ସଭାରେ ରାବଣ ଭାସିଲା ବା କହିଲା, ଏତେ ବୃଦ୍ଧ ସବୁ ଅଛ, ଏଭଳି ଯୁଦ୍ଧ ଦେଖିଛ କି? ଏକାଭଳି ଧନ୍ୟୁ ବା ଧନୁର୍ଦ୍ଧର ଓ ଯୋଧି ବା ଯୋଦ୍ଧା ସମସ୍ତେ କହିଲେ, ଏଭଳି ଦ୍ୱନ୍ଦ୍ୱ ନହିଛି ଓ ନହିବ। ଶିବ ବିଷ୍ଣୁ ଦୁର୍ଗା ଏଭଳି ସରପ୍ରୟୋଗ କରିନଥିଲେ। ଇନ୍ଦ୍ରଜିତ କହିଲା, ଅପେକ୍ଷା ନକରି ପଳେଇ ଆସିଲେ କାହିଁକି? ଶକ୍ତି ସନ୍ଧାନ କରି ଦୁଇଜଣଙ୍କୁ ବାନ୍ଧି ଆଣିଥାନ୍ତି। ବାର୍ତ୍ତାବହ ଆସି କହିଲା, ଶକ୍ତି ଚମକୁ ଫୁଟିଲା ନାହିଁ। ବାଟରେ ଚେତା ପାଇଲା ଲକ୍ଷ୍ମଣ, କ୍ଷଣେ ମାତ୍ର ମୋହ ହୋଇଥିଲା। ରାବଣ ପୁତ୍ର ମୁଖ ଚାହାନ୍ତେ ସେ କୃପାଣ ବା ଖଣ୍ଡା କଷି କହିଲା, ଏଥର କେହି ବର୍ତ୍ତିବ ନାହିଁ, ନିଶି ଶେଷ ହେଉ ଦେଖିବ। ଏଇଠି ଶେଷ ହୋଇଛି କାବ୍ୟର 42 ଛନ୍ଦ।
1: ବିପତ୍ତି ଇଚ୍ଛିତ ଲକ୍ଷ୍ମଣ ରାବଣୀ ଝାମ୍ପି କାଳୀ ପ୍ରଭା ଲଭି।

ପ୍ରଚାର କଲୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ କୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ। ପ୍ରଯୋଜନା କରିଥିଲେ ଡକ୍ଟର ଶାନ୍ତନୁ କୁମାର ରଥ ଓ ପ୍ରସଞ୍ଜିତ ମହାନ୍ତି। ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ମହମ୍ମଦ ସିକନ୍ଦର ଆଲାମ। ବର୍ଣ୍ଣନାରେ ଥିଲେ ଅନିତ୍ୟ ମହାନ୍ତି। କଣ୍ଠଶିଳ୍ପୀମାନେ ଥିଲେ ଅର୍ଜୁନ ଚରଣ ସାମଲ, ଭୁବନେଶ୍ୱରୀ ମିଶ୍ର ଓ ଚନ୍ଦ୍ରମଣି ଲେଙ୍କା। ଆକାଶବାଣୀ ଭବାନୀପାଟଣା ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ଗୋପରେ ବଢ଼ୁଛି କଳା କହ୍ନାଇ। ମିଳିତ କଣ୍ଠରେ ଗୀତଟିକୁ ଗାଇଛନ୍ତି ଜଲି ମୁଖାର୍ଜୀ, ବିନୋଦ ଓ ଅନୁପମା। ଗୀତ ରଚନା କରିଛନ୍ତି ରଞ୍ଜିତା ପଟ୍ଟନାୟକ, ସଙ୍ଗୀତ ନାରାୟଣ ରଥ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ। କଥା ଦେଇଥିଲି ମାଆକୁ, ଶୀର୍ଷାନନ୍ଦ ଦାସ କନୁନଗୋଙ୍କ ଗୀତ ରଚନାରୁ ଗାଇଛନ୍ତି ଶିବା ଓ ସାଧନା ସର୍ଗମ। ସଙ୍ଗୀତ ନିର୍ଦ୍ଦେଶନା କୃଷ୍ଣଚନ୍ଦ୍ର।

ଓଡ଼ିଆ କଥାଚିତ୍ରର ଗୀତା ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ଚିତ୍ରାଙ୍କ କଣ୍ଠରେ ମୋ କାହ୍ନରେ। ଗୀତ ରଚନା କରିଛନ୍ତି ନିମାଇ ମହାନ୍ତି, ସଙ୍ଗୀତ ରାଧାକୃଷ୍ଣ ଭଞ୍ଜ।

କାର୍ଯ୍ୟକ୍ରମର ଶେଷରେ ଶୁଣନ୍ତୁ ସୁନା ପଞ୍ଜରୀ କଥାଚିତ୍ରଟି ଗାଇଛନ୍ତି କବିତା କୃଷ୍ଣମୂର୍ତ୍ତି ଅଶ୍ୱିନୀ ନିଗମ। ଗୀତ ରଚନା କରିଛନ୍ତି ଶୀର୍ଷାନନ୍ଦ ଦାସ କାନନଙ୍କୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅମରେନ୍ଦ୍ର ମହାନ୍ତି।

ପ୍ରଚାର କଲ ଓଡ଼ିଆ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣ ଶ୍ରୋତାବନ୍ଧୁ ଏଥର ଆସନ୍ତୁ ଶୁଣିବା କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ହଁ ମେନେ ଭି ପ୍ୟାର କିୟା କଥାଚିତ୍ରରୁ ଦୂତକଣ୍ଠରେ ଗାଇଛନ୍ତି ଉଦିତ ନାରାୟଣ ଓ ଅଲକା ହେଗନିକ ଗୀତରଚନା ସମୀର ସଙ୍ଗୀତ ନିର୍ଦ୍ଦେଶନା ନଦୀମ ଶ୍ରବଣ

0: ଆର୍ଥିକ ବିକାଶରୁ ରୋଜଗାର, ଉଦ୍ୟମରୁ ଆତ୍ମବିଶ୍ୱାସ, ସୁଭଦ୍ରା ଗଢୁଛି ସମୃଦ୍ଧ ଓଡ଼ିଶାର ନୂଆ ଭବିଷ୍ୟତ। ଆସନ୍ତା ଅଗଷ୍ଟ 28 ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ 1 କୋଟିରୁ ଉର୍ଦ୍ଧ ମହିଳାଙ୍କୁ ସୁଭଦ୍ରାର ପଞ୍ଚମ କିସ୍ତି ବାବଦକୁ ମିଳିବ 5,000 କୋଟିରୁ ଉର୍ଦ୍ଧ ଟଙ୍କାର ସହାୟତା ରାଶି। ଏହି ସହାୟତା ଦେବ ନୂଆ ଶକ୍ତି, ନୂଆ ଆଶା, ନୂଆ ସମ୍ଭାବନା।
1: ଜୀବିକାରୁ ସମୃଦ୍ଧିର ଯାତ୍ରା ସୁଭଦ୍ରା, ମହିଳା ଓ ଶିଶୁ ବିକାଶ ବିଭାଗ, ଓଡ଼ିଶା ସରକାର।

ଫୁଲର କଣ୍ଟେ କଥାଚିତ୍ରରେ ଶୁଣନ୍ତୁ ସମୀରିକ ଗୀତ ରଚନାରୁ ଗାଇଛନ୍ତି କୁମାର ଶାନୁ ଓ ଅଲକା ୟାଗ୍ନିକ୍, ସଙ୍ଗୀତ ଦେଇଛନ୍ତି ନଦୀମ ଶ୍ରବଣ।

ହିନ୍ଦୀ କଥାଚିତ୍ରର ଗୀତ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣନ୍ତୁ, ବର୍ମା କଥାଚିତ୍ରରୁ। ଗୀତଟି ପାଇଁ କଣ୍ଠ ଦେଇଛନ୍ତି ଆଶା ଭୋସଲେ ଓ କୁମାର ଶାନୁ। ଗୀତିକାର ସମୀର, ସଙ୍ଗୀତ ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ଶେଷରେ ସମୀରଙ୍କ ଗୀତ ରଚନା ଓ ନଦୀମ ଶ୍ରବଣଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଅଲକା ୟାଗ୍ନିକ୍ ଓ ମହମ୍ମଦ ଅଜିଜ୍। କଥାଚିତ୍ର ଆଦମୀ ଖିଲୋନା ହେ।

क्या खूब है अंदाज़ बेचैन मोहब्बत का, क्या खूब

ନମସ୍କାର, ଆପଣମାନଙ୍କୁ ସ୍ୱାଗତ ଆଜିର ଏହି ବିଶେଷ କାର୍ଯ୍ୟକ୍ରମ ଖୋଲାଛରକା ପରିସରକୁ। ମୁଁ ଆପଣଙ୍କ ସାଥିରେ ଅଛି ସାଗରିକା।

ଓଡ଼ିଶାରେ 12 ମାସରେ 13 ପର୍ବ ପାଳିତ ହୁଏ। ଏଥିମଧ୍ୟରୁ ରକ୍ଷାବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା ଏକ ପବିତ୍ର ପର୍ବ। ଏହି ଦିନ ମହାପ୍ରଭୁ ବଳଭଦ୍ରଙ୍କର ଜନ୍ମ ହୋଇଥିବାରୁ ଏହାକୁ ବଳଭଦ୍ର ଜନ୍ମ ବା ଗହ୍ମା ପୂର୍ଣ୍ଣିମା କୁହାଯାଏ। ପ୍ରତିବର୍ଷ ଶ୍ରାବଣ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବ ପାଳନ କରାଯାଉଥିବାରୁ ଏହାକୁ ଶ୍ରାବଣ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ରକ୍ଷାବନ୍ଧନ ଭାରତରେ ଏକ ପବିତ୍ର ଓ ପାରମ୍ପରିକ ପର୍ବ। ଏହି ଦିନ ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଅତୁଟ ସ୍ନେହ, ଭଲ ପାଇବା, ବିଶ୍ୱାସ ଓ ପରସ୍ପର ସୁରକ୍ଷାର ପ୍ରତୀକ। ଏହି ଦିନ ଭଉଣୀ ନିଜ ଭାଇଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଦୀର୍ଘ ଜୀବନ, ସୁଖ ଓ ସମୃଦ୍ଧି କାମନା କରେ। ଭାଇ ମଧ୍ୟ ଭଉଣୀକୁ ସଦା ସୁରକ୍ଷା ଦେବାର ପ୍ରତିଶ୍ରୁତି ଦିଏ। ରକ୍ଷାବନ୍ଧନ ଶବ୍ଦର ଅର୍ଥ ହେଉଛି ରକ୍ଷାର ବନ୍ଧନ। ରାକ୍ଷୀ କେବଳ ଏକ ସୂତା ନୁହେଁ, ଏହା ଭାଇ ଓ ଭଉଣୀଙ୍କର ଭାବନା ଓ ଆତ୍ମୀୟତାର ପ୍ରତୀକ। ରାକ୍ଷୀର ସୂତା ଭାଇ ଓ ଭଉଣୀଙ୍କ ମଧ୍ୟରେ ଥିବା ଭଲ ପାଇବାକୁ ଆହୁରି ଦୃଢ଼ କରେ, ପରିବାରର ସମ୍ପର୍କକୁ ଆହୁରି ମଜବୁତ କରେ। ଆଜିର ବ୍ୟସ୍ତ ଜୀବନରେ ଭାଇ ଓ ଭଉଣୀମାନେ ବିଭିନ୍ନ ସ୍ଥାନରେ ରହୁଥିଲେ ମଧ୍ୟ ଏହି ଦିନ ସେମାନେ ପରସ୍ପରକୁ ମନେ ପକାନ୍ତି। ଦୂରରେ ଥିବା ଭଉଣୀମାନେ ଡାକ ଅଥବା ଅନ୍ୟ ଉପାୟରେ ରାକ୍ଷୀ ପଠାନ୍ତି, ଏହା ଫଳରେ ଦୂରତା ଥିଲେ ମଧ୍ୟ ସ୍ନେହର ସମ୍ପର୍କ ଅକ୍ଷୁର୍ଣ୍ଣ ରହେ।

ଓଡ଼ିଶାର ପୁରପଲ୍ଲୀରେ ଗୋରୁ ଗାଈମାନଙ୍କୁ ପୂଜା କରାଯିବା ସହ ସେମାନଙ୍କର ମୁଣ୍ଡରେ ରାକ୍ଷୀ ବନ୍ଧାଯାଏ। ଘରେ ଘରେ ପିଠାପଣା ଆସର ଜମେ। ରାକ୍ଷୀ ପୂର୍ଣ୍ଣିମା ଦିନ ଭଉଣୀ ଭାଇ ପାଇଁ ନିଜ ହାତ ତିଆରି ଭାଇର ମନପସନ୍ଦର ଖାଦ୍ୟ ଓ ମିଠା ତିଆରି କରେ। ତାପରେ ସେ ରାକ୍ଷୀ, ସିନ୍ଦୁର, ତିଲକ, ଫୁଲ, ଅରୁଆ ଚାଉଳ ଓ ଦୀପ ରଖି ଥାଳି ସଜାଡ଼େ। ଏହି ଦିନ ଭଉଣୀ ଭାଇ ମୁଣ୍ଡରେ ତିଲକ ଲଗାଇ ହାତରେ ରାକ୍ଷୀ ବାନ୍ଧି ତାର ଦୀର୍ଘାୟୁ ଓ ଉଜ୍ଜଳ ଭବିଷ୍ୟତ କାମନା କରନ୍ତି। ଭାଇ ମଧ୍ୟ ଭଉଣୀଙ୍କୁ ସୁରକ୍ଷା

ପ୍ରତିଶ୍ରୁତି ଦେବା ସହିତ ସୁନ୍ଦର ଉପହାର ଦେଇଥାଏ। ରାକ୍ଷୀକୁ ଶାନ୍ତି, ବିଶ୍ୱାସ ଏବଂ ବିଜୟର ପ୍ରତୀକ ବୋଲି କୁହାଯାଏ। ମହାଭାରତରେ ମଧ୍ୟ ରାକ୍ଷୀର ଉଦାହରଣ ରହିଛି। କୃଷ୍ଣଙ୍କର ଅଙ୍ଗୁଳିରେ କ୍ଷତ ଦେଖି ଦ୍ରୌପଦୀ ନିଜ ଶାଢ଼ୀର କାନି ଚିରି ତାଙ୍କ ଅଙ୍ଗୁଳିରେ ବାନ୍ଧିଥିଲେ। ଶ୍ରୀକୃଷ୍ଣ ଏହାର ଋଣ ପରିଶୋଧ କରିବାକୁ ଯାଇ ଦ୍ରୌପଦୀଙ୍କର ବସ୍ତ୍ରହରଣ ସମୟରେ କୋଟି ବସ୍ତ୍ର ଦେଇ ଦ୍ରୌପଦୀଙ୍କୁ ଲଜ୍ଜା ନିବାରଣ କରିଥିଲେ। ରକ୍ଷାବନ୍ଧନ ହେଉଛି ଭାଇ ଓ ଭଉଣୀଙ୍କର ପବିତ୍ର ସମ୍ପର୍କର ଏକ ଅମୂଲ୍ୟ ପର୍ବ। ଏହା କେବଳ ହାତରେ ରାକ୍ଷୀ ବାନ୍ଧିବାର ଦିନ ନୁହେଁ, ବରଂ ପରସ୍ପରଙ୍କ ପ୍ରତି ଭଲ ପାଇବା, ସମ୍ମାନ, ସହଯୋଗ ଓ ଦାୟିତ୍ୱର ପ୍ରତିଶ୍ରୁତ ଦେବାର ଦିନ। ଏହି ପର୍ବ ଆମ ପାରିବାରିକ ଓ ସାମାଜିକ ସମ୍ପର୍କକୁ ଦୃଢ଼ କରେ। ତେଣୁ ଆମେ ରକ୍ଷାବନ୍ଧନର ମହତ୍ତ୍ୱ ବୁଝି ଏହାକୁ ସରଳ, ଆନନ୍ଦମୟ ଓ ପରିବେଶ ବନ୍ଧୁ ଭାବରେ ପାଳନ କରିବା ଉଚିତ୍।

ପ୍ରତିବର୍ଷ ଅଗଷ୍ଟ 27 ତାରିଖକୁ ସାରା ବିଶ୍ୱରେ ନ୍ୟାସନାଲ୍ ପେଟ୍ରୋଲିୟମ୍ ଡେ ବା ଜାତୀୟ ପେଟ୍ରୋଲିୟମ୍ ଦିବସ ଭାବେ ପାଳନ କରାଯାଏ। ମାନବ ସଭ୍ୟତାର ବିକାଶ ଏବଂ ଆଧୁନିକ ଅର୍ଥନୀତିରେ ପେଟ୍ରୋଲିୟମ୍ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହି ଦିବସଟି ଆମକୁ ଶକ୍ତି ସମ୍ପଦର ବ୍ୟବହାର ଏବଂ ଇତିହାସ ଏବଂ ସଂରକ୍ଷଣ ବିଷୟରେ ଚିନ୍ତନ କରିବାର ସୁଯୋଗ ଦେଇଥାଏ। 1869 ମସିହା ଅଗଷ୍ଟ 27 ତାରିଖରେ ଆମେରିକାର ପେନ୍ସିଲଭାନିଆ ସ୍ଥିତ ଟାଇଟସ୍ଭିଲ୍ଠାରେ ଏଡୱାନ୍ ଡ୍ରେକ୍ ପ୍ରଥମେ ସଫଳ ବାଣିଜ୍ୟିକ ତୈଳ କୂପ ଖନନ କରିଥିଲେ। ଏହି ଆବିଷ୍କାର ସମଗ୍ର ବିଶ୍ୱରେ ଆଧୁନିକ ପେଟ୍ରୋଲିୟମ୍ ଶିଳ୍ପର ମୂଳଦୁଆ ପକାଇଥିଲା। ସେହି ଐତିହାସିକ ଦିନକୁ ସ୍ମରଣୀୟ କରିବା ପାଇଁ ପ୍ରତିବର୍ଷ ଅଗଷ୍ଟ 27କୁ ପେଟ୍ରୋଲିୟମ୍ ଦିବସ ଭାବେ ପାଳନ କରାଯାଉଛି। ପେଟ୍ରୋଲିୟମ୍ ଆଧୁନିକ ସଭ୍ୟତାର ଏକ ଅତ୍ୟନ୍ତ ମୂଲ୍ୟବାନ ଶକ୍ତି ସମ୍ପଦ। ଆମ ଦୈନନ୍ଦିନ ଜୀବନ, ଯାତାୟାତ, କୃଷି, ଶିଳ୍ପ, ବାଣିଜ୍ୟ ଓ ଅନେକ କ୍ଷେତ୍ର ପେଟ୍ରୋଲିୟମ୍ ଉପରେ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବରେ ନିର୍ଭରଶୀଳ। ପେଟ୍ରୋଲ, ଡିଜେଲ, କିରୋସିନ, ଏଲ୍ପିଜି, ଲୁବ୍ରିକାଣ୍ଟ, ମିଟୁମେନ୍, ବିଭିନ୍ନ ପେଟ୍ରୋଲିୟମ୍ କେମିକାଲ ଉତ୍ପାଦ ପେଟ୍ରୋଲିୟମ୍ରୁ ମିଳିଥାଏ। ଭାରତରେ ପେଟ୍ରୋଲିୟମ୍ର ଗୁରୁତ୍ୱ, ସଂରକ୍ଷଣ ଓ ଦାୟିତ୍ୱଶୀଳ ବ୍ୟବହାର ବିଷୟରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୁଖ୍ୟ ଉଦ୍ଦେଶ୍ୟ। ପେଟ୍ରୋଲିୟମ୍ ଓ ଏହାର ଉତ୍ପାଦ ଜଳିବା ସମୟରେ କାର୍ବନ୍ ଡାଇଅକ୍ସାଇଡ୍ ସହିତ ବିଭିନ୍ନ ବାୟୁ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନ ସହିତ ଜଡ଼ିତ। ତେଣୁ ପେଟ୍ରୋଲିୟମ୍ ସୁବିଚାରିତ ବ୍ୟବହାର ସହିତ ସ୍ୱଳ୍ପ ଓ ନବୀକରଣଯୋଗ୍ୟ ଶକ୍ତି ଉତ୍ସର ବିକାଶ ଆବଶ୍ୟକ। ସୌରଶକ୍ତି, ପବନ ଶକ୍ତି, ଜଳବିଦ୍ୟୁତ, ବିଦ୍ୟୁତ୍ ଯାନ ଓ ଅନ୍ୟାନ୍ୟ ପରିବେଶ ଅନୁକୂଳ ପ୍ରଯୁକ୍ତିର ବ୍ୟବହାର ବଢ଼ିଲେ ଜୀବାଶ୍ମ ଇନ୍ଧନ ଉପରେ ନିର୍ଭରଶୀଳ କମିପାରିବ।

ପେଟ୍ରୋଲିୟମ୍ ଏକ ସୀମିତ ପ୍ରାକୃତିକ ସମ୍ପଦ। ପେଟ୍ରୋଲିୟମ୍କୁ କଳା ସୁନା ବା ବ୍ଲାକ୍ ଗୋଲ୍ଡ ମଧ୍ୟ କୁହାଯାଏ। କେବଳ ଗାଡ଼ି ମୋଟର ଚଲାଇବା ପାଇଁ ପେଟ୍ରୋଲ କିମ୍ବା ଡିଜେଲ ନୁହେଁ, ବରଂ ଆମେ ବ୍ୟବହାର କରୁଥିବା ପ୍ଲାଷ୍ଟିକ୍, ଔଷଧ, କୃତ୍ରିମ କପଡ଼ା, କସ୍ମେଟିକ୍ ସାମଗ୍ରୀ ଏବଂ ସାର ଆଦି ଅନେକ ଜିନିଷ ପେଟ୍ରୋଲିୟମ୍ରୁ ହିଁ ପ୍ରସ୍ତୁତ ହୋଇଥାଏ। ପେଟ୍ରୋଲିୟମ୍ ଆଧୁନିକ ସଭ୍ୟତାର ଏକ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ ଶକ୍ତି ସମ୍ପଦ। ଆମ ଦୈନନ୍ଦିନ ଜୀବନ, ଯାତାୟାତ, ଶିଳ୍ପ, କୃଷି, ବାଣିଜ୍ୟ ଓ ଅର୍ଥନୀତିର ବିକାଶରେ ଏହାର ଭୂମିକା ଅପରିସୀମା। ପେଟ୍ରୋଲ, ଡିଜେଲ, ଏଲ୍ପିଜି, କିରୋସିନ, ବିମାନ ଇନ୍ଧନ ଆଦି ଅନେକ ଉପଯୋଗ ପଦାର୍ଥ ପେଟ୍ରୋଲିୟମ୍ରୁ ମିଳିଥାଏ। ଜାତୀୟ ପେଟ୍ରୋଲିୟମ୍ ଦିବସ ଆମକୁ ମନେ ପକାଇଦିଏ ଯେ ପେଟ୍ରୋଲିୟମ୍ ଏକ ମୂଲ୍ୟବାନ କିନ୍ତୁ ସୀମିତ ପ୍ରାକୃତିକ ସମ୍ପଦ। ଦେଶର ଅର୍ଥନୈତିକ ବିକାଶରେ ଏହାର ଅବଦାନ ଅସ୍ୱୀକାର କରାଯାଇପାରେ ନାହିଁ। ଇନ୍ଧନ ସଞ୍ଚୟ ହେଉଛି ଦେଶର ସମ୍ପଦ ସଞ୍ଚୟ। ଏହି ଚିନ୍ତାଧାରାକୁ ଜୀବନରେ ଗ୍ରହଣ କରି ପ୍ରତ୍ୟେକ ନାଗରିକ ଦାୟିତ୍ୱଶୀଳ ଭାବରେ ଇନ୍ଧନ ବ୍ୟବହାର କଲେ ଦେଶର ଅର୍ଥନୀତି ଓ ପରିବେଶ ଉଭୟ ଲାଭବାନ ହେବ। ତେଣୁ ଜାତୀୟ ପେଟ୍ରୋଲିୟମ୍ ଦିବସ କେବଳ ଏକ ଦିବସ ପାଳନ ନୁହେଁ, ବରଂ ଇନ୍ଧନ ସଂରକ୍ଷଣ ଓ ସ୍ଥାୟୀ ଭବିଷ୍ୟତ ପାଇଁ ଏକ ସଚେତନତାର ଅଭିଯାନ।

ଆଜିର ଦିନଟି ଅନ୍ତର୍ଜାତୀୟ ଲଟେରୀ ଦିବସ ଭାବେ ପାଳନ କରାଯାଏ। ଲଟେରୀ ହେଉଛି ଏକ ଭାଗ୍ୟ ନିର୍ଭର ପ୍ରଣାଳୀ, ଯେଉଁଥିରେ ଟିକେଟ୍ କିମ୍ବା ନମ୍ବର ଚୟନ ମାଧ୍ୟମରେ ପୁରସ୍କାର ଜିତିବାରେ ସୁଯୋଗ ମିଳେ। ଏହା ଅନେକ ଦେଶରେ ବିଭିନ୍ନ ଆଇନ ଓ ନିୟମ ଅଧୀନରେ ପରିଚାଳିତ ହୁଏ। ଅନ୍ତର୍ଜାତୀୟ ଲଟେରୀ ଦିବସ ଅବସରରେ ଲୋକମାନେ ଲଟେରୀର ସ୍ୱରୂପ ଓ ଏହା ସହିତ ଜଡ଼ିତ ଦାୟିତ୍ୱ ବିଷୟରେ ଜାଣିପାରନ୍ତି। ଲଟେରୀରେ ବିଜୟ ମୁଖ୍ୟତଃ ଭାଗ୍ୟ ଓ ଅନିଶ୍ଚିତ ଚୟନ ଉପରେ ନିର୍ଭର କରେ। ଏହି ଦିବସ ଆମକୁ ସଞ୍ଚୟ, ଆର୍ଥିକ ଯୋଜନା ଓ ଧନର ସୁବିଚାରିତ ବ୍ୟବହାରର ଗୁରୁତ୍ୱ ବୁଝାଇଥାଏ। ଯୁବପିଢ଼ି ଦେଶର ଭବିଷ୍ୟତ, ସେମାନେ ଭାଗ୍ୟ ଉପରେ ନିର୍ଭର କରିବା ପରିବର୍ତ୍ତେ ଶିକ୍ଷା, ଦକ୍ଷତା ଓ ପରିଶ୍ରମ ମାଧ୍ୟମରେ ନିଜର ଭବିଷ୍ୟତ ଗଢ଼ିବା ଉଚିତ। ଛାତ୍ରଛାତ୍ରୀ

ଲଟେରୀରେ ଆକର୍ଷଣ ଅପେକ୍ଷା ଜ୍ଞାନ ଅର୍ଜନ, କ୍ରୀଡ଼ା, ବିଜ୍ଞାନ ଓ ସୃଜନଶୀଳ କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦେବା ଉଚିତ। ଅନ୍ତର୍ଜାତୀୟ ଲଟେରୀ ଦିବସ ଆମକୁ ଭାଗ୍ୟ ଓ ଧନ ସମ୍ପର୍କରେ ସଚେତନ ଚିନ୍ତା କରିବାର ସୁଯୋଗ ଦିଏ। ଲଟେରୀ କେତେକ ସ୍ଥାନରେ ରାଜସ୍ୱର ଏକ ମାଧ୍ୟମ ହୋଇପାରେ, କିନ୍ତୁ ଏହାକୁ ଜୀବନର ନିଶ୍ଚିତ ଆର୍ଥିକ ଆଧାର ଭାବେ ଗ୍ରହଣ କରିବା ଉଚିତ ନୁହେଁ। ସଫଳତାର ପ୍ରକୃତ ଚାବି ହେଉଛି ଶିକ୍ଷା, ପରିଶ୍ରମ, ଦକ୍ଷତା, ଧୈର୍ଯ୍ୟ ଓ ସଠିକ ଯୋଜନା। ଏହି ଦିବସରେ ଆମେ ଦାୟିତ୍ୱଶୀଳ ଆର୍ଥିକ ଆଚରଣ ଓ ସଚେତନ ଜୀବନଯାପନର ସଂକଳ୍ପ ନେବା ଉଚିତ।

ମୌସୁମୀ ବର୍ଷା ଆରମ୍ଭ ହେବା ପରେ ମଶା ବଂଶ ବୃଦ୍ଧି ପାଇବା ଏବଂ ଡେଙ୍ଗୁ, ଜାପାନୀ ଜ୍ୱର ଏବଂ ମ୍ୟାଲେରିଆ ଭଳି ରୋଗ ବ୍ୟାପିବାର ଆଶଙ୍କା ଅଛି। ଏଥିରୁ ରକ୍ଷା ପାଇବା ପାଇଁ କିଛି ସାବଧାନତା ଅବଲମ୍ବନ କରନ୍ତୁ। ଘର ପାଖରେ ଜମୁଥିବା ପାଣିକୁ ସପ୍ତାହରେ ଅନ୍ତତଃ ଥରେ ନିଷ୍କାସନ କରିଦିଅନ୍ତୁ। ଘରେ ଥିବା ଫୁଲକୁଣ୍ଡ, ପାଣି ଟାଙ୍କି, କୁଲର, ଫ୍ରିଜର, ପଛପଟେ ଥିବା ଡିଫ୍ରଷ୍ଟ ୱାଟର ଚାମ୍ବର ଆଦିକୁ ସାପ୍ତାହିକ ପରିଷ୍କାର କରନ୍ତୁ। ଘର ପାଖରେ ଥିବା ଭଙ୍ଗା ଡବା, ବୋତଲ, ପୁରୁଣା ଛିଣ୍ଡା ଟାୟାର, ନଡ଼ିଆ, ସଡ଼େଇ, କୋଡ଼ୁଆ, ଓଳି, ବାଉଁଶ, ଗଛର କଟାଯାଇଥିବା ମୂଳ ଅଂଶ ଆଦି ସବୁକୁ ନଷ୍ଟ କରନ୍ତୁ କିମ୍ବା ଦୂରେଇ ଦିଅନ୍ତୁ। ଘର ପାଖ ପରିବେଶ ସଫା ରଖନ୍ତୁ। ମଶାରୀ ନିୟମିତ ବ୍ୟବହାର କରନ୍ତୁ। ମଶାଙ୍କର ପ୍ରବେଶ ରୋକିବା ପାଇଁ ଝରକାରେ ସରୁ ଜାଲି ଲଗାନ୍ତୁ। ପୁରା ଶରୀରକୁ ଘୋଡ଼ାଇଲା ଭଳି ପୋଷାକ ପିନ୍ଧନ୍ତୁ। ଆବଶ୍ୟକ ସ୍ଥଳେ ସୁରକ୍ଷିତ ମଶା ନିବାରକ ବ୍ୟବହାର କରନ୍ତୁ। ଜ୍ୱର, କମ୍ପ, ଆଣ୍ଠୁଗଣ୍ଠି ଓ ମାଂସପେଶୀରେ ଯନ୍ତ୍ରଣା ହେଲେ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ରକ୍ତ ପରୀକ୍ଷା କରିନିଅନ୍ତୁ।

ଆସନ୍ତୁ ଜାଣିବା ଆଜିର ଇତିହାସ ପୃଷ୍ଠାରେ ଘଟିଯାଇଥିବା କିଛି ଘଟଣାବଳୀ ସମ୍ପର୍କରେ। 1922 ଆଜିର ଦିନରେ ଗ୍ରୀକ୍ ଓ ତୁର୍କୀ ଯୁଦ୍ଧରେ ତୁର୍କୀର ବିଜୟ ହୋଇଥିଲା। 1939 ଜର୍ମାନୀର ଜେଟ୍ ଚାଳିତ ବିମାନର ସଫଳ ଉଡ଼ାଣ ହୋଇଥିଲା। ବିମାନ ଚଳାଚଳ କ୍ଷେତ୍ରରେ ଏକ ନୂତନ ସୃଷ୍ଟି ହୋଇଥିଲା। 1955 ଗ୍ରିନିଜ୍ ବୁକ୍ ଅଫ୍ ୱାର୍ଲ୍ଡରେ କଡର୍ସର ପ୍ରଥମ ପ୍ରଦର୍ଶନ ହୋଇଥିଲା। 1991 ମାଲଡୋଭାର ସୋଭିଏତ୍ ସଂଘରୁ ସ୍ୱାଧୀନତା ଘୋଷଣା କରାଯାଇଥିଲା। 2015 ଆଜିର ଦିନରେ ଭାରତ ସହିତ ବିଶ୍ୱରେ ଅନେକ ଦେଶରେ ଜଳବାୟୁ ପରିବର୍ତ୍ତନ, ପରିବେଶ ସୁରକ୍ଷା ଓ ନବୀକରଣ ଯୋଗ୍ୟ ଶକ୍ତିକୁ ନେଇ ବିଭିନ୍ନ ଆଲୋଚନା ହୋଇଥିଲା।

ଆସନ୍ତୁ ଜାଣିବା କିଛି ସ୍ଥାନୀୟ ଖବର। କଳାହାଣ୍ଡି ଜିଲ୍ଲା ପ୍ରଶାସନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଏବଂ କର୍ତ୍ତବ୍ୟ ଅନୁଷ୍ଠାନ ମିଳିତ ଆନୁକୂଲ୍ୟରେ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ଜିଲ୍ଲାସ୍ତରୀୟ କର୍ମଶାଳା ହୋଇଯାଇଛି। ଭାରତ ସରକାରଙ୍କର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଭବାନୀପାଟଣା ତରଫରୁ ଧର୍ମଗଡ଼ ପଞ୍ଚାୟତ କଲେଜଠାରେ ଭାରତୀୟ ନ୍ୟାୟ ସଂହିତା କର୍ମଶାଳା ହୋଇଯାଇଛି। କର୍ଲାମୁଣ୍ଡା ବ୍ଲକ ତେରେସିଂହା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ

ଆସନ୍ତ ଜାଣି ନେବା ପାଣିପାଗ ସମ୍ପର୍କରେ। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦ୍ୱାରା ସୂଚାଇ ଦିଆଯାଇଛି କି ଭବାନୀପାଟଣା ଓ ତା'ର ଆଖପାଖ ଅଞ୍ଚଳର ତାପମାତ୍ରା ସର୍ବୋଚ୍ଚ 30 ଡିଗ୍ରୀ ସେଲସିୟସ୍ ଓ ସର୍ବନିମ୍ନ ତାପମାତ୍ରା 26 ଡିଗ୍ରୀ ସେଲସିୟସ୍ ରହିବ। ବାୟୁର ଆର୍ଦ୍ରତା 90%, ପବନର ବେଗ ଘଣ୍ଟା ପ୍ରତି ହାରାହାରି 11 କିଲୋମିଟର ବେଗରେ ବହିବାର ସମ୍ଭାବନା ରହିଛି।

ଆଜି ଆପଣମାନଙ୍କ ଠାରୁ ବିଦାୟ ନେବାକୁ ପଡ଼ିବ। ବିଦାୟ ନେବା ପୂର୍ବରୁ କହି ରଖୁଛୁ, କାର୍ଯ୍ୟକ୍ରମ ସମ୍ପର୍କରେ ମତାମତ ଦେବାର ଜମାରୁ ଭୁଲିବେନି। ଆମ ଠିକଣାଟି ଚିଠି ପାଇଛୁ, କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ, ଆକାଶବାଣୀ ଭବାନୀପାଟଣା, ଜିଲ୍ଲା କଳାହାଣ୍ଡି, ପିନ୍ ନମ୍ବର 7660001। ଆମର ହ୍ୱାଟ୍ସଆପ୍ ନମ୍ବରଟି କହି ରଖୁଛୁ, 8895994143।

ଶୁଣିଲେ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ 11:10:30। ଚଳିତ ଅଧିବେଶନକୁ ଶେଷ କରିବା ପୂର୍ବରୁ ଶ୍ରୋତାବନ୍ଧୁ ଜାଣି ରଖନ୍ତୁ, ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଦିନ 12 ଏବଂ ଦିନ 2:45 ପ୍ରଚାର କରିବୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। ସୁଗମ ସଙ୍ଗୀତ ଦିନ 12:30 କଣ୍ଠଶିଳ୍ପୀମାନେ ହେଲେ ସୋନାଲି ମହାପାତ୍ର, କୁମାର ଦେବାନନ୍ଦ, ଅସୀମା ପଣ୍ଡା ଓ ବିଭୁଦତ୍ତ ନାୟକ। ଚାଷର କଥା ଦିନ 1:10 ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତି ରୂପା ପ୍ରଚାର କରିବୁ ଦିନ 1:20। ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ। ଏଥିଲା ଆଜି ଦ୍ୱିତୀୟ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା ଏଠି ଶେଷ କରୁଛୁ ଆଜିର ପ୍ରଥମ ଅଧିବେଶନ। ଦ୍ୱିତୀୟ ଅଧିବେଶନ ଆରମ୍ଭ କରିବୁ ଦିନ 12:00। ସେତେବେଳେ ଯାଏଁ ବିଦାୟ ନେଉଛୁ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଅରିଜିତ ସିଂଙ୍କ କଣ୍ଠରେ କ୍ରିଏଚର କଥାଚିତ୍ରରୁ ଗୀତ ଏବଂ ସଙ୍ଗୀତ ଦେଇଛନ୍ତି ଟୋନି କକ୍କର।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ମିଟର ତଥା 1206 କିଲୋହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗାହର୍ଜରେ ଏବଂ ନ୍ୟୁଜ୍ ଆଣ୍ଡ୍ ଏଆଇଆର୍ ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମରେ ଏଥର ନେଉଛୁ କଥାଚିତ୍ର ରାଜ ରିବୁଟ, ଗାଇଛନ୍ତି ଅରିଜିତ ସିଂ, ଗୀତିକା କୌଶର ମୁନି, ସଙ୍ଗୀତ ଦେଇଛନ୍ତି ଜିତ୍ ଗାଙ୍ଗୁଲି।

ଶ୍ରୋତାବନ୍ଧୁ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ, ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍ରେ 248 ତଥା 1206 kHz ଯୋଗେ, ଏଫ୍ଏମ୍ରେ 103 MHz ଏବଂ ନ୍ୟୁଜ୍ ଆଣ୍ଡ AIR ଆପ୍ ମାଧ୍ୟମରେ। କାର୍ଯ୍ୟକ୍ରମରେ ଏଥର ନେଇଛୁ କଥାଚିତ୍ର ଦବଙ୍ଗ, ଗାଇଛନ୍ତି ରାହତ ଫତେ ଅଲି ଖାନ, ଗୀତ ରଚନା ଫେଜ ଅନୱର, ସଙ୍ଗୀତ ନିର୍ଦ୍ଦେଶନା ସାଜିଦ ୱାଜିଦ।

ଶୁଣୁଛନ୍ତି ଅଲ୍ ଇଜ୍ ୱେଲ୍ କଥାଚିତ୍ରରୁ ଅରିଜିତ ସିଂଙ୍କ କଣ୍ଠରେ କୁମାରଙ୍କ ଗୀତରଚନାକୁ ସଙ୍ଗୀତରେ ସଜାଇଛନ୍ତି ହିମେଶ ରେଶମିଆ।

ଶୁଣୁଛନ୍ତି ହିନ୍ଦୀ କଥାଚିତ୍ରର ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା KGF କଥାଚିତ୍ରରୁ ନେହା କକ୍କରଙ୍କ କଣ୍ଠରେ ଗୀତ ରଚନା ରଶ୍ମି ବିରାଗ, ସଙ୍ଗୀତ ଦେଇଛନ୍ତି ତନିଷ୍କ ବାଗ୍‌ଚୀ।

ଶୁଣୁଥିଲେ ହିନ୍ଦୀ କଥାଚିତ୍ରର ଗୀତ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ ସୁଗମ ସଙ୍ଗୀତ। ପ୍ରଥମେ ଶୁଣିବା ଶିଳ୍ପୀ ସୋନାଲି ମହାପାତ୍ରଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ଅର୍ଦ୍ଧେନ୍ଦୁ ଶେଖର ମହାପାତ୍ର।

ଏଥର ଆସନ୍ତୁ ଶୁଣିବା ଗୀତିକାରଙ୍କ ଆଉ ଏକ ଗୀତ ରଚନାରୁ ପରବର୍ତ୍ତୀ ଗୀତଟି କଣ୍ଠଦାନ କରିଛନ୍ତି ଶିଳ୍ପୀ କୁମାର ଦେବାନନ୍ଦ।

0: ଏଇ କାହାଣୀ ହେଉଛି ଏକ ନର୍ସ ଆଉ ତାର ଅନ୍ତରାତ୍ମାର।
1: ଆସିଗଲା ସେଲେରୀ?
0: ହଁ।
1: ଏବେ ନୂଆ ଝୁମୁକା?
0: ନା, ପ୍ରଥମେ ସଞ୍ଚୟ,
1: ପ୍ରଥମେ ଝୁମୁକା।
0: ଶୁଣ, ପ୍ରତି ମାସରେ କିଛି ବଞ୍ଚାଅ, କିଛି ନିବେଶ କର, ଆଉ କିଛି ଏମର୍ଜେନ୍ସି ପାଇଁ ବି ବଞ୍ଚେଇକି ରଖ, ଯାଦ୍ୱାରା ରହିବ ଟେନସନ ଫ୍ରି।
1: କିନ୍ତୁ ଝୁମୁକାର କ'ଣ?
0: ଯାଉଛୁ ନା, ପୋଡ଼ିଦେବି ଇଞ୍ଜେକ୍ସନ।
2: ଆର୍ବିଆଇ କହେ,
0: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।
3: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ ୱେଭ୍‌ରେ 248 ତଥା 1206 kHz ଯୋଗେ, FM 103 MHz ଏବଂ ନ୍ୟୁସେନ AIR ଆପ୍ ମାଧ୍ୟମରେ। ଶ୍ରୋତାବନ୍ଧୁ, ଏଥର ଆସନ୍ତୁ ଶୁଣିବା ପରବର୍ତ୍ତୀ ଗୀତଟି। ଦ୍ୱୈତକଣ୍ଠରେ ଗାଇଛନ୍ତି ଶିଳ୍ପୀ ସୋନାଲି ମହାପାତ୍ର ଏବଂ କୁମାର ଦେବାନନ୍ଦ। ଗୀତ ରଚନା କରିଛନ୍ତି ଅର୍ଦ୍ଧେନ୍ଦୁ ଶେଖର ମହାପାତ୍ର।

ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ଆସନ୍ତୁ ଶୁଣିବା ଶିଳ୍ପୀ ଅସୀମା ପଣ୍ଡାଙ୍କ କଣ୍ଠରେ। ଗୀତ ରଚନା କରିଛନ୍ତି ତପନ ପଟ୍ଟନାୟକ।

ଶୁଣୁଛନ୍ତି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଶେଷରେ ଆସନ୍ତୁ ଶୁଣିବା ଶିଳ୍ପୀ ବିଭୁଦତ୍ତ ନାୟକଙ୍କ କଣ୍ଠରେ ଗୀତ ରଚନା କରିଛନ୍ତି ତପନ ପଟ୍ଟନାୟକ।

ଶୁଣୁଥିଲି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ଦିନ ଗୋଟାଏ ହେବାକୁ ଯାଉଛି। ପରବର୍ତ୍ତୀ ପ୍ରସାରଣ ହିନ୍ଦୀରେ ସମ୍ବାଦ ପରି ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ

0: ହେଥିର୍ଲାଗି ପାଏନ୍ର ଅସୁବିଧା ଟିକେ ଆମର୍ ଚାଷୀ ଦଦା ନାନୀମାନ୍କେ ଖୋବ୍ ହେସି। ତ ଇ ଯୁଗ୍ନେ କେନ୍ତା କରି କମ୍ ପାଏନ୍ଥି ଆମେ ଅଧିକ ଚାଷ୍ କରିପାର୍ମା ହେ ଦିଗ୍ ପ୍ରତି ଆମ୍କେ ଟିକେ ଧ୍ୟାନ୍ ଦେବାକେ ପଡ଼୍ବା। ଏନ୍ତା ଗୁଟେ କମ୍ ପାଏନ୍ଥି ଯେନ୍ ଚାଷ୍ ହେଇପାର୍ସି ହେଟା ହେଲା ଗୁଟେ ମଡ଼ିଆ ଚାଷ୍। ଇ ମଡ଼ିଆ ଚାଷ୍ ଆଜି ଦିନ୍ଥି ଖୁବ୍ ଚାହିଦା ରହୁଛେ, କାଏଁ ଯେ ବଏଲେ ଇ ମଡ଼ିଆନେ ଭରପୁର ମାତ୍ରାନେ ପୁଷ୍ଟିସାର ଅଛେ। ଇ ମଡ଼ିଆ ଖାଲି ଆମର୍ ମାନେମାନଙ୍କର ଖାଇବା ଲାଗି ଯେ ଜରୁରୀ ଏ ହେଟା ନେଇସେ, ପଶୁ ପକ୍ଷୀ ଗାଏ ଗୋରୁ ଛେଲି ମେଢ଼ା ସବକର୍ ଲାଗି ଏ ମଡ଼ିଆ ଖୁବ୍ ଜରୁରୀ ଏ। ତ ଆଜିର୍ କାର୍ଯ୍ୟକ୍ରମ ମାଧ୍ୟମରେ ଆମେ ଜାନ୍ମା ଇ ମଡ଼ିଆ ଚାଷ୍ କଲେ ଆମ୍କେ କାଏଁ କାଏଁ ଜିନିଷ୍ ଲାଭ୍ ମିଲିପାର୍ବା। ପହେଲା ତ ଇ ମଡ଼ିଆ ଚାଷ୍ନୁ ଆମେ ଭିନ୍ ଭିନ୍ ପ୍ରକାରର ଗାଏମାନଙ୍କର ଖାଦ୍କେ କରିପାର୍ମା। କେନ୍ତା କରି? ପହେଲା ହେଲା ତ ମଡ଼ିଆ, ହେଟାକେ ଆମେ ଗାଏକେ ବି ଦେଇପାର୍ମା। ଆର୍ ଗୁଟେ ହେଲା ତାର ପତର୍ ଆର୍ ତାର୍ କାଣ, ଆର୍ ଗୁଟେ ହେଲା ହେନୁ ଯେନ୍ ଘାସ୍ ବାହାର୍ସି। ମଡ଼ିଆନେ ତ 10 ନେଇକରି 14% ପୁଷ୍ଟିସାର ଥିସି, ଆର୍ ତାର୍ ପତର୍ ବି ଗାଏମାନଙ୍କର ଖାଜେ ଖୋବ୍ ବନେ ଏ। ଆର୍ ତାର୍ ଯେନ୍ ଶୁଖ୍ଲା ଘାସ୍ ଥିସି ହେନେ ବି 5% ପୁଷ୍ଟିସାର ଥିସି, ହେଥିର୍ ଲାଗି ତାର୍ କେନ୍ ଜିନିଷ୍ ବି ଖାଲି ନେଇଯାଏ। ଆର୍ ସବକନୁ ବଡ଼ କଥା ହେଲା ଇ ମଡ଼ିଆକେ ଗାଏ ଗୋରୁ ଖାଇଲେ ବୋଇଲେ ଠିକ୍ ହିସାବରେ ତାଙ୍କର ହଜମ ହେଇପାର୍ସି, ଆର୍ ତାଙ୍କର ଅନ୍ତ ନଳିଲେ ବୋଲେ ପେଟ ଭିତରେ ଯେନ୍ ଯେନ୍ ଅଣୁ ଜୀବମାନେ ଥିସନ୍ ହେଟା ମାନେ ବଢ଼୍ବା ଲାଗି ଇଟା ଖୁବ୍ ବନେ କର୍ସି ଏ। ଆର୍ ହେମାନେ ବନେ କରି କରି ବଢ଼୍ଲେ ବୋଇଲେ ତ ଆମ୍କେ ବନେ କରି କରି ଗୁରସ୍ ଦେବେ, ନେହେଲେ ଚାଷ୍ ଖାଆନ୍ତି ତ ବଲଦ୍ କାମ୍ ଏକା କର୍ସି ଏ। ହେଥିର୍ ଲାଗି ଯେନ୍ ଗାଏ ଗୋରୁ ଛେଲି ମେଢ଼ାକେ ଟିକେ ଧିପା ନସ୍ଲା ବୋଲେ ହେତ୍କି ବୋଲେ ମଡ଼ିଆକେ କାଏଁ କର୍ସନ୍ ଖାଇବାକେ ଦେସନ୍। ଆର୍ ଗୁଟେ କଥା, ଇ ମଡ଼ିଆ ଥି ତନ୍ତୁ ଜାତୀୟ ଖାଦ୍ ସାର୍ ବନେ ପରିମାଣଥି ଥିସି, ଯେନ୍ଥିଲାଗି ତାଙ୍କର ପେଟ୍ ଥି କାଁ ହେସି ଖାଦ୍ ବନେ କରି କରି ହଜମ ହେଇପାର୍ସି। ଆର୍ ଆମର୍ କୁକୁଡ଼ା ମାକଡ଼ା ଘୁଷୁରୀ ବୋଇଲେ ଏନ୍ତା ଏମାନେ ଯଦି ଖାଇ ବସ୍ଲେ, ଆର୍ କୁକୁଡ଼ା ମାକଡ଼ା ଯଦି ଖାଇଲେ ବୋଇଲେ ତାଙ୍କର କାଁ ହେସି, ଟିକେ ଟିକେ କରି ତ ଖାଦ୍ ଖାଏସନ୍ ବୋଇଲେ କମ୍ କମ୍ କରି ତାଙ୍କର ଖାଦ୍ ଯାଏସି ଏକା, ଆର୍ ଇଟା କାଁ କର୍ସି ତାଙ୍କର ପେଟ୍ ଥି ଠିକ୍ ହିପାସେ ହଜମ ହେଇପାର୍ସି। ମଡ଼ିଆ ଥି ବୋଲେ ଖୁବ୍ ଗୁଡ଼ା ଖାଦ୍ ସାର୍ ଅଛେ, କେନ୍ତା କରି ପୁଷ୍ଟିସାର, ତନ୍ତୁ, କ୍ୟାଲସିୟମ, ଫସ୍ଫରସ, ମ୍ୟାଗ୍ନେସିୟମ, ପୋଟାସିୟମ, ଲୌହ, ତମ୍ବା, ବସ୍ତା ଆର୍ ବି କମ୍ପ୍ଲେକ୍ସ ଭିଟାମିନ୍, ଏନ୍ତା ନି କରି କରି ସବ୍ ଜିନିଷ୍ ମଡ଼ିଆ ଭିତରେ ନେ ଅଛେ ଏ। ଆର୍ କାଁ ଯେ ଇଟା ବନେ କରି କରି ହଜମ ହେସି ବଏଲେ ଗ୍ଲୁଟେନ୍ ଇନେ ନେଇଥାଏ, ହେଥିର୍ ଲାଗି ଇ ମଡ଼ିଆନେ ଯେନ୍ ପୁଷ୍ଟିସାର ଥିସି ହେଟା ଭଲ୍ ହିପାସେ ହଜମ ହେଇପାର୍ସି। ଆର୍ ମଡ଼ିଆନେ ତ 6-8% ପୁଷ୍ଟିସାର ଥିସି ଏ, ହେଥିର୍ ଲାଗି ଇନେ ଅଧିକ କ୍ୟାଲସିୟମ୍ ବି ଥିସି, ଏନେ ତେନେ ଯେନ୍ ଧାତୁ ସାର ବି ଥିସି, ସଲଫର, ଆମିନୋ ଏସିଡ୍ ଇଟାମାନେ ବି ଥିସି। ତ ହେଥିର୍ ଲାଗି ଖାଲି ମାନେ କାଜେ ନେଇସେ ମଡ଼ିଆନେ ଏତେ ଗୁଡ଼ା ଖାଦ୍ ସାର ଅଛେ, ଆର୍ ଇ ମଡ଼ିଆ ଏତେ ବନେ ଯେ ଖାଲି ଆମେ ଖାଇଲେ ନେଇ ହିଏ, ଆମର୍ ଗାଏ ଗୋରୁ ଛେଲି ମେଢ଼ା କୁକୁଡ଼ା ମାକଡ଼ା ସବ୍କେ ଯଦି ଦି ବସ୍ମୁ ବୋଲେ ହେମାନ୍କେ ବି ଇ ମଡ଼ିଆ ଠିକ୍ ହିପାସେ ହଜମ ହେଇପାର୍ବା। ଆର୍ ଠିକ୍ ହିପାସେ ହଜମ ହେଇପାର୍ଲା ବୋଇଲେ ହେମାନେ ଖାଦ୍ ସାର୍ନୁ ଠିକ୍ ହିପାସେ ପୁଷ୍ଟି ସାର, ସେଉତା ସାର, ଯାଏଁ ଯାଏଁ ସାର ଦରକାର ତାଙ୍କର ଧିକେ ଲାଗ୍ବା, ଆର୍ ତାଙ୍କର ଧି ପାହେତ୍ କି ନେଇ ନସେନା, ଆର୍ ନେଇ ନସ୍ନେ ବୋଲେ ହେମାନେ ଠିକ୍ ହିପାସେ ବଢ଼୍ବେ। ଠିକ୍ ହିପାସେ ବଢ଼୍ଲେ ବୋଇଲେ ଆମ୍କେ ଯେନ୍ ପଶୁ ପକ୍ଷୀ ନୁ ଅଦିନିଆରେ ଯେନ୍ ମରିମୁରା ଗଲେ ଯେନ୍ କ୍ଷୟକ୍ଷତି ହେସି ହେଟା ଆର୍ ସହିବାକେ ନେଇ ପଡ଼େ, ପଶୁପକ୍ଷୀ ଠିକ୍ ହିପାସେ ବଢ଼୍ବେ, ତାଙ୍କେ ଖାଦ୍ ସାର ବି ଠିକ୍ ହିପାସେ ମିଲ୍ବା, ଆର୍ ଆମର୍ ଚାଷ୍ ଖାଆନ୍ତି ଆମେ ବି ଖାଇପାର୍ମୁ, ଆର୍ ଆମର୍ ଗାଏ ଗୋରୁ ଛେଲି ମେଢ଼ାମାନ୍କେ ବି ଦି ଦୁଆ ପାର୍ମୁ।
1: ଶୁଣୁଥିଲେ କାର୍ଯ୍ୟକ୍ରମ ଚାଷର କଥା। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡ଼ିୟମ୍ ୱେଭ୍ରେ 248 meters ତଥା 1206 kHz ଯୋଗେ, FM 100.3 MHz ଏବଂ ନ୍ୟୁଜ୍ ଆଣ୍ଡ AIR ଆପ୍ ମାଧ୍ୟମରେ।

0: ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀ ପାଟଣା ଆପଣଙ୍କ ସେବାରେ।
1: କରି ଧ୍ୟାନ ଦିଅନ୍ତୁ, ଯାତ୍ରା ସମୟରେ ଯଦି ଟିସି ଟିକେଟ୍ ମାଗନ୍ତି ତେବେ ଦେଖେଇ ଦିଅନ୍ତୁ, କିନ୍ତୁ କୌଣସି ବି ଓଟିପି ପିନ୍ କିମ୍ବା ପାସୱାର୍ଡ ମାଗିଲେ ତାଙ୍କୁ ତୁରନ୍ତ ଭଗେଇ ଦିଅନ୍ତୁ।
2: RBI କହେ ଓଟିପି କିମ୍ବା ପିନ୍ ପାଇଁ କଲ୍ କିମ୍ବା ମେସେଜ୍ ଆସିଲେ ଟିକିଏ ଧ୍ୟାନର ସହିତ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ୍ ୱେଭ୍‌ରେ 248 meters ତଥା 1206 kHz ଯୋଗେ, FM ୧୦.୩ MHz ଏବଂ ନ୍ୟୁଜନ୍ AIR ଆପ୍ ମାଧ୍ୟମରେ।
1: ଏହି କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର

ଓଡ଼ିଶାର ପର୍ବପର୍ବାଣି ସମ୍ପର୍କରେ ଏକ ପ୍ରଚଳିତ ଲୋକୋକ୍ତି ଅଛି, ବାର ମାସରେ ତେର ପର୍ବ। ଆମେ ଓଡ଼ିଶାରେ ବର୍ଷକ ମଧ୍ୟରେ ବହୁ ପର୍ବ ପାଳନ କରିଥାଉ। ପ୍ରାଚୀନରୁ ଓଡ଼ିଶା ଏକ ଧର୍ମ ପ୍ରଧାନ ପ୍ରଦେଶ ଭାବେ ପରିଚିତ। ଆମ ଓଡ଼ିଶାର ଆରାଧ୍ୟ ଦେବତା ଶ୍ରୀଜଗନ୍ନାଥଙ୍କର କେନ୍ଦ୍ର କରି ପ୍ରତ୍ୟେକ ମାସରେ ଆମେ ବହୁ ପର୍ବ ପାଳନ କରୁ। ଏହି ପର୍ବପର୍ବାଣି ପାଳନରେ ଆମେ ଆମ ଜୀବନର ଦୁଃଖ ଓ ଅବସାଦକୁ ଭୁଲି ଯାଇଥାଉ। ସବୁ ପର୍ବପର୍ବାଣି ମୁଖ୍ୟତଃ ଧର୍ମଭିତ୍ତିକ ହେଲେ ହେଁ ଏହାର ସାମାଜିକ, ସାଂସ୍କୃତିକ ଓ ଆଧ୍ୟାତ୍ମିକ ଅବଦାନ ସ୍ୱୀକୃତି। ସାମ୍ପ୍ରତିକ କାଳର ବିଜ୍ଞାନ ଯୁଗରେ ପର୍ବପର୍ବାଣିକୁ କେତେକ ଅନ୍ଧବିଶ୍ୱାସ ବୋଲି ମତ ପ୍ରଦାନ କଲେ ହେଁ ଏହାର ପାଳନ ସମସ୍ତଙ୍କୁ ଆମୋଦ ଓ ଉଲ୍ଲାସ ପ୍ରଦାନ କରିଥାଏ। ଏହି ପର୍ବପର୍ବାଣୀକୁ ନେଇ ଆରମ୍ଭ କରିବା ଆଜିର ଶକ୍ତି ରୂପାର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମକୁ ମୋର ଅଗଣିତ ପ୍ରିୟ ଭଉଣୀମାନଙ୍କୁ ଶୁଭେଚ୍ଛା ଓ ସ୍ୱାଗତ। ଆଜିର ଉପସ୍ଥାପନାରେ ମୁଁ ଅଛି ଆପଣମାନଙ୍କର ମନୀଷା ଭଉଣୀ। ନମସ୍କାର।

ଭଉଣୀମାନେ, ଏହି ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମ ଦ୍ୱାରା ଆମ ସହିତ ଆପଣଙ୍କର ପ୍ରେମ ଓ ଭଲ ପାଇବା ଜଣାପଡ଼େ। ଆମେ ଅପେକ୍ଷାରେ ଅଛୁ ଆପଣମାନଙ୍କର ଫୋନ୍ କଲ୍ଟିକୁ। ଆପଣଙ୍କର ମନପସନ୍ଦର ଗୀତ ଆମେ ଶୁଣାଇଦେବୁ। ଆମ ପାଖରେ ଅନେକ ଗୀତ ଗୁଡ଼ାକ ଅଛି, ଭକ୍ତି ସଙ୍ଗୀତ ଏବଂ ରାକ୍ଷୀ ସମ୍ପର୍କୀୟ କିଛି ଗୀତ। ଗୀତଗୁଡ଼ିକ ହେଲା ଏ ପାଖେ ଭାଇ,

ପାଖେ ଭାଇ, ଦୁଇ କେ ଦୁଇ, କାହିଁ କେତେ ଦୂର ମୁଁ। ଲୁହଟୋପେ ଝରିଗଲେ ଏବଂ ଏଇ ଆମ ସଂସାର। ବର୍ଷା ଋତୁରେ ଅନେକ ପର୍ବ ପାଳିତ ହୁଏ ଭଉଣୀମାନେ। ବର୍ଷା ଋତୁରେ ଆମେ ଅନେକ ପର୍ବ ପାଳନ ମଧ୍ୟ କରିଥାଉ। ଆଜି ହେଉଛି ଗହା ପୂର୍ଣ୍ଣିମା ବା ବଳଭଦ୍ର ଜନ୍ମ ବା ଝୁଲଣ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା ମଧ୍ୟ। ଏହି ଦିନ ଗୋରୁମାନଙ୍କୁ ପୂଜା କରାଯାଇଥାଏ। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଦୋଳିରେ ଝୁଲାଯାଏ। ଏହାକୁ ରାକ୍ଷୀ ପୂର୍ଣ୍ଣିମା ମଧ୍ୟ କୁହାଯାଏ। ଆଜିର ଏହି ଦିନରେ ଭଉଣୀମାନେ ଭାଇମାନଙ୍କ ହାତରେ ରାଙ୍ଗିଖି ବାନ୍ଧିଥାନ୍ତି। ରକ୍ଷାବନ୍ଧନ ଉତ୍ସବ ତଥା ଗହା ପୂର୍ଣ୍ଣିମା ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମହା ଆଡ଼ମ୍ବରେ ପାଳିତ ହୁଏ। ଏହି ଉତ୍ସବ ଅବସରରେ ପାଟରା ବୈଶ୍ୟମାନଙ୍କର କୌଳିକ ପୂଜା ହୁଏ। ଏହା ଶ୍ରୀ ବଳଭଦ୍ରଙ୍କର ଜନ୍ମଦିବସ ହୋଇଥିବାରୁ ଗୋବନ୍ଦନା ଓ ଗୋ ପୂଜା ହୋଇଥାଏ। ଗାଈକୁ ମାଆର ସମ୍ମାନ ଦେଇ ଶ୍ରଦ୍ଧାରେ ଗୋମାତା କହନ୍ତି। ତେବେ ଚାଲନ୍ତୁ ନା ଭଉଣୀମାନେ, ଆମେ ଏଇ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଏକ ଗୋଟିଏ ଗୀତ ଶୁଣିବା।

0: हेलो
1: हेलो
0: हेलो,
1: हेलो
0: आपण को यही शक्ति रूपा कार्यक्रम रे भोनी शुभेच्छा एवं स्वागत। आपणकर परिचयटा देबे भोनी?
1: मु बिनोदिनी माझी कहूँ
0: बिनोदिनी भोनी, राखी पूर्णिमा उपलक्षे आपणकर शुभेच्छा। आउ कहंतु केमती अछंती?
1: मु भले छी। आपण केमती अछंती?
0: मु भल अछि भोनी। आपण ओटा आपणकर जागाटा कहिले?
1: मु भवानी पाटणारु।
0: ଭବାନୀପାଟଣାରୁ କହୁଛନ୍ତି?
1: ହଁ ହଁ
0: ଆଚ୍ଛା, ଆପଣଙ୍କର କଥା ହେଇକି ବହୁତ ଭଲ ଲାଗିଲା। ପ୍ରଥମେ କହିଦିଅନ୍ତୁ ଆପଣ କେଉଁ କଥା ଗୀତଟି ଶୁଣିବାକୁ ପସନ୍ଦ କରିବେ, ତାପରେ ଆମେ କଥାବାର୍ତ୍ତା ହେବା।
1: ଆଜି ଯେହେତୁ ରାକ୍ଷୀ ଅଛି, ତେବେ ଗୋଟେ ରାକ୍ଷୀ ଗୀତ ଶୁଣିଦେଲେ ଭଲ ଲାଗିବ।
0: ଆଜ୍ଞା ଆଜ୍ଞା, ତାହେଲେ ଆମେ ରାକ୍ଷୀ ଗୀତ ଶୁଣିବା। ଆଉ କୁହନ୍ତୁ କ'ଣ କରୁଛନ୍ତି?
1: ଆଉ କ'ଣ କରିବି, ସେମିତି ତ ଏବେ ରୋଷେଇ ସାରିକି ବସିଛି ଆଉ।
0: ଆପଣ ପଢ଼ୁଛନ୍ତି ନା ଘରେ ଅଛନ୍ତି ନା କ'ଣ?
1: ହଁ ମୁଁ ପଢୁଛି ଯେ ମ୍ୟାଡମ, ଆଜି ଟିକେ କଲେଜ ଯାଇନି।

0: ଆଚ୍ଛା କଲେଜ
1: ଆଜି ତ
0: ଷ୍ଟୁଡେଣ୍ଟ।
1: ରଖା ମାନେ ରାକ୍ଷୀ ପାଇଁ ସବୁ ଜାଣିଛନ୍ତି ତ
0: ଆଚ୍ଛା, ରାକ୍ଷୀ ଆମ ଲାଗି ଭଉଣୀମାନଙ୍କ ପାଇଁ କେତେ ବିଶେଷ ଦିନ ନୁହଁ କି?
1: ହଁ
0: କ'ଣ କ'ଣ
1: ଠିକ
0: ରୋଷେଇ
1: କହିଲେ
0: କଲେ?
1: ତେବେ ତେବେ ଆପଣ ମାନେ ଆକାଶବାଣୀରେ ରାକ୍ଷୀ ପାଇଁ କିଛି କରିଛନ୍ତି ନା ସବୁ ବିଶେଷ କାର୍ଯ୍ୟକ୍ରମ?
0: ଆମ ଆକାଶବାଣୀର ପ୍ରୋଗ୍ରାମ ସବୁ ହେଉଛି ଭଉଣୀ, ଆପଣ ଯଦି ଓଡ଼ିଆ ରେଡ଼ିଓ ଶୁଣୁଛନ୍ତି ତାହେଲେ ବିଶେଷ କାର୍ଯ୍ୟକ୍ରମ ମଧ୍ୟ ଶୁଣିପାରିବେ। ଆପଣ
1: ହଁ
0: କ'ଣ
1: ହଁ
0: କ'ଣ
1: ଠିକ
0: କରୁଛନ୍ତି
1: କହିଲେ
0: କହିଲେ? ଆଜି
1: ଆଜ୍ଞା।
0: ଆପଣ ଫୋନ୍ କରିଛନ୍ତି, ଆମେ ଆପଣଙ୍କ ବିଷୟରେ ଜାଣିବା। କହନ୍ତୁ, ରୋଷେଇରେ କ'ଣ କରୁଛନ୍ତି?
1: ଆଜି ଟିକେ ସେ ଜହ୍ନି ସନ୍ତଳା ଡାଲି ଆଳୁ ଭଜା ଆଉ ଭାତ ତ ଆଉ
0: ଜହ୍ନି ସନ୍ତୁଳା କରୁଛନ୍ତି, ମିଠା ପିଠା କିଛି ବନେଇ ନାହାନ୍ତି?
1: ମିଠା ପିଠା ଟିକେ ଆଜି କରିନାହୁଁ କାରଣ ନା ସମସ୍ତେ କହୁଛନ୍ତି କି କାଲି କାଲି ବୋଲି କହୁଛନ୍ତି ତ ସେହି ଦ୍ୱନ୍ଦ୍ୱରେ ରହିଯାଉଛି ଆଉ।
0: ଯେ ଆପଣ ରାକ୍ଷୀ ବାନ୍ଧି ଯିବେ ନା ଏବେ ଭାଇକୁ?
1: ଭାଇଙ୍କୁ ତ ମାନେ କାଲି ସକାଳୁ ବାନ୍ଧିବେ ବୋଲି କହୁଛନ୍ତି ସମସ୍ତେ କିଛି ଜାଣି ହଉନି।
0: ଆଚ୍ଛା ଆଚ୍ଛା, ହଁ 2 ଦିନ ପଡ଼ିଗଲା ନାଇ କି ସେଟା?
1: ହଁ ଆଜି ହେଲେ ମା ପୂଜା କରି ସାରିଛନ୍ତି।
0: ଆଜ୍ଞା,
1: ହଁ ସକାଳ ଭୋରଟାରୁ ଯୋଉ କୁହନ୍ତି ନା କି ସୂର୍ଯ୍ୟ ଯୋଉ ଉଦୟ ହୁଅନ୍ତି ସେତେବେଳେ ବାନ୍ଧି ଦେବୁ ବୋଲି କହୁଛନ୍ତି।
0: ତ କାଲି ଆପଣ ବାନ୍ଧିବେ?
1: ଆଜ୍ଞା
0: ଆଚ୍ଛା ଆଚ୍ଛା, ମା କ'ଣ କ'ଣ ରୋଷେଇ କରିଛନ୍ତି, ମିଠା କରିଛନ୍ତି?
1: ମା ତ ହଁ ସେ ମିଠା ପିଠା ସବୁ ସେ କରେ ଆଉ।
0: ଭାଇ ସହିତ ଯେତେବେଳେ ଆମେ ଆପଣ ରାକ୍ଷୀ ବାନ୍ଧୁଛନ୍ତି, ତାଙ୍କ ସହିତ କିଛି ବଚନ ନେଉଛନ୍ତି କି, ମୋତେ ସୁରକ୍ଷା କରିବୁ?
1: ନିଶ୍ଚିତ ମୋ ବଡ଼ ଭାଇ ସେମାନେ ବହୁତ ପ୍ରୋଟେକ୍ଟିଭ।
0: ଆଜ୍ଞା ଆଜ୍ଞା, ଆପଣଙ୍କ ସହିତ ବହୁତ କଥା ହେଇକି ବହୁତ ଭଲ ଲାଗିଲା ଭଉଣୀ। ଆପଣ ଏମିତି ଆମ ସହିତ କଥାବାର୍ତ୍ତା ହୁଅନ୍ତୁ, ଫୋନ୍ କରନ୍ତୁ, ଏବଂ ଏ ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷରେ ଆପଣଙ୍କୁ ଅନେକ ଅନେକ ଶୁଭେଚ୍ଛା। ଆସନ୍ତୁ ତାହେଲେ ଆପଣଙ୍କର ମନ ପସନ୍ଦର ଗୋଟିଏ ଗୀତ ଶୁଣି ନେବା।
1: ଆଜ୍ଞା ଆଜ୍ଞା ହଉ
0: ଧନ୍ୟବାଦ ଭଉଣୀ,
1: ନମସ୍କାର।
0: ନମସ୍କାର।

0: ଅନେକ ଅନେକ ଶୁଭେଚ୍ଛା। ଆଉ ଭଲ ଅଛନ୍ତି ଭଉଣୀ? ହଁ, ଆମେ ସମସ୍ତେ ଭଲ ଅଛନ୍ତି। ଆପଣଙ୍କର କଥା ଶୁଣିକି ବହୁତ ଭଲ ଲାଗିଲା। ପ୍ରଥମେ କହିଦିଅନ୍ତୁ ଆପଣ କୋଉ ଗୀତ ଗୁଡାକ ଶୁଣିବେ ଆମ ପାଖରେ? ଆମ ପାଖରେ ଅଛି ଏ ପାଖେ ଭାଇ ସେ ପାଖେ ଭାଇ, ଦୁଇ କେ ଦୁଇ ଏବଂ କାହିଁ କେତେ ଦୂର ମୁଁ।
1: କାହିଁ
0: କେତେ ଦୂର ଶୁଣିବେ, ଭକ୍ତି ସଙ୍ଗୀତ ଶୁଣିବେ ନାଇକି? ଆଉ କହନ୍ତୁ ଆଜି ରାକ୍ଷୀ ପୂର୍ଣ୍ଣିମାରେ ଆପଣ କଣ ସବୁ କରୁଛନ୍ତି?
1: ଆଜି ଆମେ ଅର୍ଷା ପିଠା ଦିଟା କରିଥିନୁ, ମଣ୍ଡା ପିଠା ଦିଟା କରିଥିନୁ।
0: ମଣ୍ଡା ପିଠା ବି କରିଛନ୍ତି, ଅର୍ଷା ପିଠା ବି କରିଛନ୍ତି। ହଁ, ଭାଇକୁ ନେଇକି ଦେଇକି ଯିବେ ନାଇକି?
1: ହଁ, ଭାଇକେ ତ ରାକ୍ଷୀ ବାନ୍ଧିଛୁ, ଅପା ମା ଘର ଆଇଛେ।
0: ମା ଘର ଆସିଛନ୍ତି, ବହୁତ ଖୁସି ହେଇଥିବେ ତ? ଆପଣ ବଡ ନା ଛୋଟ?
1: ମୁଁ ବଡ ଅପା, ମୋ ଭାଇ ମାନେ ତିନିଟା ଭାଇ, ମୁଁ ତାଙ୍କର ଗୋଟେ ଭଉଣୀ ନେ।
0: ଗୋଟେ ଭଉଣୀ ନେଇକି ସୁଭଦ୍ରା ହେଇଯାଇଛନ୍ତି ଆଉ। ଆଉ ଆରିସା ପିଠା ବନେଇଛନ୍ତି, ମଣ୍ଡା ପିଠା ବନେଇଛନ୍ତି ମା ଘରକୁ। ମା ଘରେ କଣ ସବୁ ତିଆରି ହେଇଛି?
1: ମା ଘରେ ଗଲା ସେମିତି ପୂଜା ବିଧି ସବୁ କରୁଛେ, ଅପା ଯେ ତାଙ୍କ ଘରେ ଗଲା ସେମିତି ସବୁ ତିଆରି କରିଛେ, ସୁଜି ମଡ଼ା ତା ଘରେ କରିଛେ, କାକରା ପିଠା କରିଛେ, ସେମିତି ଆର
0: ଖାଇକି ଯିବେ।
1: ଗାଈ ଗୁରୁ କେ ଦେଖ, ଧାନ ସକାଳୁ ଖୁଆଇ କରି ଗାଈ ଗୋରୁ କେ ରାକ୍ଷୀ ବାନ୍ଧି କରି ପୂଜା ବିଧି ତାଙ୍କ ଘର ମାନେ ଗଲା ତ ଆମର ଶୁଣି କାଟନେ ଅପା ସବୁବେଳେ କରୁଛେ।
0: ଆଜ୍ଞା ଆଜ୍ଞା। ଆଉ ଭଉଣୀ କହନ୍ତୁ, ଘରେ ସବୁ ଆପଣଙ୍କର ଦୁଇ ଭଉଣୀ, ଗୋଟେ ଭଉଣୀ, ଆପଣ ଆଉ ତିନି? ଆଜ୍ଞା ଆଜ୍ଞା। ସମସ୍ତେ ଆଜି ସମସ୍ତେ ଖୁସି ହେଇଥିବେ ନାଇଁ କି? ସମସ୍ତେ ମିଶିକି ରୋଷେଇ କରିଛନ୍ତି? ଆଜ୍ଞା, ଦିଅନ୍ତୁ ଦିଅନ୍ତୁ ଭଉଣୀ ଦିଅନ୍ତୁ। ହ୍ୟାଲୋ ହ୍ୟାଲୋ, ନମସ୍କାର ଭଉଣୀ, ଆପଣଙ୍କ ନାଁ?
2: ରୁକ୍ମଣୀ ସାହୁ।
0: ରୁକ୍ମଣୀ ସାହୁ, ଆପଣ ଭଲ ଅଛନ୍ତି?
2: ଭଲ ଅଛନ୍ତି।
0: ଆପଣ କଣ କଣ କରୁଛନ୍ତି ଆଜି ତ ରକ୍ଷାବନ୍ଧନ?
2: ଆଜି ରାକ୍ଷୀ ବନ୍ଧନ ଯେ ଆମେ ମଣ୍ଡା କରିଛୁ, କାକରା ଆରିସା
0: ମଣ୍ଡା ପିଠା ତିଆରି କରୁଛନ୍ତି। କେମିତି ତିଆରି କରନ୍ତି ତ କହନ୍ତୁ ଟିକେ ତ?
2: ଜୁଆର ଧୋଇମୁ, ସଫା ଗଇତି ସବୁ ଧୋଇମୁ, ଆରୁ ଫଟୁ କାଟି କରି ଆମେ ସେଥିରେ ପୂଜା କରିମୁ, ଆରୁ ମୁଁ ହେତ୍କି ଗାଈ ଗୋରୁକେ ସବୁ ଧାନ ଖୁଆମୁ, ହଳଦୀ ଲଗେଇମୁ, ରାକ୍ଷୀ ବାନ୍ଧିମୁ,
0: ସମସ୍ତଙ୍କୁ ରାକ୍ଷୀ ବାନ୍ଧିବେ।
2: ସେଠି ପୂଜା କରି ସାରିଲେ ସମସ୍ତେ ପ୍ରସାଦ ଦେଇଛୁ। ଆରୁ
0: ପ୍ରସାଦରେ କଣ କଣ ବନେଇଛନ୍ତି?
2: ପ୍ରସାଦ ନଡ଼ିଆ କଦଳୀ ଘିଅ ଅଙ୍ଗୁର ସବୁ କରି କରୁଛୁ।
0: ତାହେଲେ ଆଜି ବହୁତ ମଜା କରିବି ନାଇ କି? ଭାଇ ଭଉଣୀ ସବୁ ରାକ୍ଷୀ ବନ୍ଧା ହେବେ,
2: ପିଇବାଟା ସବୁ ସମସ୍ତେ ବସିକରି ଖାଇଛୁ,
0: ଏକା ସାଙ୍ଗେ ମିଶିକି ଖାଉଥିବେ ନାଇ କି? ଆପଣ ରେଡିଓ ଶୁଣୁଛନ୍ତି ନା ନାଇ? ଶୁଣନ୍ତି ଶୁଣନ୍ତି ଭଉଣୀ, ତାହେଲେ ଚାଲନ୍ତୁ ଆପଣ ଦୁଇ ଜଣ ଭଉଣୀ ସହିତ କଥା ହେଇକି ଆମେ ବହୁତ ଖୁସି ହେଲୁ, ଆମର କାର୍ଯ୍ୟକ୍ରମଟି ବହୁତ ଖୁସି ହେଲା। ଚାଲନ୍ତୁ ଆପଣଙ୍କର ମନ ପସନ୍ଦର ଗୋଟେ ଗୀତ ଶୁଣିନେବା। ଧନ୍ୟବାଦ ଆପଣ ଆମ ସହିତ।

0: ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ, ଭାଇ ଜଣେ କଲ୍ କରିଛନ୍ତି। ହ୍ୟାଲୋ
1: ପଲେଇ ତ
0: ହ୍ୟାଲୋ
1: ଗଲେ ମ୍ୟାଡ଼ାମ, ଏତେ ଫୋନ୍ ଲଗେଇ କରାଲେ ଆର୍ ପଲେଇ ଗଲେ। ଡାକ
0: ହ୍ୟାଲୋ ଫୋନ୍ଟି ଡିସକନେକ୍ଟ ହେଇଗଲା। ରକ୍ଷାବନ୍ଧନ ପର୍ବ ଭାଇ ଭଉଣୀ ପ୍ରେମର ପ୍ରତୀକ ରୂପେ ପାଳନ କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ ଭଉଣୀ ନିଜ ଭାଇକୁ ସୁରକ୍ଷା ସୂତ୍ର ବାନ୍ଧିଥାଏ ଏବଂ ଭାଇ ତାକୁ ସୁରକ୍ଷା ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ ମଧ୍ୟ ହୋଇଥାଏ। ଭାଇ ଭଉଣୀର ଭଲ ପାଇବା ରାକ୍ଷୀ ବନ୍ଧନ, ଯାହା ଆମେ ପ୍ରତିବର୍ଷ ବଡ଼ ଧୁମ୍ଧାମ୍ରେ ପାଳନ କରିଥାଉଁ। କିନ୍ତୁ ମନରେ ପ୍ରଶ୍ନ ଉଠେ, ରାକ୍ଷୀ ପୂର୍ଣ୍ଣିମା କାହିଁକି ପାଳନ କରାଯାଏ? ଭାଗବତ ପୁରାଣ ଅନୁସାରେ ଯେତେବେଳେ ଭଗବାନ ବିଷ୍ଣୁକୁ ବାମନ ଅବତାର ପରେ ପୁଣି ଥରେ ଲକ୍ଷ୍ମୀଙ୍କ ପାଖକୁ ଯିବାକୁ ଥିଲା।
2: ହ୍ୟାଲୋ,
0: ହ୍ୟାଲୋ, ଜଣେ ଭଉଣୀ ଆମ
2: ହଁ,
0: ସହିତ କଥା ହେବାକୁ
2: ମୁଇଁ ମର୍ଣ୍ଣିଂ
0: ଚାହାନ୍ତି।
2: ପାଗଲ ପଡ଼ାନୁ କହୁଛେ।
0: ହ୍ୟାଲୋ ଭଉଣୀ, ନମସ୍କାର।
2: ମନ ନମସ୍କାର, ଇଟା ମୋର ନାଁ ଦୁଲଣୀ।
0: ଆଜ୍ଞା, ଦୁଲଣୀ ଭଉଣୀ ଆମ ସହିତ ଅଛନ୍ତି। ଭଲ ଅଛନ୍ତି ଭଉଣୀ?
2: ହଁ
0: ଆଉ
2: ଭଲ ଅଛି।
0: କୋଉଠୁ କହୁଛନ୍ତି?
2: ମର୍ଣ୍ଣିଂ ପାଗଲ ପଡ଼ା
0: ମର୍ଣ୍ଣିଂ ପାଖରୁ କହୁଛନ୍ତି। ଆଉ
2: ରାକ୍ଷୀ ପୁଣି ଗୀତ ଗୋଟେ ଶୁଣାଇ ଦିଅ।
0: ଆଜ୍ଞା ଆଜ୍ଞା, ଆପଣ ପ୍ରଥମେ କହିଲେ ରାକ୍ଷୀ, ରାକ୍ଷୀର ଗୋଟେ ଗୀତ ଶୁଣିବା। ତାହେଲେ କହନ୍ତୁ ଭଉଣୀ, ଆପଣ ଆଉ କ'ଣ କ'ଣ କରୁଛନ୍ତି ଆଜି?
2: ରାକ୍ଷୀ ପୁଣି ଗୀତ ଗୋଟେ ଶୁଣାଇ ଦିଅ ତ। ଆର
0: ଖାଲି ଗୀତ ଶୁଣିବେ, ମୋ ସହିତ କଥା ହେବେ ନାହିଁ?
2: ଆମେ ପିଠା ପଣା କରି କରି ସବୁ ଆମର ନଙ୍ଗଲ ଧୁଆ ପୁନି ହେସି।
0: ଆଜ୍ଞା, ପୂଜା କରୁଛନ୍ତି।
2: ଭାଇକେ
0: ଆପଣଙ୍କର କେତେ ଜଣ ଭାଇ?
2: ଆମ ଘରେ କେ ଚାରି
0: ଚାରି ଭାଇକୁ ବାନ୍ଧିଲେ ରାକ୍ଷୀ।
2: ଭଉଣୀ ତିନି ତାର ଭାଇ ଗୋଟେ
0: ଗୋଟେ ଭାଇ ନେଇକି ଗୋଟେ ଭାଇ? ତାହେଲେ ଆପଣ ତାକୁ ବହୁତ ସ୍ନେହ ପ୍ରେମ କରୁଥିବେ ଆଉ, ଛୋଟ ଭାଇ ନା ବଡ଼ ଭାଇ?
2: ଚାରି ଭଉଣୀ ବାନ୍ଧିଛୁ।
0: ଆଜ୍ଞା ଆଜ୍ଞା, ଆଜି କ'ଣ କ'ଣ ରୋଷେଇ କରିଛନ୍ତି?
2: ମଡ଼ା କାଙ୍କରା
0: ମଡ଼ା
2: ଅଖା ଆରୁ
0: ଠିକ ଅଛି ଭଉଣୀ, ଆପଣ ଆମ ସହିତ କଥା ହେଲେ। ଆପଣ ରାକ୍ଷୀ ପୂର୍ଣ୍ଣିମା ପାଇଁ ଆପଣଙ୍କୁ ଅଶେଷ ଶୁଭେଚ୍ଛା ଶୁଭକାମନା। ଚାଲନ୍ତୁ ଆପଣଙ୍କର ମନ ପସନ୍ଦର ଗୋଟେ ରାକ୍ଷୀ ଗୀତ ଶୁଣିନେବା। ଧନ୍ୟବାଦ ଭଉଣୀ ଆମ ସହିତ ଯୋଗାଯୋଗ କରିବା ନିମନ୍ତେ।

0: ଆମ ଜୀବନ ନାନାଦି ଦୁଃଖ ଓ ଯନ୍ତ୍ରଣାରେ ଭରପୁର। ସେ ସବୁକୁ ସାମୟିକ ଭାବରେ ଭୁଲିଯିବା ପାଇଁ ଆମେ ବିଭିନ୍ନ ଉତ୍ସବ ପାଳନ କରିଥାଉ। ରକ୍ଷାବନ୍ଧନ ସ୍ନେହ, ପ୍ରେମ ଓ ପ୍ରତ୍ୟୟ ଦେଇଥାଏ। ଏହା ସମାଜ ମଧ୍ୟରେ ଏକତା ଓ ସହଯୋଗର ନିବିଡ଼ ବନ୍ଧନ ସୃଷ୍ଟି କରେ। କର୍ମମୁଖର ଜୀବନରେ ଏହା ଆନନ୍ଦ ଓ କର୍ମ ପ୍ରେରଣା ଭରି ଦେଇଥାଏ। ପ୍ରିୟର ମୋର ଶ୍ରୋତା ଭଉଣୀମାନେ, ମୁଁ ଆପଣ ଓ ଆମ ସମସ୍ତଙ୍କର ଫୋନ୍ ଇନ୍ ପ୍ଲିଜ୍ କାର୍ଯ୍ୟକ୍ରମଟି ପ୍ରେମର ସମ୍ପର୍କର ଡୋରିରେ ବନ୍ଧା। ଆଶା ଓ ଭରସା ଏହା ସବୁଦିନ ପାଇଁ ଏମିତି ଭଲ ଭାବରେ ରହିଥିବ। ତେବେ ସମୟର କଣ୍ଟା ଟିକ୍ ଟିକ୍ କରିସାରିଲାଣି, ବିଦା ନେବି। କାର୍ଯ୍ୟକ୍ରମ ବିଷୟରେ ନିଶ୍ଚୟ ମତାମତ ଦେଇ ଆମ ହ୍ୱାଟ୍ସଆପ୍ ନମ୍ବରରେ ଯୋଗାଯୋଗ କରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଆଉ ଥରେ ନମ୍ବରଟି କହିଦେଉଛି, ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ଏଥର ବିଦାୟ ଦିଅନ୍ତୁ ମୁଁ ମନୀଷା କାଲିସ୍ ଏବଂ ମୋର ସହଯୋଗୀ ସ୍ନିଗ୍ଧା ଭଉଣୀଙ୍କୁ। ନମସ୍କାର।
1: ଆକାଶବାଣୀ ଭବାନୀପାଟଣା, ସମୟ ବର୍ତ୍ତମାନ ଦିନ 1:50। ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ, ପରେ ରହିଛି ମିଡ୍ ଡେ ନ୍ୟୁଜ୍ ଏବଂ ଦୁପହର ସମାଚାର ଆକାଶବାଣୀ ଦିଲ୍ଲୀରୁ। ପରେ ଶୁଣିପାରିବେ ଆଞ୍ଚଳିକ ସମ୍ବାଦ ଆକାଶବାଣୀ କଟକ କେନ୍ଦ୍ରରୁ।
2: ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ଏକବିଂଶ ଶତାବ୍ଦୀରେ ଦେଶରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ, କହିଲେ ପ୍ରଧାନମନ୍ତ୍ରୀ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନେପାଳକୁ ଦ୍ୱିତୀୟ ପର୍ଯ୍ୟାୟରେ 37 ଟନ୍ରୁ ଅଧିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ଆନ୍ଧ୍ରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ। ନୂଆଦିଲ୍ଲୀରେ ଆସନ୍ତା ମାସ 12 ଓ 13 ତାରିଖରେ ଭାରତ ନେତୃତ୍ୱରେ ଆୟୋଜିତ ହେବ ବ୍ରିକ୍ସ ଶିଖର ସମ୍ମିଳନୀ ଏବଂ କଲମ୍ବୋ ଟେଷ୍ଟର ଆଜି 5ମ ତଥା ଅନ୍ତିମ ଦିବସରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସରକାର ଅଙ୍ଗୀକାର।

0: ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଆଧୁନିକ ତାଲିମ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି ଇକୋସିଷ୍ଟମ ବିକଶିତ ହେଉଛି। ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି। କ୍ରୀଡ଼ା କ୍ଷେତ୍ରକୁ କେବଳ ପଦକ ଜିତିବା ମଧ୍ୟରେ ସୀମିତ ନ ରଖି ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଦକ୍ଷ କ୍ରୀଡ଼ାବିତ୍ ଏବଂ ଯୁବବର୍ଗଙ୍କୁ ଏକାଠି କରିବା ସରକାରଙ୍କ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ।
1: ହମାରି ସରକାର ଭାରତ ମେଁ 21ଭିଁ ସଦୀ କା ଆଧୁନିକ ସ୍ପୋର୍ଟସ ଇକୋସିଷ୍ଟମ ବନାନେ କେ ଲିଏ ପୁରି ତରହ ପ୍ରତିବଦ୍ଧ ହେ। ଆଜ ସ୍ପୋର୍ଟସ ୟୁନିଭର୍ସିଟି ସେ ଲେକର ଆଧୁନିକ ଟ୍ରେନିଂ ସେଣ୍ଟର୍ସ ତକ ଦେଶ ମେଁ ଏକ ଐସୀ ବ୍ୟବସ୍ଥା ବନାଇ ଯା ରହି ହେ ଜିସମେ ପ୍ରତିଭା କୋ ପହଚାନେ ସେ ଲେକର ଉସେ ଦୁନିଆ କେ ମଞ୍ଚ ତକ ପହଞ୍ଚାନେ ତକ ହର ସ୍ତର ପର ସହଯୋଗ ମିଲେ।
0: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ କ୍ରୀଡ଼ା ଏକ ବୃତ୍ତି ଭାବରେ ପରିପ୍ରକାଶ ପାଉଛି। ଏଭଳି କାର୍ଯ୍ୟକ୍ରମ କ୍ରୀଡ଼ା ଦୃଷ୍ଟିକୋଣକୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି। ଚାମ୍ପିୟନ ହେବା ସହ କ୍ରୀଡ଼ା କ୍ଷେତ୍ର ଜଣକୁ ଭଲ ପ୍ରତିଯୋଗୀ ହେବା ପାଇଁ ଶିକ୍ଷା ପ୍ରଦାନ କରିଥାଏ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସ୍ୱାଧୀନତା ଦିବସ ଅଭିଭାଷଣ ଉପରେ ଆଲୋକ ପ୍ରଦାନ କରି ପ୍ରଧାନମନ୍ତ୍ରୀ କହିଛନ୍ତି 5-15 ବର୍ଷ ବୟସର ପିଲାଙ୍କୁ କ୍ରୀଡ଼ା କ୍ଷେତ୍ର ପାଇଁ ଚିହ୍ନଟ କରିବା ଏକ ଗୁରୁତ୍ୱପୂର୍ଣ୍ଣ ପ୍ରୟାସ। କ୍ରୀଡ଼ା ପ୍ରତି ଆଗ୍ରହୀ ଥିବା ପିଲାଙ୍କ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ସେମାନଙ୍କୁ ପ୍ରୋହାହନ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି। ଏଥିପାଇଁ ସରକାର ସମସ୍ତ ପ୍ରକାର ସମର୍ଥନ ପ୍ରଦାନ କରିବେ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି।
1: खिलाड़ियों की पहचान करने के लिए एक बड़े टैलेंट हंट अभियान का ऐलान किया है और इसमें भी हमें केवल ये नहीं देखना है कि किस बच्चे की किस खेल में रुचि है।
0: କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର କ୍ରୀଡ଼ା କ୍ଷେତ୍ରକୁ ଜାତୀୟ ପ୍ରାଥମିକତା ଭାବେ ଗୁରୁତ୍ୱ ପ୍ରଦାନ କରୁଛନ୍ତି। ଦେଶରେ ବିକଶିତ ହେଉଥିବା କ୍ରୀଡ଼ା ଇକୋସିଷ୍ଟମ ନାଗରିକଙ୍କୁ ସୁସ୍ଥ ଜୀବନଶୈଳୀ ଆପଣେଇବାକୁ ପ୍ରୋହାହନ ପ୍ରଦାନ କରୁଛି। ଜାତୀୟ କ୍ରୀଡ଼ା ପ୍ରଶାସନ କ୍ଷେତ୍ରରେ ସ୍ୱଚ୍ଛତା ଦାୟିତ୍ୱବୋଧ ଏବଂ ନିରପେକ୍ଷ ସୁଯୋଗ ପ୍ରତିଭାବାନ କ୍ରୀଡ଼ାବିତ୍କୁ ଦକ୍ଷତା ପ୍ରଦର୍ଶନ କରିବାରେ ସହାୟକ ହୋଇପାରୁଛି। ବିକଶିତ ଭାରତ ଯାତ୍ରାରେ ଯୁବବର୍ଗଙ୍କ ସକ୍ରିୟ ଅଂଶୀଦାର ଉପରେ ସରକାର ଗୁରୁତ୍ୱ ପ୍ରଦାନ କରୁଛନ୍ତି ବୋଲି ସେ କହିଛନ୍ତି। ମେରା ଯୁବ ଭାରତ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶସ୍ୱରୂପ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ଜିଲ୍ଲାର 2ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ। ଯୁବବର୍ଗଙ୍କୁ ଦେଶର କ୍ରୀଡ଼ା ମହତ୍ୱାକାଂକ୍ଷା ସହ ଜଡ଼ିତ ହେବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି। ନେପାଳ ଆକସ୍ମିକ ବନ୍ୟାଜନିତ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ହୋଇଛି। 300 ଭାରତୀୟ ପର୍ଯ୍ୟଟକଙ୍କୁ ମିଶାଇ ହଜାର ହଜାର ଲୋକ ନିଖୋଜ ଥିବା ଜଣାପଡ଼ିଛି। ନେପାଳର ବୈଦେଶିକ ମନ୍ତ୍ରୀ ଶିଶିର ଖାନଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଭେଟେକୋଷି ନଦୀରେ ଆସିଥିବା ବନ୍ୟାରେ ମୃତ୍ୟୁ ସଂଖ୍ୟା 162କୁ ବୃଦ୍ଧି ପାଇଛି। 3ଟି ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ବହୁ ସହର ଏବଂ ଗ୍ରାମ ଧ୍ୱଂସ ହୋଇଥିବା ଆକଳନ କରାଯାଇଛି। ବିଭିନ୍ନ ସ୍ଥାନରେ ପୋଲ ଭାଙ୍ଗିଯାଇଥିବା ବେଳେ ଏକାଧିକ ଜଳବିଦ୍ୟୁତ୍ ପ୍ରକଳ୍ପ କ୍ଷତିଗ୍ରସ୍ତ ହୋଇଛି। ସେ କହିଛନ୍ତି ଗତକାଲି ସକାଳେ ସ୍ଥାନୀୟ ସମୟ 8:37 ସମୟରେ ତିବ୍ବତ ଅଞ୍ଚଳରେ ଏକ ଭୂମିକମ୍ପ ହୋଇଥିଲା। ଏହାର 3 ମିନିଟ୍ ପରେ ହିମସ୍ରୋତ ବିସ୍ଫୋରଣ ଯୋଗୁଁ ଆକସ୍ମିକ ବନ୍ୟା ଆସିଛି। ନେପାଳର ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି ତିବ୍ବତ ସୀମାରେ ଅବସ୍ଥିତ ଲେହେଣ୍ଡେ ନଦୀରେ ପଥର ପଡ଼ିବା ଯୋଗୁଁ ଏହାର ଜଳସ୍ତର ବୃଦ୍ଧି ପାଇଥିଲା। ରାସୁଆ ଜିଲ୍ଲା ସୀମାବର୍ତ୍ତୀ ସହର ତିମୁରରେ ଭେଟେକୋଷି ନଦୀ ଦେଇ ତ୍ରିଶୁଳୀ ନଦୀରେ ଜଳସ୍ତର ବହୁ ପରିମାଣରେ ବୃଦ୍ଧି ପାଇଥିଲା ବୋଲି ସେ କହିଛନ୍ତି। ବନ୍ୟା ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ନେପାଳ ପ୍ରତିପକ୍ଷ ବାଲେନ୍ଦ୍ର ଶାହଙ୍କ ସହ ଆଲୋଚନା କରିଛନ୍ତି। ନେପାଳକୁ ସମସ୍ତ ପ୍ରକାର ମାନବୀୟ ସହାୟତା ପ୍ରଦାନ କରିବାକୁ ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଭାରତ 37.5 ଟନ୍ ସହାୟତା ସାମଗ୍ରୀ ନେପାଳକୁ ପଠାଇଛି। ସେଥିମଧ୍ୟରେ ଔଷଧ, ଖାଦ୍ୟ ପ୍ୟାକେଟ୍ ସହ ଅନ୍ୟାନ୍ୟ ନିତ୍ୟ ବ୍ୟବହାର ଜିନିଷ ରହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଗତକାଲି ଭାରତ 10 ଟନ୍ ସହାୟତା ସାମଗ୍ରୀ ନେପାଳକୁ ପଠାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବିହାର ଏବଂ ଉତ୍ତରପ୍ରଦେଶ ସୀମାନ୍ତ ଅଞ୍ଚଳରେ ନେପାଳ ବନ୍ୟାର କୌଣସି ପ୍ରତିକୂଳ ପ୍ରଭାବ ଏପର୍ଯ୍ୟନ୍ତ ଅନୁଭୂତ ହୋଇନାହିଁ ବୋଲି ଜାତୀୟ ବିପର୍ଯ୍ୟୟ ପ୍ରଶମନ ବାହିନୀ ଏନ୍ଡିଆର୍ଏଫ୍ ସ୍ପଷ୍ଟ କରିଛି। ତେବେ ଉଭୟ ରାଜ୍ୟ ସରକାରଙ୍କ ସହ ସମନ୍ୱୟ ମାଧ୍ୟମରେ ପରିସ୍ଥିତି ଉପରେ

0: ନିରନ୍ତର ନଜର ରଖାଯାଇଛି ବୋଲି ଏନ୍ଡିଆର୍ଏଫ୍ ଇନ୍ସପେକ୍ଟର ଜେନେରାଲ୍ ନରେନ୍ଦ୍ର ସିଂହ ବୁନ୍ଦେଲା କହିଛନ୍ତି। ଦୁଇଟିଯାକ ରାଜ୍ୟରେ 20 ଏନ୍ଡିଆର୍ଏଫ୍ ଦଳ ନିୟୋଜିତ ଅଛନ୍ତି। ସେଥିମଧ୍ୟରୁ ବିହାରରେ 9 ଏବଂ ଉତ୍ତରପ୍ରଦେଶରେ 11 ଦଳ ଅନ୍ତର୍ଭୁକ୍ତ। ସମ୍ଭାବ୍ୟ ବନ୍ୟା ତଥା ଜଳବନ୍ଦୀ ପରିସ୍ଥିତି ନେଇ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ପାଇଁ ଦଳଗୁଡ଼ିକ ପ୍ରସ୍ତୁତ ଥିବା ଶ୍ରୀ ବୁନ୍ଦେଲା କହିଛନ୍ତି। ଉଦ୍ଧାର କାର୍ଯ୍ୟ ପାଇଁ ହିଣ୍ଡନ୍ ବାୟୁସେନା ବିମାନ ବନ୍ଦରରୁ ନେପାଳକୁ ଯିବା ପାଇଁ ଏନ୍ଡିଆର୍ଏଫ୍ ଦଳ ପ୍ରସ୍ତୁତ ରହିଥିବା ସେ ସୂଚନା ଦେଇଛନ୍ତି। ଆନ୍ଧ୍ରପ୍ରଦେଶରେ ଆଜି ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟ 10 ଜଣ ଆହତ ହୋଇଛନ୍ତି। ପାଲନାଡୁ ଜିଲ୍ଲାର ଚିଲାକାଲୁରିପେଟ ଜାତୀୟ ରାଜପଥରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ପୋଲିସ ଦେଇଥିବା ସୂଚନା ଅନୁଯାୟୀ ବିଜୟୱାଡ଼ାରୁ ତିରୁପତିକୁ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ୍ ବିପରୀତ ଦିଗରୁ ଆସୁଥିବା ଅଟୋରିକ୍ସା ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଅଟୋରିକ୍ସାରେ ଭେଲୁର ଗ୍ରାମର କୃଷି ଶ୍ରମିକ ଥିବା ଜଣାପଡ଼ିଛି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ନେଇ ପୋଲିସ ତଦନ୍ତ ଜାରି ରହିଛି। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଆସନ୍ତା ମାସ 12 ଓ 13 ତାରିଖରେ ଅଷ୍ଟାଦଶ ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜିତ ହେବ। ଭାରତର ନେତୃତ୍ୱରେ ଆୟୋଜିତ ହେବାକୁ ଥିବା ଏହି ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ତଥା ଅଂଶୀଦାର ଦେଶଗୁଡ଼ିକର ନେତୃମଣ୍ଡଳୀ ଯୋଗଦେବେ। ମାନବତା ପ୍ରଥମ ଶୀର୍ଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣ ଆଧାରିତ ଲୋକକୈନ୍ଦ୍ରିକ ଆଭିମୁଖ୍ୟ ନେଇ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ନିରନ୍ତରତା, ନବସୃଜନ, ସହଯୋଗ ଏବଂ ସ୍ଥାୟିତ୍ୱ ପାଇଁ ବିକାଶ ପ୍ରସଙ୍ଗ ଆଧାରରେ ଆୟୋଜିତ ହେବାକୁ ଥିବା ଏହି ବୈଠକରେ ସଦସ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ସହଯୋଗକୁ ସୁଦୃଢ଼ କରିବା ନେଇ ଆଲୋଚନା ହେବ। ବିଭିନ୍ନ ଆଞ୍ଚଳିକ ତଥା ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ବୈଶ୍ୱିକ ପ୍ରସଙ୍ଗଗୁଡ଼ିକ ଉପରେ ଅଂଶଗ୍ରହଣ କରୁଥିବା ରାଷ୍ଟ୍ର ପ୍ରତିନିଧି ମତ ବିନିମୟ କରିବେ। ସମ୍ମିଳନୀ ପରିପ୍ରେକ୍ଷୀରେ ଭାରତର 25 ଅଧିକ ସହରରେ 350 ଉର୍ଦ୍ଧ୍ୱ ବୈଠକ ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ସେଗୁଡ଼ିକ ମଧ୍ୟରେ ରାଜନୈତିକ ଦୃଷ୍ଟିକୋଣ, ସୁରକ୍ଷା, ଆର୍ଥିକ, ସାଂସ୍କୃତିକ ତଥା ଲୋକସମ୍ପର୍କ କ୍ଷେତ୍ର ଆଦି ଅନ୍ତର୍ଭୁକ୍ତ। ଭାରତ ହେଉଛି ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ। 2012, 2016 ଏବଂ 2021ରେ ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇସାରିଛି। ଚଳିତ ବର୍ଷ ଚତୁର୍ଥ ଥର ପାଇଁ ଭାରତ ବ୍ରିକ୍ସ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛି। ଚଳିତ ବର୍ଷ ମଧ୍ୟ ବ୍ରିକ୍ସ ପ୍ରତିଷ୍ଠାର 20 ବର୍ଷ ପୂରଣ ହେଉଥିବାରୁ ଏହି ସମ୍ମିଳନୀ ଗୁରୁତ୍ୱ ବହନ କରୁଛି। କ୍ରିକେଟ୍ କଲମ୍ବୋ ଟେଷ୍ଟରେ ଆଜି ପଞ୍ଚମ ତଥା ଅନ୍ତିମ ଦିବସରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି ରହିଛି। ଆଜିର ଖେଳ ଶ୍ରୀଲଙ୍କା ଗତକାଲିର ଦ୍ୱିତୀୟ ଇନିଂସ ସ୍କୋର 6 ୱିକେଟ୍ରେ 229 ଆରମ୍ଭ କରିଛି। ସମ୍ବାଦ ପ୍ରସ୍ତୁତ ହେଲା ବେଳକୁ ଶ୍ରୀଲଙ୍କା 8 ୱିକେଟ୍ ହରାଇ 355 ରନ୍ ସଂଗ୍ରହ କରିଛି। ଭାରତ ପକ୍ଷରୁ ମାନବ ସୁଥାର 3 ଏବଂ ରବୀନ୍ଦ୍ର ଜାଡେଜା 2 ୱିକେଟ୍ ଅକ୍ତିଆର କରିଛନ୍ତି। ଶ୍ରୀଲଙ୍କା ପ୍ରଥମ ଇନିଂସରେ 290 ରନ୍ ସଂଗ୍ରହ କରିଥିଲା। ଭାରତ ପ୍ରଥମ ଇନିଂସରେ 9 ୱିକେଟ୍ ହରାଇ 9 ୱିକେଟ୍ରେ 503 ରନ୍ ସଂଗ୍ରହ କରି ପାଳି ସମାପ୍ତି ଘୋଷଣା କରିଥିଲା। ପ୍ରଥମ ଟେଷ୍ଟରେ ଭାରତ ଜିତି ସିରିଜ୍ରେ 1-0 ଆଗୁଆ ରହିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଏକବିଂଶ ଶତାବ୍ଦୀରେ ଦେଶରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ ସୃଷ୍ଟି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ କହିଲେ ପ୍ରଧାନମନ୍ତ୍ରୀ। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଭାସୀ ମାଧ୍ୟମରେ କଲେ ସମ୍ବୋଧନ। ନେପାଳକୁ ଦ୍ୱିତୀୟ ପର୍ଯ୍ୟାୟରେ 37 ଟନ୍ରୁ ଅଧିକ ସହାୟତା ସାମଗ୍ରୀ ପଠାଇଲା ଭାରତ। ଆନ୍ଧ୍ରପ୍ରଦେଶରେ ଏକ ସଡ଼କ ଦୁର୍ଘଟଣାରେ 6 ଜଣଙ୍କ ମୃତ୍ୟୁ। ନୂଆଦିଲ୍ଲୀରେ ଆସନ୍ତା ମାସ 12-13 ତାରିଖରେ ଭାରତ ନେତୃତ୍ୱରେ ଆୟୋଜିତ ହେବ ବ୍ରିକ୍ସ ଶିଖର ସମ୍ମିଳନୀ ଏବଂ କଲମ୍ବୋ ଟେଷ୍ଟର ଆଜି ପଞ୍ଚମ ତଥା ଅନ୍ତିମ ଦିବସରେ ଶ୍ରୀଲଙ୍କାର ଦ୍ୱିତୀୟ ଇନିଂସ ବ୍ୟାଟିଂ ଜାରି।
1: This is Akashvani and I am Valsa Williams with the midday news. The headlines. Prime Minister Narendra Modi says government is fully committed to creating a modern sports ecosystem for India in the 21st century. Addresses Khelo India dialogue through video conferencing. 300 Indians among thousands missing in massive flash flood in Nepal, over 160 dead. India sends second tranche of relief materials. NDRF teams deployed in Bihar and Uttar Pradesh to respond to any flood-like situation. Forecast of heavy rainfall over Bihar, Chhattisgarh, Jharkhand and northeastern states till Saturday. US President Donald Trump says no fixed timeline for Iran to return to negotiating table. And in men's cricket, Sri Lanka extend their lead over India to 147 runs in second inning.

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶ
1: ନମସ୍କାର ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି ମୁଖ୍ୟ ସମ୍ବାଦ କ୍ରୀଡ଼ାର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ଖେଲୋ ଇଣ୍ଡିଆ ବାର୍ତ୍ତାଳପରେ କହିଲେ ପ୍ରଧାନମନ୍ତ୍ରୀ ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ସ୍ଥାନୀୟ ଲୋକଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ ଆଜି ପାଳନ କରାଯାଉଛି ଭାଇ ଭଉଣୀଙ୍କ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ଆସନ୍ତାକାଲି ପ୍ରଦାନ କରିବେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଏକବିଂଶ ଶତାବ୍ଦୀରେ ଭାରତରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବା ପାଇଁ ସରକାର ଅଙ୍ଗୀକାରବଦ୍ଧ ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଆଧୁନିକ ତାଲିମ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି ଇକୋସିଷ୍ଟମ୍ ବିକଶିତ ହେଉଛି ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି କ୍ରୀଡ଼ା କ୍ଷେତ୍ରକୁ କେବଳ ପଦକ ଜିତିବା ମଧ୍ୟରେ ସୀମିତ ନ ରଖି ବିକଶିତ ଭାରତ ସ୍ୱପ୍ନ ପୂରଣ କରିବା ଲକ୍ଷ୍ୟରେ ଦକ୍ଷ କ୍ରୀଡ଼ାବିତ୍ ଏବଂ ଯୁବବର୍ଗଙ୍କୁ ଏକାଠି କରିବା ସରକାରଙ୍କ ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ
2: ହମାରୀ ସରକାର ଭାରତ ମେ 21ଭି ସଦୀ କା ଆଧୁନିକ ସ୍ପୋର୍ଟସ ଇକୋସିଷ୍ଟମ ବନାନେ କେ ଲିଏ ପୂରୀ ତରହ ପ୍ରତିବଦ୍ଧ ହୈ ଆଜ ସ୍ପୋର୍ଟସ ୟୁନିଭର୍ସିଟି ସେ ଲେକର ଆଧୁନିକ ଟ୍ରେନିଂ ସେଣ୍ଟର୍ସ ତକ ଦେଶ ମେ ଏକ ଐସି ବ୍ୟବସ୍ଥା ବନାଇ ଯା ରହି ହେ ଜିସମେ ପ୍ରତିଭା କୋ ପହଚାନନେ ସେ ଲେକର ଉସେ ଦୁନିଆ କେ ମଞ୍ଚ ତକ ପହଞ୍ଚାନେ ତକ ହର ସ୍ତର ପର ସହଯୋଗ ମିଲେ
1: ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତରେ କ୍ରୀଡ଼ା ଏକ ବୃତ୍ତି ଭାବରେ ପରିପ୍ରକାଶ ପାଉଛି ଏଭଳି କାର୍ଯ୍ୟକ୍ରମ କ୍ରୀଡ଼ା ଦୃଷ୍ଟିକୋଣକୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି କ୍ରୀଡ଼ା ପ୍ରତି ଆଗ୍ରହୀ ଥିବା ପିଲାଙ୍କ ପ୍ରତି ଧ୍ୟାନ କେନ୍ଦ୍ରୀଭୂତ କରିବା ସହ ସେମାନଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଉପରେ ଶ୍ରୀ ମୋଦି ଗୁରୁତ୍ୱ ଦେଇଛନ୍ତି ଏଥିପାଇଁ ସରକାର ସମସ୍ତ ପ୍ରକାର ସମର୍ଥନ ପ୍ରଦାନ କରିବେ ବୋଲି ଶ୍ରୀ ମୋଦି ପ୍ରତିଶ୍ରତି ଦେଇଛନ୍ତି କାର୍ଯ୍ୟକ୍ରମରେ ଯୋଗଦେଇ ଯୁବ ବ୍ୟାପାର ଓ କ୍ରୀଡ଼ାମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ସରକାର କ୍ରୀଡ଼ା କ୍ଷେତ୍ରକୁ ଜାତୀୟ ପ୍ରାଥମିକତା ଭାବେ ଗୁରୁତ୍ୱ ପ୍ରଦାନ କରୁଛନ୍ତି ମେରା ଯୁବ ଭାରତ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶସ୍ୱରୂପ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ଜିଲ୍ଲାର 2 ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ ଏହି ଅବସରରେ ରାୟଗଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟର ପିଲାମାନଙ୍କ ସହ ପ୍ରଧାନମନ୍ତ୍ରୀ ଆଭାସୀ ମାଧ୍ୟମରେ ଭାବ ବିନିମୟ କରିଛନ୍ତି କାର୍ଯ୍ୟକ୍ରମରେ ଜାତୀୟ ସ୍ୱର୍ଣ୍ଣପଦକ ବିଜେତା କନ୍ୟା ପ୍ରିୟଦର୍ଶିନୀ ଢୋଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ କ୍ରୀଡ଼ା କ୍ଷେତ୍ରରେ ସଫଳ ହେବାକୁ ଅନୁପ୍ରାଣିତ କରିଛନ୍ତି ବୌଦ୍ଧ ଜିଲ୍ଲାର ବାଉଁଶୁଣୀସ୍ଥିତ ମା ମାହେଶ୍ୱରୀ ମହାବିଦ୍ୟାଳୟରେ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ସୋନପୁର ମହାବିଦ୍ୟାଳୟରେ ଛାତ୍ରଛାତ୍ରୀ ଯୁବବର୍ଗ ଓ କ୍ରୀଡ଼ାପ୍ରେମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ ଶୃଙ୍ଖଳା ନେତୃତ୍ୱ ଆତ୍ମବିଶ୍ୱାସ ଓ ଦଳଗତ ମନୋଭାବକୁ କ୍ରୀଡ଼ା ବିକଶିତ କରିଥାଏ ବୋଲି କାର୍ଯ୍ୟକ୍ରମରେ ମତ ପ୍ରକାଶ ପାଇଥିଲା ଏହି ଅବସରରେ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଅଭିମନ୍ୟୁ ସେଠୀ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ବିକଶିତ ଭାରତ ଗଠନ ପାଇଁ କ୍ରୀଡ଼ା ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ କାର୍ଯ୍ୟକ୍ରମରେ 4 କ୍ରୀଡ଼ାବିତ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ନବରଙ୍ଗପୁରର ମହିଳା ସ୍ନାତକ ମହାବିଦ୍ୟାଳୟ ମାଲକାନଗିରି ଜିଲ୍ଲାର ବାଲିମେଳାସ୍ଥିତ ବିଜ୍ଞାନ ଓ ବୈଷୟିକ ମହାବିଦ୍ୟାଳୟ ଏବଂ କେନ୍ଦ୍ରାପଡ଼ା ସାନ୍ଧ୍ୟ ମହାବିଦ୍ୟାଳୟରେ ଖେଲୋ ଇଣ୍ଡିଆ ଯୁବ ସମ୍ବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ମୁଖ୍ୟମନ୍ତ୍ରୀ କହିଛନ୍ତି ଗୋଳାବନ୍ଧ ଅଞ୍ଚଳର 1371 ବିସ୍ଥାପିତ ପରିବାରକୁ ରାଜ୍ୟ ସରକାର 75,60,30,000 ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ପୁନଃସ୍ଥାପନ ପ୍ୟାକେଜ୍କୁ ମଞ୍ଜୁରୀ ପ୍ରଦାନ କରିଛନ୍ତି ସ୍ଥାନୀୟ ଲୋକମାନଙ୍କ ଆର୍ଥିକ ଉନ୍ନତି ଓ ନିଜସ୍ୱ ସମ୍ଭଳକୁ ସୁଦୃଢ଼ କରିବା

0: ଦୁଇଟି କମ୍ୟୁନିଟି ହଲ୍, ଗୋଟିଏ ପ୍ରାଥମିକ ବିଦ୍ୟାଳୟ, ପାଇପ୍ ଜଳ ଯୋଗାଣ, ରାସ୍ତା ବିଦ୍ୟୁତକରଣ ପାଇଁ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉଛି ଏବଂ ନୂତନ ଭାବେ ବଞ୍ଚିତ ହୋଇଥିବା ପରିବାରକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛୁ।
1: ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ତଥା ଗହ୍ମାପୂର୍ଣ୍ଣମୀ ଆଜି ପାଳନ କରାଯାଉଛି। ଏଥିପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବମୁଖର ହୋଇଉଠିଛି। ଆଜିର ପବିତ୍ର ଦିନରେ ଶ୍ରୀବଳଭଦ୍ର ମହାପ୍ରଭୁ ଜନ୍ମ ହୋଇଥିବାରୁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ଜନ୍ମୋତ୍ସବ ପାଳନ କରାଯାଏ। ଗାଁରୁ ସହର ପର୍ଯ୍ୟନ୍ତ ଆଜି ପ୍ରତ୍ୟେକ ଘରେ ଘରେ ଶ୍ରୀବଳଭଦ୍ରଙ୍କୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି। ପୌରାଣିକ ତଥ୍ୟ ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀବଳଭଦ୍ର ଗହ୍ମାସୁରକୁ ବଦ୍ଧ କରିଥିବାରୁ ଏହି ପର୍ବର ନାମ ଗହ୍ମାପୂର୍ଣ୍ଣିମା। ଏହାବ୍ୟତୀତ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ରକ୍ଷାବନ୍ଧନ ସହ ଜଡ଼ିତ ଅନେକ ପୌରାଣିକ କାହାଣୀ ଏହି ପର୍ବର ଗୁରୁତ୍ୱ ବହନ କରିଥାଏ। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ପାଟି ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଅବସରରେ ସମସ୍ତଙ୍କ ଜୀବନରେ ସୁଖ ଓ ସମୃଦ୍ଧି ଆନନ୍ଦ ଭରିଦେଉ ବୋଲି କାମନା କରିଛନ୍ତି। ଭାଇ ଭଉଣୀଙ୍କ ପବିତ୍ର ପ୍ରେମ, ବିଶ୍ୱାସ ଓ ଅତୁଟ ସ୍ନେହର ପ୍ରତୀକ ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟପାଳ ସମସ୍ତଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ସମଗ୍ର ରାଜ୍ୟବାସୀ ବିଶେଷକରି ଭଉଣୀମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି। ତୁଳସୀ କ୍ଷେତ୍ର କେନ୍ଦ୍ରାପଡ଼ାରେ ଶ୍ରୀ ସିଦ୍ଧ ବଳଦେବଜୀଙ୍କ ଜନ୍ମୋତ୍ସବ ତଥା ରାକ୍ଷୀ ପୂର୍ଣ୍ଣିମା ଅବସରରେ ପରମ୍ପରା ଅନୁଯାୟୀ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେଉଛି। ଏକଲକ୍ଷ ତୁଳସୀରେ ନିର୍ମିତ ତୁଳସୀମାଳ ଓ ଶ୍ରୀ ଅଙ୍ଗ ଆଭୂଷଣ ମହାପ୍ରଭୁଙ୍କଠାରେ ଲାଗି କରାଯାଉଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜି ଆମ ବସ୍ରେ ମହିଳା ଯାତ୍ରୀଙ୍କ ପାଇଁ ଦେୟମୁକ୍ତ ଯାତ୍ରାର ବ୍ୟବସ୍ଥା କରାଯାଇଛି। କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ସିଦ୍ଧିକ ଆଲାର କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀଙ୍କ ନିର୍ଦ୍ଦେଶକ୍ରମେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଭୁବନେଶ୍ୱର, କଟକ, ପୁରୀ, ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର ଓ କେନ୍ଦୁଝରରେ ଚଳାଚଳ କରୁଥିବା ଆମ ବସ୍ଗୁଡ଼ିକରେ ମହିଳା ଯାତ୍ରୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେଉଛି। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚନ୍ଦ୍ର ମାଝୀ ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅର୍ଥ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପର୍ଯ୍ୟାୟରେ 1,03,26,162 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦରେ 5,160 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। ପରିବେଶ ସନ୍ତୁଳନ ଦିଗରେ ହ୍ରଦର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି ପ୍ରଦାନ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ହ୍ରଦ ଦିବସ ପାଳନ କରାଯାଉଛି। ଜୈବ ବିବିଧତା ବଜାୟ ରଖିବା ଏବଂ ପ୍ରାଣୀ ସମ୍ପଦକୁ ପ୍ରାକୃତିକ ଆବାସ ସ୍ଥାନ ପ୍ରଦାନ କରିବାରେ ହ୍ରଦର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ବିଶ୍ୱରେ 117 ନିୟୁତରୁ ଅଧିକ ହ୍ରଦ ରହିଛି। ଏହା ବିଶ୍ୱର ମୋଟ ସ୍ଥଳଭାଗର 4%। ଆମେରିକାର ସୁପିରିୟର ହ୍ରଦ ବିଶ୍ୱର ସର୍ବବୃହତ୍ ମଧୁର ଜଳ ହ୍ରଦ, ଓଡ଼ିଶାର ଚିଲିକା ହ୍ରଦ ଏସିଆର ସର୍ବବୃହତ୍ ଲୁଣା ଜଳ ହ୍ରଦ ଏବଂ ବିଶ୍ୱର ଦ୍ୱିତୀୟ ବୃହତ୍ତମ ହ୍ରଦର ମାନ୍ୟତା ହାସଲ କରିଛି। ହ୍ରଦ ପରିବେଶ ସଂରକ୍ଷଣ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। 2024 ମସିହାରେ ଜାତିସଂଘ ଅଗଷ୍ଟ 27 ତାରିଖରେ ଏହି ଦିବସ ପାଳନ ପାଇଁ ନିଷ୍ପତ୍ତି ନେଇଥିଲା। ଗତବର୍ଷ ପ୍ରଥମଥର ପାଇଁ ଏହି ଦିବସ ପାଳିତ ହୋଇଥିଲା। ନେପାଳର ପୋଖରାଠାରେ ମ୍ୟାଚ୍ ଖେଳିବା ପାଇଁ ଯାଇଥିବା ରାଜ୍ୟର 6 ଜଣ ଫୁଟବଲ ଖେଳାଳିଙ୍କର ସେଠାରେ ଆକସ୍ମିକ ବନ୍ୟାରେ କୌଣସି କ୍ଷୟକ୍ଷତି ହୋଇନାହିଁ। ସେମାନେ ସୁରକ୍ଷିତ ଥିବା ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି। ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସୂରଜ କହିଛନ୍ତି।
2: ଯେଉଁଭଳି ଭାବରେ ନେପାଳରେ ଦୁର୍ଭାଗ୍ୟଜନକ ଭାବରେ ଭୂସ୍ଖଳନ ତଥା ଫ୍ଲାଶ୍ ଫ୍ଲଡ୍ ଦେଖିଲେ, ଆମ ଖେଳାଳିମାନେ ସେ ରିଜିଅନ୍ରେ ନାହାନ୍ତି, ସେମାନେ ସୁରକ୍ଷିତ ଅଛନ୍ତି, ସେଫ୍ ଅଛନ୍ତି। ସେମାନଙ୍କୁ ସେଠୁ ଆଣିବା ପାଇଁ ବିଭାଗ ତରଫରୁ ମଧ୍ୟ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି, ନେପାଳ ଗଭର୍ଣ୍ଣମେଣ୍ଟ ସହିତ ଯୋଗାଯୋଗରେ ଅଛନ୍ତି। ଗୃହ ବିଭାଗକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଛୁ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଯେଉଁ ଓଡ଼ିଶା ମୋ ପରିବାର ନିର୍ଦ୍ଦେଶାଳୟ ଅଛି, ସେମାନେ ମଧ୍ୟ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ନେଉଛନ୍ତି, ଖୁବ୍ ଜଲ୍ଦି ସେମାନଙ୍କୁ ଫେରାଇ ଆଣି।
1: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କାଣ୍ଡ୍ରି ମାସ୍କାଠାରେ ଏକ ସଡ଼କ ଦୁର୍ଘଟଣାରେ 2 ଜଣଙ୍କ ମୃତ୍ୟୁ ହୋଇଛି। ଗତ ରାତିରେ ଏକ ମୋଟରସାଇକେଲକୁ ଟ୍ରକ୍ ଧପ୍ପା ଦେବାରୁ 2 ଜଣ ଯାକ ଆରୋହୀଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି। ଟ୍ରକ୍ଟି ରାସ୍ତାକଡ଼ରେ ଶୋଇଥିବା ଗାଈଗୋରୁଙ୍କ ଉପରେ ମଧ୍ୟ ମାଡ଼ି ଯାଇଥିଲା। ପୁଲିସ୍ ଘଟଣାର ତଦନ୍ତ କରୁଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଦକ୍ଷିଣ ଓ ପଶ୍ଚିମ ଜିଲ୍ଲାଗୁଡ଼ିକରେ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ

ସୃଷ୍ଟି ହେବାର ସମ୍ଭାବନା ରହିଛି। ରବିବାର କିମ୍ବା ସୋମବାର ବେଳକୁ ଏହା ଲଘୁଚାପରେ ପରିଣତ ହେବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। କ୍ରୀଡ଼ାର ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି, ଖେଲୋ ଇଣ୍ଡିଆ ବାର୍ତ୍ତାଳାପରେ କହିଲେ ପ୍ରଧାନମନ୍ତ୍ରୀ। ଦିନିକିଆ ଗଞ୍ଜାମ ଗସ୍ତରେ ଯାଇ ସ୍ଥାନୀୟ ଲୋକଙ୍କ ପାଇଁ ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ବଣ୍ଟନ କଲେ ମୁଖ୍ୟମନ୍ତ୍ରୀ। ଆଜି ପାଳନ କରାଯାଉଛି ଭାଇ ଭଉଣୀଙ୍କ ସମ୍ପର୍କର ପବିତ୍ର ପର୍ବ ରାକ୍ଷୀ ପୂର୍ଣ୍ଣିମା। ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ଆସନ୍ତାକାଲି ପ୍ରଦାନ କରିବେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଏବଂ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ 14 ଜିଲ୍ଲାରେ ବର୍ଷା ହେବା ନେଇ ସତର୍କ ସୂଚନା ଜାରି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ଏତିକି, ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲି କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ ଏବଂ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ 2:45 ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ରର ଗୀତ। ପ୍ରଥମେ ନେଇଛୁ କଥାଚିତ୍ର ଆଜା ନଚଲି, ଗାଇଛନ୍ତି ରାହତ ଫତେ ଅଲି ଖାନ, ଗୀତିକାର ଜୟଦୀପ ସାୟନୀ, ସଙ୍ଗୀତ ଦେଇଛନ୍ତି ସଲିମ ମର୍ଚେଣ୍ଟ ସୁଲେମାନ।

ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। କାର୍ଯ୍ୟକ୍ରମରେ ଏଥର ନେଇଛୁ କଥାଚିତ୍ର ଝୁମ୍ ବରାବର ଝୁମ୍, ଗାଇଛନ୍ତି ରାହତ ଫତେ ଅଲି ଖାନ ଏବଂ ମହାଲକ୍ଷ୍ମୀ ଅୟର, ଗୀତିକାର ଗୁଲଜାର, ସଙ୍ଗୀତ ଦେଇଛନ୍ତି ଶଙ୍କର ଏହସାନ ଲୟ।

ଆକାଶବାଣୀ ଭବାନୀପାଟଣା, ସମୟ ଅପରାହ୍ନ 5ଟା। ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ କାର୍ଯ୍ୟକ୍ରମ। ଆମ କେନ୍ଦ୍ରରୁ ପ୍ରଚାର ହେଉଛି ମିଡ଼ିୟମ ୱେଭ୍‌ରେ 248 ମିଟର ତଥା 1206 କିଲୋ ହର୍ଟ୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଟ୍ଜ ଯୋଗେ ଏବଂ ନ୍ୟୁଜ୍ ଅନ୍ AIR ଆପ୍ ମାଧ୍ୟମରେ। ଅଧିବେଶନ ଆରମ୍ଭରେ ଶୁଣନ୍ତୁ CIIT NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗର 1359 ଭାଗ।

ନମସ୍କାର, ଶୁଭ ସନ୍ଧ୍ୟା। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଆଉ କିଛି ନୂଆ ନୂଆ ତଥ୍ୟ, ସୂଚନା, ଶିକ୍ଷାକୁ ସାଙ୍ଗରେ ନେଇ ଆସିଛି ମୁଁ ଆପଣମାନଙ୍କ ପ୍ରିୟ ଯୁବସାଥୀ ଶେଫାଳି। ଆପଣ ସଭିଙ୍କୁ ଅନେକ ଅନେକ ସ୍ୱାଗତ ଜଣାଇ ଆରମ୍ଭ କରୁଛୁ ଗୁରୁବାର ସନ୍ଧ୍ୟାର ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟାର ଏହି ଶିକ୍ଷଣୀୟ କାର୍ଯ୍ୟକ୍ରମ ବିଜ୍ଞାନିକା।

ଯୁବବନ୍ଧୁ, ବୈଜ୍ଞାନିକ ହୁଅନ୍ତୁ ବା ଗଣିତଜ୍ଞ, ଖଗୋଳ ବିଜ୍ଞାନୀ କିମ୍ବା ଭୂତତ୍ତ୍ୱବିତ୍, ଐତିହାସିକ ଅବା ଜ୍ୟୋତିର୍ବିଜ୍ଞାନୀ, ଜୀବବିଜ୍ଞାନୀ ହୁଅନ୍ତୁ ବା ମହାକାଶଚାରୀ, ସଭିଙ୍କ ମୂଳଦୁଆ ପଡ଼ିଥାଏ ବିଦ୍ୟାଳୟରୁ, ଗୁରୁ ବା ଶିକ୍ଷକ ଶିକ୍ଷୟତ୍ରୀଙ୍କ ମାର୍ଗଦର୍ଶନରୁ ଆରମ୍ଭ ହୋଇଥାଏ ମହାନ ଭବିଷ୍ୟତର ସେହି ଯାତ୍ରା ସେହି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ। ଗୁରୁ ନିଜ ଜ୍ଞାନ ବିଜ୍ଞାନର ମଞ୍ଜିକୁ ଛାତ୍ରଛାତ୍ରୀମାନଙ୍କ ମନରେ ଚେତନାରେ ସ୍ଥାପିତ କରି ସୃଷ୍ଟି କରିଥାନ୍ତି ସୁଗମ ଆଲୋକିତ ଭବିଷ୍ୟତର ସେହି ମହାନ ବୃକ୍ଷମାନଙ୍କୁ। ଆଜି ଆମ ବିଜ୍ଞାନିକର ଏହି ଅଧ୍ୟାୟରେ ଆମ ଗହଣରେ ଅଛନ୍ତି

0: ସେମିତି ଜଣେ ଯୁବା ଶିକ୍ଷୟତ୍ରୀ। ଛାତ୍ରଛାତ୍ରୀଙ୍କ ହାତ ଧରି ବିଜ୍ଞାନର ପଥରେ ଭବିଷ୍ୟତ ପାଇଁ ସେ ପ୍ରସ୍ତୁତି କରିଚାଲିଛନ୍ତି ଏକ ସୁଗମ ମାର୍ଗ, ଯେଉଁ ଆଲୋକିତ ପଥରେ ଅଗ୍ରସର ହୋଇ ଆଜିର ଛାତ୍ରଛାତ୍ରୀ ପାଲଟିବେ କାଲିର ଭବିଷ୍ୟତ, କାଲିର ଯୁବଶକ୍ତି, କାଲିର ରାଷ୍ଟ୍ରଶକ୍ତି। ରାଷ୍ଟ୍ରର ଭବିଷ୍ୟତ ନିର୍ମାଣ କରୁଥିବା ସେହି ଯୁବା ଶିକ୍ଷୟତ୍ରୀଙ୍କ ସହ କଥା ହେବା, ଆଉ ଜାଣିବା ଯୁବକ ଯୁବତୀଙ୍କ ବୈଜ୍ଞାନିକ ଆବିଷ୍କାରରେ ମନୋନିବେଶ ସମ୍ପର୍କରେ ଅନେକ କଥା। ଅପା ନମସ୍କାର।
1: ନମସ୍କାର
0: ଆପଣଙ୍କୁ ଆମ ବିଜ୍ଞାନିକାର ସନ୍ଧ୍ୟାକୁ ଅନେକ ଅନେକ ସ୍ୱାଗତ।
1: ଧନ୍ୟବାଦ।
0: ଆପଣ ଆମ ଯୁବବନ୍ଧୁମାନଙ୍କୁ ନିଜ ପରିଚୟ ଟିକେ ଦେଇଦିଅନ୍ତୁ।
1: ମୋ ନାଁ ଶ୍ରୁତି ସିଲ୍ଭା ପଣ୍ଡା, ଘର ଭବାନୀପାଟଣାରେ। ମୁଁ ସରକାରୀ ଉଚ୍ଚ ବିଦ୍ୟାଳୟ ଉଦୟପୁରରେ ଜଣେ ବିଜ୍ଞାନ ଶିକ୍ଷିକା ରୂପରେ କାର୍ଯ୍ୟରତ।
0: ଆପଣ କେବେଠାରୁ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି?
1: ମୁଁ 3 ବର୍ଷରୁ ଉର୍ଦ୍ଧ୍ୱ ସମୟ ହେବ ଶିକ୍ଷୟତ୍ରୀ ଭାବରେ କାର୍ଯ୍ୟ କରୁଛି।
0: ଆପଣ କ'ଣ ଛୋଟବେଳୁ ଶିକ୍ଷୟତ୍ରୀ ହେବା ପାଇଁ ଚାହୁଁଥିଲେ ନା ପରେ ପରେ ଆପଣ ଶିକ୍ଷୟତ୍ରୀ ଚୟନ କଲେ?
1: ମୁଁ ଛୋଟବେଳୁ ହିଁ ଜଣେ ଶିକ୍ଷୟତ୍ରୀ ହେବା ପାଇଁ ଚାହୁଁଥିଲି, କାହିଁକି ନା ଛୋଟବେଳୁ ମୋର ଯେଉଁମାନେ ଶିକ୍ଷକ ଶିକ୍ଷୟତ୍ରୀ ଥିଲେ, ମୁଁ ଭାବେ ଯେ ସେମାନେ ମୋ ଜୀବନକୁ ବହୁତ ପ୍ରତ୍ୟକ୍ଷ ଭାବରେ ଛୁଇଁ ପାରୁଥିଲେ, ମୋତେ ଗଢ଼ିଛନ୍ତି ସେମାନେ। ତ ମୁଁ ଛୋଟବେଳୁ ଚାହୁଁଥିଲି ଯେ ମୋ ପର ପିଢ଼ିକୁ ମୁଁ ବି ନିଜେ ଡାଇରେକ୍ଟ ଇନଭଲ୍ଭ ହେଇକି କେମିତି ଗଢ଼ିପାରେ, ସେଥିପାଇଁ ମୁଁ ଛୋଟବେଳୁ ଜଣେ ଶିକ୍ଷିକା ହେବା ପାଇଁ ସ୍ୱପ୍ନ ଦେଖିଥିଲି।
0: ଆପଣ କେଉଁ ବିଷୟରେ ଶିକ୍ଷା ପ୍ରଦାନ କରନ୍ତି?
1: ମୁଁ ବିଜ୍ଞାନ ବିଷୟରେ ଶିକ୍ଷା ପ୍ରଦାନ କରେ।
0: କେଉଁ କେଉଁ ଶ୍ରେଣୀକୁ ଆପଣ ପାଠ ପଢ଼ାନ୍ତି?
1: ମୁଁ 9ମ-10ମ ଶ୍ରେଣୀକୁ ପାଠ ପଢ଼ାଇଥାଏ।
0: 9ମ-10ମ ଶ୍ରେଣୀ ଜଣେ ଛାତ୍ର ଜୀବନର ମୂଳଦୁଆ କହିଲେ ଚଳେ। ସେ ସମୟରେ ସେ ଯେଉଁ ପ୍ରକାର ଶିକ୍ଷା ଲାଭ କରିଥାଏ, କରିବା ପାଇଁ ଗୋଟେ ଥର ଭାବି ନେଇଥାଏ, ସେ ନିଜ ଜୀବନରେ ତାହାର ଅନେକ ପ୍ରଭାବ ପଡ଼ିଥାଏ। ଆଉ ସେ ମଧ୍ୟରେ ବିଜ୍ଞାନର ବିଷୟ ଏମିତି ଗୋଟେ ବିଷୟ ଯାହାକୁ ନେଇ ସେ ନିଜ ପରବର୍ତ୍ତୀ ଜୀବନରେ, ନିଜ ଭବିଷ୍ୟତରେ ଅନେକ କିଛି କରିପାରିବ ବୋଲି ଭାବି ନିଏ। ତ ଆପଣ ଯେତେବେଳେ ଶିକ୍ଷା ପ୍ରଦାନ କରନ୍ତି ଆପଣଙ୍କ ଶ୍ରେଣୀ ଗୃହରେ, ଆପଣ ସେହି ସମୟରେ ବିଜ୍ଞାନ ବିଷୟକୁ ସେହି ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ କେମିତି ରଖିଥାନ୍ତି?
1: ନିଶ୍ଚିତ ଭାବରେ ଆମେ ଯେଉଁ ଛୁଆମାନଙ୍କୁ ହ୍ୟାଣ୍ଡେଲ କରିଥାଉ ସେମାନେ ଟିନେଜର୍ସ ହେଇଥାନ୍ତି, ତ ସେମାନଙ୍କ ଜୀବନରେ ବହୁତ ଶାରୀରିକ ମାନସିକ ପରିବର୍ତ୍ତନ ହେଇଥାଏ, ତ ତାକୁ ଆଖି ଆଗରେ ରଖିକି ଆମକୁ ତାଙ୍କୁ ପାଠ ପଢ଼େଇବାକୁ ପଡ଼େ। ତ ଏମିତି ନୁହେଁ ଯେ ଖାଲି ଆମେ ତାଙ୍କୁ ଟେକ୍ସଟ ବୁକ୍ର ଜ୍ଞାନ ଦେଇଦେବା, କିନ୍ତୁ ଲାଇଫ୍ର କିଛି ଯଦି ଆମେ ଲେସନ୍ ନ ଶିଖେଇବା, ଆଗକୁ ଯାଇକି ସେମାନେ ଗୋଟେ କେମିତି ମଣିଷ ହେବେ, ସେମାନେ ଯାହା ବି କିଛି ପଢ଼ୁଛନ୍ତି ଯଦି ତାଙ୍କ ଜୀବନରେ ତାକୁ ଇମ୍ପ୍ଲିମେଣ୍ଟ କରିପାରିବେ ନାହିଁ, ତାହେଲେ ବୋଧ ହୁଏ ଆମ ଶିକ୍ଷାଦାନର କିଛି ଅର୍ଥ ରହିବ ନାହିଁ, ସାର୍ଥକ ହେବ ନାହିଁ। ତେଣୁ ମୁଁ ସବୁବେଳେ ଚେଷ୍ଟା କରେ ଯେ ମୁଁ ଯାହା ବି ସେ ବିଜ୍ଞାନ ପାଠ ପଢ଼ାଏ କିମ୍ବା ଲାଇଫ୍ ବିଷୟରେ ସେମାନଙ୍କୁ କିଛି ବି ଶିକ୍ଷା ଦେଇଥାଏ, ସେମାନେ କେମିତି ଅଧିକରୁ ଅଧିକ ଗ୍ରହଣ କରିକିନା ଜୀବନରେ ସେଟାକୁ ଲଗେଇ ପାରିବେ। ସେଥିପାଇଁ ବିଶେଷ କରି ବିଜ୍ଞାନ ଶିକ୍ଷା ସମୟରେ ରିଏଲ୍ ଲାଇଫ୍ ସିଚୁଏସନ୍କୁ ବେଷ୍ଟ କରି ମୁଁ ଶିକ୍ଷା ଦେବାକୁ ଚେଷ୍ଟା କରେ, ଯେମିତିକି ସେମାନେ ଖାଲି ପାଠ ପଢ଼ିକି ଗୋଟେ ମେମୋରାଇଜ୍ କି ରୋଟ୍ ଲର୍ଣ୍ଣିଂରେ ନ ପଡ଼ିକି ସେମାନେ ଭବିଷ୍ୟତରେ ହେଉ କିମ୍ବା ବର୍ତ୍ତମାନ ସମୟରେ ବି ହେଉ, ସେ ବିଜ୍ଞାନକୁ କେମିତି ନିଜ ଜୀବନର କିଛି ଉନ୍ନତି ସାଧନରେ କିମ୍ବା ନିଜ ଜୀବନକୁ ସୁଚାରୁ ରୂପେ ଚଲେଇବାରେ ସେମାନେ ସେହି ବିଜ୍ଞାନକୁ କିଭଳି ସୁଉପଯୋଗ କରିପାରିବେ, ସେ ବିଷୟରେ ମୁଁ ଅଧିକ ଧ୍ୟାନ ଦେବାକୁ ଚେଷ୍ଟା କରେ।
0: ଶ୍ରେଣୀଗୃହରେ ଯେଉଁ ଛାତ୍ରଛାତ୍ରୀମାନେ ବିଜ୍ଞାନ ପଢ଼ୁଥାନ୍ତି ସେ ସମୟରେ କ'ଣ ପ୍ରତ୍ୟେକଟି ଛାତ୍ରଛାତ୍ରୀ ବିଜ୍ଞାନ ପ୍ରତି ରୁଚି ଦେଖାଇଥାନ୍ତି?
1: ନିଶ୍ଚିତ ଭାବରେ ନା, କାହିଁକି ନା ମୁଁ ସ୍ପେସିଫିକାଲି ଗୋଟେ ରୁରାଲ ଏରିଆର ସ୍କୁଲରେ ଶିକ୍ଷାଦାନ କରେ, ତ ସେ ଏରିଆର ପିଲାମାନେ ଖାଲି ସର୍ଭାଇଭ୍ କରିବାକୁ ସେମାନଙ୍କୁ କଷ୍ଟ ହେଇଥାଏ, ବହୁତ ପିଲାଙ୍କୁ ତାଙ୍କର ଫୋକସ୍ଟା ରହିଥାଏ ଖାଲି ଗୋଟେ ହଁ ସ୍କୁଲ ଆସୁଛୁ କିଛି ଗୋଟେ ଶିଖିବୁ, ତାହା ବି ସେମାନେ ଜାଣିନଥାନ୍ତି ଯେ ଆମେ କିଛି ଶିଖିବାକୁ ସ୍କୁଲ ଆସୁଛୁ, ହଁ ଆମେ ଖାଲି ସ୍କୁଲ ଆସୁଛୁ ବୋଲି ହିଁ ସେମାନେ ଆସିଥାନ୍ତି। ବହୁତ ଜଣଙ୍କର ଇଣ୍ଟରେଷ୍ଟ ହିଁ ନଥାଏ ଯେ ଆମେ ପାଠ ପଢ଼ିବୁ କି କିଛି ଶିଖିବୁ, ତ ସେ ଭିତରେ ଆମେ ତାଙ୍କ ଜୀବନରେ ସେମାନେ ମାନେ ତାଙ୍କ ଲାଇଫ୍ ଏକ୍ସପିରିଏନ୍ସ କ'ଣ ସେମାନେ ଆମ ସାଙ୍ଗରେ ସେୟାର କରନ୍ତି, ଏବଂ ସେ ଭିତରେ ଆମେ କେମିତି ପାଠଟାକୁ ପଶେଇକି ତାଙ୍କ ଭିତରେ ଇଣ୍ଟରେଷ୍ଟ କ୍ରିଏଟ୍ କରିପାରିବା, ସେ ଉପରେ ଆମେ ଚେଷ୍ଟା କରୁ। କିଛି ମାତ୍ରାରେ ସଫଳ ହଉ, କିନ୍ତୁ ବହୁତଟେ ପିଲା ଯେହେତୁ ତାଙ୍କର ଫ୍ୟାମିଲି ବ୍ୟାକ୍ଗ୍ରାଉଣ୍ଡ ବି ମ୍ୟାଟର କରେ, ତ ସେଥିପାଇଁ ହୁଏତ ଆମେ କିଛି ମାତ୍ରାରେ ସଫଳ ହେଇପାରୁ, ବହୁତ ମାତ୍ରାରେ ସଫଳ ବି ହେଇପାରୁ ନାହିଁ, ଏବଂ ସବୁବେଳେ ଚେଷ୍ଟା ତ ଜାରି ରହିଛି ଯେ କେମିତି ସମସ୍ତଙ୍କର ଆଗ୍ରହ ଆସୁ ବିଜ୍ଞାନ ବିଷୟ ପ୍ରତି। ସେଥିପାଇଁ ଆମେ ଆକ୍ଟିଭିଟି ବେସ୍ଡ ଲର୍ଣ୍ଣିଂ କୁହନ୍ତୁ, ଏବେ ତ 5T ଯେହେତୁ ସବୁ ସ୍କୁଲ ହେଲାଣି, ତ ପ୍ରତ୍ୟେକ ସ୍କୁଲରେ ସାଇନ୍ସ ଲ୍ୟାବ୍ରେ ଆମେ ନିତିଦିନ କିଛି ନା କିଛି ନୂଆ ନୂଆ ଏକ୍ସପେରିମେଣ୍ଟ କରିକି ପିଲାଙ୍କୁ ବିଜ୍ଞାନରେ ଆଗ୍ରହ ବଢ଼େଇବାକୁ ବି ଚେଷ୍ଟା କରୁଛୁ, ଆଉ ସେମାନେ ଆଗ୍ରହୀ ହେଉଛନ୍ତି ବି।
0: ତ ଏତେ ସବୁ ପ୍ରତିକୂଳ ପରିବେଶରେ ଆପଣ ଆପଣଙ୍କର ଛାତ୍ରଛାତ୍ରୀମାନଙ୍କୁ ସେହି ବିଜ୍ଞାନ ପ୍ରତି ଆଗ୍ରହ ଆଣିବା ପାଇଁ, ସେମାନଙ୍କୁ ଆହୁରି ପ୍ରୋତ୍ସାହନ କରିବା ପାଇଁ କେଉଁ କେଉଁ ପ୍ରକାର କାର୍ଯ୍ୟ ସବୁ କରନ୍ତି?
1: ବିଶେଷ କରି ଆଗ୍ରହ ଆଣିବା ପାଇଁ କହିଲେ ଆମ ପ୍ରାୟ ସମସ୍ତ ସ୍କୁଲରେ ଗୋଟେ ଗୋଟେ ସାଇନ୍ସ କ୍ଲବ୍ କାମ କରୁଛି, ତ ଆମେ ଚେଷ୍ଟା କରୁ ଯେ ସବୁ ଲେବେଲ୍ର ଛାତ୍ରଛାତ୍ରୀ ସେଠି ଅଂଶଗ୍ରହଣ କରନ୍ତୁ, ସମସ୍ତଙ୍କର ପାର୍ଟିସିପେସନ୍ ରହୁ, ତ ତା ଦ୍ୱାରା କ'ଣ ହୁଏ ଗୋଟେ

ଥିଙ୍କିଙ୍ଗର ଗୋଟେ ଆମାଲଗାମେସନ୍ ହୁଏ, ଯେ ସବୁ ଲେବେଲ୍ର ଥିଙ୍କିଙ୍ଗକୁ ଆମେ ମିଶେଇକି କିଛି ନା କିଛି ଆକ୍ଟିଭିଟି ସବୁବେଳେ କରିବାକୁ ଚେଷ୍ଟା କରୁ, ତ ତାଦ୍ୱାରା ସେମାନେ ବହୁତ ମାତ୍ରାରେ ଇନଭଲ୍ଭ ହୁଅନ୍ତି। ଜିଜ୍ଞାସା ଗୋଟେ ଆକାଂକ୍ଷୀ ପାଠ୍ୟକ୍ରମ ବି ଚାଲିଛି, ତାଦ୍ୱାରା ପୁଣି ଆମ ଦୈନନ୍ଦିନ ଜୀବନର ବହୁତ ଗୁଡ଼ାଏ ବିଷୟର ବୈଜ୍ଞାନିକ କାରଣ ବିଷୟରେ ଜାଣିବା, ପୁଣି ତା ଭିତରକୁ ପଶିବା ଓ ତା ବିଷୟରେ ଅଧିକ କିଛି ଅନୁସନ୍ଧାନ କରିବା, ସେ ଦିଗରେ ବି ସେମାନଙ୍କର ଆଗ୍ରହ ବଢ଼ୁଛି। ଆଉ ଦେଖି ଖୁସି ଲାଗେ ଯେ ପିଲାମାନେ ବିଜ୍ଞାନ ପ୍ରତି ବହୁତ ଆଗ୍ରହୀ ହେଉଛନ୍ତି ଏହିସବୁ ପଦକ୍ଷେପ ଦ୍ୱାରା। ତ ମୁଁ ଭାବୁଛି ଯେ ଏବେ କୌଶଳୀ

0: ଉପରେ ଲାଗିଛି।
1: ଆପଣ ଯେମିତି ଏବେ କହିଲେ କି ସାଇନ୍ସ କ୍ଲବ୍ ହେଲାଣି, ଆହୁରି ଅନେକ ପ୍ରକାର ସରକାରୀ ବ୍ୟବସ୍ଥା ମଧ୍ୟ ରହିଛି, ସେହି ସମ୍ପର୍କରେ ଟିକେ ଆଲୋକପାତ କରନ୍ତୁ।
0: ସାଇନ୍ସ କ୍ଲବ୍ର କାମ ହେଉଛି ପିଲାଙ୍କ ଭିତରେ ଗୋଟେ ସାଇଣ୍ଟିଫିକ୍ ଟେମ୍ପର ଡେଭଲପ୍ କରିବା। ସେମାନେ ଗୋଟେ ବେସିକ୍ ଲେବଲ୍ରୁ ଆସୁଛନ୍ତି, ସେମାନେ ଧୀରେ ଧୀରେ ଏବେ ସେମାନେ ଗଢ଼ି ହେଉଛନ୍ତି, ତ ସେ ଗଢ଼ି ହେବା ସମୟରେ କେମିତି ତାଙ୍କ ଭିତରେ ଗୋଟେ ସାଇଣ୍ଟିଫିକ୍ ନଲେଜ୍, ସାଇଣ୍ଟିଫିକ୍ ଟେମ୍ପରଟା ଡେଭଲପ୍ ହେବ, ଯେମିତି ଆଗକୁ ସେମାନେ ବିଜ୍ଞାନ ଉପରେ କିଛି ଗୋଟେ କରିପାରିବେ, ସେଥିପାଇଁ ସେମାନଙ୍କୁ ଏବେଠାରୁ ଗଢ଼ାଯାଉଛି। ସାଇନ୍ସ କ୍ଲବ୍ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସେଇଟା, ସେମାନେ ସମସ୍ତେ ମିଶୁଛନ୍ତି, ସ୍କୁଲ୍ର ଏକ୍ସପିରିଏନ୍ସ ସେୟାର୍ କରୁଛନ୍ତି, ନୂଆ ନୂଆ ଆଇଡ଼ିଆ ସେୟାର୍ କରୁଛନ୍ତି, ତ ତାଦ୍ୱାରା କିଛି ନୂଆ ଜିନିଷ ବି ବାହାରୁଛି, ଯାହାକି ଧୀରେ ଧୀରେ ଜାତୀୟ ସ୍ତର ପର୍ଯ୍ୟନ୍ତ ବି ଯାଉଛି ବିଭିନ୍ନ କମ୍ପିଟିସନ୍ ମାଧ୍ୟମରେ। ଏବେ ସାଇନ୍ସ ଏକ୍ଜିବିସନ୍, ସେମିନାର ଏଗୁଡ଼ିକ କମ୍ପିଟିସନ୍ ବି ହେଉଛି, ତ ତାଦ୍ୱାରା ଆମର ଆଇଡ଼ିଆ ଗୁଡ଼ିକ ନ୍ୟାସନାଲ୍ ଲେବଲ୍ ପର୍ଯ୍ୟନ୍ତ ବି ଯାଇପାରୁଛି, ଯାହାକି ଗୋଟେ ପ୍ରୋଟୋଟାଇପ୍ ତିଆରି କରିପାରୁଛନ୍ତି ସେଥିରୁ, ଆଉ ସେଥିରୁ ଆଇଡ଼ିଆ ନେଇକି ନୂଆ ଜିନିଷ ବି ଇନଭେନ୍ସନ୍ ହେଇପାରୁଛି। ତା ଛଡ଼ା ଜିଜ୍ଞାସା ଓ କୌଶଳୀ ଯେଉଁ ଆସ୍ପିରେସନାଲ୍ କମ୍ପୋନେଣ୍ଟ କଥା କହୁଛି, ସେଥିରେ ପିଲାମାନେ ଏବେ ରିଅଲ୍ ଲାଇଫ୍ ସିଚୁଏସନ୍କୁ ନେଇକିନା କିଛି ଇନୋଭେଟିଭ୍ ୱେରେ ପ୍ରୋଜେକ୍ଟ ତିଆରି କରୁଛନ୍ତି। କିଛି ପ୍ରୋବ୍ଲେମ୍ ସଲ୍ଭିଙ୍ଗ ହେଲା, କିମ୍ବା ନେଚର୍ ରିଲେଟେଡ୍ କିଛି ଜିନିଷର ଇନଫର୍ମେସନ୍ କଲେକ୍ଟ କରିକି ତାଙ୍କ ନିଜ ଆଇଡ଼ିଆକୁ ସେମାନେ ରିପ୍ରେଜେଣ୍ଟ କରିପାରୁଛନ୍ତି, ତ ଏଇସବୁ ଜିନିଷ ଦ୍ୱାରା ମୋର ଲେସ୍ ଗବେଷଣା ଦିଗରେ ତାଙ୍କର ଆଗ୍ରହ ବଢ଼ୁଛି। ପୁଣି ATL ଯେଉଁଟା ଅଟଲ ଟିଙ୍କରିଂ ଲ୍ୟାବ୍ ବି ବହୁତ ସ୍କୁଲ୍ରେ ଅଛି, ଯାହାଦ୍ୱାରା କି ଇନହ୍ୟାଣ୍ଡ ଏକ୍ସପେରିମେଣ୍ଟ ସେମାନେ କରୁଛନ୍ତି, ଆଉ ତାଦ୍ୱାରା ସେମାନଙ୍କୁ ଗବେଷଣା ଦିଗରେ ଅଧିକ ଆଗ୍ରହ ବଢ଼ୁଛି, ଯାହାକି ନିଡ୍ ଅଫ୍ ଦ ଆୱାର୍। ଆମକୁ ବିଜ୍ଞାନରେ ଆଗେଇ ଯିବାର ଅଛି ଏବଂ ନୂଆ ଜିନିଷ ଗବେଷଣା ମାଧ୍ୟମରେ ଉଦ୍ଭାବନ କରିବାର ଅଛି, ତ ସେ ଦିଗରେ ଏହିସବୁ ଜିନିଷ ଛୁଆମାନଙ୍କୁ ବହୁତ ପ୍ରୋତ୍ସାହନ ମିଳୁଛି।
1: ଅପା, ଆମେ ଅନେକ ଥର ଦେଖିବାକୁ ପାଉ ଯେ ଆମେ ଆମ ଭାରତୀୟ ଇତିହାସକୁ ଗଲେ, ଆମ ଭାରତର ପୁରୁଣା ବିଜ୍ଞାନ ଯୁଗକୁ ଗଲେ ଆମେ ଦେଖୁ ଯେ ଆମ ଭାରତରେ ଏମିତି ଏମିତି ସୁନ୍ଦର ସୁନ୍ଦର ଆବିଷ୍କାର ଆଉ ଉଦ୍ଭାବନ ସବୁ ହେଇସାରିଛି, ଯାହା ପୂର୍ବରୁ ଅନ୍ୟ କୌଣସି ଦେଶରେ ହେଇନଥିଲା। କିନ୍ତୁ ଆପଣଙ୍କୁ କ'ଣ ଲାଗୁଛି ଯେ ବର୍ତ୍ତମାନର ଯେଉଁ ଯୁବପିଢ଼ିମାନେ ଅଛନ୍ତି, ବର୍ତ୍ତମାନର ଯେଉଁ ଛାତ୍ରଛାତ୍ରୀମାନେ ଅଛନ୍ତି, ସେମାନେ ବିଜ୍ଞାନକୁ ନେଇ ସେତେ ମାତ୍ରାରେ ରୁଚି ରଖୁଛନ୍ତି, ସେତେ ମାତ୍ରାରେ ସେମାନେ ବିଜ୍ଞାନର ବ୍ୟବହାର କରିପାରୁଛନ୍ତି ନିଜ ଜୀବନରେ?
0: ବ୍ୟବହାର କଥା ଯଦି କହିବାକୁ ଗଲେ, ବିଜ୍ଞାନର ବ୍ୟବହାର ଆଗରୁ ଯେତିକି ହେଉଥିଲା ଏବେ ମଧ୍ୟ ସେତିକି କିମ୍ବା ତାଠାରୁ ଅଧିକ ହେଉଛି, କିନ୍ତୁ ବହୁତ ମାତ୍ରାରେ ଯେହେତୁ ଆମ ଶିକ୍ଷା ବ୍ୟବସ୍ଥା ସେମିତି ହେଇଯାଇଛି ଯେ ମାର୍କ ଓରିଏଣ୍ଟେଡ୍, ରେଜଲ୍ଟ ଓରିଏଣ୍ଟେଡ୍, ତ ପିଲା ସାଇଣ୍ଟିଫିକ୍ ଟେମ୍ପର ଡେଭଲପ୍ କରିବା ଅପେକ୍ଷା କେମିତି ବିଷୟଟାକୁ ଘୋଷି ଦେଇ ଅଧିକା ମାର୍କ ପାଇବା ପାଇଁ ଚେଷ୍ଟା କରୁଛନ୍ତି, ତ ତାଦ୍ୱାରା କ'ଣ ହେଉଛି ସେମାନଙ୍କର ଯେଉଁ ଇଣ୍ଟରେଷ୍ଟଟା ଗବେଷଣା ଦିଗରେ କିମ୍ବା ନୂଆ ଜିନିଷ ଖୋଜି ବାହାର କରିବା ଦିଗରେ ଯେତିକି ରହିବା କଥା କିଛି ମାତ୍ରାରେ ରହିପାରୁନାହିଁ। କିନ୍ତୁ ଏଜୁକେସନ୍ ପଲିସି ଧୀରେ ଧୀରେ ରିଫାଇନ୍ ହେଇକି ଆସୁଛି, ଯୁଗୋପଯୋଗୀ ହେଉଛି ଆମ ଏଜୁକେସନ୍ ପଲିସି, ତ ତାଦ୍ୱାରା ଗବେଷଣା ଦିଗରେ କିମ୍ବା ଆଗକୁ ବଢ଼ିବା ଦିଗରେ ପିଲାମାନଙ୍କୁ ଯେଉଁ ଯେଉଁ ସବୁ ପ୍ରୋତ୍ସାହନ ମିଳିବା କଥା ଯେହେତୁ ତାହା ବି ମିଳୁଛି, ସେଥିପାଇଁ ଏ ଯେଉଁ ରୋଟ୍ ଲର୍ଣ୍ଣିଂ ଦ୍ୱାରା ସେମାନେ ଇଣ୍ଟରେଷ୍ଟ ଯେଉଁଟା ତାଙ୍କର କମିଯାଉଥିଲା ଏବଂ କେବଳ ମାର୍କ ଓରିଏଣ୍ଟେଡ଼୍ ହେଇ ରହିଯାଉଥିଲେ, ଏଇ ସବୁ ପ୍ରୋତ୍ସାହନ ମିଳିବା ଦ୍ୱାରା ତାକୁ ବାଦ ଦେଇ ପିଲାମାନେ ପୁଣି ଥରେ ଗବେଷଣା ଦିଗରେ କିମ୍ବା ନୂତନ ଜିନିଷ ନିଜେ ଖୋଜି ବାହାର କରିବା ଦିଗରେ ଆଗ୍ରହୀ ହେଉଛନ୍ତି।
1: ଆପଣ ନିଜ ଶିକ୍ଷକ ଜୀବନରେ କେବେ ସେମିତି କିଛି ଅନୁଭବ କରିଛନ୍ତି ନିଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ, କି ସେମାନେ ବିଜ୍ଞାନରେ ନିଜ ମନୋନିବେଶ କରୁଛନ୍ତି, କିଛି ନୂଆ କରିବା ପାଇଁ, କିଛି ନୂଆ ଆବିଷ୍କାର କରିବା ପାଇଁ ଚେଷ୍ଟା କରୁଛନ୍ତି?
0: ହଁ, ଯେହେତୁ ଆମେ ଯେମିତିକି ଫିଲ୍ଡ ଭିଜିଟ୍ କିଛି କରିଥାଉ, କିମ୍ବା କୌଣସି ଗୋଟେ ଏବେ ପାୱାର ପ୍ଲାଣ୍ଟ ହେଲା କି ମନେକର ଓମ୍ଫେଡ୍ ଫ୍ୟାକ୍ଟ୍ରି ହେଲା, ଏମିତି ସବୁ ଜିନିଷ ଯେଉଁଟା ଆମ ପାଖ ଆଖ ଏରିଆରେ ଅଛି, ଯାଇକି ଆମେ ସେଗୁଡ଼ିକ କେମିତି କାର୍ଯ୍ୟ କରୁଛି ସେଇଟା ଦେଖିକି ଯେତେବେଳେ ଆସୁ, ସେତେବେଳେ ପିଲାମାନେଙ୍କ ଭିତରେ ପୁଣି ଜିଜ୍ଞାସା ବଢ଼ିଯାଏ ଯେ ଏଗୁଡ଼ିକ କେମିତି କାର୍ଯ୍ୟ କରୁଛି, ମୁଁ ସେ ବିଷୟରେ କିମ୍ବା ସେଇ ରିଲେଟେଡ଼୍ କିଛି ଜିନିଷ ମୁଁ ତିଆରି କରିପାରିବି କି। ଯେତେବେଳେ ଆମେ ଫିଲ୍ଡ ଭିଜିଟ୍ କରୁ କିମ୍ବା ଇନହ୍ୟାଣ୍ଡ ଏକ୍ସପେରିମେଣ୍ଟ ଗୁଡ଼ିକ କରୁ, ତ ସେଇ ସମୟରେ ତାଙ୍କର ଇଚ୍ଛା ବଢ଼ିଯାଏ ଯେ ମୁଁ ବି କିଛି କରିପାରିବି, ଯେହେତୁ ଏତେ କିଛି ଜିନିଷ ହେଇପାରୁଛି। ଯେତେବେଳେ ସେମାନେ ଫଣ୍ଡାମେଣ୍ଟାଲ ଜିନିଷ ସବୁ ବୁଝିପାରନ୍ତି, ଆମେ ଯେମିତିକି କୁହାଯାଏ ଯେ ଆମେ ଯେତେବେଳେ କହିଦେଉ ପିଲାଙ୍କୁ ସେମାନେ ବୋଧହୁଏ ଭୁଲି ଯାଆନ୍ତି, ଯେତେବେଳେ ଆମେ ଶିଖେଇ ଦେଇଥାଉ ସେମାନେ କିଛିଟା ମନେ ରଖିଥାନ୍ତି, କିନ୍ତୁ ଯଦି ଆମେ ତାଙ୍କୁ କରିବାକୁ ଦେଉ, କରିବାକୁ ଛାଡ଼ିଦେଉ, ସେତେବେଳେ ସେମାନେ ବୁଝନ୍ତି ଆଉ ସବୁଦିନ ପାଇଁ ମନେ ରଖନ୍ତି, କିମ୍ବା ଆଉ କିଛି ନୂଆ କରିବାକୁ ଚେଷ୍ଟା କରନ୍ତି। ତ ଏଇସବୁ କରିବା ଦ୍ୱାରା ସେମାନଙ୍କ ଭିତରେ ହଁ ନୂଆ କିଛି କରିବା ପାଇଁ ଇଣ୍ଟରେଷ୍ଟ ବି ବଢ଼ୁଛି ବୋଲି ମୁଁ ଭାବେ, ଆଉ ନୂଆ କିଛି ବି କରିବାକୁ ଚେଷ୍ଟା କରନ୍ତି। ଯେମିତିକି ଖୁସି ଲାଗେ ଯେତେବେଳେ ଛୋଟ ଛୋଟ ସପ୍ତମ ଅଷ୍ଟମ, ଆମ ସ୍କୁଲ ଯେହେତୁ ଗୋଟେ UG ହାଇସ୍କୁଲ, ସେଠି ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଅଛନ୍ତି, ତେଣୁ ସପ୍ତମ

0: ମୁଁ ଅଷ୍ଟମ ଶ୍ରେଣୀ ଛୁଆ ବି ଯେତେବେଳେ ଆମର ସାଇନ୍ସ ଏକ୍ଜିବିସନ୍ ହୁଏ ସେମାନେ ନିଜେ ଭାବିକି ଛୋଟିଆ ହଉ କିନ୍ତୁ ବହୁତ ସୁନ୍ଦର ସୁନ୍ଦର ମଡ଼େଲ ତିଆରି କରିକି ଆସନ୍ତି, ତ ସେଇଟା ଦେଖିକି ନା ଲାଗେ ଯେ ହଁ ପିଲାଙ୍କ ଭିତରେ ବହୁତ ଇଣ୍ଟରେଷ୍ଟ ଅଛି, କିଛି ଗୋଟେ ବିଜ୍ଞାନରେ ନୂଆ ଜିନିଷ ତିଆରି କରିବା ପାଇଁ ତାଙ୍କର ଇଣ୍ଟରେଷ୍ଟ ଅଛି, ତ ତା ସେଥିପାଇଁ ଆମେ ତାଙ୍କୁ ବି ପ୍ରୋତ୍ସାହିତ କରିବା ଦରକାର।
1: ଆପଣ ଯେମିତି କହିଲେ ଯେ ଅନେକ ପ୍ରକାର ସାଇନ୍ସ ଏକ୍ଜିବିସନ୍ ହୁଏ ଆଉ ଏକ୍ସପେରିମେଣ୍ଟସ୍ ମାନେ ସେଠାରେ ଦେଖାଯାଏ, ଅନେକ ମଡ଼େଲ ବି ଆପଣ ଦେଖିବାକୁ ପାଆନ୍ତି, ତ ଆପଣ ଯେତେ ବି ସାଇନ୍ସ ଏକ୍ଜିବିସନ୍ ଦେଖିଛନ୍ତି ସେସବୁ ଭିତରୁ ଆପଣଙ୍କର ଏମିତି କୌଣସି ପ୍ରିୟର ମଡ଼େଲ ଅଛି କି ଯାହା ଆପଣଙ୍କୁ ବହୁତ ଆକର୍ଷିତ କରିଛି?
0: ଏମିତି ତ ପ୍ରାୟ ସବୁ ବର୍ଷ ସାଇନ୍ସ ଏକ୍ଜିବିସନ୍ରେ ଛୁଆମାନେ ବହୁତ ସୁନ୍ଦର ସୁନ୍ଦର ମଡ଼େଲ ନେଇକି ଆସନ୍ତି, କିନ୍ତୁ ମୁଁ ଗୋଟେ ବର୍ଷ ଦେଖିଥିଲି ଆମର ଗୋଟେ ଡିଷ୍ଟ୍ରିକ୍ଟ ଲେବଲ୍ର ସାଇନ୍ସ ଏକ୍ଜିବିସନ୍ ହେଇଥିଲା, ସେଠି ଗୋଟେ ଛୁଆଟେ ବନେଇଥିଲା ମନ୍ଦିରର ଯେଉଁ ଆବର୍ଜନା ରହିଲା ତାକୁ ବ୍ୟବହାର କରିକି ଗୋଟେ ସୁଗନ୍ଧିତ ଦ୍ରବ୍ୟ ସେ ତିଆରି କରିପାରୁଥିଲା, ତ ଆମେ କ'ଣ ଆମର ଗୋଟେ ମାଇଣ୍ଡସେଟ୍ ରହିଯାଇଛି ଯେ ମନ୍ଦିରର ଜିନିଷ ମାନେ ଆମେ ତାକୁ ପାଣିରେ ଭସେଇ ଦେବା, ମାନେ ଆଉ କିଛି ରିୟୁଜ୍ ଯେମିତି କରୁନାହିଁ, କିନ୍ତୁ ସେ ଛୁଆ ଗୋଟେ ଇନୋଭେଟିଭ୍ ୱେରେ ଭାବିକିନା ସେଥିରୁ ଗୋଟେ ସୁଗନ୍ଧିତ ଦ୍ରବ୍ୟ ତିଆରି କରିପାରୁଥିଲା, ଗୋଟେ ବହୁତ ଛୋଟିଆ ଜିନିଷ କିନ୍ତୁ ଗୋଟେ ଛୋଟ ପିଲାଟେ ସେଟା ସେ ଭାବିକି ଏତେ ସୁନ୍ଦର ଜିନିଷ ତିଆରି କରିପାରିଲା, ବହୁତ ସିମ୍ପଲ୍ ହେଲେ ବି ମୋତେ ବହୁତ ଭଲ ଲାଗିଥିଲା ସେ ଜିନିଷଟା।
1: ଯେହେତୁ ଆପଣ ଜଣେ ବିଜ୍ଞାନର ଶିକ୍ଷୟିତ୍ରୀ, ଆପଣ ଛାତ୍ରଛାତ୍ରୀମାନଙ୍କ ଜୀବନରେ ବିଜ୍ଞାନ ସମ୍ପର୍କରେ, ତାଙ୍କ ଭବିଷ୍ୟତରେ ବିଜ୍ଞାନକୁ ନେଇ ଅନେକ କିଛି ପାଠ ପଢ଼ାଇଥାନ୍ତି, ତ ଆଜି ଆପଣ ଆମ ଯୁବଶ୍ରୋତାମାନଙ୍କୁ ଟିକିଏ ଜଣାଇ ଦିଅନ୍ତୁ ଯେ ବିଜ୍ଞାନର ଆବଶ୍ୟକତା, ବିଜ୍ଞାନର ବ୍ୟବହାର ଆମ ଜୀବନରେ କେତେ ଆବଶ୍ୟକ।
0: ନିଶ୍ଚିତ ଭାବରେ ବିଜ୍ଞାନ ହେଉଛି ଏପରି ଏକ ବିଷୟ ଯାହାକୁ ଛାଡ଼ିଦେଲେ ଆମେ ବୋଧେ ବଞ୍ଚିପାରିବା ବି କଷ୍ଟକର ହୋଇଯିବ, ଯେମିତିକି ସକାଳୁ ଉଠିକିନା ଆପଣ ଲାଇଟ୍ ଅନ୍ କରିବାଠୁ ଆରମ୍ଭ କରିକିନା ପାଣି ଗରମ କରିବାଠୁ ଆରମ୍ଭ କରିକିନା ରୋଷେଇ, ଗାଡ଼ିରେ ଆପଣ କୌଣସି ନିଜ କାର୍ଯ୍ୟସ୍ଥଳୀକୁ ଯିବା, ଯେକୌଣସି କାର୍ଯ୍ୟ କହିଥାନ୍ତୁ ପ୍ରତ୍ୟେକର ପଛରେ ବିଜ୍ଞାନ ଅଛି, ତେଣୁ ବିଜ୍ଞାନ ବିଷୟରେ ଯଦି ଆମେ ଆଗ୍ରହୀ ହେବା ସେ ସବୁକିଛି ଯନ୍ତ୍ରପାତି ହେଉ କିମ୍ବା ପ୍ରକୃତିର ସବୁଯାକ ଜିନିଷର ଯଦି କାର୍ଯ୍ୟଶୈଳୀ ଆମେ ବୁଝିବାକୁ ଚେଷ୍ଟା କରିବା ହୁଏତ ଆମ ଜୀବନ ବହୁତ ସରଳ ହୋଇଯିବ, ତେଣୁ ବିଜ୍ଞାନ ବିଷୟରେ ସମସ୍ତଙ୍କର କିଛି ନା କିଛି ସମସ୍ତଙ୍କର ଆଗ୍ରହ ରହିବା ନିହାତି ଦରକାର, ଏବଂ ବିଜ୍ଞାନର ପ୍ରତ୍ୟେକ ବସ୍ତୁର କାର୍ଯ୍ୟଶୈଳୀ ବିଷୟରେ ସମସ୍ତଙ୍କର କିଛି ନା କିଛି ଗୋଟେ ସାଧାରଣ ଜ୍ଞାନ ରହିବା ଏବଂ ତାକୁ ଚଲେଇବା ପାଇଁ ଗୋଟେ ସାଧାରଣ ଜ୍ଞାନ ରହିବା ନିହାତି ଦରକାର, ଯାହାଦ୍ୱାରା କି ପ୍ରଗତିଶୀଳ ସମାଜ ସାଙ୍ଗରେ ଆମେ ଯୁଗୋପଯୋଗୀ ହୋଇପାରିବା, ଯେମିତି AIର କଥା କୁହନ୍ତୁ ଆପଣ କିମ୍ବା ଟେକ୍ନୋଲୋଜିର ଏତେ ଆଡ଼ଭାନ୍ସମେଣ୍ଟ କୁହନ୍ତୁ, ଯଦି ଆମେ ଯୁଗୋପଯୋଗୀ ହେଇକିନା ବିଜ୍ଞାନକୁ ଆପଣେଇ ନ ନେଇପାରିବା ତାହେଲେ ଆମେ ହୁଏତ ସମାଜରେ ବା ଯୁଗର ପଛରେ ରହିଯିବା, ତେଣୁ ବିଜ୍ଞାନ ଆମ ପାଇଁ ଗୋଟେ ଅବିଚ୍ଛେଦ୍ୟ ଅଙ୍ଗ ଆମ ଜୀବନର କହିଲେ ଅତ୍ୟୁକ୍ତି ହେବ ନାହିଁ।
1: ବିଜ୍ଞାନ ବିନା ତ ଆମେ ଆମ ଦୈନନ୍ଦିନ ଜୀବନ ସମ୍ପର୍କରେ ଆଉ କିଛି ବି ଭାବି ବି ପାରୁନୁ, ଆମ ସକାଳୁ ଉଠିବାରୁ ରାତି ଶୋଇବା ପର୍ଯ୍ୟନ୍ତ ବିଜ୍ଞାନ ଆଉ ପ୍ରଯୁକ୍ତି ବିଦ୍ୟାର ଅନେକ ପ୍ରକାର ବ୍ୟବହାର ଆମ ଜୀବନରେ ହେଇଆସୁଛି, କିନ୍ତୁ ଅନେକ ସମୟରେ ଆମେ ଦେଖୁଛୁ ଯେ ସହର ମଧ୍ୟରେ ଆମେ ବିଜ୍ଞାନର ଯେତେ ପ୍ରକାର ବ୍ୟବହାର କରିପାରୁଛୁ ଗାଁରେ ଛୋଟ ଛୋଟ ଅଞ୍ଚଳରେ ସେଇ ବିଜ୍ଞାନର ସେତେ ମାତ୍ରାରେ ବ୍ୟବହାର ହେଇପାରିନି ଆଜି ଯାଏଁ, ତ ସେମାନଙ୍କୁ ବିଜ୍ଞାନ ସମ୍ପର୍କରେ ଜଣାଇବାକୁ ହେଲେ, ବିଜ୍ଞାନର ଉପଯୋଗିତା ସମ୍ପର୍କରେ ସେମାନଙ୍କୁ ଜଣାଇବାକୁ ହେଲେ କ'ଣ କ'ଣ କରିବାକୁ ପଡ଼ିବ ବୋଲି ଭାବୁଛନ୍ତି?
0: ନିଶ୍ଚିତ ଭାବରେ ବିଦ୍ୟାଳୟଠୁ ଆଉ ବଡ଼ ଜିନିଷ କିଛି ନାହିଁ ଏହିସବୁ ଜିନିଷ ପାଇଁ, ମାନେ ପ୍ରତ୍ୟେକ ଗାଁରେ ସ୍କୁଲ ଅଛି, ତ ଆମେ ସ୍କୁଲରୁ ହିଁ ଛୁଆମାନଙ୍କ ପାଖରେ ବିଜ୍ଞାନ ପହଞ୍ଚାଇବା ଏବଂ ତାଙ୍କ ଜରିଆରେ ସମାଜକୁ ବିଜ୍ଞାନ ପହଞ୍ଚାଇବା, ଯେମିତିକି ପିଲାମାନଙ୍କୁ ନେଇକି ଆମେ ଗାଁରେ କିଛି ଗୋଟେ ବିଜ୍ଞାନ ରିଲେଟେଡ୍ କାର୍ଯ୍ୟକଳାପ କରିପାରିବା, କିଛି ଗୋଟେ ସାଇନ୍ସ ଡ୍ରାମା ହେଇପାରିଲା କିମ୍ବା କିଛି ମଡ଼େଲ ଶୋ କରିକି କିମ୍ବା କିଛି ଗୋଟେ ନୂଆ ଜିନିଷ ଉଦ୍ଭାବନ କିମ୍ବା ଆବିଷ୍କାର ହୋଇଛି ତା ବିଷୟରେ ଆମେ ଜନସାଧାରଣଙ୍କୁ ଜଣାଇବା ପାଇଁ, ଟେଲିଭିଜନର ବିଭିନ୍ନ ଶୋ ବି ସେଥିପାଇଁ ଗୋଟେ ବହୁତ ଭଲ ମାଧ୍ୟମ, ମାନେ ଲୋକାଭିମୁଖୀ କିମ୍ବା ଲୋକ ପର୍ଯ୍ୟନ୍ତ ପହଞ୍ଚାଇବା ପାଇଁ, ଏଇଭଳି କିଛି କାର୍ଯ୍ୟକ୍ରମ ଆକାଶବାଣୀର ଯାହାକି ପ୍ରତିଟି ଅଞ୍ଚଳରେ ଶୁଣାଯାଇପାରୁଛି, ଦୁର୍ଗମ ଅଞ୍ଚଳରେ ବି ରେଡ଼ିଓ ବ୍ୟବସ୍ଥା ଅଛି, ତେଣୁ ଟେକ୍ନୋଲୋଜିର ବ୍ୟବହାର କରିକିନା ହୁଏତ ତାଙ୍କ ପାଖରେ ମୋବାଇଲ ନେଟୱାର୍କ ପହଞ୍ଚି ନପାରେ କିନ୍ତୁ ଟିଭି ଆଉ ରେଡ଼ିଓ ଏବଂ ସ୍କୁଲ ବା ସ୍କୁଲ ଛାତ୍ରଛାତ୍ରୀଙ୍କ ଜରିଆରେ ପୁରା ସମାଜ, ଏଇ ତିନିଟା ଜିନିଷରେ ବୋଧହୁଏ ଆମେ ପ୍ରତ୍ୟେକ ଲୋକଙ୍କୁ ବିଜ୍ଞାନ ପହଞ୍ଚାଇ ପାରିବା ବୋଲି ମୁଁ ଆଶା କରେ।
1: ବହୁତ ସୁନ୍ଦର କଥା କହିଲେ ଅପା, ଆପଣ ପୁରା ଠିକ୍ କହୁଛନ୍ତି, ଆକାଶବାଣୀ, ଦୂରଦର୍ଶନ ଆଉ ବିଦ୍ୟାଳୟରେ ଆପଣଙ୍କ ପରି ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ଜରିଆରେ ବିଜ୍ଞାନକୁ ପହଞ୍ଚାଇ ପାରନ୍ତି ଏମିତି ଦୁର୍ଗମ ଅଞ୍ଚଳରେ। ଆପଣ ଆମ ଯୁବଶ୍ରୋତାମାନଙ୍କୁ କିଛି ଉଦାହରଣ ଦେଇଦିଅନ୍ତୁ ଯେ ଯୁବ ବୈଜ୍ଞାନିକମାନେ କିପରି ଆମ ଦେଶରେ ଅନେକ କାମ କରୁଛନ୍ତି।
0: ଭାରତରେ ତ ଏମିତି ବହୁତ ଯୁବ ବୈଜ୍ଞାନିକ ଅଛନ୍ତି ଯାହାଙ୍କ କଥା ଶୁଣିଲେ ଆମକୁ ଗର୍ବ ଅନୁଭବ ହୁଏ, ହୁଏତ ଆମ ଭଳି ହିଁ ଶିକ୍ଷକମାନେ ତାଙ୍କ ଯେଉଁମାନଙ୍କର ଛାତ୍ର ସେମାନେ ସେମାନଙ୍କର ସଫଳତା

0: ପୁଣି ଗର୍ବ ଅନୁଭବ କରୁଥିବେ। ଓଡ଼ିଶାରେ ଯଦି ମୁଁ କଥା କହିବି, ଆଶିଷ ମହାନ୍ତିଙ୍କ ନାଁ ଆପଣ ଜଗତସିଂହପୁରର ଶୁଣିଥିବେ, ଯିଏକି ଗୋଟେ ବହୁତ ହାଇଲି ପେଏବଲ୍ ଗୋଟେ ଜବ୍ କରୁଥିଲେ ପ୍ରାଇଭେଟ୍ ସେକ୍ଟରରେ, ସେଥିରୁ ସେ ରିଜାଇନ୍ କରିକି ଆସିକି ନିଜର ଗୋଟେ ହାଇଡ୍ରୋପୋନିକ ଫାର୍ମିଂ ଷ୍ଟାର୍ଟ କରିଥିଲେ। ହାଇଡ୍ରୋପୋନିକ ଫାର୍ମିଂ, ହାଇଡ୍ରୋ ଅର୍ଥ ହେଉଛି ଜଳ, ଏବଂ କେବଳ ଜଳ ମାଧ୍ୟମରେ ସେ କୃଷି କାର୍ଯ୍ୟ କରୁଛନ୍ତି, ବିନା ମୃତ୍ତିକାରେ ଆପଣ କହିପାରନ୍ତି। ତ ସେ ଗୋଟେ ବହୁତ ଭଲ ଉଦାହରଣ ଷ୍ଟାର୍ଟଅପ୍ର ବି ହେଇପାରେ ଏବଂ ଗୋଟେ ବୈଜ୍ଞାନିକ ଚିନ୍ତାଧାରାର ବି ହେଇପାରନ୍ତି, ସେ ଗୋଟେ ବହୁତ ଭଲ ଉଦାହରଣ। ତା ଛଡ଼ା ବିଜ୍ଞାନ ଯୁବ ପୁରସ୍କାର ମିଳେ, ତ ସେଥିରେ ବି ସମ୍ମାନିତ ହେଇଛନ୍ତି ଆମ ଓଡ଼ିଶାର ଯୁବକମାନେ, ସେଟା ଏଗ୍ରିକଲଚର କ୍ଷେତ୍ରରେ ହେଉ, ସ୍ପେସ୍ ସାଇନ୍ସ କ୍ଷେତ୍ରରେ ଦିଗମ୍ବର ସ୍ୱାଇଁଙ୍କ କଥା କୁହନ୍ତୁ, ଚନ୍ଦ୍ରଯାନ 3ରେ ତାଙ୍କର ଇନଭଲ୍ଭମେଣ୍ଟ ଥିଲା। ତ ଆମ ଓଡ଼ିଶାର ଯୁବକମାନେ ବି ବିଜ୍ଞାନ କ୍ଷେତ୍ରରେ କେତେ ଆଗେଇଲେଣି, ସେ କଥା ଯଦି ଆମ ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ଯଦି ସେତେ ସୁଦୃଢ଼ ହୋଇନଥାନ୍ତା, ବୋଧ ହୁଏ ସେମାନେ ସେତେ ଆଗକୁ ଯାଇପାରିନଥାନ୍ତେ। ତେଣୁ ବୋଧେ ମୁଁ ଭାବେ ଯେ ବିଜ୍ଞାନ ପ୍ରତିଟି ଛାତ୍ରଙ୍କୁ ଛୁଇଁ ପାରିଛି ଏବଂ ସେମାନଙ୍କ ମଧ୍ୟରେ କିଛି ଆଗ୍ରହ ସୃଷ୍ଟି କରିପାରିଛି, ଯାହାକି ସେମାନଙ୍କୁ ଆଗକୁ ଯିବା ପାଇଁ ପ୍ରେରଣାର ସ୍ରୋତ ପାଲଟିଛି।
1: ଆଜିର ସାକ୍ଷାତକାରଟି ଶେଷ କରିବା ପୂର୍ବରୁ ଆପଣଙ୍କୁ ଗୋଟେ ବ୍ୟକ୍ତିଗତ ପ୍ରଶ୍ନ ପଚାରିବାକୁ ଚାହିଁବି, ଆପଣଙ୍କର ଏହି ଶିକ୍ଷୟିତ୍ରୀ ଜୀବନ ମଧ୍ୟରେ ଆପଣ ନିଜ ଭବିଷ୍ୟତକୁ ନେଇ କ'ଣ ଭାବିଛନ୍ତି, ଆଉ ଆପଣ କେତେ ଖୁସି ଅଛନ୍ତି ଆପଣଙ୍କ ଶିକ୍ଷୟିତ୍ରୀ ଜୀବନରେ?
0: ଆମର ଭବିଷ୍ୟତ କହିଲେ ଆମ ଛାତ୍ରଛାତ୍ରୀଙ୍କ ସଫଳତା, ବା ଆମେ କିପରି ମଣିଷ ଗଢ଼ିପାରିଲୁ। ଗୋଟେ ଦେଶର ସମ୍ବଳ କହିଲେ ତାର ମାନବ ସମ୍ବଳକୁ ହିଁ ବୁଝାଏ, ଆଉ ଆମେ ପ୍ରତ୍ୟକ୍ଷ ଭାବରେ ସେ ମାନବ ସମ୍ବଳର ବିକାଶ ଦିଗରେ ବା ପ୍ରତ୍ୟକ୍ଷ ଭାବରେ ତାଙ୍କୁ ଗଢ଼ିବାରେ ଆମେ କାର୍ଯ୍ୟ କରୁଛୁ। ତେଣୁ ପ୍ରତିଦିନ ମୋତେ ଗୋଟେ ସାଟିସ୍ଫାକ୍ସନ୍ ଆସେ ଯେ ମୁଁ ପ୍ରତିଟି ଦିନ ଦେଶର ଭବିଷ୍ୟତ ଗଢ଼ିବା ପାଇଁ କିଛି ନା କିଛି ଗୋଟେ ଯୋଗଦାନ ଦେଉଛି। ସେଥିରେ ମୁଁ ନିଜ ଭବିଷ୍ୟତ ଦେଖେ ଯେ ମୁଁ ମାନବ ସମ୍ବଳ ଗଠନ ଦିଗରେ ଅନବରତ ଭାବରେ କାର୍ଯ୍ୟ କରିଚାଲିବି।
1: ଆପଣଙ୍କ ଭବିଷ୍ୟତର ଭାବନା ସମ୍ପର୍କରେ ଜାଣି ବହୁତ ଭଲ ଲାଗିଲା। ଆପଣଙ୍କ ଭଳି ମନୋଭାବ ରଖୁଥିବା ଶିକ୍ଷୟିତ୍ରୀମାନେ ହିଁ ସୁନ୍ଦର ଛାତ୍ର ଜୀବନ ଗଠନ କରିପାରନ୍ତି, ଆଉ ଛାତ୍ରଛାତ୍ରୀ ଆମ ଭାରତର ଯୁବଶକ୍ତି, ଆମ ଭାରତର ରାଷ୍ଟ୍ରଶକ୍ତି ହୋଇପାରିବେ। ତେବେ ଆଜି ତ ଅନେକ କଥା ହୋଇଗଲୁ, ସମୟ ହୋଇଗଲାଣି ଆଜିର ସାକ୍ଷାତକାରକୁ ଶେଷ କରିବା ପାଇଁ। ଆମକୁ ଏତେ ସମୟ ଦେଇଥିବାରୁ, ବିଜ୍ଞାନ ସମ୍ପର୍କରେ, ପାଠ୍ୟକ୍ରମ ସମ୍ପର୍କରେ ଓ ଆପଣଙ୍କ ସମ୍ପର୍କରେ ଏତେ ସବୁ କଥା କହିଥିବାରୁ ଅନେକ ଅନେକ ଧନ୍ୟବାଦ।
0: ଧନ୍ୟବାଦ,
1: ନମସ୍କାର।

ଗୀତ ପରେ ପରେ ଏବେ ଆସନ୍ତୁ ଜାଣିବା ଆମ ଦେଶରେ ଯୁବ ବୈଜ୍ଞାନିକମାନଙ୍କର ମହାନ ଉଦ୍ଭାବନ ଓ ଆବିଷ୍କାର ସମ୍ପର୍କରେ। ଯେଉଁ ମହାନ ବୈଜ୍ଞାନିକମାନେ ନିଜ ଯୁବା ଅବସ୍ଥାରୁ ହିଁ ଆରମ୍ଭ କରିଦେଇଥିଲେ ମାନବ ଜାତି ମାନବ ସମାଜ ପାଇଁ ଉନ୍ନତିକର କାର୍ଯ୍ୟ, ତା ସହ ବର୍ତ୍ତମାନ ସମୟର କିଛି ଯୁବ ବୈଜ୍ଞାନିକମାନଙ୍କୁ ମଧ୍ୟ ଜାଣିବା। ମହାନ ବୈଜ୍ଞାନିକମାନଙ୍କ ଯୁବ ଅବସ୍ଥାର ଉଲ୍ଲେଖନୀୟ ଆବିଷ୍କାର ଓ ଗବେଷଣା ସମ୍ପର୍କରେ ମନେ ପକାଇଲେ ମନେ ପଡ଼ନ୍ତି ସାର୍ ଜଗଦୀଶ ଚନ୍ଦ୍ର ବୋଷ। ନିଜ ଯୁବା ଅବସ୍ଥାରେ ଏକ ଆବିଷ୍କାର କରିଥିଲେ। ସେ ଗବେଷଣା କରୁଥିଲେ ଉଦ୍ଭିଦମାନଙ୍କ ଉପରେ। ସେ କିଛି ତରଙ୍ଗର ବ୍ୟବହାର କରି ଆବିଷ୍କାର କରିଥିଲେ ଯେ ଉଦ୍ଭିଦମାନେ ମଧ୍ୟ ଅନୁଭବ କରିପାରନ୍ତି। ଚେତନା ଓ ଭାବନାକୁ ଅନୁଭବ କରି ସେମାନେ ନିଜ ଗତିବିଧିରେ ପରିବର୍ତ୍ତନ ଆଣନ୍ତି। ସାର୍ ଜଗଦୀଶ ଚନ୍ଦ୍ର ବୋଷଙ୍କର ଏହି ଅବଦାନ ବର୍ତ୍ତମାନ ସମୟରେ ମଧ୍ୟ ଉଦ୍ଭିଦ ବିଜ୍ଞାନରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି। ସେହିପରି ଚନ୍ଦ୍ରଶେଖର ଭେଙ୍କଟରମଣ ନିଜ 25 ବର୍ଷ ବୟସରେ ଖ୍ୟାତି ଅର୍ଜନ କରିଥିଲେ। ସେ ରମଣ ରଶ୍ମି ବା ରମଣ ଇଫେକ୍ଟର ଆବିଷ୍କାର କରିଥିଲେ। 1930 ସେ ନୋବେଲ ପୁରସ୍କାର ପ୍ରାପ୍ତ କରିଥିଲେ ଏହି ରମଣ ପ୍ରଭାବର ଆବିଷ୍କାର ପାଇଁ। ଏହି ଆବିଷ୍କାର ଆଜି ମଧ୍ୟ ଅପ୍ଟିକ୍ସ ଓ ପଦାର୍ଥ ବିଜ୍ଞାନ ତଥା ରସାୟନ ବିଜ୍ଞାନରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଉଛି। ଡକ୍ଟର APJ ଅବଦୁଲ କଲାମଙ୍କ ସମ୍ପର୍କରେ ତ ଆମେ ସମସ୍ତେ ଜାଣିଛୁ। ଆମ ଦେଶର ମିସାଇଲ ମେନ୍ ନିଜ ଅବିରତ ପରିଶ୍ରମ ଓ ଦୃଢ଼ ଇଚ୍ଛା ଶକ୍ତିରେ ନିଜ ଯୁବା ଅବସ୍ଥାରୁ ହିଁ ଇସ୍ରୋ ଏବଂ DRDOରେ ଏକ ମୁଖ୍ୟ ଅଂଶ ଗ୍ରହଣ କରିସାରିଥିଲେ। ତାଙ୍କ ଅବଦାନରେ ଅଗ୍ନି ଓ ପୃଥିବୀ ପରି ମିସାଇଲର ବିକାଶ ହୋଇଥିଲା। ଭାରତରେ ସୁରକ୍ଷା ବ୍ୟବସ୍ଥାକୁ ସେ ଅତ୍ୟଧିକ ଶକ୍ତିଶାଳୀ କରିପାରିଥିଲେ। ସେହିପରି ଶ୍ରୀନିବାସ ରାମାନୁଜନ ଆରିଥମେଟିକ୍ ଏବଂ ଗଣିତ ବିଜ୍ଞାନର ଏକ ଅବିସ୍ମରଣୀୟ ପ୍ରତିଭା। ସେ ନିଜ ଯୁବାବସ୍ଥାରେ 3000ରୁ ଅଧିକ ଗଣିତ ସିଦ୍ଧାନ୍ତ ଉଦ୍ଭାବନ କରିସାରିଥିଲେ। ତାଙ୍କ ତତ୍ତ୍ୱ ଓ ସୂତ୍ରଗୁଡ଼ିକ ଆଲିପ୍ଟିକ୍ସ ଫଙ୍କସନ୍ ଏବଂ ଏନାଲିଟିକ୍ ଗଣିତରେ ବହୁତ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଏ। ହୋମି ଜାହାଙ୍ଗୀର ଭାବା ଆମ ଭାରତର ପ୍ରଥମ ପରମାଣୁ ବିଜ୍ଞାନୀ। ତାଙ୍କ ଯୁବ ଅବସ୍ଥାରେ ସେ ଇଂଲଣ୍ଡର କେମ୍ବ୍ରିଜ୍ ବିଶ୍ୱବିଦ୍ୟାଳୟରୁ ଶିକ୍ଷା ଗ୍ରହଣ କରି ଭାରତରେ ପରମାଣୁ ଶକ୍ତିର ଉନ୍ନୟନ କରିଥିଲେ। ସେ ନିଜ ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ଦ୍ୱାରା ଭାବା ଆଟମିକ୍ ରିସର୍ଚ୍ଚ ସେଣ୍ଟର ବାର୍କର ପ୍ରତିଷ୍ଠା ମଧ୍ୟ କରିଥିଲେ। ଶ୍ୟାମପ୍ରସାଦ ମୁଖାର୍ଜୀ ଭାରତୀୟ ଶିକ୍ଷା ଏବଂ ବୈଜ୍ଞାନିକ କ୍ଷେତ୍ରରେ ଅନେକ ଅବଦାନ ଦେଇଛନ୍ତି। ସେ ନିଜ ଯୁବା ଅବସ୍ଥାରେ ଭାରତୀୟ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ଉପରେ ଅନେକ ଗବେଷଣା ମଧ୍ୟ କରିସାରିଛନ୍ତି। ଭାରତୀୟ ବୈଜ୍ଞାନିକମାନେ ତାଙ୍କ ଯୁବା ଅବସ୍ଥାରେ ଦୃଢ଼ ନିଶ୍ଚୟ, ଶ୍ରମ ଏବଂ ନୂଆ ଚିନ୍ତାଧାରାର ଜରିଆରେ ଦେଶକୁ ଏବଂ ବିଶ୍ୱକୁ ଏକ ନୂଆ ଦିଗରେ ମାର୍ଗଦର୍ଶନ କରାଇଛନ୍ତି। ତାଙ୍କ ଜୀବନର କାହାଣୀ, ତାଙ୍କ ସଫଳତା ଓ ବିଫଳତାର କାହାଣୀରେ ଆମକୁ ଅନେକ ଶିକ୍ଷା ମିଳିଥାଏ ପରିଶ୍ରମ ଏବଂ ନବଚେତନା ସହିତ କାମ କରିବା ପାଇଁ। ଯୁବବନ୍ଧୁ, ଏବେ ତ ଆମେ ଜାଣିଲୁ ଯେ କେଉଁ କେଉଁ ବୈଜ୍ଞାନିକମାନେ ନିଜ ଯୁବା ଅବସ୍ଥାରେ କେଉଁ କେଉଁ ଉଦ୍ଭାବନ ଓ ଆବିଷ୍କାର ସବୁ କରିଥିଲେ। ବର୍ତ୍ତମାନ ମଧ୍ୟ ଅନେକ ଯୁବ ବୈଜ୍ଞାନୀ ଆମ ଓଡ଼ିଶାରେ କାର୍ଯ୍ୟରତ ଅଛନ୍ତି। ଅନେକ ପ୍ରକାର ନୂଆ ନୂଆ ବିଜ୍ଞାନର ଆବିଷ୍କାର ଓ ଉଦ୍ଭାବନରେ ନିଜ ପ୍ରତିଭା ଦେଖାଉଛନ୍ତି। ଚନ୍ଦ୍ରଯାନ 3ର ସଫଳତା ହେଉ ବା ମଙ୍ଗଳୟାନର ସଫଳତା, ଇସ୍ରୋରୁ ଆରମ୍ଭ କରି ନାସା ପର୍ଯ୍ୟନ୍ତ ଆମ ଓଡ଼ିଶାର ଯୁବ ବୈଜ୍ଞାନିକମାନେ ନିଜର ପାଦ ଥାପିସାରିଲେଣି ସଫଳତାର ମାର୍ଗରେ। ସେହି ମଧ୍ୟରୁ ଡକ୍ଟର ସୁଧନ୍ୟା ପାତ୍ର, ମାମୁନି ଦାସ, ନାରାୟଣ ପ୍ରଧାନ, ସ୍ୱାତି ନାୟକ ଆଦି ଆମ ଓଡ଼ିଶାର କିଛି ସୁନାମଧନ୍ୟ ଯୁବ ବୈଜ୍ଞାନିକ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ତା ସହ ଯୁବ ବୈଜ୍ଞାନିକମାନଙ୍କର ବୈଜ୍ଞାନିକ ମନୋଭାବ ଓ ଚିନ୍ତାଧାରା ସମ୍ପର୍କରେ କଥା ହେଉ ହେଉ ସମୟ ହୋଇଗଲାଣି ଆଜିର ଏହି ବିଜ୍ଞାନିକା ଅଧ୍ୟାୟକୁ ଶେଷ କରିବାର, ଆପଣମାନଙ୍କଠାରୁ ବିଦାୟ ନେବାର। ବିଦାୟ ନେବା ପୂର୍ବରୁ ଏକ ଛୋଟ ଅନୁରୋଧ ରହିଲା, ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ କିପରି ଲାଗିଲା ମତାମତ ଲେଖି ଜଣାଇବାକୁ ଜମାରୁ ଭୁଲିବେନି। ଆମକୁ ମତାମତ ଲେଖି ଜଣାଇବାର ଠିକଣା ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ପଠାଇ ପାରିବେ। ଆମ ହ୍ୱାଟ୍ସଆପ୍ ନମ୍ବରଟି ହେଉଛି 8895994143। ଆଉ ଥରେ କହି ରଖୁଛୁ, 8895994143। ତେବେ ପୁଣି ଥରେ ଦେଖା ହେବା ଆଉ ଏକ ବିଜ୍ଞାନିକା ସନ୍ଧ୍ୟାର ଶିକ୍ଷଣୀୟ ଅଧ୍ୟାୟରେ। ସେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ ଆପଣମାନଙ୍କ

0: to ensure adequate availability and moderate seasonal price pressures in the coming months. Secretary, Department of Consumer Affairs, Niti Khare, today flagged off onion vans for retail distribution from Krishi Bhavan, New Delhi. For the consumers of the National Capital Region, onions from the government's price stabilization buffer are being sold at a subsidized rate of 35 rupees per kilogram through NCCF, NAFED and Kendriya Bhandar outlets. In men's cricket, second and final test between India and host Sri Lanka ended in a draw in Colombo. Sri Lanka raised 429 for 9 in their second innings, taking a lead of 216 runs on fifth and final day before both captains agreed to call off the match. And that is the end of this news bulletin.
1: ଆକାଶବାଣୀ ଭବାନୀ ପାଟଣା ଆସନ୍ତୁ ଜାଣିନେବା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ବିକାଶ ମନ୍ତ୍ର ସନ୍ଧ୍ୟା 6:30 ଜିଲ୍ଲା ହଲଚାଲରେ ଗଜପତି ଜିଲ୍ଲା ସମ୍ପର୍କରେ ଶୁଣିପାରିବେ 7:45 କାର୍ଯ୍ୟକ୍ରମ ଦେବେ ରେଲିଗୁଡ଼ି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ ରେଲିଗୁଡ଼ି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 7:30 ସମବେଦ କଣ୍ଠରେ ଦେଶବନ୍ଧନ ପ୍ରଚାର କରିବୁ 8:00 8:15 ଶୁଣିବେ ହିନ୍ଦୀ ଭକ୍ତିଗୀତ କଣ୍ଠଶିଳ୍ପୀ ହେଲେ ମହମ୍ମଦ ରଫି ସ୍ପୋର୍ଟସ୍ ସ୍କାନ୍ 8:30 ସ୍ପଟ୍ଲାଇଟ୍ 9:16 କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀରୁ ଅଖିଳ ଭାରତୀୟ ନାଟକ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ 9:30 10:00 ଶୁଣିବେ ଲୋକଗୀତ କ୍ରମରେ ଘୁମରା ଗୀତ ପରିବେଷଣ କରିଛନ୍ତି କାଶୀନାଥ ବିସି ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସୁରବାହାର ବାଦନ ଶୁଣିବେ 10:30 ପରିବେଷଣ କରିଛନ୍ତି ଉସ୍ତାଦ ଇମ୍ରାତ ଖାନ ଶିଳ୍ପୀ ପରିବେଷଣ କରିଛନ୍ତି ରାଗ ମାଲକୋନ୍ସ ଏବଂ ମଧୁବନ୍ତୀ ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ

ଏଥିରୁ ଆସନ୍ତୁ ଜାଣିନେବା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆଗାମୀକାଲି 6:10 ପ୍ରଚାର କରିବୁ ଭକ୍ତିତ୍ର କାର୍ଯ୍ୟକ୍ରମ ବନ୍ଦନା। ଶିଳ୍ପୀମାନେ ହେଲେ ଅର୍ଜୁନ ଚରଣ ସାମଲ, ଶାନ୍ତିଲତା ଛୋଟରାୟ, ବେଣୁଧର ସୁବୁଦ୍ଧି, ବିଶ୍ୱକଲ୍ୟାଣୀ ମହାନ୍ତି ଏବଂ ମଦନ ମୋହନ ମିଶ୍ର। 6:30 କାର୍ଯ୍ୟକ୍ରମ ଚେତନା ଚିନ୍ତନ, ଉପସ୍ଥାପନା ଡକ୍ଟର ଶାନ୍ତନୁ କୁମାର ରଥ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ପ୍ରଚାର କରିବୁ 6:35। 7:25 କାର୍ଯ୍ୟକ୍ରମ ସ୍ୱଚ୍ଛ ଜୀବନ, ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଶ୍ରୀରାମଚରିତ ମାନସ ପ୍ରଚାର କରିବୁ 7:30। ଚାଷର କଥା 7:40। 7:45 ଶୁଣିବେ ଧାରାବାହିକ ନାଟକ ଆଜ୍ଞା ବଡ଼ ଅସୁବିଧା ହେଉଛି, ରଚନା ପ୍ରଫୁଲ୍ଲ କୁମାର ରଥ, ପ୍ରଯୋଜନା ରଞ୍ଜନ କୁମାର ବେହେରା, ସଙ୍ଗୀତ ଲହରୀ। 8:30। 8:45 ଶୁଣିବେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ, ହିନ୍ଦୀ କଥା ଚିତ୍ରର ଗୀତ 9:00। 9:30 ଶୁଣିବେ କେତୋଟି ଓଡ଼ିଆ କଥା ଚିତ୍ର ଗୀତ। ପୂର୍ବାହ୍ନ 10:10 ପ୍ରଚାର କରିବୁ ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା। ଦିନ 12:00 ଆଦିବାସୀ ଗୀତ କ୍ରମରେ ଶୁଣିବେ ଗଣ୍ଡ ଗୀତ, ପରିବେଷଣ କରିଛନ୍ତି ମସୁରାମ ଗଣ୍ଡ ଏବଂ ସାଥୀ। ସୁଗମ ସଙ୍ଗୀତ ଦିନ 12:30। ଦିନ 1:10 ଶୁଣିବେ କାର୍ଯ୍ୟକ୍ରମ ଚାଷର କଥା, ସଙ୍ଗୀତର ଭିନ୍ନ ଭିନ୍ନ ସ୍ୱାଦକୁ ନେଇ କାର୍ଯ୍ୟକ୍ରମ ବିଚିତ୍ରା ଶୁଣିପାରିବେ ଦିନ 1:20। ହିନ୍ଦୀ କଥାଚିତ୍ରର ଗୀତ ଦିନ 2:45। ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଯୁବବାଣୀ, ଅପରାହ୍ନ 5:30 ଏଥିରେ ଶୁଣିବେ ସମ୍ଭାବନା। ସନ୍ଧ୍ୟା 6:30 ଆଦିବାସୀ ଗୀତ କ୍ରମରେ ଶୁଣିବେ ମୁଣ୍ଡାରୀ ଗୀତ, ପରିବେଷଣ କରିଛନ୍ତି କୃଷ୍ଣଚନ୍ଦ୍ର ମୁଣ୍ଡା ଓ ସାଥୀ। ରାତି 7:00

ପଚିଶ ମିନିଟ୍ରେ ଜିଲ୍ଲା ହଲଚାଲ କ୍ରମରେ ଶୁଣିବେ। ଗଞ୍ଜାମ ଜିଲ୍ଲା ସମ୍ପର୍କରେ ରିଲେ କରି ପ୍ରଚାର କରିବୁ ଆକାଶବାଣୀ କଟକ କେନ୍ଦ୍ରରୁ ଚାଷବାସ ରାତି 7:30। ଏଥିରେ ଶୁଣିବେ ସିଧା ପ୍ରସାରଣରେ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତ ଗଜଲ ରାତି 8:00। କଣ୍ଠଶିଳ୍ପୀ ହେଲେ ସୋନୁ ନିଗମ। ଆଞ୍ଚଳିକ ଗୀତ କ୍ରମରେ ସମ୍ବଲପୁରୀ ଗୀତ ଶୁଣିବେ ରାତି 8:15। ରାତି 10:00 ଅନୁରୋଧରେ କେତୁଳି ଓଡ଼ିଆ କଥା ଚିତ୍ର ଗୀତ। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ଉସ୍ତାଦ ୟୁନୁସ୍ ହୁସେନ ଖାନଙ୍କ ପରିବେଷିତ ଶାସ୍ତ୍ରୀୟ ସଙ୍ଗୀତ। ଏ ଥିଲା ଆଗାମୀକାଲି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମର ରୂପରେଖ।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚିପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶବାଣୀ ଭବାନୀ ପାଟଣା ସବୁବେଳେ ଆପଣଙ୍କ ସେବାରେ।
1: ଆକାଶବାଣୀ ଭବାନୀ ପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ରେଲିକୁ ପ୍ରଚାର କରୁଛୁ। ପ୍ରଥମେ ଆକାଶବାଣୀ ଦିଲ୍ଲୀରୁ, ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।
2: इयम् आकाशवाणी सम्प्रति वार्ताः श्रूयन्ताम् प्रवाचकः जतिन शर्मा।

ନମସ୍କାର ଶ୍ରୋତା ବନ୍ଧୁ, ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଆପଣମାନଙ୍କୁ ସ୍ୱାଗତ। କାର୍ଯ୍ୟକ୍ରମ ପ୍ରଯୋଜନାରେ ବସନ୍ତ କୁମାର ସ୍ୱାଇଁ ଏବଂ ଉପସ୍ଥାପନରେ ମୁଁ ଆପଣଙ୍କ ରେଡିଓ ସାଥୀ ସୌମ୍ୟଶ୍ରୀ।

0: ମ୍ୟାଡାମ ନମସ୍କାର।
1: ନମସ୍କାର ଆଜ୍ଞା।
0: ମ୍ୟାଡାମ ଆପଣଙ୍କୁ ଆମ ବିକାଶ ମନ୍ତ୍ର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଅଛି। ତେବେ ମ୍ୟାଡାମ କାର୍ଯ୍ୟକ୍ରମର ଆଲୋଚନା ଆଡକୁ ତ ଆମେ ନିଶ୍ଚିନ୍ତ ଭାବେ ଯିବା, ତା ପୂର୍ବରୁ ଆପଣଙ୍କ ପରିଚୟଟି ଆମ ଶ୍ରୋତା ବନ୍ଧୁ ମାନଙ୍କୁ ଜଣାଇ ଦେବେ।
1: ମୋ ନାଁ ହଉଛି ସବିତା ପୁରୋହିତ, ମୁଁ ଜଣେ SHG ମେମ୍ବର ବି ଅଛି ଆଉ EC ମେମ୍ବର ବି ଅଛି।
0: ଆମର ଆଜିର କାର୍ଯ୍ୟକ୍ରମର ବିଷୟବସ୍ତୁ ରହିଛି
2: ସୁଭଦ୍ରା ଯୋଜନା।
0: ମ୍ୟାଡାମ ପ୍ରଥମେ ଆମକୁ କୁହନ୍ତୁ ଯେ ଏଇ ଯୋଉ ସୁଭଦ୍ରା ଯୋଜନା, ଏଇଟା କୋଉ ପ୍ରକାର ଯୋଜନା ଏବଂ ଏହାର ଉଦ୍ଦେଶ୍ୟ କ'ଣ?
1: ସୁଭଦ୍ରା ଯୋଜନାଟି ମାନେ ହଉଛି ଆମର ଓଡ଼ିଶା ସରକାରଙ୍କ ଦ୍ୱାରା ମହିଳାମାନଙ୍କ ପାଇଁ ଏକ କଲ୍ୟାଣକାରୀ ଯୋଜନା। ଏହାର ଉଦ୍ଦେଶ୍ୟ ହେଲା ରାଜ୍ୟରେ ମହିଳାମାନଙ୍କୁ ଆର୍ଥିକ ଭାବରେ ଶକ୍ତିଶାଳୀ କରାଇବା ଏବଂ ସେମାନେ ଯେମିତି ଅନ୍ୟ ଉପରେ ନିର୍ଭର ନ କରି ନିଜର ଏକ ଛୋଟ ବ୍ୟବସାୟ କରି ନିଜେ କିଛି ଅର୍ଥ ଆମଦାନୀ କରିପାରିବେ, ଏଇଟା ହିଁ ତାଙ୍କର ଉଦ୍ଦେଶ୍ୟ।
0: ଏଇ ଯୋଉ ଯୋଜନାରେ ଆମେ ଯୋଉ ଶୁଣୁଛେ ଯେ ଏଥିରେ ପ୍ରଥମ କିସ୍ତି, ଦ୍ୱିତୀୟ କିସ୍ତି ଯୋଉ ମିଳୁଛି, ଯୋଉ ଟଙ୍କାଟା ମିଳୁଛି, କଣ ପ୍ରୋସେସ ରହିଛି, କେମିତି ମିଳୁଛି?
1: ମାନେ ବର୍ଷକୁ ଦୁଇଥର ହିସାବରେ ଦିଆଯାଉଛି, ଗୋଟେ ହଉଛି ମହିଳା ଦିବସ ଆଉ ଗୋଟେ ହଉଛି ରାକ୍ଷୀ ପୂର୍ଣ୍ଣିମା। ଗୋଟେ କିସ୍ତିରେ 5

0: 5000 ଆସିବ ପୁଣି ରାକ୍ଷୀ ପୂର୍ଣ୍ଣିମାରେ ପୁଣି 5000 ସେମାନେ ବର୍ଷକୁ 10000 ଟଙ୍କା ଦେଉଛନ୍ତି ଏହା ଡାଇରେକ୍ଟ ଏକାଉଣ୍ଟରେ ତାଙ୍କର ନିଜର ମା ମାନଙ୍କର ନିଜ ନିଜର ଏକାଉଣ୍ଟ ଅଛି ସେ ଏକାଉଣ୍ଟକୁ ଟଙ୍କା ଆସୁଛି ଏମାନେ ଯାଇ ନିଜ ଏକାଉଣ୍ଟରୁ ଟଙ୍କାଟିକୁ ଉଠେଇକି ଆଣୁଛନ୍ତି
1: ଏଇ ଯୋଉ ଟଙ୍କା ଗୁଡା ମିଳୁଛି ମ୍ୟାଡମ୍ ନାରୀ ମାନଙ୍କର କେତେ କାର୍ଯ୍ୟକାରୀ ହେଇପାରୁଛି ଏଇ ଟଙ୍କା ଗୁଡିକ
0: ଯେତିକି ଟଙ୍କା ସରକାରଙ୍କ ତରଫରୁ ଆସିଲାଣି ତାହା ନାରୀମାନେ ନିଜର କାର୍ଯ୍ୟରେ ଲଗେଇ ପାରୁଛନ୍ତି 5000 ଟଙ୍କା ସରକାର ଯୋଉ ଦଉଛନ୍ତି ସେମାନେ ଗୋଟେ ଛୋଟ ବ୍ୟବସାୟ କରିକି ନିଜର କିଛି ଅର୍ଥ ଆମଦାନୀ ସେଥିରୁ କରୁଛନ୍ତି
1: ଏଇ ଯୋଜନାଟି କେତେ ଲାଭକାରୀ ହେଲାଣି ବର୍ତ୍ତମାନ ସୁଦ୍ଧା ଯେବେଠୁ ଆରମ୍ଭ ହୋଇଛି
0: ଆଜିକୁ ସରକାର ଆମକୁ ଯେତିକି ଦେଲେଣି ଗୋଟେ ଗୋଟିରୁ ଅଧିକ ମାନେ ମହିଳାଙ୍କୁ ଏବେ ପର୍ଯ୍ୟନ୍ତ ସୁଭଦ୍ରା ଯୋଜନା ମିଳିଗଲାଣି ସେମାନେ ଯୋଉ ଆମର 2 କିସ୍ତିରେ ପଇସା ଦଉଛନ୍ତି ମହିଳା ଦିବସରେ 5000 ରାକ୍ଷୀ ପୂର୍ଣ୍ଣିମାରେ 5000 ସେଇ 5000 ନେଇକିରି ମହିଳାମାନେ ଯୋଉମାନେ କିଛି କରିପାରୁନଥିଲେ ସେମାନେ ଗୋଟେ ଛୋଟ ଛୋଟ ବ୍ୟବସାୟ ଯେମିତି କିଏ ପରିବା କିଛି ନେଇ ମାର୍କେଟରେ ତାର ବିଜନେସ୍ କରିବା ଷ୍ଟାର୍ଟ କଲା କିଏ ଗୋଟେ ଛୋଟ ସିଲେଇ ଦୋକାନଟିଏ ଖୋଲିକିରି ସେ ସିଲେଇ କରିପାରିଲା କିଏ ଛତୁ ବିଜନେସ୍ କରିପାରିଲା ଏମିତି ସେମାନେ ମହିଳାମାନେ ନିଜ ନିଜର କିଛି ନା କିଛି ଛୋଟ ଛୋଟ ଯେମିତି ଷ୍ଟେସନାରୀ ଦୋକାନ କଲା ଏମିତି କରି ମହିଳାମାନେ ବହୁତ ଲାଭପ୍ରଦ ହେଲେଣି ଏଥିରେ ସେମାନେ ନିଜେ ଯେମିତି ରୋଜଗାର କରିପାରୁନଥିଲେ ପଇସାଟିଏ କୋଉଠି ପାଉନଥିଲେ ସରକାରଙ୍କର ସାହାଯ୍ୟ ଯୋଗୁରୁ ସେମାନେ ଏ ପଇସାଟିକୁ ପାଇକି ନିଜେ କାର୍ଯ୍ୟରେ କରି ନିଜେ ଆଗକୁ ବଢି ପାରୁଛନ୍ତି ତାଙ୍କୁ କାହା ପାଖରେ ବି ହାତ ପତେଇବାକୁ ଏବେ ପଡୁନି ସେମାନେ କିଛି ନା କିଛି ଅର୍ଥ ରୋଜଗାର କରିକି ନିଜର ପରିବାରକୁ ଦେଖିପାରୁଛନ୍ତି ଏବଂ ନିଜର ଖର୍ଚ୍ଚ ବି ମ୍ୟାଡମ୍ ମେଣ୍ଟେଇ ପାରୁଛନ୍ତି ସେମାନେ
1: ଏହି ଯୋଜନାକୁ ନେଇକି ଆମ ଭାରତ ସରକାର କଣ ଆଗକୁ ତାଙ୍କ ଉଦ୍ଦେଶ୍ୟ ଲକ୍ଷ୍ୟ କଣ ରଖିଛନ୍ତି ଆମ ନାରୀ ସମାଜ ପାଇଁ
0: ସରକାର ଭାବୁଛନ୍ତି କି ମାନେ ଆମର ଦେଶରେ ଯେମିତି କୌଣସି ନାରୀ ଆଉ ମାନେ ବସିକିରି ନ ରୁହନ୍ତୁ କି କାହା ପାଖରେ ସେ ହାତ ନ ପତାନ୍ତୁ ସେଥିଲାଗି ସରକାର ଚାହୁଁଛି ମୁଁ ସବୁବେଳେ ଏମିତି ନାରୀମାନଙ୍କୁ କିଛି ନା କିଛି ସାହାଯ୍ୟ କରିବି ଯାହାଫଳରେ ନାରୀମାନେ ନିଜେ କିଛି କରିପାରିବେ ଏବଂ ଆଗକୁ ବଢିପାରିବେ ସମସ୍ତଙ୍କ ସାଙ୍ଗରେ ସେମାନେ ସମାନ ହେଇପାରିବେ କାହିଁକି ନା ଦେଖନ୍ତୁ ଏବେ ବି ବହୁତ ଜଣ ଅଛନ୍ତି ଯାହାକି ନାରୀମାନେ ପାଠ ନ ପଢିନାହାନ୍ତି ସେମିତି ତାଙ୍କୁ କୌଣସି ସର୍ଭିସ ବି ମିଳିପାରୁନି ତ ସରକାରଙ୍କ ଦ୍ୱାରା ଯୋଉ ଏତିକି ଆର୍ଥିକ ସାହାଯ୍ୟ ତାଙ୍କୁ ମିଳୁଛି ସେମାନେ ସେଇଥିରେ କିଛି ନା କିଛି କରିକିରି ମ୍ୟାଡମ୍ ସେମାନେ 5 ସାମ୍ନାରେ ଠିଆ ହେଇପାରୁଛନ୍ତି ତ ସେଥିଲାଗି ସେମାନେ ସରକାର ଭାବୁଛି କି କୌଣସି ମହିଳା ମୋର ଆଉ ଏମିତି ଖାଲି ନ ବସନ୍ତୁ ସେମାନେ ନିଜେ କିଛି ନା କିଛି ରୋଜଗାର କରନ୍ତୁ ଏଇଟା ସରକାରଙ୍କର ଆଗକୁ ଚେଷ୍ଟାଧାରା ରହିଛି
1: ମ୍ୟାଡମ୍ କୁହନ୍ତୁ ଯେ ଆପଣଙ୍କର ଯୋଉ SHG ଗ୍ରୁପ ଅଛି ତା ଦ୍ଵାରା ଏହା କେମିତି ବା କେତେ କାର୍ଯ୍ୟକାରୀ କରାଯାଇଛି ଆଜି ପର୍ଯ୍ୟନ୍ତ
0: ଦେଖନ୍ତୁ SHG ମା ମାନେ ଯେବେ ସରକାରଙ୍କ ଦ୍ଵାରା ଏ ନିୟମଟି ଲାଗୁ ହେଲା ସେମାନେ ଏଥିପାଇଁ ବହୁତ କାର୍ଯ୍ୟରତ ରହିଲେ ସେମାନେ ସମସ୍ତେ SHG ମା ମାନେ ଘର ଘର ବୁଲି ଏଇ ଯୋଜନା ବିଷୟରେ ସମସ୍ତଙ୍କୁ ମ୍ୟାଡମ୍ ବୁଝେଇବାକୁ ଲାଗିଲେ ତାପରେ ରହିଲା ସେମାନଙ୍କର କିପରି ଭାବରେ ଫର୍ମ ଫିଲଅପ୍ ହବ ଫର୍ମ ଟି କୋଉଠୁ ଆସିବ ସେମାନେ ଫର୍ମ ଆଣିକି ସମସ୍ତଙ୍କର ମହିଳାମାନଙ୍କୁ ଯୋଗେଇ ଦେଲେ ମହିଳାମାନଙ୍କୁ ଯୋଗେଇ ସାରିଲା ପରେ ତାଙ୍କର ଫର୍ମ ଯୋଉମାନେ ଫିଲଅପ୍ କରିପାରିଲେନି ସେମାନେ ଫର୍ମ ଫିଲଅପ୍ କରିବାରେ ତାଙ୍କୁ ସାହାଯ୍ୟ କଲେ ତା କିପରି ଭାବରେ କୋଉଠି ନେଇକି ଫର୍ମ ଦିଆଯିବ ସେ ବିଷୟରେ ବୁଝେଇଲେ ଏବଂ ଯାହାର ଯେମିତି ପର୍ସନାଲ ଏକାଉଣ୍ଟ ନଥିଲା ଏଟା ତ ପର୍ସନାଲ ଏକାଉଣ୍ଟରେ ଟଙ୍କାଟି ଆସିବ ବୋଲିକିରି କୁହା ହେଇଥିଲା ତ ସେଥିପାଇଁ ସେମାନେ ଯାହାର ଏକାଉଣ୍ଟ ନଥିଲା ଏକାଉଣ୍ଟ କିପରି ଖୋଲିବ କୋଉଠି ଏଟା ଇଏ କରିବ କୋଉ ବ୍ୟାଙ୍କକୁ ଯିବ ସବୁ ବିଷୟରେ SHG ମା ମାନେ ସେମାନଙ୍କୁ ବୁଝେଇ ଦେଇ ଏକାଉଣ୍ଟକୁ ଖୋଲେଇଲେ ଏବଂ ଫର୍ମ ବି ଫିଲଅପ୍ କଲେ ଏସବୁ SHG ମା ମାନଙ୍କର ବହୁତ ରହିଛି ଅବଦାନ ମ୍ୟାଡମ୍ ସରକାରଙ୍କୁ ବହୁତ ବହୁତ ଧନ୍ୟବାଦ ଦେବାକୁ ଚାହୁଁଛି କି ଆମର ମହିଳାମାନଙ୍କୁ ଏତିକି ଦେଇ ବହୁତ ଲାଭପ୍ରଦ କରାଇଛନ୍ତି
1: ଖୁବ ସୁନ୍ଦର ମ୍ୟାଡମ୍ ଆପଣ ଆପଣଙ୍କ ବହୁମୂଲ୍ୟ ସମୟ ଆମ କାର୍ଯ୍ୟକ୍ରମକୁ ଦେଇଥିବାରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ
0: ଧନ୍ୟବାଦ ମ୍ୟାଡମ୍

0: ତେବେ ଶ୍ରୋତା ବନ୍ଧୁ ଶୁଣିଲେ ନା,
1: ଆମ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ନାରୀ ସଶକ୍ତିକରଣ ପାଇଁ ଯୋଜନାମାନ କରାଯାଉଅଛି। ଏହିସବୁ ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ନାରୀମାନେ ସ୍ୱାବଲମ୍ବୀ, ସୁଶିକ୍ଷିତା, ସୁସ୍ଥ ଓ ସମ୍ମାନିତ ଜୀବନଯାପନ କରିପାରିବେ। ସମାଜର ମୂଳ ଶକ୍ତି ଭାବରେ ନାରୀମାନେ ଯେତେବେଳେ ଶକ୍ତିଶାଳୀ ହେବେ, ଦେଶର ଆଗକୁ ବଢ଼ିବାର ଗତି ମଧ୍ୟ ଦ୍ରୁତ ହେବ। ତେଣୁକରି ଆମ ସମସ୍ତଙ୍କର କର୍ତ୍ତବ୍ୟ ଯେ ଆମେ ଏହି ସବୁ ପଦକ୍ଷେପକୁ ସ୍ୱାଗତ କରି ତାହାର ସଚେତନତାକୁ

ଆପଣେଇବା ଓ ସେଇ ମାର୍ଗରେ ଯାଇ ନିଜର ଦାୟିତ୍ୱ ତୁଲାଇବା। ଆମର ଏହି ସୁଭଦ୍ରା ଯୋଜନାରେ ନାରୀ ସମାଜ ପାଇଁ କେତେ ସୁବିଧା ଏବଂ ସୁଯୋଗ ରହିଛି, ତେଣୁକରି ଆସନ୍ତୁ ଏହି ସୁଭଦ୍ରା ଯୋଜନାର ସୁବିଧା ସୁଯୋଗକୁ ଆପଣାନ୍ତୁ ଏବଂ ନାରୀ ସମାଜ ସଶକ୍ତ ହୁଅନ୍ତୁ।

0: ଉପସ୍ଥାପନା ସ୍ୱାମ୍ୟଶ୍ରୀ ମହାନ୍ତି। ଆକାଶବାଣୀ କଟକ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଗଠନ କରିବାରେ କ୍ରୀଡ଼ାବିତ୍ ଓ ଯୁବବର୍ଗଙ୍କୁ ଏକତ୍ର ହେବା ପାଇଁ ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଯୁବଗୋଷ୍ଠୀ ନିଜକୁ ଦକ୍ଷ ଓ ପ୍ରଶିକ୍ଷିତ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଗଞ୍ଜାମ ଜିଲ୍ଲାର ଗୋଳାବନ୍ଧଠାରେ 75 କୋଟିରୁ ଉର୍ଦ୍ଧ ଟଙ୍କାର ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା। 1 କୋଟି 3 ଲକ୍ଷରୁ ଉର୍ଦ୍ଧ ହିତାଧିକାରୀଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଏବଂ ରାଜ୍ୟର ବିଭିନ୍ନ ସ୍ଥାନରେ ପାଳନ କରାଯାଉଛି ରକ୍ଷାବନ୍ଧନ ଉତ୍ସବ। ଆସନ୍ତାକାଲି ଶ୍ରୀମନ୍ଦିରରେ ଅନୁଷ୍ଠିତ ହେବ ଶ୍ରୀ ବଳଭଦ୍ରଙ୍କ ଜନ୍ମନୀତି। କ୍ରୀଡ଼ା କ୍ଷେତ୍ରକୁ କେବଳ ପଦକ ଜିତିବା ମଧ୍ୟରେ ସୀମିତ ନ ରଖି ବିକଶିତ ଭାରତ ସ୍ୱପ୍ନ ସାକାର କରିବାରେ ଦକ୍ଷ କ୍ରୀଡ଼ାବିତ୍ ଏବଂ ଯୁବବର୍ଗଙ୍କୁ ଏକାଠି କରିବା ପାଇଁ ସରକାର ପ୍ରାଥମିକତା ଦେଉଛନ୍ତି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଖେଲୋ ଇଣ୍ଡିଆ ବାର୍ତ୍ତାଳାପକୁ ଆଜି ଆଭାସୀ ମାଧ୍ୟମରେ ସମ୍ବୋଧନ କରି ଶ୍ରୀ ମୋଦି କହିଛନ୍ତି, ଏକବିଂଶ ଶତାବ୍ଦୀରେ ଭାରତରେ ଏକ ଆଧୁନିକ କ୍ରୀଡ଼ା ଇକୋସିଷ୍ଟମ୍ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି। ବିଶ୍ୱବିଦ୍ୟାଳୟଠାରୁ ଆରମ୍ଭ କରି ଆଧୁନିକ ତାଲିମ କେନ୍ଦ୍ର ପର୍ଯ୍ୟନ୍ତ ସମଗ୍ର ଦେଶରେ ଏହି ଇକୋସିଷ୍ଟମ ବିକଶିତ ହେଉଛି। ପ୍ରତ୍ୟେକ ପର୍ଯ୍ୟାୟରେ ପ୍ରତିଭାଙ୍କୁ ସହଯୋଗ ପ୍ରଦାନ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି। ଭାରତରେ କ୍ରୀଡ଼ା ଏକ ବୃତ୍ତି ଭାବରେ ପରିପ୍ରକାଶ ପାଉଛି। ଏଭଳି କାର୍ଯ୍ୟକ୍ରମ କ୍ରୀଡ଼ା ଦୃଷ୍ଟିକୋଣକୁ ଏକ ନୂତନ ଦିଗ୍ଦର୍ଶନ ପ୍ରଦାନ କରିବ ବୋଲି ପ୍ରଧାନମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ମେରା ଯୁବ ଭାରତ ଦ୍ୱାରା ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶସ୍ୱରୂପ ଆଜି ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ପ୍ରତ୍ୟେକ ଜିଲ୍ଲାର 2ଟି ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥିରେ ଅଂଶଗ୍ରହଣ କରିଥିଲେ। ଯୁବବର୍ଗଙ୍କୁ ଦେଶର କ୍ରୀଡ଼ା ମହତ୍ତ୍ୱାକାଂକ୍ଷା ସହ ଜଡ଼ିତ ହେବାରେ ଏହି କାର୍ଯ୍ୟକ୍ରମ ଏକ ମଞ୍ଚ ପ୍ରଦାନ କରିଛି। ଏହି ଅବସରରେ କଟକ ନରାଜସ୍ଥିତ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟରେ ବିଦ୍ୟାର୍ଥୀମାନେ ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମର ଅଂଶଗ୍ରହଣ କରିଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସାଂସଦ ଡକ୍ଟର ପ୍ରଦୀପ କୁମାର ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯୁବପିଢ଼ିଙ୍କୁ ସକ୍ରିୟ ଭାଗିଦାରୀ ହେବା ପାଇଁ ଆହ୍ୱାନ ଦେଇଥିଲେ। ନୟାଗଡ଼ ଜିଲ୍ଲା ଶରଣକୁଳ ମହାବିଦ୍ୟାଳୟ ପରିସରରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ଡାକ୍ତର ସମ୍ବିତ ପାତ୍ର ଯୋଗଦେଇ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ବରଗଡ଼ ଜିଲ୍ଲା ଦଧିବାମନ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅତିଥିମାନେ ଯୋଗଦେଇ ରାଜ୍ୟ ତଥା ଦେଶରେ କ୍ରୀଡ଼ାର ବିକାଶ ପାଇଁ ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ। ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ଖେଲୋ ଇଣ୍ଡିଆ ଅଭିଯାନ ମାଧ୍ୟମରେ ବିକଶିତ ଭାରତ ଗଠନରେ ସାମିଲ ହେବାକୁ ଅତିଥିମାନେ ପରାମର୍ଶ ଦେଇଥିଲେ। କେନ୍ଦୁଝର ଡିଡି ବିଶ୍ୱବିଦ୍ୟାଳୟର ଇ ଲାଇବ୍ରେରୀଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଯୁବପିଢ଼ିଙ୍କୁ କ୍ରୀଡ଼ା, ଅଲମ୍ପିକ୍ସର ଆକାଂକ୍ଷା, ଯୁବ ନେତୃତ୍ୱ, ନିଶାମୁକ୍ତ ଯୁବପିଢ଼ି ଆଦି ବିଷୟବସ୍ତୁ ଉପରେ ଗୁରୁତ୍ୱ ଦେବାକୁ କୁଳପତି ପରାମର୍ଶ ଦେଇଛନ୍ତି। ପୁରୀ ନିମାପଡ଼ା ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ଯାଜପୁରର ଭାରତୀ ବିହାର ମହାବିଦ୍ୟାଳୟଠାରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟରେ ଆଗାମୀ 2 ବର୍ଷ ମଧ୍ୟରେ 5 ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାକୁ ଯାଉଥିବାରୁ ଯୁବଗୋଷ୍ଠୀ ନିଜକୁ ଦକ୍ଷ ପ୍ରଶିକ୍ଷିତ କରିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଗୋଳାବନ୍ଧଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଶ୍ରୀ ମାଝୀ ଯୋଗଦେଇ ଗୋଳାବନ୍ଧର 1371 ବିସ୍ଥାପିତ ପରିବାର ପାଇଁ 75 କୋଟି 60 ଲକ୍ଷ 30 ହଜାର ଟଙ୍କାର ଏକ ସ୍ୱତନ୍ତ୍ର ପୁନର୍ବାସ ଓ ଥଇଥାନ ପ୍ୟାକେଜ୍ ଘୋଷଣା କରିଛନ୍ତି। ଏଥିସହ ଛେଳିଗଡ଼ ମଧ୍ୟମ ଜଳସେଚନ ପ୍ରକଳ୍ପର ବିସ୍ଥାପିତ 112 ପରିବାର ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ 96 ପରିବାରକୁ ଘରବାଡ଼ି ଓ ଚାଷଜମିର ପଟ୍ଟା ବଣ୍ଟନ କରିଛନ୍ତି। ଆସନ୍ତା ବର୍ଷ ଶେଷ ସୁଦ୍ଧା ଛେଳିଗଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗଞ୍ଜାମ ଓ ଗଜପତି ଜିଲ୍ଲାର 6000ରୁ ଅଧିକ ହେକ୍ଟର ଜମି ଜଳସେଚିତ ହୋଇପାରିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିଛନ୍ତି। ଜିଲ୍ଲାର ନୀଳ ଅର୍ଥନୀତି, ଅର୍ଜିପଲ୍ଲୀ ମାଛମରା ବନ୍ଦର ନବୀକରଣ, 28 ମାଛଧରା ଜେଟି, ଗୋପାଳପୁର ବନ୍ଦର ସମ୍ପ୍ରସାରଣ ସମ୍ପର୍କରେ ସେ ଆଲୋଚନା କରିଛନ୍ତି। ଗୋପାଳପୁର ଶିଳ୍ପ ପାର୍କରେ 40,000 କୋଟିରୁ ଅଧିକ ଟଙ୍କା ନିବେଶ ମାଧ୍ୟମରେ 18,000ରୁ ଉର୍ଦ୍ଧ୍ୱ ଯୁବକ ଯୁବତୀଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି।
1: ପ୍ୟାକେଜ୍ କୁ ଇଏ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଏହି ନିଷ୍ପତ୍ତି କେବଳ ଏକ ସରକାରୀ ଯୋଜନା ନୁହେଁ, ବରଂ ଆପଣମାନଙ୍କର ଭବିଷ୍ୟତକୁ ସୁରକ୍ଷିତ କରିବା।

0: ଦେବା ପାଇଁ ଇଏ ହଉଛି ଆମର ଆମ ସରକାରଙ୍କର ଲୋକଙ୍କ ସରକାରଙ୍କର ସହପୂର୍ଣ୍ଣ ଇଏ ହଉଛି ଗୋଟିଏ ପ୍ରଚେଷ୍ଟା। ଏହି ସ୍ୱତନ୍ତ୍ର ପ୍ୟାକେଜ ଜରିଆରେ ଆମେ ଆପଣମାନଙ୍କ ଆର୍ଥିକ ଉନ୍ନତି ଓ ନିଜସ୍ୱ ସମ୍ବଳକୁ ସୁଦୃଢ଼ କରିବାକୁ ସବୁଠାରୁ ବଡ଼ ପ୍ରାଥମିକତା ଦେଇଛୁ।
1: କାର୍ଯ୍ୟକ୍ରମରେ ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ, ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତିଭୂଷଣ ଜେନା, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆସନ୍ତାକାଲି ନୟାଗଡ଼ ଜିଲ୍ଲାରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ପ୍ରଦାନ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଅର୍ଥ ପ୍ରଦାନ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପର୍ଯ୍ୟାୟରେ 1,03,26,162 ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର ଅର୍ଥରାଶି ପ୍ରଦାନ କରାଯିବ। ଏ ବାବଦରେ 5,160 କୋଟିରୁ ଉର୍ଦ୍ଧ ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ମାଧ୍ୟମରେ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରାଯିବ। ଭାଇ ଭଉଣୀଙ୍କ ପବିତ୍ର ସମ୍ପର୍କର ପର୍ବ ରକ୍ଷାବନ୍ଧନ ତଥା ଗହ୍ମା ପୂର୍ଣ୍ଣମୀ ଆଜି ପାଳନ କରାଯାଉଛି। ଏଥିପାଇଁ ରାଜ୍ୟର ପୁରପଲ୍ଲୀ ଉତ୍ସବ ମୁଖର ହୋଇଉଠିଛି। ଗାଁରୁ ସହର ପର୍ଯ୍ୟନ୍ତ ଆଜି ପ୍ରତ୍ୟେକ ଘରେ ଘରେ ଶ୍ରୀ ବଳଭଦ୍ରଙ୍କୁ ପୂଜାର୍ଚ୍ଚନା କରାଯିବାର ବିଧି ରହିଛି। ପୌରାଣିକ ତଥ୍ୟ ଅନୁଯାୟୀ ଶ୍ରାବଣ ପୂର୍ଣ୍ଣିମାରେ ମହାପ୍ରଭୁ ଶ୍ରୀ ବଳଭଦ୍ର ଗହ୍ମାସୁରକୁ ବଦ୍ଧ କରିଥିବାରୁ ଏହି ପର୍ବର ନାମ ଗହ୍ମା ପୂର୍ଣ୍ଣିମା। ଏହା ବ୍ୟତୀତ ଆଜିର ଦିନକୁ ରାକ୍ଷୀ ପୂର୍ଣ୍ଣିମା ଓ ଝୁଲଣ ପୂର୍ଣ୍ଣିମା ବୋଲି କୁହାଯାଇଥାଏ। ରକ୍ଷାବନ୍ଧନ ସହ ଜଡ଼ିତ ଅନେକ ପୌରାଣିକ କାହାଣୀ ଏହି ପର୍ବର ଗୁରୁତ୍ୱ ବହନ କରିଥାଏ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଗହ୍ମା ପୂର୍ଣ୍ଣିମା ଅବସରରେ ସୁଦର୍ଶନ ଠାକୁରଙ୍କ ବିଜେ ନୀତି ସହ ବଳଭଦ୍ର ଜନ୍ମ ଓ ଶ୍ରୀଜୀଉମାନଙ୍କ ରାକ୍ଷୀ ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ଉଦୟ ପର୍ବ ଅନୁସାରେ ତିଥିବାର ପାଳନର ବ୍ୟବସ୍ଥା ରହିଥିବାରୁ ପୂର୍ଣ୍ଣମୀ ତିଥି ଆସନ୍ତାକାଲି ପାଳନ କରାଯିବ। ତେଣୁ ଶ୍ରୀଜୀଉ ପାଟରା ବିଷୋଇଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ପରିଧାନ କରିବେ। କେନ୍ଦ୍ରାପଡ଼ା ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଙ୍କର ପବିତ୍ର ଜନ୍ମୋତ୍ସବ ଆଜି ପାଳନ କରାଯାଉଛି। ମନ୍ଦିର ସେବାୟତମାନଙ୍କ ଦ୍ୱାରା ଗୁପ୍ତ ନୀତି ଶେଷ ହେବା ପରେ ଅନ୍ୟାନ୍ୟ ନୀତିକାନ୍ତି ଆରମ୍ଭ ହୋଇଥିଲା। ରତ୍ନମଣ୍ଡପରେ 1,00,000 ତୁଳସୀ ଅର୍ପଣ କରାଯିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଗହ୍ମାଭିଷେକ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ଶ୍ରୀକ୍ଷେତ୍ର ପୁରୀରୁ ଭଉଣୀ ସୁଭଦ୍ରାଙ୍କ ଦ୍ୱାରା ପ୍ରେରଣ କରାଯାଇଥିବା ପାଟ ରାକ୍ଷୀକୁ ଆଜି ସେବାୟତମାନେ ଶ୍ରୀ ବଳଦେବ ଓ ଶ୍ରୀଜଗନ୍ନାଥଙ୍କ ହସ୍ତରେ ବାନ୍ଧିଥିଲେ। ବୌଦ୍ଧ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ଆୟୋଜିତ ହୋଇଯାଇଛି। ଇକୋ କ୍ଲବ, ଜଙ୍ଗଲ ସୁରକ୍ଷା ମଞ୍ଚ, ବନସେବା ସମିତିର ସଦସ୍ୟ, ଶିକ୍ଷାନୁଷ୍ଠାନଗୁଡ଼ିକର ଛାତ୍ରଛାତ୍ରୀମାନେ ଯୋଗଦେଇ ବୃକ୍ଷଗୁଡ଼ିକରେ ରାକ୍ଷୀ ବାନ୍ଧିଥିଲେ। ପରିବେଶକୁ ସୁରକ୍ଷା ଦେବା ପାଇଁ ଏଭଳି ପ୍ରୟାସ କରାଯାଇଛି ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି। ଭାରତର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆସନ୍ତାକାଲି 12 ବର୍ଷ ପୂରଣ ହେଉଛି। 2014 ଅଗଷ୍ଟ 28 ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପିଏମ୍ ଜନଧନ ଯୋଜନାର ଶୁଭାରମ୍ଭ କରିଥିଲେ। ଅର୍ଥ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ଏହି ଯୋଜନାରେ 69 କୋଟିରୁ ଅଧିକ ବ୍ୟାଙ୍କ ଖାତା ଖୋଲାଯାଇଛି। ଏଥିରେ 3,17,000 କୋଟିରୁ ଅଧିକ ଟଙ୍କା ଜମା କରାଯାଇଥିବା ଜଣାପଡ଼ିଛି। ବିଶ୍ୱର ସର୍ବବୃହତ୍ ଆର୍ଥିକ ଅନ୍ତର୍ଭୁକ୍ତି ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦେବାରେ ସଫଳ ହୋଇଛି। ପ୍ରତିଟି ଆକାଉଣ୍ଟରେ ଅନ୍ୟୁନ 5,356 ଟଙ୍କା ଜମାରାଶି ହୋଇଛି। ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ରାଜ୍ୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ କରିବାରେ ସରକାର ପ୍ରତିଶ୍ରତିବଦ୍ଧ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। କେଜିରୁ ପିଜି ମାଗଣା ଶିକ୍ଷା ଯୋଜନାରେ ସ୍ୱଚ୍ଛତା ଆଣିବା ପାଇଁ ବିଭିନ୍ନ ଶିକ୍ଷାନୁଷ୍ଠାନରେ ଉପସ୍ଥାପନ ପାଇଁ ବାୟୋମେଟ୍ରିକ୍ ବ୍ୟବସ୍ଥା ଲାଗୁ କରାଯିବ। ପାଇଲଟ୍ ପ୍ରୋଜେକ୍ଟ ଭାବେ ବର୍ତ୍ତମାନ କେତେକ ମହାବିଦ୍ୟାଳୟରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍ତି।
2: ବିଭିନ୍ନ ଅଭିଭାବକ ସଂଗଠନ, ବିଭିନ୍ନ ବୁଦ୍ଧିଜୀବୀ ମାନଙ୍କ ଠାରୁ ମତାମତ ଆସିଥିଲା। ଆମେମାନେ ମଧ୍ୟ ଏ ବାୟୋମେଟ୍ରିକ ଉପସ୍ଥାନ ଅଥବା କୌଣସି ଡିଜିଟାଲ ମାଧ୍ୟମରେ ଉପସ୍ଥାନ ରେକର୍ଡ କରିବାର ଗୋଟେ କ୍ରାଇଟେରିଆ ତା ଭିତରେ ରଖିଥିଲେ। ବର୍ତ୍ତମାନ କେତେକ କଲେଜରେ ପାଇଲଟ ଭାବରେ ଏ ବାୟୋମେଟ୍ରିକ ଉପସ୍ଥାନ ଇମ୍ପ୍ଲିମେଣ୍ଟ କରିବା ଗୋଟେ ଦୀର୍ଘକାଳୀନ ପ୍ରକ୍ରିୟା ଆମେ ପାଇଲଟ ଭାବରେ ଆରମ୍ଭ କରିଛୁ ଏବଂ ଅନ୍ୟ କଲେଜ ଗୁଡାକୁ ଡିଜିଟାଲ ମିଡିୟମରେ ଆମମାନଙ୍କ ପାଖକୁ ଉପସ୍ଥାନ ରିପୋର୍ଟ ପଠାଇବା ପାଇଁ ନିର୍ଦ୍ଦେଶନାମା ଜାରି କରାଯାଇଛି।
1: ପାଣିପାଗ। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ଆସନ୍ତା 24 ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ବର୍ଷା ହେବା ନେଇ 14ଟି ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତାକାଲି ମୟୂରଭଞ୍ଜ କେନ୍ଦୁଝର ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆସନ୍ତାକାଲି ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ

0: ସୃଷ୍ଟି ହେବାର ସମ୍ଭାବନା ରହିଛି। ରବିବାର କିମ୍ବା ସୋମବାର ବେଳକୁ ଏହା ଲଘୁଚାପରେ ପରିଣତ ହେବା ନେଇ ଅନୁମାନ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଗଠନ କରିବାରେ କ୍ରୀଡ଼ାବିତ୍ ଓ ଯୁବବର୍ଗଙ୍କୁ ଏକତ୍ର ହେବା ପାଇଁ ଖେଲୋ ଇଣ୍ଡିଆ ବାର୍ତ୍ତାଳାପ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ। ଯୁବଗୋଷ୍ଠୀ ନିଜକୁ ଦକ୍ଷ ପ୍ରଶିକ୍ଷିତ କରିବାକୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ। ଏବଂ 1,03,00,000 ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ଆସନ୍ତାକାଲି ପ୍ରଦାନ କରାଯିବ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକି।
1: ଆକାଶବାଣୀ କଟକ। ଆଜିର ପ୍ରସଙ୍ଗ, ଶ୍ରାବଣ ପୂର୍ଣ୍ଣିମା ଓ ରକ୍ଷାବନ୍ଧନର ମହତ୍ତ୍ୱ। ଆଲେଖ୍ୟ ସୁଷମା ପରିଜା, ଉପସ୍ଥାପନାରେ ମୁଁ ନୀନା ସାହୁ। ଶ୍ରାବଣ ପୂର୍ଣ୍ଣିମା ଏକ ଅତ୍ୟନ୍ତ ପବିତ୍ର ଦିବସ। ଏହା ହଳାୟୁଧ ଭଗବାନ ଶ୍ରୀ ବଳଦେବଙ୍କ ଜନ୍ମଦିନ। ଏହି ପୂର୍ଣ୍ଣିମା ଗହ୍ମା ପୂର୍ଣ୍ଣିମା, ଝୁଲଣ ପୂର୍ଣ୍ଣିମା, ରାକ୍ଷୀ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ। ଗହ୍ମା ପୂର୍ଣ୍ଣିମା ଦିନ ସବୁ ଗୃହପାଳିତ ଗାଈ, ଗୋରୁ, ବଳଦ ଆଦିଙ୍କୁ ଗାଧୁଆ ପାଧୁଆ କରି ଫୁଲରେ ସଜାଯାଇଥାଏ ଏବଂ ଚନ୍ଦନ ସିନ୍ଦୁର ଦେଇ ପୂଜା କରାଯାଏ। କ୍ଷୀରି ପିଠା ତିଆରି କରି ସେମାନଙ୍କୁ ଖାଇବାକୁ ଦିଆଯାଏ। ଏହାଦ୍ୱାରା ଗୃହରେ ପଶୁ ସମ୍ପଦ ବୃଦ୍ଧି ପାଏ ବୋଲି ବିଶ୍ୱାସ ରହିଛି। ଶ୍ରାବଣ ମାସରେ ଶୁକ୍ଳପକ୍ଷ ଦଶମୀଠାରୁ ଭାଦ୍ରବ ପ୍ରତିପଦ ପର୍ଯ୍ୟନ୍ତ 7 ଦିନ ଏହି ଝୁଲଣଯାତ୍ରା ପର୍ବ ପାଳନ କରାଯାଏ। ଭଗବାନ କୃଷ୍ଣ ଏବଂ ରାଧା ଏହି ବର୍ଷା ଋତୁରେ ଦୋଳି ଖେଳି ଆନନ୍ଦ ନେଇଥାନ୍ତି। ଶ୍ରୀମନ୍ଦିରରେ ଏବଂ ସମସ୍ତ ମଠ ବାଡ଼ିରେ ରାଧାକୃଷ୍ଣଙ୍କୁ ସୁନ୍ଦର ସୁସଜ୍ଜିତ ଝୁଲଣରେ ସଜାଯାଇ ଦୋଳି ଖେଳା ଯାଇଥାଏ, ତେଣୁ ଏହା ଝୁଲଣ ପୂର୍ଣ୍ଣିମା ନାମରେ ମଧ୍ୟ ପରିଚିତ। ଭାଇ ଭଉଣୀଙ୍କ ମଧ୍ୟରେ ପବିତ୍ର ସମ୍ପର୍କର ବନ୍ଧନ ରକ୍ଷାବନ୍ଧନ। ଏହି ପବିତ୍ର ପର୍ବର ଅନେକ ବଳିଷ୍ଠ ସମୃଦ୍ଧ ପରମ୍ପରା ଓ ପୃଷ୍ଠଭୂମି ରହିଛି। ଆମ ଭାରତୀୟ ସଂସ୍କୃତିରେ ପରିବାର ଭିତରେ ଭଉଣୀଠାରୁ ଅଧିକ ସମ୍ମାନନୀୟା ଓ ସ୍ନେହଶୀଳା ଆଉ କେହି ନାହିଁ। ଗହ୍ମା ପୁନେଇରେ ଭଉଣୀଟିଏ ଭାଇ ହାତରେ ରକ୍ଷାସୂତ୍ର ବାନ୍ଧି ଈଶ୍ୱରଙ୍କ ନିକଟରେ ଭାଇର ମଙ୍ଗଳ ମନାସିଥାଏ ଏବଂ ସେହି ରକ୍ଷାବନ୍ଧନରେ ଭାଇଟିଏ ଭଉଣୀକୁ ସୁରକ୍ଷା ଦେବାକୁ ଶପଥ ନେଇଥାଏ। ଏ ସମ୍ବନ୍ଧରେ ଅନେକ ପୌରାଣିକ ଓ ଐତିହାସିକ ତଥ୍ୟ ରହିଛି। ପୌରାଣିକ କିମ୍ବଦନ୍ତୀ ଅନୁସାରେ ଦ୍ୱାପର ଯୁଗରେ ପାଣ୍ଡବ ଜନନୀ ମାତା କୁନ୍ତୀ ପ୍ରଭୁ ଶ୍ରୀକୃଷ୍ଣଙ୍କ ହାତରେ ରାକ୍ଷୀ ବାନ୍ଧି ନିଜ ପୁତ୍ରମାନଙ୍କୁ କୌରବମାନଙ୍କ ଅତ୍ୟାଚାରରୁ ରକ୍ଷା କରିବା ପାଇଁ ପ୍ରାର୍ଥନା କରିଥିଲେ। ଗୋପାଙ୍ଗନାମାନେ ତାଙ୍କର ପ୍ରିୟ କାହ୍ନାଙ୍କୁ ଦୁଷ୍ଟମାନଙ୍କ କବଳରୁ ରକ୍ଷା ପାଇଁ ତାଙ୍କ ହାତରେ ରାକ୍ଷୀ ବାନ୍ଧି ତାଙ୍କର ଶୁଭ ମନାସିଥିଲେ। ସେଥିପାଇଁ ଆଜି ମଧ୍ୟ କୃଷ୍ଣ ରୂପରେ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବନ୍ଧା ହେଉଛି। ବିଷ୍ଣୁ ପୁରାଣ ଅନୁସାରେ ସତ୍ୟଯୁଗରେ ଦୈତ୍ୟରାଜ ଦାନବୀର ବଳିର ଗର୍ଭଗଞ୍ଜନ ପାଇଁ ଭଗବାନ ବାମନ ଅବତାର ଗ୍ରହଣ କରିଥିଲେ। ବଳି ବାମନଙ୍କୁ 3 ପାଦ ଭୂମି ଦାନ ଦେବାକୁ ଶପଥ କଲାପରେ ବାମନଙ୍କ 2 ପାଦ ପୃଥିବୀ ଆକାଶକୁ ବ୍ୟାପ୍ତ ହୋଇଗଲା। ବାମନ ନିଜ ନାଭି ମଣ୍ଡଳରୁ 3ୟ ପାଦଟି ବାହାର କରି ଏହି ପାଦ ପାଇଁ ଭୂମି କାହିଁ ବୋଲି ପୁଛନ୍ତେ ବଳି ବାମନଙ୍କ ନିକଟରେ ସମ୍ପୂର୍ଣ୍ଣ ସମର୍ପିତ ହୋଇ ନିଜର ମସ୍ତକ ନୁଆଁଇ ଦେଇଥିଲେ ଏବଂ ବାମନ ସେହି ମସ୍ତକ ଉପରେ ପାଦ ରଖି ବଳିକୁ ପାତାଳକୁ ଚାପି ଦେଇଥିଲେ। ଭଗବାନ ବଳିର ଏତାଦୃଶ ସମର୍ପଣ ଓ ବଚନବଦ୍ଧତାରେ ପ୍ରୀତ ହୋଇ ତାଙ୍କୁ ପାତାଳରେ ସ୍ଥାନ ଦେବା ସହ ଗୋଟିଏ ଘର ମାଗିଥିଲେ। ବଚନବଦ୍ଧ ନାରାୟଣଙ୍କ ନିକଟରେ ଆଉ କିଛି ଉପାୟ ନଥିଲା, ସେ ପାତାଳପୁରରେ ବଳିର ଦ୍ୱାରପାଳ ହୋଇ ରହିଲେ। ଅନେକ ଦିନ ବିତିଗଲା। ନାରାୟଣଙ୍କ ଦର୍ଶନ ନ ପାଇ ଲକ୍ଷ୍ମୀ ବୈକୁଣ୍ଠରେ ବ୍ୟଥିତ ହୋଇ ନାରଦଙ୍କୁ ଶ୍ରୀବିଷ୍ଣୁଙ୍କ ଅବସ୍ଥିତି ବିଷୟରେ ପ୍ରଶ୍ନ କରି ଜାଣିଲେ ଯେ ବିଷ୍ଣୁ ବଳିପୁରରେ ଦ୍ୱାରପାଳ ହୋଇ ରହିଛନ୍ତି। ତେଣୁ ମା ଲକ୍ଷ୍ମୀ ଯାଇ ବଳିପୁରରେ ପହଞ୍ଚି ମହାରାଜ ବଳି ହାତରେ ରାକ୍ଷୀ ପିନ୍ଧାଇ ଭାଇର ସମ୍ପର୍କ ସ୍ଥାପନ କଲେ ଓ ବଳିଠାରୁ ବିଷ୍ଣୁଙ୍କୁ ଉଦ୍ଧାର କରି ବୈକୁଣ୍ଠ ଫେରାଇ ଆଣିଲେ। ଏହିଠାରୁ ହିଁ ରକ୍ଷାବନ୍ଧନ ପର୍ବର ଉତ୍ପତ୍ତି। ମହାଭାରତ ଗ୍ରନ୍ଥରେ ପ୍ରଭୁ ଶ୍ରୀକୃଷ୍ଣ ଯେତେବେଳେ ଦ୍ରୌପଦୀଙ୍କୁ କୋଟି ବସ୍ତ୍ର ଦେଇ ତାଙ୍କର ଲଜ୍ଜା ନିବାରଣ କରିଥିଲେ, ସେହି ମହତ କଥାବସ୍ତୁ ଆଜି ମଧ୍ୟ ଜନଜୀବନରେ ବଞ୍ଚି ରହିଛି। ସେହି ସମୟରେ ଦ୍ରୌପଦୀଙ୍କ ସେବାରେ ପ୍ରଭୁ ଶ୍ରୀକୃଷ୍ଣ ସନ୍ତୁଷ୍ଟ ହୋଇ ଦ୍ରୌପଦୀଙ୍କୁ କହିଥିଲେ, ସଖୀ କୃଷ୍ଣା, ମୁଁ ତୁମ ପାଖରେ ଋଣୀ ରହିଲି, ଏହି ଋଣ ମୁଁ ଯଥା ସମୟରେ ପରିଶୋଧ କରିବି। ସେଦିନ ଶ୍ରୀକୃଷ୍ଣଙ୍କ କାଣି ଆଙ୍ଗୁଳିରେ ଦ୍ରୌପଦୀ ନିଜ ପଣତକାନିରୁ ଯେଉଁ କନାଖଣ୍ଡକ ବାନ୍ଧିଥିଲେ ତାହା ଥିଲା ଭାଇ ଭଉଣୀଙ୍କ ଅତୁଟ ସ୍ନେହ ବନ୍ଧନର ନିଦର୍ଶନ। ଇତିହାସରେ ମଧ୍ୟ ରହିଛି ରକ୍ଷାବନ୍ଧନର ମହତ୍ତ୍ୱ। ଯଦିଓ ଏହା ପଛରେ ରହିଛି ରାଜନୈତିକ ଅଭିସନ୍ଧି, ତେବେ ବି ରାକ୍ଷୀ ବାନ୍ଧିଥିବା ଭଉଣୀର ସମ୍ମାନ ରକ୍ଷା ପାଇଁ ଭାଇ କେବେ ହେଲେ ପଛଘୁଞ୍ଚା ଦେଇନାହିଁ। ପ୍ରଥମ ଘଟଣାଟି ହେଲା ଖ୍ରୀଷ୍ଟପୂର୍ବ 300 ବର୍ଷ ତଳର।

ମାସିଡୋନିଆର ସମ୍ରାଟ ଆଲେକଜାଣ୍ଡର ଭାରତ ଉପରେ ବିଜୟ ଲାଭ ପାଇଁ ଅଗ୍ରସର ହେଉଥିବାବେଳେ ରାଜା ପୁରୁଙ୍କ ସମ୍ମୁଖୀନ ହୋଇଥିଲେ। ପ୍ରଥମ ଥର ପୁରୁଙ୍କଠାରୁ ଆଲେକଜାଣ୍ଡର ପରାସ୍ତ ହେଲେ। ସେତେବେଳେ ଆଲେକଜାଣ୍ଡରଙ୍କ ପତ୍ନୀ ପୁରୁଙ୍କ ନିକଟକୁ ଏକ ରାକ୍ଷୀ ପ୍ରେରଣ କରିଥିଲେ। ପୁରୁ ତାଙ୍କୁ ନିଜର ଭଉଣୀ ଭାବେ ଗ୍ରହଣ କରିଥିଲେ। ଅନ୍ୟ ଘଟଣାଟି ହେଲା, ମୋଗଲ ସମ୍ରାଟ ଆକବର ମଧ୍ୟ ହିନ୍ଦୁ କନ୍ୟା ଯୋଦ୍ଧାବାଈଙ୍କୁ ବିବାହ କରିଥିବାରୁ ରକ୍ଷାବନ୍ଧନ ଉତ୍ସବକୁ ବହୁ ସମ୍ମାନ ଦେଉଥିଲେ। ଯୋଦ୍ଧାବାଈଙ୍କ ଭାଇ ମାନସିଂଙ୍କୁ ଅନେକ ସମ୍ମାନ ଦେଇ ନିଜର ପ୍ରଧାନ ସେନାପତି କରିଥିଲେ। ଭାରତୀୟ ସଂସ୍କୃତିରେ ରକ୍ଷାବନ୍ଧନ ଏକ ପବିତ୍ର ଉତ୍ସବ ରୂପେ ସର୍ବତ୍ର ପାଳିତ ହୋଇଥାଏ।

0: ଭାବେ ଜୋର ଦେଉଛନ୍। ମେରା ଯୁବା ଭାରତ ତରଫୁ ଜାତୀୟ କ୍ରୀଡ଼ା ଦିବସ 2026ର ଅଂଶ ହିସାବେ ଆଇଜି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ରାଜ୍ୟ ଆଉ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କର ଫି ଜିଲ୍ଲାର ଦୁଇଟା ମହାବିଦ୍ୟାଳୟର ବିଦ୍ୟାର୍ଥୀ ଏଥି ଭାଗ ନେଇଥିଲେ। ଆଇଆଇଏମ୍ ସମ୍ବଲପୁର ଆଉ ମହିଳା ମହାବିଦ୍ୟାଳୟ ପରିସରର ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ହୋଇଯାଇଛି। ବୌଦ୍ଧ ଜିଲ୍ଲା ବାଉଁଶୁଣୀ ମା ମାହେଶ୍ୱରୀ ମହାବିଦ୍ୟାଳୟର ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମ ହୋଇଯାଇଛି। ସୋନପୁର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଯୁବବର୍ଗ ଆଉ କ୍ରୀଡ଼ାପ୍ରେମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଖେଲୋ ଇଣ୍ଡିଆ ସମ୍ବାଦ କାର୍ଯ୍ୟକ୍ରମଟି ସାମିଲ ହୋଇଥିଲେ। ଶୃଙ୍ଖଳା ନେତୃତ୍ୱ ଆତ୍ମବିଶ୍ୱାସ ଆଉ ଦଲଗତ ମନୋଭାବକେ କ୍ରୀଡ଼ା ବିକଶିତ କର୍ସି ବୋଲି କାର୍ଯ୍ୟକ୍ରମଟି ଆଲୋଚନା ହୋଇଥିଲା। ବରଗଡ଼ ଜିଲ୍ଲା ଦଧି ବାମନ ମହାବିଦ୍ୟାଳୟ କାର୍ଯ୍ୟକ୍ରମ ହୋଇଯାଇଛି। 2036 ହେବାରକି ଥିବାର ଅଲିମ୍ପିକ୍ ପ୍ରତିଯୋଗିତା ଲାଗି ଭାରତର ଯୁବବର୍ଗ ଆଗ୍ରହ ଦେଖାଇକରି ଭାରତର ଗୌରବ ବଢ଼ାବାର ଦିଗେ ଆଗ୍କେ ଆସବାର୍କେ ବକ୍ତାମାନେ ଆହ୍ୱାନ ଦେଇଛନ୍। ନୂଆପଡ଼ା ନ୍ୟାସନାଲ୍ କଲେଜ ସମ୍ମିଳନୀ କକ୍ଷନ ଏହି କାର୍ଯ୍ୟକ୍ରମ ହୋଇଯାଇଛି। ମେଜର ଧ୍ୟାନଚାନ୍ଦଙ୍କୁ ସୋର ପକାଇକରି ଯୁବାଶକ୍ତି ସଶକ୍ତ ଆଉ ନିଶାମୁକ୍ତ ହେବାର୍କେ ଅତିଥିମାନେ ଆହ୍ୱାନ ଦେଇଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜୟପ୍ରକାଶ ସାନ୍ଧ୍ୟ ଡିଗ୍ରୀ କଲେଜର ଏହି କାର୍ଯ୍ୟକ୍ରମ ହୋଇଯାଇଛି। କାର୍ଯ୍ୟକ୍ରମଟି ମହାବିଦ୍ୟାଳୟର 220 ଜଣ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇଜ ଦିନିକିଆ ଗଞ୍ଜାମ ଜିଲ୍ଲା ଗସ୍ତଥି ଯାଇକରି ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେଇଛନ୍। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଗୋଲାବନ୍ଦ ଇଲାକାର 1371ଟା ବିସ୍ଥାପିତ ପରିବାର ଲାଗି 75,60,00,000 ଟଙ୍କାର ପୁନର୍ବାସ ପ୍ୟାକେଜ୍କେ ଶୁଭାରମ୍ଭ କରିଛନ୍, ଯେନ୍ଥି ପରିବାର ପିଛା 5,00,000 ଟଙ୍କା କ୍ଷତିପୂରଣ ଆଉ ଘର ତିଆର ସାହାଯ୍ୟ ରହିଛେ। ଇତାର ସହିତ ଛେଳିଗଡ଼ ଜଳସେଚନ ପ୍ରକଳ୍ପର 96 ବିସ୍ଥାପିତ ପରିବାରଙ୍କୁ ଆଜି ଘରବାରୀ ଆଉ ଚାଷ ଜମିନ ପଟା ବଣ୍ଟା ଯାଇଛି। ସ୍ଥାନୀୟ ଲୋକର ଆର୍ଥିକ ଉନ୍ନତି ଆଉ ନିଜସ୍ୱ ସମ୍ବଳକେ ବରକସ କରିବା ଲାଗି ସରକାର ପ୍ରାଥମିକତା ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍।
1: ପ୍ରଥମ ପର୍ଯ୍ୟାୟରେ 998 ପରିବାର ପାଇଁ ଡିବିଟି ମାଧ୍ୟମରେ 25,98,00,000 ଟଙ୍କା ଏବଂ 90,000 ଟଙ୍କା ସିଧାସଳଖ ହିତାଧିକାରୀଙ୍କର ବ୍ୟାଙ୍କ ଖାତାକୁ ପ୍ରଦାନ କରାଯାଇଅଛି। କୀର୍ତ୍ତିପୁରରେ 44,08,00,000 ଟଙ୍କା ବ୍ୟୟର ଭାତ୍ରା ସ୍ଥଳୀ ପାଇପ ଜଳ ଯୋଗାଣ ରାସ୍ତା ବିଦ୍ୟୁତକରଣ ପାଇଁ ମଧ୍ୟ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଉଛି ଏବଂ ନୂତନ ଭାବେ ବଞ୍ଚିତ ହୋଇଥିବା ପରିବାରକୁ ମଧ୍ୟ ଅନ୍ତର୍ଭୁକ୍ତ କରିଛୁ।
0: ନେପାଳର ପୋଖରାଠାରେ ଖେଲବାର ଲାଗି ଯାଇଥିବା ରାଜ୍ୟର 6 ଫୁଟବଲ ଖେଳାଳି ସୁରକ୍ଷିତ ଅଛନ୍। ସେନର ଆକସ୍ମିକ ବନ୍ୟାଥି ସେମାନଙ୍କର କିଛି କ୍ଷୟକ୍ଷତି ନାହିଁ ହୋଇ ବୋଲି ରାଜ୍ୟ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସୂଚନା ଦେଇଛନ୍। ସେମାନଙ୍କୁ ରାଜ୍ୟକେ ସୁରକ୍ଷିତ ଫେରାଇ ଆଣିବା ଲାଗି ବିଭାଗ ତରଫୁ ପଦକ୍ଷେପ ନିଆଯାଉଛି ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଛନ୍।
2: ଯେଉଁଭଳି ଭାବରେ ନେପାଳରେ ଦୁର୍ଭାଗ୍ୟଜନକ ଭାବରେ ଭୂସ୍ଖଳନ ତଥା ଫ୍ଲାସ୍ ଫ୍ଲଡ୍ ଦେଖିଲେ ଆମ ଖେଳାଳିମାନେ ସେ ରିଜିଅନ୍ରେ ନାହାନ୍ତି, ସେମାନେ ସୁରକ୍ଷିତ ଅଛନ୍ତି, ସେଫ୍ ଅଛନ୍ତି। ସେମାନଙ୍କୁ ସେଠୁ ଆଣିବା ପାଇଁ ବିଭାଗ ତରଫରୁ ମଧ୍ୟ ଜଣେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଏ ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ସହିତ ଯୋଗାଯୋଗରେ ଅଛନ୍ତି, ନେପାଳ ଗଭର୍ଣ୍ଣମେଣ୍ଟ ସହିତ ଯୋଗାଯୋଗରେ ଅଛନ୍ତି। ଗୃହ ବିଭାଗକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଇଛୁ। ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗର ଯେଉଁ ଓଡ଼ିଶା ମୋ ପରିବାର ନିର୍ଦ୍ଦେଶାଳୟ ଅଛି, ସେମାନେ ମଧ୍ୟ ଏ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ରିପୋର୍ଟ ନେଉଛନ୍ତି।
0: ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ଭାଇ ବହନଙ୍କର ଭିତରେ ସ୍ନେହ ଆଉ ବନ୍ଧନର ପରବ ରାକ୍ଷୀ ପୁନି ଆଜି ପାଳନ କରାଯାଉଛି। ବହେନମାନେ ଭାଇମାନଙ୍କର ମଙ୍ଗଲ ମନାସି କରି ତାଙ୍କର ହାତେ ରାକ୍ଷୀ ବାନ୍ଧସନ୍। ଇତାର ଛଡ଼ା ଗାଁ ଗହଲନ ଗମ୍ଭାପୁନି ଅବସରରେ ଗାଈଗୋରୁଙ୍କର ପୂଜା ଅର୍ଚ୍ଚନା କରାଯାଉଛି। ଗମ୍ଭାପୁନି ଅବସରରେ ପୁରୀ ଶ୍ରୀମନ୍ଦିର ସୁଦର୍ଶନ ଠାକୁରଙ୍କର ବିଜେ ନୀତି ସହିତ ବଳଭଦ୍ର ଜନ୍ମ ଆଉ ମହାପ୍ରଭୁଙ୍କୁ ରାକ୍ଷୀ ଲାଗି ନୀତି ଆଇବାକାଲ କରାଯିବା। ଶ୍ରୀମନ୍ଦିର ଉଦୟ ପର୍ବ ଅନୁସାରେ ତିଥିବାର ପାଳନ କରିବାର ବିଧି ଥିବାରୁ ରାକ୍ଷୀ ପୁନି ଆଇବାକାଲ ପାଳନ କରାଯିବା। ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି ପବିତ୍ର ରାକ୍ଷୀ ପୁନି ଅବସରରେ ଇ ଦିନ ସମକର ଜୀବନଟି ସୁଖ ସମୃଦ୍ଧି ଆଉ ଖୁସି ଭରିଦେଉ ବୋଲି କାମନା କରିଛନ୍। ଭାଇ ବହନର ପବିତ୍ର ପ୍ରେମ ବିଶ୍ୱାସର ପ୍ରତୀକ ରାକ୍ଷୀ ପୁନି ଅବସରରେ ରାଜ୍ୟପାଳ ସମକୁ ଅଭିନନ୍ଦନ ଆଉ ଶୁଭେଚ୍ଛା ଜଣାଇଛନ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ରାଜ୍ୟର ସମକୁ ଖାସ କରି ବହେନମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍। ପବିତ୍ର ଗମ୍ଭାପୁନି ଆଉ ରାକ୍ଷୀ ଆଇ ସୁବର୍ଣ୍ଣପୂର୍ଣ୍ଣ ଉଷ୍ଣାକିର ସହିତ ପାଳିତ ହୋଇଯାଇଛି। ଆଇବାକାଲ ମହାନଦୀ ଖଣିର ଭଜବଲପୁର ଗାଁର ପ୍ରଭୁ ବଳଦେବଙ୍କର ଜନ୍ମୋତ୍ସବ ପାଳିତ ହେବାରକେ ଥିବାର ବେଳେ ଜିଲ୍ଲାର ସୁବଳୟା ଗାଁର ପ୍ରସିଦ୍ଧ ଝୁଲନ ଯାତ୍ରା ଚାଲିଛି। ଗଛ ଆମର ଭାଇ, ଇତାର ରକ୍ଷା କରବାର ଆମର କର୍ତ୍ତବ୍ୟ ବାର୍ତ୍ତା ନେଇକରି ପବିତ୍ର ରକ୍ଷାବନ୍ଧନ ଅବସରରେ ବୌଦ୍ଧ ଜିଲ୍ଲାର ଭିନ୍ ଭିନ୍ ଜାଗାନ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ଆୟୋଜିତ ହୋଇଛି। ବୌଦ୍ଧ ପଞ୍ଚାୟତ ମହାବିଦ୍ୟାଳୟ ପରିସରର ଗଲା 31 ହେଲା ଏହି କାର୍ଯ୍ୟକ୍ରମ କରାଯାଉଛି। ରାକ୍ଷୀ ପୁନି ଅବସରରେ ଆଇବାକାଲ ନୟାଗଡ଼ ଜିଲ୍ଲାନ ହେବାରକେ ଥିବାର ଖାସ୍ କାର୍ଯ୍ୟକ୍ରମଟି

ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି ଦିଆଯିବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ହିତାଧିକାରୀମାନଙ୍କୁ ସୁଭଦ୍ରା ଯୋଜନାର 7 ଟଙ୍କା ହସ୍ତାନ୍ତର କରିବେ। ଇ କ୍ଷେପେ 1,03,26,262 ଜନ ଯୋଗ୍ୟ ହିତାଧିକାରୀଙ୍କୁ ଯୋଜନାର 7 ଟଙ୍କା ଦିଆଯିବା। ଇ ବାବଦେ 5,160 କୋଟିରୁ ଅଧିକା ଟଙ୍କା ପ୍ରତ୍ୟକ୍ଷ ହସ୍ତାନ୍ତର ସୁବିଧା ଜରିଏ ହିତାଧିକାରୀମାନଙ୍କର ବ୍ୟାଙ୍କ ଖାତାକେ ଦିଆଯିବା। ରାକ୍ଷୀ ପୂର୍ଣ୍ଣିମା ଅବସରରେ ଆଜ ଆମ ବସ୍ତି ମାହାଲିଆ ଯାତ୍ରା ବ୍ୟବସ୍ଥା କରାଯାଇଛି। କ୍ରୁଟ୍ର ପରିଚାଳନା ନିର୍ଦ୍ଦେଶକ ସିଦ୍ଦିକ ଆଲାର କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦ୍ଦେଶ ଦେଇ ଏହି ନିଷ୍ପତ୍ତି ନିଆଯାଇଛି। ଭୁବନେଶ୍ୱର, କଟକ, ପୁରୀ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ଆଉ କେନ୍ଦୁଝର ଚାଲୁଥିବାର ଆମ ବସ୍ମାନଙ୍କେ ମହିଳା ଯାତ୍ରୀମାନଙ୍କୁ ଏହି ସୁବିଧା ଦିଆଯାଇଛି। ପରିବେଶ ସନ୍ତୁଳନ ଦିଗେ ହ୍ରଦମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକାକେ ସ୍ୱୀକୃତି ଦେବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ହ୍ରଦ ଦିବସ ପାଳନ କରାଯାଉଛି। ଜୈବ ବିବିଧତା ବଜାୟ ରଖବାର ଆଉ ପ୍ରାଣୀ ସମ୍ପଦକେ ପ୍ରାକୃତିକ ରହିବାର ଜାଗା ଦେବାର୍ଥି ହ୍ରଦର ବଡ଼ ଭୂମିକା ରହିଛି। ପୃଥିନ 117 ନ୍ୟୁତନୁ ଅତକା ହ୍ରଦ ରହିଛି। ଏଟା ପୃଥିର ସ୍ଥଳ ଭାଗର 4 ଭାଗାଏ। ଆମେରିକାର ସୁପରିୟର ହ୍ରଦ ପୃଥିର ସବୁନୁ ବଡ଼ ମଧୁର ପାଇନ ହ୍ରଦଏ। ଓଡ଼ିଶାର ଚିଲିକା ଏସିଆର ସବୁନୁ ବଡ଼ ଲୁଣି ହ୍ରଦ ଆଉ ପୃଥିର 2 ନମ୍ବର ବଡ଼ ହ୍ରଦର ମାନ୍ୟତା ପାଇଛି। 2024 ଜାତିସଂଘ ଅଗଷ୍ଟ 27 ତାରିଖକେ ଏହି ଦିବସ ପାଳନ ଲାଗି ନିଷ୍ପତ୍ତି ନେଇଥିଲା। ଗଲା ବଛର ପହିଲା ଥର ଲାଗି ଏହି ଦିବସ ପାଳନ କରାଯାଇଥିଲା। ପାଣିପାଗ ବଙ୍ଗୋପସାଗରନ ହୋଇଥିବା ଲଘୁଚାପର ପ୍ରଭାବତି ଆଇବା 24 ଘଣ୍ଟା ଭିତରେ ରାଜ୍ୟର ଦକ୍ଷିଣ ପଶ୍ଚିମ ଜିଲ୍ଲାମାନଙ୍କେ ବର୍ଷା ହେବା ବୋଲି ସତର୍କ ସୂଚନା ଜାରି କରାଯାଇଛି। ଆଇବାକାଲି ମୟୂରଭଞ୍ଜ ଆର୍ କେନ୍ଦୁଝର ଜିଲ୍ଲାର ଗୋଟେ ଯୁଡ଼େ ଜାଗାନ ଜବର ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସତର୍କ କରାଯାଇଛି। ଗଲା 24 ଘଣ୍ଟା ଭିତରେ କଳାହାଣ୍ଡି ଜିଲ୍ଲାର ଥୁଆମୁଲ ରାମପୁର୍ଣ୍ଣ ସବୁନୁ ଅତକା 85 ମିଲିମିଟର ବର୍ଷା ରେକର୍ଡ ହୋଇଥିବାର ପାଣିପାଗ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଇତା ଋତୁରୁ ଆଉ ଗୋଟେ ଲଘୁଚାପ କ୍ଷେତ୍ର ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ତରଫ ଆକଳନ କରାଯାଇଛି। ସିଆଡ଼େ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ଆଜି ସଞ୍ଜର 6 ବଜେ ତକ 624.08 ଫୁଟ ରହିଥିଲା। ଇ ସମୟଥି ଡ୍ୟାମ୍ର 12 ଗେଟ୍ ଖୋଲାଯାଇଛି। ଶେଷେ ମୁଖିଆ ଖବର ଫେରିଘାଏ। କ୍ରୀଡ଼ା କ୍ଷେତ୍ରକେ ଖାଲି ପଦକ ଜିତ୍ପାର୍ଥି ସୀମିତ ନାଇଁ ରଖିକରି ବିକଶିତ ଭାରତ ସପନ ପୂରା କରବା ଲାଗି ଖେଳାଳି ଆଉ ଯୁବବର୍ଗଙ୍କୁ ଆହ୍ୱାନ ଦେଲେ ପ୍ରଧାନମନ୍ତ୍ରୀ। ଗଞ୍ଜାମ ଜିଲ୍ଲାର ସ୍ଥାନୀୟ ଲୋକ ଲାଗି ପୁନର୍ବାସ ଆଉ ଥଇଥାନ ପ୍ୟାକେଜ୍ ବାଣ୍ଟିଲେ ମୁଖ୍ୟମନ୍ତ୍ରୀ। ରାଜ୍ୟର ସହରନୁ ଗାଁ ତକ ସବୁନ ପାଲିତ ହେଉଛେ ପବିତ୍ର ରାକ୍ଷୀ ପୂର୍ଣ୍ଣିମା। ଆଉ ରାକ୍ଷୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ଆଇବା କାଲି ଦେବେ ସୁଭଦ୍ରା ଯୋଜନାର 5 ନମ୍ବର କିସ୍ତି। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।

ବିଦ୍ୟୁତିକରଣ ପଦକ୍ଷେପ ସ୍ୱରୂପ ପିଏମ୍ ଜନଧନ ଯୋଜନା ସମସ୍ତ ଭାରତୀୟଙ୍କୁ ବ୍ୟାଙ୍କ ସେବା ଯୋଗାଇବାରେ ସଫଳ ହୋଇଛି। ପ୍ରତି ଆକାଉଣ୍ଟରେ ହାରାହାରି 5,356 ଟଙ୍କା ଜମାରାଶି ହୋଇଛି। କେନ୍ଦ୍ର ଅର୍ଥରାଷ୍ଟ୍ରମନ୍ତ୍ରୀ ପଙ୍କଜ ଚୌଧୁରୀ କହିଛନ୍ତି ଏହି ଯୋଜନାରେ ଗ୍ରାମୀଣ ଏବଂ ଅର୍ଦ୍ଧ ସହରାଞ୍ଚଳରେ 78% ଆକାଉଣ୍ଟ ଖୋଲାଯାଇଥିବା ବେଳେ 56% ମହିଳା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ସକ୍ଷମ ହୋଇଛନ୍ତି। ସେ କହିଛନ୍ତି ଏହି ଯୋଜନା କୋଟି କୋଟି ଭାରତୀୟଙ୍କୁ ସଶକ୍ତ କରିବା ସହ ବ୍ୟାଙ୍କିଂ ଏବଂ ଆର୍ଥିକ ସେବା ଯୋଗାଇ ଦେଇ ସେମାନଙ୍କର ସାମାଜିକ ଅର୍ଥନୈତିକ ସ୍ଥିତିରେ ଉନ୍ନତି ଆଣିପାରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ଶନିବାରଠାରୁ 4-ଦିନିଆ ଉଜ୍ବେକିସ୍ତାନ ଏବଂ କିର୍ଗିଜ୍ସ୍ତାନ ଗସ୍ତରେ ଯିବେ। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ସଚିବ ସିବି ଜର୍ଜ କହିଛନ୍ତି ଉଜ୍ବେକିସ୍ତାନ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ଏହି ଗସ୍ତ କରିବେ। ଗସ୍ତ କାଳରେ ଶ୍ରୀ ମୋଦି ଉଜ୍ବେକିସ୍ତାନ ରାଷ୍ଟ୍ରପତି ମିର୍ଜିଓ ଏଫ୍ଙ୍କ ସହ ପ୍ରତିନିଧିସ୍ତରୀୟ ଆଲୋଚନା କରିବେ। କିର୍ଗିଜ୍ସ୍ତାନରେ ପ୍ରଧାନମନ୍ତ୍ରୀ ଚଳିତ ମାସ 31 ତାରିଖରେ 26ତମ ସାଂଘାଇ ସହଯୋଗ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀର ଭାରତ ମଣ୍ଡପମ୍ରେ ଭାରତ ଅଧ୍ୟକ୍ଷତାରେ ଆସନ୍ତା ମାସ 12 ଏବଂ 13 ତାରିଖରେ 18 ବ୍ରିକ୍ସ ଶିଖର ସମ୍ମିଳନୀ ଆୟୋଜନ କରାଯିବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ଦେଶ ସମେତ ଅଂଶୀଦାର ଦେଶଗୁଡ଼ିକର ନେତୃତ୍ୱମାନେ ଯୋଗଦେବେ। ଭାରତର ବ୍ରିକ୍ସ ଅଧ୍ୟକ୍ଷତାର ମୂଳମନ୍ତ୍ର ହେଉଛି ପ୍ରଥମେ ମାନବତା ଏବଂ ଏହା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଷ୍ଟିକୋଣକୁ ପ୍ରତିଫଳିତ କରୁଛି। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସରେ ସ୍ଥାୟିତ୍ୱ, ନବସୃଜନ, ସହଯୋଗ ଏବଂ ସ୍ଥିରତା ପାଇଁ ନିର୍ମାଣ ପ୍ରସଙ୍ଗରେ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ପାରସ୍ପରିକ ସହଯୋଗ ଦୃଢ଼ କରିବା ସମେତ ଅନ୍ୟାନ୍ୟ କ୍ଷେତ୍ରଗୁଡ଼ିକରେ ଅଗ୍ରଗତି ନିମନ୍ତେ ଏହି ସମ୍ମିଳନୀରେ ଭାବ ବିନିମୟ କରାଯିବ। ସୂଚନା ଅନୁଯାୟୀ ଚଳିତ ବର୍ଷ ଭାରତର ଅଧ୍ୟକ୍ଷତାରେ ଏପର୍ଯ୍ୟନ୍ତ ଦେଶର 25 ଅଧିକ ସହରରେ 350 ଅଧିକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସେହିସବୁ ବୈଠକଗୁଡ଼ିକରେ ରାଜନୈତିକ ଏବଂ ସୁରକ୍ଷା, ଅର୍ଥନୈତିକ ଏବଂ ଆର୍ଥିକ, ସାଂସ୍କୃତିକ ଏବଂ ଲୋକସମ୍ପର୍କ ପ୍ରସଙ୍ଗ ନେଇ ମତ ବିନିମୟ ହୋଇଛି। ଭାରତ ବ୍ରିକ୍ସର ପ୍ରତିଷ୍ଠାତା ସଦସ୍ୟ ଏବଂ ପୂର୍ବରୁ 2012, 2016 ଏବଂ 2021 ମସିହାରେ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଥିଲା। ଚଳିତ ବର୍ଷ ଜାନୁଆରୀ 1 ତାରିଖରେ ଏହା ଚତୁର୍ଥ ବ୍ରିକ୍ସ ଅଧ୍ୟକ୍ଷତା ଦାୟିତ୍ୱ ଗ୍ରହଣ କରିଛି। ଇତିମଧ୍ୟରେ ବ୍ରିକ୍ସ ପ୍ରତିଷ୍ଠାର 20 ପୂର୍ତ୍ତି ହେଉଥିବାରୁ 2026 ମସିହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦଠାରେ ଆଗାମୀ ଅଲମ୍ପିକ୍ସ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପ୍ରସ୍ତୁତି ନେଇ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରିବେ। ଏଥିସହ ମନ୍ତ୍ରୀ ଶ୍ରୀ ଶାହା ଗୁଜରାଟ ବିଦ୍ୟାପୀଠର 72ତମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉଦ୍ବୋଧନ ଦେବେ। ଆଜି ଗୁଜରାଟରେ ପହଞ୍ଚିବା ପରେ ମନ୍ତ୍ରୀ ଶ୍ରୀ ଶାହା ନବନିର୍ମିତ ଗୁଜରାଟ ଗୌରବ ହ୍ରଦକୁ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ଶାହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯେଉଁ ସମୟରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିଥିଲେ ସେବେଠାରୁ ଗୁଜରାଟର ବିକାଶ ଆରମ୍ଭ ହୋଇଥିଲା। ବିଶେଷକରି ଜଳ ସଂରକ୍ଷଣ ଏବଂ ପରିଚାଳନା କ୍ଷେତ୍ରରେ ଉନ୍ନତି ଘଟିଥିଲା। ଜନସାଧାରଣଙ୍କ ସହଯୋଗରେ 2023 ରେକର୍ଡ ସଂଖ୍ୟକ 1.5 ଲକ୍ଷ ଚେକ୍ ଡ୍ୟାମ୍ ନିର୍ମାଣ କରାଯାଇଥିଲା, ଫଳରେ ସମ୍ପୃକ୍ତ ଅଞ୍ଚଳରେ ଚାଷ ଜମିକୁ ଜଳସେଚନ ସୁବିଧା ଉପଲବ୍ଧ ହୋଇଥିଲା। ଆଜି ସନ୍ଧ୍ୟାରେ ସ୍ୱରାଷ୍ଟ୍ରମନ୍ତ୍ରୀ ଥାଲତେସ୍ଠାରେ ଟ୍ରୋଇକା ଫାର୍ମାସ୍ୟୁଟିକାଲ୍ସ ଦ୍ୱାରା ଆୟୋଜିତ ହେବାକୁ ଥିବା ଆର୍ଭି ପଟେଲ ଫାର୍ମିନୋଭା ପୁରସ୍କାର ପ୍ରଦାନ ଉତ୍ସବରେ ଯୋଗଦେବେ। ଏହା ପୂର୍ବରୁ ଭୋପାଳଠାରେ ଥିବା ଲୋକଦରବାରରେ ମନ୍ତ୍ରୀ ଶ୍ରୀ ଶାହା ସ୍ଥାନୀୟ ଅଧିବାସୀମାନଙ୍କ ସହ ଭାବ ବିନିମୟ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ପ୍ରତିରକ୍ଷା ଉତ୍ପାଦନ ବୃଦ୍ଧି ଏବଂ ରପ୍ତାନୀ ପରିମାଣରେ ଅଗ୍ରଗତି ଯୋଗୁଁ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳ ହେବା ଲକ୍ଷ୍ୟ ପୂରଣ କରିବାକୁ ଯାଉଛି। ସେ କହିଛନ୍ତି ଗତ 4 ମଧ୍ୟରେ ପ୍ରତିରକ୍ଷା ଉତ୍ପାଦନ 1.8 ଲକ୍ଷ କୋଟି ଟଙ୍କାରେ ପହଞ୍ଚିବା ବେଳେ ଗତ ଦଶନ୍ଧି ମଧ୍ୟରେ ପ୍ରତିରକ୍ଷା ରପ୍ତାନୀ 39,000 କୋଟି ଟଙ୍କାକୁ ବୃଦ୍ଧି ପାଇଛି। ମନ୍ତ୍ରୀ ଶ୍ରୀ ସିଂ ମଧ୍ୟପ୍ରଦେଶର ଜବଲପୁରସ୍ଥିତ 57 ପୁରୁଣା ଭେହିକିଲ୍ କାରଖାନାରେ ଟି-ସିରିଜ୍ ଯୁଦ୍ଧ ଟ୍ୟାଙ୍କ ନିର୍ମାଣ ନିମନ୍ତେ ଆଜି 472 କୋଟି ଟଙ୍କା ବ୍ୟୟବରାଦରେ ନିର୍ମାଣ ହେବାକୁ ଥିବା ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ଏହା କହିଛନ୍ତି। ସେ କହିଛନ୍ତି 2028-29 ଆର୍ଥିକ ବର୍ଷ ସୁଦ୍ଧା ସରକାର ପ୍ରତିରକ୍ଷା ରପ୍ତାନୀ 50,000 କୋଟି ଟଙ୍କାରେ ପହଞ୍ଚାଇବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ସେ କହିଛନ୍ତି ଭାରତ ଘରୋଇ ଭାବେ ଅସ୍ତ୍ରଶସ୍ତ୍ର ନିର୍ମାଣ

0: କରିବା ସହ ସେଗୁଡ଼ିକର ରକ୍ଷଣାବେକ୍ଷଣ ତଥା ବିକାଶ ନିମନ୍ତେ ମଧ୍ୟ ସାମର୍ଥ୍ୟ ରଖିଥିଲା। କଲମ୍ବୋଠାରେ ଅନୁଷ୍ଠିତ ଭାରତ ଶ୍ରୀଲଙ୍କା ଦ୍ୱିତୀୟ ତଥା ଅନ୍ତିମ କ୍ରିକେଟ୍ ଟେଷ୍ଟ ମ୍ୟାଚ୍ ଅମୀମାଂସିତ ଭାବେ ଶେଷ ହୋଇଛି। ଆୟୋଜକ ଶ୍ରୀଲଙ୍କା ଏହି ଟେଷ୍ଟ ମ୍ୟାଚ୍ର ଅନ୍ତିମ ଦିନରେ ଦ୍ୱିତୀୟ ଇନିଂସରେ 9 ୱିକେଟ୍ ବିନିମୟରେ 429 ରନ୍ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ନେପାଳରେ ପ୍ରଳୟଙ୍କାରୀ ବନ୍ୟାରେ ମୃତ୍ୟୁ ସଂଖ୍ୟା 270କୁ ବୃଦ୍ଧି। ନିଖୋଜଙ୍କ ମଧ୍ୟରେ 288 ଜଣ ଭାରତୀୟ ପର୍ଯ୍ୟଟକ। ଦେଶର ଆର୍ଥିକ କ୍ଷେତ୍ରକୁ ସୁଦୃଢ଼ କରିଥିବା ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ଆସନ୍ତାକାଲି ପୂରଣ ହେବ 12 ବର୍ଷ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଆସନ୍ତା ଶନିବାରଠାରୁ 4 ଦିନିଆ ଉଜ୍ବେକିସ୍ତାନ ଓ କିର୍ଗିଜ୍ସ୍ତାନ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ।
1: ଆକାଶବାଣୀ କଟକ। ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଗଜପତି ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ଗଣେଶ କୁମାର ରାଜୁ ଓ ଉପସ୍ଥାପନାରେ ମୁଁ ସୁକନ୍ୟା ଜେନା। ଗଜପତି ଜିଲ୍ଲାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟଭିତ୍ତିକ ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟକ୍ରମ ଚାଲିଛି। ଏ ସମ୍ପର୍କରେ ଅଧିକ ସୂଚନା ଦେଇ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀ କହିଛନ୍ତି
2: ଗଜପତି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜିଲ୍ଲାରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟଭିତ୍ତିକ କାର୍ଯ୍ୟକ୍ରମ ଚାଲିଛି। ସେଥିମଧ୍ୟରୁ ମୁଖ୍ୟତଃ ଜାତୀୟ କୃମିନାଶକ ଦିବସ, ସ୍ତନ୍ୟପାନ ସପ୍ତାହ, ଚକ୍ଷୁଦାନ ପକ୍ଷ, ତା ସହିତ କୁଷ୍ଠରୋଗୀ ଚିହ୍ନଟ ଅଭିଯାନ, ଡେଙ୍ଗୁ, ମ୍ୟାଲେରିଆ ଓ ଡାଇରିଆ ବା ତରଳ ଝାଡ଼ା ସଚେତନତା ଅଭିଯାନ ଚାଲିଛି। ଆସନ୍ତୁ ଜାଣିବା ସେଥିମଧ୍ୟରୁ ଗୋଟିଏ ଡେଙ୍ଗୁ ରୋଗ ବିଷୟରେ କିଛି ଜାଣିବା କଥା। ଡେଙ୍ଗୁ ଏକ ଋତୁକାଳୀନ ଭୂତାଣୁଜନିତ ରୋଗ। ଏରିସ୍ ମଶା କାମୁଡ଼ିବା ଦ୍ୱାରା ଏହି ରୋଗ ସଂକ୍ରମିତ ହୋଇଥାଏ। ଘର ଆଖପାଖରେ ଜମି ରହୁଥିବା ସ୍ଥିର ଓ ପରିଷ୍କାର ପାଣିରେ ଏହି ମଶା ଡିମ୍ବ ଦେଇ ବଂଶ ବିସ୍ତାର କରିଥାଏ। ପାଣି ଜମୁଥିବା ସ୍ଥାନଗୁଡ଼ିକ ମଧ୍ୟରେ ପାଣି ଟାଙ୍କି, ପୁରୁଣା ଅବ୍ୟବହୃତ ଟାୟାର, କୁଲର, ପରିତ୍ୟକ୍ତ ବ୍ୟବହୃତ ପାତ୍ର, ପୁରୁଣା ହାଣ୍ଡି କୁଡ଼ୁଆ, ପରିତ୍ୟକ୍ତ ପଇଡ଼ ଖୋଳପା, ପରିତ୍ୟକ୍ତ ଧାତବ ବସ୍ତୁ, ଘର ଓ ଆଖପାଖରେ ଥିବା ଖାଲୁଆ ସ୍ଥାନ, କଟା ହୋଇ ପଡ଼ିଥିବା ବାଉଁଶ ମୂଳ, ଖଣ୍ଡ, ଫୁଲକୁଣ୍ଡ ଆଦି ଅନ୍ୟତମ। ଏଡିସ୍ ମଶା ସାଧାରଣତଃ ଘର ଭିତରେ ସୋଫା, ଖଟ, ଆଲମିରା ଓ ଥାକ ତଳେ କଳା ଅନ୍ଧାରୁଆ ସ୍ଥାନରେ ବିଶ୍ରାମ ନେଇଥାଏ। ଏହି ମଶା ସାଧାରଣତଃ ସକାଳ ଓ ଅପରାହ୍ନ ବା ଗୋଧୂଳି ସମୟରେ କାମୁଡ଼ିଥାଏ। ମନୁଷ୍ୟ ଶରୀରର ବାହାର ଅଙ୍ଗ ଯଥା ଗୋଡ଼, ହାତ, ମୁହଁ, ନାକ ଏବଂ କାନକୁ ଏହି ମଶା କାମୁଡ଼ିଥାଏ। ଲକ୍ଷଣ ଜ୍ୱର ସହିତ ହାଡ଼, ଗଣ୍ଠି ଓ ଆଖି ବିନ୍ଧା ହୁଏ। କେତେକଙ୍କ ଶରୀରରେ ଲାଲ ଲାଲ ହୋଇ ଫଳିଯାଏ। ଆଖିରେ ଯନ୍ତ୍ରଣା ଡେଙ୍ଗୁର ଏକ ଚିହ୍ନଟକାରୀ ଲକ୍ଷଣ। ଏହାର ପ୍ରତିକାର ହେଲା ପାଣି ଟାଙ୍କି, ଏୟାର କୁଲର, ଫୁଲଦାନୀ ଇତ୍ୟାଦିକୁ ଅନ୍ତତଃ 3-4 ଦିନରେ ଥରେ ସଫା କରି ପାଣି ବଦଳାଇ ଦିଅନ୍ତୁ। ଘର ପାଖରୁ ଭଙ୍ଗା ଟିଣ, ସଡ଼େଇ, ଡବା, ପୁରୁଣା ଟାୟାର, କୋଡ଼ୁଆ ଆଦି ହଟାଇ ଦିଅନ୍ତୁ। ପୁରା ଦେହକୁ ଘୋଡ଼ାଇ ରଖିଲା ଭଳି ପୋଷାକ ପିନ୍ଧନ୍ତୁ। ନିୟମିତ ମଶାରୀ ଟାଣି ଶୁଅନ୍ତୁ। ଲକ୍ଷଣ ଦେଖାଗଲେ ଡେଙ୍ଗୁ ପରୀକ୍ଷା କରାନ୍ତୁ। ଜ୍ୱର ଉପଶମ ପାଇଁ କେବଳ ପାରାସିଟାମଲ ବଟିକା ଖାଆନ୍ତୁ। ଏହା ବ୍ୟତୀତ ଅନ୍ୟ କୌଣସି ଔଷଧ ଡାକ୍ତରଙ୍କ ବିନା ପରାମର୍ଶରେ ଖାଆନ୍ତୁ ନାହିଁ। ଆସ ଆଜି ଆମେ ଶପଥ ନେବା ଗାଁ ପରିବେଶ ସଫା ରଖିବା।
1: ପାରଳାଖେମୁଣ୍ଡି ଉପଖଣ୍ଡରେ ଥିବା ସେଞ୍ଚୁରିଆନ୍ ୟୁନିଭର୍ସିଟି କ୍ୟାମ୍ପସରେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟର ଦେଶବ୍ୟାପୀ ଅଭିଯାନ ଅନ୍ତର୍ଗତ ବିକଶିତ ଭାରତ ପାଇଁ ନିଶାମୁକ୍ତ ଯୁବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଅତିଥିମାନେ ନିଶାମୁକ୍ତ ସମାଜ ଗଠନ, ଯୁବପିଢ଼ିଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଏବଂ ସାମାଜିକ ଦାୟିତ୍ୱବୋଧ ବୃଦ୍ଧି କରିବା କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କହିବା ସହ ନିଶା ସେବନର କୁପ୍ରଭାବ, ସୁସ୍ଥ ଜୀବନଶୈଳୀ ଏବଂ ରାଷ୍ଟ୍ର ନିର୍ମାଣରେ ଯୁବପିଢ଼ିଙ୍କ ସକ୍ରିୟ ଭୂମିକା ସମ୍ପର୍କରେ କହିଥିଲେ। ଗଜପତି ଜିଲ୍ଲା ରାୟଗଡ଼ା ବ୍ଲକ ଲକ୍ଷ୍ମୀପୁର ସ୍ଥିତ ପଞ୍ଚାୟତ କାର୍ଯ୍ୟାଳୟର ସମ୍ମିଳନୀ କକ୍ଷରେ ଶିଶୁ ଚାଲାଣ ରୋକିବା ଏବଂ ଶିଶୁ ସହାୟତା ନମ୍ଘର 1098ର ପ୍ରଚାର ଉଦ୍ଦେଶ୍ୟ ନେଇ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ୟୁନିଟ୍ ଅଧିକାରୀ ଅରୁଣ କୁମାର ତ୍ରିପାଠୀ ଯୋଗଦେଇ ଶିଶୁ ଚାଲାଣ ଏକ ଅପରାଧ ହୋଇଥିବା ଯୋଗୁଁ ଏହାକୁ ରୋକିବାରେ ସମସ୍ତେ ସହଯୋଗ କରିବା ସହ କୌଣସି ଶିଶୁ ବିପଦ ସଂକୁଳ ଅବସ୍ଥାରେ ଥିବା ଜାଣିଲେ ତୁରନ୍ତ 1098 ନମ୍ଘରକୁ ଫୋନ୍ କରିବା ପାଇଁ ଉପସ୍ଥିତ ସମସ୍ତଙ୍କୁ ଅନୁରୋଧ କରିଥିଲେ। ସରକାରୀ ଓକିଲ ଓ ପୋଲିସ ବିଭାଗର ଏକ ସମନ୍ୱୟ ବୈଠକ ଗଜପତି ଜିଲ୍ଲା ମୋହନାସ୍ଥିତ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଥାନାଧିକାରୀ ଓ ସରକାରୀ ଓକିଲମାନେ ଯୋଗଦେଇ ମାମଲାଗୁଡ଼ିକର ସଠିକ୍ ପରିଚାଳନା

0: ପାଇଁ ତଥ୍ୟାବଳୀ କିଭଳି ପ୍ରସ୍ତୁତ କରାଯିବ ଏବଂ ତଦନ୍ତ ପ୍ରକ୍ରିୟାରେ ଥିବା ତ୍ରୁଟି ବିଚ୍ୟୁତିକୁ କିପରି ସୁଧାରିବେ, ଜନସାଧାରଣଙ୍କୁ କିପରି ତ୍ୱରିତ ନ୍ୟାୟ ପ୍ରଦାନକୁ ସୁନିଶ୍ଚିତ କରାଯାଇପାରିବ, ସେସବୁର ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଗୁରାଣ୍ଡିସ୍ଥିତ ମୀନକେତନ ସ୍ନାତକ ମହାବିଦ୍ୟାଳୟରେ ପୋଷ ଆଇନ ଓ ଆଣ୍ଟି ରାଗିଙ୍ଗ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଖୁରାଣ୍ଡି ଥାନାଧିକାରୀ ପ୍ରସନ୍ନ କୁମାର ତାରିଣୀ ଏବଂ ଶକ୍ତିଶ୍ରୀ ସଂଯୋଜିକା ମୀନାକ୍ଷୀ ପାଣିଗ୍ରାହୀ ଯୋଗଦେଇ ପୋଷ ଆଇନର ଉଦ୍ଦେଶ୍ୟ, ମହିଳା ସୁରକ୍ଷା, ରାଗିଙ୍ଗର କୁପ୍ରଭାବ ଏବଂ ଏହାର ଆଇନଗତ ଦଣ୍ଡବିଧାନ ଉପରେ ସଚେତନ କରିବା ସହ ରାଗିଙ୍ଗଠାରୁ ଛାତ୍ରଛାତ୍ରୀମାନେ ଦୂରେଇ ରହି ଏକ ସୁସ୍ଥ ଓ ସୁରକ୍ଷିତ ଶିକ୍ଷା ପରିବେଶ ଗଠନରେ ସହଯୋଗ କରିବା ପାଇଁ ଆହ୍ୱାନ କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଗଞ୍ଜାମ ଜିଲ୍ଲା ସମ୍ପର୍କରେ।
1: ଆକାଶବାଣୀ କଟକ ପ୍ରଚାର କରୁଛୁ ପ୍ରାୟୋଜିତ କାର୍ଯ୍ୟକ୍ରମ କିଷାନ ବାଣୀ।

0: କିଛି ବୁଝିପାରୁନ, ଦି ପଇସାର ଅକଲ ନାହିଁ।
1: ଆଉ କଣ ତମର ଅକଲ ଅଛି ଦଶ ପଇସାର, ଟିକେ ବୁଝଉନ।
0: କିଛି ଜାଗାରେ ପାଣି ଛିଡିଛି କିନ୍ତୁ କିଛି ଜାଗାରେ ବଢୁଛି।
1: ହଁ ବଢୁଛି।
0: ତେଣୁ ଏତିକି ବେଳୁଆ
1: ସତର୍କ ରହିବା।
0: ବହୁତ ଜାଗାରୁ ଖବର ଆସୁଛି ଏ ଯୋଉ କୁମ୍ଭୀର କୋଉଠି ଆକ୍ରମଣ କଲାଣି,
1: କୋଉଠି ଜନ୍ତୁଜନ୍ତା ସାପ ଆମର ସିଏ ବି ଆକ୍ରମଣ କରୁଛି।
0: ହବ ଇଏ ଗୋଟାଏ, ତେଣୁ ଆମକୁ ଟିକେ ସତର୍କ ରହିବାକୁ
1: ପଡିବ।
0: ଦ୍ୱିତୀୟ ଜିନିଷଟି ବୁଝିବା।
1: କୋଉ କଥା କହିଲ?
0: ବହୁତ ଜାଗାରେ ମୁଁ ଦେଖୁଛି ରାସ୍ତା ଉପରେ ପାଣି ଚାଲୁଛି, ଲୋକ ଗାଡି ମଟର ନେଇକି ଯାଆସ କରୁଛନ୍ତି।
1: ଏଙ୍କର କଣ ବାହାଦୁରୀ କମ? ପ୍ରଶାସନ ଆସୁଛି ସତର୍କ କରୁଛି, ରାସ୍ତା ଉପରକୁ ଯାଅନି ଗାଡି ଧରିକି। ତଥାପି ପିଲା ମାନୁଛନ୍ତି? ସମାଜ ସବି କେତେ ଜଣ ଅଛନ୍ତି, ସେମାନେ ମନା କରୁଛନ୍ତି?
0: ନାଇଁ ନାଇଁ ନାଇଁ ଶ୍ରୋତା ବନ୍ଧୁ, ଦିନ କେଇଟାର କଥା, ପାଣି ଛିଡିଯିବ ପୁଣି ପୂର୍ବ ସ୍ଥିତି ଫେରିବ, ଆମେ ମାନେ ନିଜକୁ ନିଜେ ଟିକେ ଜଗିବା,
1: ସତର୍କ ରହିବା,
0: ସତର୍କ ରହିବା। ଆଉ ବିଦ୍ୟୁତ ସଂଯୋଗ ବର୍ତ୍ତମାନ କଟିଥିବ,
1: କଟିଥିବ ପାଣି ଭିତରେ କୋଉଠି କଣ ଅସୁବିଧା ହବ କହିହଉଛି,
0: ସେ ବାବଦରେ ଟିକେ ସଜାଗ ରହିବା। ରାସ୍ତାଘାଟ କୋଉଠି କଣ ଆମର ଖାଲ ଢିପ ହେଇଥିବା ଜମାରୁ ସେମିତି କଣ
1: ଗାଡି କି ନବା ନାହିଁ,
0: ନବା ନାହିଁ। ଆଉ ଟିକେ ଦିହ ପାଖକୁ ଜଗୁଥିବା,
1: ଇଏ ସମୟରେ ଭଲ ଖାଦ୍ୟ ଖାଇବା, ମାନେ ଉଷୁମ ଉଷୁମ ଖାଦ୍ୟ ଖାଇବା, ପାଣିକୁ ଫୁଟେଇକି ପିଇବା।
0: ରଖିଥିଲ?
1: ହଁ। ଆଉ କୂଅ ଯୋଉ ଯୋଉଠି ଆମର ପାଣି ପିଉଛନ୍ତି, ଆମେ ଟିକେ ସେଥିରେ ବ୍ଲିଚିଂ ପାଉଡର ପକେଇବା,
0: ଜଳ ଉତ୍ସ ଗୁଡିକୁ ସମ୍ପୂର୍ଣ୍ଣ ବିଶୋଧନ କରିବା। ଚାଷବାସର କଥା ଜାଣିକି ରାତି ପାହିଲେ ଆମର ଗମା ପୁନେଇ ବଳଭଦ୍ର ଜନ୍ମ।
1: ହଁ ଭାଇ, ମୁଁ ପୁରା ଗୁହାଳ ଘରେ ପରିଷ୍କାର କରିଦେଇଛି, କାଲି କଣ କରିବି ନା, ଗାଈଙ୍କୁ ଗାଧେଇବି, ବଳଦକୁ ଗାଧେଇବି, ରାକ୍ଷୀ ଟିକେ ପିନ୍ଧେଇବି, ପିଠା ଟିକେ ଖୁଏଇବି, ମିଠା ଟିକେ ଖୁଏଇବି, କାଲି ମୋ ଘର ଉତ୍ସବ ମୁଖର।
0: ଆମକୁ ଡାକିବନି?
1: ତମର ଗାଈ ନାହିଁ କି? ଆଠଟି ଗାଈ ରଖିଛ?
0: ମନା କରି?
1: ହଁ ତୁମେ ବି କାଲି କରିବ।
0: କରିବି?
1: ହଁ
0: ଓକେ। ମୁଁ ଖାଲି ବୁଝିବାକୁ ଚାହୁଁଥିଲି ତମେ ଡାକୁଛ କି ନାହିଁ ବୋଲି।
1: ମୁଁ ତମକୁ କଣ ଡାକୁଛି? ଅବଗନ ଭାଇ, କାଲି ଗୋଟେ ରାକ୍ଷୀ ବାନ୍ଧିବି ଆଉ
0: ହେଲା, ମୁଁ କେତେବେଳେ ମନା
1: କରିବି? ନୂଆ ଶାଢୀ ଖଣ୍ଡେ ଦବ। କଥା କହିଲି ତ ଶ୍ରୋତା ବନ୍ଧୁ,
0: ମୁଁ ଟିକେ ଅଭାବୀ ଲୋକ, ତମେ ଯାହା ଜାଣିଛ।
1: ଶ୍ରୋତା ବନ୍ଧୁ ଶୁଣୁଛ ଟି?
0: ସନ୍ତ ଘଡି ଶ୍ରୋତା ବନ୍ଧୁ ନେଇକି ବହିଛନ୍ତି।
1: ପଲ୍ଲୀ ଗୀତ ଟିକେ ଶୁଣିଲେ କେମିତି ହୁଅନ୍ତା?
0: ପଲ୍ଲୀ ଗୀତ ଆଉ ଶୁଣିବା ଆଉ କଣ।

0: ତଥାପି ମାଣେ ଖଣ୍ଡେ ବୋଧେ ପାଣି ଟିକେ ଏଥରକ ହେଇଗଲା
1: ଭାଇ, ଭାରି ମନ ଦୁଃଖ ହେଇଗଲା।
0: ମନ ଦୁଃଖ ହଉ ହଉ ହଉ ହଉ।
1: ଏ ଲୋଟା ଜାତୀୟ ଗଛ ସବୁ ଲଗେଇଥିଲି, ବାଡ କରିକି ମଞ୍ଚା କରିକି ତାକୁ ଦେଇଥିଲି, ଝୁଡଙ୍ଗ, କାକୁଡି, କଲରା, ଜହ୍ନି, ପାଣି ଗୁଡା ଯେତେବେଳେ ଗଛରେ ଲାଗିକି ରହିଲା ମନ ଭଲ ଲାଗିବ।
0: ହଉ, ଦିନ ପରେ ରାତି ଅଛି, ଖରାପ ପରେ ଭଲ ଅଛି, ତେଣୁ ସେଇ ଅନୁସାରେ ଆମର ପୁଣି ଭଲ ସମୟ ଆଗକୁ ଆସୁଛି, ଚାଷବାସ କରିବା। ଏମିତି ଜଣେ ଭାଇ,
1: ଆମର ଚାଷୀ ଭାଇ,
0: ହଁ,
1: ତାଙ୍କ ନାଁ କଣ? ମ
0: ପ୍ରତାପ କୁମାର ପଣ୍ଡା।
1: ଭଲ ଚାଷୀ ଜଣେ,
0: ମଲା ଶିକ୍ଷକତା କରିଛନ୍ତି, ଦେଶ ଦୁନିଆ ବୁଲିଛନ୍ତି, ଆଦିବାସୀ ସଂସ୍କୃତି ଉପରେ ଗବେଷଣା କରିଛନ୍ତି।
1: ତାହେଲେ କିଷାନବାଣୀ କାର୍ଯ୍ୟକ୍ରମରେ
0: ଆଜି ତାଙ୍କର ଯୋଉ ମାନେ ଚାଷୀର ଅନୁଭୂତି, ଜଣେ ସଫଳ ଚାଷୀ ଭାବରେ କଣ ତାଙ୍କ ଜୀବନରେ କଲେ,
1: ତାହେଲେ ତୁମେ ଭାଇଙ୍କ ସହିତ କଥା ହୁଅ,
0: କଥା
1: ଆମେ ଶୁଣିବା।
0: ଶୁଣିବା,
1: ହଁ।
0: ଆପଣଙ୍କୁ ସ୍ୱାଗତ କରୁଛୁ ଆଜ୍ଞା। ନମସ୍କାର।
2: ନମସ୍କାର।
0: ପ୍ରଥମେ ଟିକେ ଆପଣଙ୍କର ପରିଚୟ ଦିଅନ୍ତୁ, ଆଉ ନିଜ ସମ୍ପର୍କରେ ଆମର ଶ୍ରୋତା ବନ୍ଧୁମାନଙ୍କୁ କିଛି କୁହନ୍ତୁ। ତ
2: ପ୍ରତାପ କୁମାର ପଣ୍ଡା, ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଅନ୍ତର୍ଗତ ମଲ୍ଲିପୁର ଗ୍ରାମରେ ଘର, ଶିକ୍ଷକତା କରୁଥିଲି। ଅବସର ସମୟରେ ମୋର ଯୋଉ ପତିତ ଜମି ଅଛି ସେଥିରେ କିଛି କୃଷି କାର୍ଯ୍ୟ କରିବାକୁ ମନ ଭିତରେ ଆଗ୍ରହ ଆସିଲା, ଏବଂ କୃଷି କାର୍ଯ୍ୟ କରି ମଧ୍ୟ ମୁଁ ନିଜେ ଆତ୍ମସନ୍ତୋଷ ଲାଭ କରୁଛି।
0: କୃଷି କାର୍ଯ୍ୟ ଆପଣଙ୍କୁ ସନ୍ତୁଷ୍ଟି ଦଉଛି?
2: ଆଜ୍ଞା।
0: ଶିକ୍ଷକତା ଜୀବନରେ ଏବେ କଣ ବୃତ୍ତିରେ ଅଛନ୍ତି ନା ଅବସର ନେଲେ?
2: ଗତ ଜୁନ 30 ତାରିଖରେ ମୁଁ ଅବସର ନେଲି।
0: ଆଚ୍ଛା, ଅବସର ନବା ପୂର୍ବରୁ ଗୋଟେ ପୁରା ଚିନ୍ତା କରିଦେଇଥିଲେ ଯେ ମୁଁ ଅବସର ଜୀବନଟାକୁ କେମିତି ବିତେଇବି?
2: ଅବସର ପୂର୍ବ 5 ବର୍ଷରୁ ମୁଁ ଏଇ କୃଷି କାର୍ଯ୍ୟଟାକୁ ଆରମ୍ଭ କରିଥିଲି।
0: ଆରମ୍ଭ?
2: ଆଜ୍ଞା।
0: ଆଚ୍ଛା।
2: ଏବଂ ମୁଁ ନିଜେ ନିଜେ ଅଳ୍ପ କିଛି ଜମି ଉପରେ ପ୍ରଥମ କାର୍ଯ୍ୟ ଆରମ୍ଭ କଲି, କିଛି ବିରି ବୁଣିଲି, କିଛି ସାରୁ ଲଗେଇଲି, କିଛି ମକା ଲଗେଇଲି, ଏବଂ ମୋ ପରିବାର ତାକୁ ଖାଇଲେ ଏବଂ ପଡ଼ୋଶୀମାନେ ମଧ୍ୟ ଦେଖି ଖୁସି ହେଲେ। ପରବର୍ତ୍ତୀ ମୁହୂର୍ତ୍ତରେ ସେମାନଙ୍କୁ ମୁଁ ମଞ୍ଜି ପ୍ରଦାନ କଲି ଯେ ତମ ବାଡ଼ିରେ ବି ତମେ ବି କିଛି କର।
0: ଆଗରୁ କିଛି ଅନୁଭୂତି ଥିଲା?
2: ଅନୁଭୂତି ଦେଖେ, ଆଦିବାସୀ ଅଞ୍ଚଳ ଯେତେବେଳେ ଯାଏ ସେମାନେ ଯୋଉ କୃଷି କାର୍ଯ୍ୟ କରନ୍ତି ତାକୁ ମୁଁ ଅନୁଧ୍ୟାନ କରେ ଯେ ବିନା ରାସାୟନିକ ସାର ପ୍ରୟୋଗରେ ସେମାନେ କିଛି କେମିତି କୃଷି ଉତ୍ପାଦନ କରୁଛନ୍ତି, ସେଟାକୁ ମୁଁ ଦେଖେ।
0: ଆଚ୍ଛା, ତାମାନେ ଶିକ୍ଷକତା ଜୀବନରେ ଅନେକ ଗୁଡ଼ିଏ ଜିଲ୍ଲା ବୁଲିଛନ୍ତି?
2: ଆଜ୍ଞା।
0: ଅନେକ ଲୋକଙ୍କ ସମ୍ପର୍କରେ ଆସିଥିବେ?
2: ଆଜ୍ଞା।
0: ନୁହେଁ କି?
2: ଆଜ୍ଞା।
0: କିନ୍ତୁ ଗୋଟେ ଆଗ୍ରହ ରହିଗଲା ଯେ ଆଦିବାସୀ ବହୁଳ ଅଞ୍ଚଳକୁ ଟିକେ ଯିବି, ସେମାନଙ୍କୁ ଅନୁଧ୍ୟାନ କରିବି।
2: ଆଜ୍ଞା।
0: ନୁହେଁ କି? କଣ ପାଇଁ ଏ ପ୍ରକାର ଆଗ୍ରହ?
2: ଆଗ୍ରହ ଥିଲା କଣ, ଜଣେ ଗବେଷକ ଥିଲେ, କଥକ କେନ୍ଦ୍ରର ପ୍ରାକ୍ତନ ନିର୍ଦ୍ଦେଶକ, ଜଣେ ଗୀତି କବି, ଗବେଷକ ଜୀବନାନନ୍ଦ ପାଣି, ତାଙ୍କ ସହିତ ମୋର ସାକ୍ଷାତ ହେଇଥିଲା 1985 ମସିହାରେ। ସେ ସେଠୁ କହିଥିଲେ ଯେ ଆମେ ଯଦି ଆମର ସାମଗ୍ରିକ ଜୀବନର ସାହିତ୍ୟ, ସଙ୍ଗୀତ, ନୃତ୍ୟ, ଭାଷା, କୃଷି ଏସବୁର ବିକାଶ ଚାହୁଁ ତାହେଲେ ଆମେ ଆଦିବାସୀ ସଂସ୍କୃତିକୁ ଅନୁଧ୍ୟାନ କରିବା ଆବଶ୍ୟକ।
0: ଆଚ୍ଛା, ଏବେ ତ ଆପଣଙ୍କ ପାଖରେ ପର୍ଯ୍ୟାପ୍ତ ସମୟ, କେମିତି କଣ କରୁଛନ୍ତି?
2: ଏବେ କିଛି ମୁଁ ଧାନ ତଳି ପକେଇଛି ଏବଂ ଜମି ମଧ୍ୟ ବେଉଷଣ ହେଇଗଲାଣି। ପ୍ରଥମେ ଖରା ଖାଇଲା ମାଟି, ଖରା ଖାଇସାରିଲା ପରେ ମୁଁ ତାକୁ କଣ କଲି, ଅରଖ ପତ୍ର ଶୁଖେଇ ଏବଂ ପାକଳ ଲିମ୍ବ ପତ୍ର ଶୁଖେଇ ତାକୁ ଚୁନା କରି କିଛି ଗୋବର ସହିତ ମାଟିରେ ମିଶ୍ରଣ କଲି।
0: କଣ ପାଇଁ?
2: ଯେହେତୁ କିଛି ପୋକ ନ ଲାଗିବେ, ମାଟିର ତ କିଛି ବିଷାକ୍ତ ପୋକ ଥାନ୍ତି, ଏହାଦ୍ୱାରା କଣ ଖରା ମାଟି ପୁରା ଖରା ଖାଇଛି, ଏବଂ ତା ସହିତ ଏ ଯୋଉ ଅରଖ ପତ୍ର ଆଉ ଲିମ୍ବ ପତ୍ରକୁ ଶୁଖେଇକି ଚୁନା କରିକି ଖତ ସହିତ ବୁଣିଦେଲି, ତା ଫଳରେ କଣ ମାଟିଟା ଉର୍ବର ହବା ସହିତ ଯୋଉ ବିଷାକ୍ତ ପୋକ ଥିବେ ସେ ମରିଯିବେ,
0: ମାଟି ପାଗ ହେଇଗଲା,
2: ମାଟି ପାଗ ହେଇଗଲା।
0: ଚାଷ ଉପଯୋଗୀ କଲେ ପ୍ରଥମେ?
2: ଆଜ୍ଞା।
0: ଆଚ୍ଛା, ବର୍ତ୍ତମାନ କେତେ ଜମିବାଡ଼ି ଚାଷ?
2: ଏବେ 2 ଏକର ଜମି ମୁଁ ନିଜେ ତଳା ପକେଇଛି ରୋଇବା ପାଇଁ, ଏବଂ ଏଇ 2-4 ଦିନ ଭିତରେ ମଧ୍ୟ ରୁଆ ହେଇଯିବ, ପାଣି ଟିକେ ଅଧିକା ହେଇଛି ବର୍ଷା ପାଇଁ, ତେଣୁ ପାଣି ଟିକେ କମିଗଲେ ତାକୁ ରୋଇବି।
0: ଆଚ୍ଛା, ଏଇ ଯୋଉ ପ୍ରକାର ବର୍ଷା ଏଥରକ ହେଉଛି, ଆପଣଙ୍କ ଚାଷ ବି ତ ପ୍ରଭାବିତ ହେଇଥିବ?
2: ଚାଷ ପ୍ରଭାବିତ ହେଇଛି। ପ୍ରଥମ ଏବେ ଯୋଉ ଲଗେଇଥିଲି ମକା ଆଉ ଭେଣ୍ଡି ସେସବୁ ନଷ୍ଟ ହେଇଯାଇଛି।
0: ଆଚ୍ଛା,
2: ଆଉ ପୁଣି ମଧ୍ୟ ମଞ୍ଜି ରଖିଛି, ଟିକେ ପାଗ ହେଲେ ପୁଣି ତାକୁ ପୁଣି ବୁଣିବି।
0: ମନୋବଳ ଦୃଢ଼ ଅଛି?
2: ମନୋବଳ ଦୃଢ଼, ଏବଂ ଖୁସି ଲାଗୁଛି କଣ କି, ଉତ୍ପାଦନ ଭଲ ହଉଛି।
0: ଆଚ୍ଛା,
2: ଉତ୍ପାଦନ ଭଲ ହଉଛି। ମୁଁ କାହିଁକି ଏସବୁ ଅନୁପ୍ରାଣିତ ହେଲି ସାର୍, ଦିନେ ବଜାରକୁ ଯାଇଥିଲି ଲେଉଟିଆ ଶାଗ ଟିକେ ଆଣିବା ପାଇଁ, କିନ୍ତୁ ଗୋଟିଏ ଲେଉଟିଆ ବିଡ଼ା ଶାଗ ପାଇଁ ମୋତେ 20 ଟଙ୍କା ଦେବାକୁ ପଡ଼ିଲା, ସଜନା ଶାଗ ଗୋଟେ ବିଡ଼ାକୁ 20 ଟଙ୍କା। ମୁଁ ଚିନ୍ତା କଲି ବାଡ଼ିରେ ଯଦି 2ଟି ସଜନା ଗଛ ଲଗେଇବି, ଶାଗ ଟିକେ ଖାଇବୁ, ଛୁଇଁ ବି ଖାଇବୁ, ପଡ଼ୋଶୀମାନେ ବି ଖାଇପାରିବେ। ସେଇଦିନଠୁ ସଂକଳ୍ପବଦ୍ଧ ହେଲି ଯେ ସଜନା ଗଛ, ଅମୃତଭଣ୍ଡା, ଯୋଉଟାକି

0: ବହୁତ କମ୍ ପରିଶ୍ରମରେ ଆମକୁ ସେ ଭଲ ଉତ୍ପାଦନ ଦେବ।
1: ନିଜ ବାଡ଼ିରେ ଲଗେଇଛି?
0: ନିଜ ବାଡ଼ିରେ ଲଗେଇଛି।
1: କେତେ ଲାଗିଛି?
0: ସଜନା ଗଛ 7 ଅଛି, ଭଣ୍ଡା ଗଛ ଅଛି 20-25, ତା ଛଡା ବାଇଗଣ ବି ଲଗେଇଛି ସାର
1: ନିଜ ବାଡ଼ିରେ।
0: ହଁ, ବାଇଗଣ ଟିକେ କାଣ୍ଡ ବିନ୍ଧା ପୋକ ଲାଗିଲେ ମୁଁ ତାକୁ କଣ କଲି, ଅରଖ ପତ୍ର, ପାକଳ ଲିମ୍ବ ପତ୍ର, ତା ସହିତ କିଛି ଗୁଡ଼, ଗୋମୂତ୍ର, ତାକୁ ଦେଇକି 15 ଗୋଟେ କପଡ଼ା ଦେଇକି ବାନ୍ଧିକି ରଖିଲି। ସେ ଭଲ ଭାବେ ପଚିଗଲା ପରେ ତା ସହିତ ସେତିକି ପାଣି ଦେଇ, ଧରନ୍ତୁ 2 ଗୋମୂତ୍ର ଦେଇଛି, 2 ଲିଟର ପାଣି ବି ଦେଲି, ତାକୁ କପଡ଼ା ଛାଙ୍କ କଲି, ସେଇ ପାଣିଟାକୁ ମୁଁ ସିଞ୍ଚନ କଲି। ଏହାଦ୍ୱାରା ମୁଁ ଦେଖିଲି ପୋକ କମିଲେ ଏବଂ ସେ ଯୋଉ ଖଦଡ଼ ଅଂଶଟା ରହିଲା ତା ସହିତ କିଛି ଖତ ମିଶେଇକି ଗଛ ମୂଳରେ ଦେଲି, ଯାହାଫଳରେ ଗଛ ବି ଭଲ ବଢ଼ିଲା ଏବଂ ପୋକ ମଧ୍ୟ ନଷ୍ଟ ହେଲେ।
1: ପୋକ ପ୍ରୟୋଗ କରିଛନ୍ତି?
0: ନିଜେ ପ୍ରୟୋଗ କରୁ।
1: ତାମାନେ ଯେତିକି ଫସଲ କରିଛନ୍ତି ସବୁରେ ଆପଣ ଏଇ ପ୍ରକାରର ଜୈବିକ ଖତ ସାର ଏସବୁକୁ ପ୍ରୟୋଗ କରୁ, ସଫଳତା ମିଳୁଛି?
0: ସଫଳତା ମିଳୁଛି ସାର।
1: କେତେ ପ୍ରତିଶତ?
0: କୃଷି ବ୍ୟବସାୟିକ ଭିତ୍ତିରେ ଏବଂ କୃଷି ନିଜ ପରିବାରକୁ ଚଳେଇବା, 2 କଥା ଅଛି। ମୁଁ ବ୍ୟବସାୟ ଭିତ୍ତିଟାକୁ ଦେଖିନାହିଁ, ବେପାର କରିବି, ବଣିଜ କରିବି, ସେ କଥା ଦେଖିନି। ମୋ ପରିବାର ଚଳିବ, ମୋ ପଡ଼ାପଡ଼ୋଶୀ ଚଳିବେ, ଆମେ ବେପାରୀକି ଦେବା କିଛି ଅସୁବିଧା ନାହିଁ, କିନ୍ତୁ ମୁଁ ସେ କଥାଟାକୁ ଯାଇନି, କେବଳ ମୋ ପରିବାରଟା କେମିତି ଚଳିବ। ସବ୍ଜି, ଭଲ ସବ୍ଜି ଖାଇବୁ ଆମେ, ଯୋଉଟାକି ରୋଗ ନଥିବ, ରୋଗମୁକ୍ତ ହବୁ ଆମେ, ଏଇ ଚିନ୍ତାଧାରା ନେଇକି ମୁଁ ଏସବୁ କୃଷି କାର୍ଯ୍ୟ କରୁଛି।
1: କୃଷି କ୍ଷେତ୍ର ଆଗକୁ ଯାଉ, କୃଷକ ଅଧିକରୁ ଅଧିକ ଲାଭ ପାଉ, କମ୍ ସେ କମ୍ ତାର ଲାଭ 2 ହଉ, ଏ ପ୍ରକାର ଲକ୍ଷ୍ୟ ନେଇକି ଆମେ ଆଗକୁ ବଢୁଛେ। ତ ଯେତେବେଳେ କୃଷିକୁ ଆମେ ବ୍ୟବସାୟ ଭିତ୍ତିରେ କରିବା ସେତେବେଳେ ପୁଣି କଣ କରିବା, ସେ ବିଷୟରେ କେବେ ଚିନ୍ତା କରିଛନ୍ତି, କାହାକୁ ପରାମର୍ଶ କରିଛନ୍ତି କଣ?
0: ଏଥିରେ ମଧ୍ୟ ଆପଣଙ୍କ ଜୈବିକ ସାରରେ ମଧ୍ୟ ଅଧିକ ଉତ୍ପାଦନ କରିପାରିବେ, ଏଇଟା ପରୀକ୍ଷା କରି ମୁଁ ନିଜେ ଦେଖିଛି।
1: ଆଚ୍ଛା,
0: ତେଣୁ ଆମକୁ ସେତିକି ସଚେତନ ହବାକୁ ପଡିବ। ଧରନ୍ତୁ ମୁଁ ଗୋଟେ ଗୁଣ୍ଠ ଜମି ଉପରେ 2 ଗୋମୂତ୍ର, 1 ଗୁଡ଼, 100-200 ଭିତରେ ଅରଖ ପତ୍ର, 1 ଲିମ୍ବ ପତ୍ର ଦଉଛି, ଯେତେବେଳେ ମୋର ଆୟତନଟା ବଢିବ କୃଷିରେ, ମତେ ଏସବୁକୁ ଅଧିକା ଅଧିକା କରିବାକୁ ପଡିବ।
1: ଆଚ୍ଛା, ଏଥିରେ ଖର୍ଚ୍ଚ ମଧ୍ୟ କମ?
0: ଖର୍ଚ୍ଚ କମ, ଖର୍ଚ୍ଚ କମ, ଆପଣଙ୍କର ଉତ୍ପାଦନ ଭଲ।
1: ଆଚ୍ଛା, ପରିଶ୍ରମଟା ଟିକେ,
0: ପରିଶ୍ରମ
1: ଟିକେ
0: ଅଧିକ,
1: କିନ୍ତୁ ଖର୍ଚ୍ଚ ତ କମି ଯାଉଛି।
0: ଖର୍ଚ୍ଚ କମିବ, ରାସାୟନିକ ସାର ଦେଇକି ମୋ ମାଟିକି ମୁଁ ନଷ୍ଟ କରିବାକୁ ଚାହୁଁନି।
1: କେବଳ କଣ ମାଟି ନଷ୍ଟ ହଉଛି,
0: ପରିବେଶ ନଷ୍ଟ ହଉଛି। ପରିବେଶ ନଷ୍ଟ ହେବା ଦ୍ୱାରା ମୁଁ ନିଜେ ଦେଖିଛି ଆମ ଅଞ୍ଚଳର କୁଆ ଆଉ ନାହାନ୍ତି,
1: କାହିଁକି?
0: କାରଣ ଆମେ ସକାଳୁ କୁଆକୁ ଚାଉଳ ଦଉ ଖାଇବାକୁ, ଯୋଉ ପରିମାଣରେ ଆଗରୁ ଆସୁଥିଲେ କୁଆ ଏବେ ନାହାନ୍ତି। କେବଳ ଆମର ଯୋଉ ଟାଇଚୁନ ଚାଷ କରାଯାଉଛି, ତା ଦ୍ୱାରା ସେଇ ପାଣି ପିଇକି ବଗ ବି ଆଉ କମିଗଲେଣି ସାର, ବଗ କମିଗଲେଣି।
1: କଣ ପାଇଁ?
0: ଏଇ ସେଇ ପାଣିକି ପିଇକି ସେମାନେ ମରିଯାଉଛନ୍ତି।
1: ମାନେ ପାଣିକି ପିଇକି ବଗ ମରିଯିବାର କଣ କାରଣଟା ମୁଁ ବୁଝିବି?
0: ଆମେ ଯୋଉ ଟାଇଚୁନ ଚାଷ କରୁଛୁ ସେଥିରେ ଯୋଉ ଆମେ ବିଷ ସିଞ୍ଚନ କରୁଛୁ ସେ ପାଣିଟାକୁ ସେମାନେ ପିଇଲେ, ତେଣୁ ସେମାନେ ମଲେ, କୁଆଙ୍କ ସଂଖ୍ୟା କମିଗଲା, ବିଭିନ୍ନ ଯୋଉ ପ୍ରଜାତିର ପକ୍ଷୀମାନେ ଥିଲେ ସେମାନେ ବି ଆଉ ନାହାନ୍ତି, ବଣି ନାହାନ୍ତି, ପରିବେଶ ପ୍ରଦୂଷିତ ହଉଛି।
1: ଶ୍ରୋତା ବନ୍ଧୁ, ଆମେ ଜାଣିଛେ ଯେ ପକ୍ଷୀ ଜଗତ ଇଏ ହଉଛି କୃଷକର ବନ୍ଧୁ, ଏବଂ କୁଆକୁ ମଧ୍ୟ କିଛି ଜାଗାରେ କୁହାଯାଏ ଯେ ଇଏ ହଉଛି ପରିବେଶର ସଫେଇ କର୍ମୀ। କୁଆ ନଥିଲେ ପରିବେଶ କେତେ ଯେ ପ୍ରଦୂଷିତ ହେଇଯାଉଥାନ୍ତା ସେଟାକୁ ଆମମାନେ କେବେ ଅନୁମାନ କରିନାହାନ୍ତି, କେବେ ଚିନ୍ତା ବି କରିନାହାନ୍ତି। ଯଦି ପକ୍ଷୀ ସଂଖ୍ୟା କମୁଛି ଆମର କୃଷି ଲାଗି, ତାହେଲେ ସେଥିପାଇଁ ନିଶ୍ଚିତ ଭାବରେ ଆମେ ହିଁ ତ ଦାୟୀ ନା? ନାହିଁ,
0: ଆମେ ଦାୟୀ, ଆମ ପରିବେଶ ନଷ୍ଟ ହେବା ପଛରେ ଆମେ ନିଜେ ଦାୟୀ।
1: କେମିତି ସଜାଡି ପାରିବୁ?
0: ତାର ଏକମାତ୍ର ଉପାୟ ହେଉଛି ବ୍ୟବସାୟିକ ଭିତରେ ଯୋଉ ଚାଷ କରୁଛୁ, ହୁଏତ ଲୋଭରେ ପଡିକି ଅଧିକ ବିକ୍ରି ହବ, ଅଧିକ ଅମଳ ହବ, ଅଧିକ ଅମଳ ହବ, ଅଧିକ ବିକ୍ରି ହବ, ଅଧିକ ପଇସା ପାଇକି ଆମେ ଲାଭବାନ ହବା, ଏଟା ଠିକ। ପରୋକ୍ଷରେ ଆମ ଶରୀର ନଷ୍ଟ ହେବା ସହିତ ଆମର ପରିବେଶକୁ ସୁସ୍ଥ ରଖୁଥିବା ଯୋଉ ଉଦ୍ଭିଦ ପକ୍ଷୀ ଜଗତ ସେମାନେ ମଧ୍ୟ ଲୋପ ପାଇଯାଉଛନ୍ତି। ତେଣୁ ଆମକୁ ସବୁକୁ ଦେଖିବାକୁ ପଡିବ, ଏଟା ନିଶ୍ଚିତ ସତ। ଚାଷ ଅଛି ଯାହାର କିଆ ନନ୍ଦ ତାହାର, ଏବଂ ଦେଶର ଥିଲେ ହେଁସରେ ପଡେ, ଗୋଟେ କଥା ଅଛି, ଦେଶରେ ରହିବ ହେଁସରେ ପଡିବ, କିନ୍ତୁ ଆମକୁ ସଚେତନ ହେବାକୁ ପଡିବ। ପକ୍ଷୀ କୂଳ ରହିବେ, ଉଦ୍ଭିଦ ଜଗତ ରହିବ, ସବୁକିଛି ରହିବ, ଆମ ମୃତ୍ତିକା ମଧ୍ୟ ଭଲ ରହିବ, ତା ସହିତ କୃଷି ହବ, ଯାହାଫଳରେ ଆମେ ଆଉ ବଜାରକୁ ଡିପେଣ୍ଡ କରିବା ନାହିଁ। ମୋ ଅଞ୍ଚଳରେ ବହୁତ ପିଲା ବୁଲୁଛନ୍ତି ଏଇଭଳି, କିନ୍ତୁ ସେମାନଙ୍କର ପତିତ ଜମି ମଧ୍ୟ ଅଛି, ସେମାନେ ସିଆଡ଼କୁ ଆଗ୍ରହ ପ୍ରକାଶ କରୁନା। ତେଣୁ ସେମାନଙ୍କ ମନରେ ଆୱାରନେସ୍ କ୍ରିଏଟ୍ କରିବା ପାଇଁ ମୋର ଅବସର ସମୟଟାକୁ ମୁଁ ନିଜେ ବିନିଯୋଗ କରି ନିଜେ କୃଷି କଲି ଏବଂ ଦେଖେଇଲି ତାଙ୍କୁ, ସେମାନେ ଦେଖି ମଧ୍ୟ ଉପକୃତ ହେଲେଣି। ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ଆମର ଗୋଟେ ସେଠି ଜୟଚଣ୍ଡୀ ନିକଟରେ ଗୋଟେ ହାଟ ବି ବସୁଛି, ଅଞ୍ଚଳରୁ ଯୋଉଟା ଦ୍ରବ୍ୟ ବାହାରୁଛି, ଯୋଉ ପନିପରିବା ବାହାରୁଛି ସେଇଠି ବିକ୍ରି ହଉଛି, ଏବଂ ବଜାର ଠାରୁ ମୂଲ୍ୟ ବହୁତ କମରେ ମଧ୍ୟ। ଏବଂ ଆପଣ ବିଶ୍ୱାସ କରିବେ ନାହିଁ, ବୈଶାଖ ମାସର ପ୍ରଚଣ୍ଡ ରୌଦ୍ରରେ ମୁଁ ଜହ୍ନି ଚାଷ କରୁଛି।
1: କେମିତି?
0: ପାଣି ସଞ୍ଚୟ କରି ରଖିବାକୁ ପଡେ।
1: ଆଚ୍ଛା,
0: ଗୋଟେ ପୋଖରୀ କରିଛି ସାର୍, ପୋଖରୀର ପାଣି

0: ସଞ୍ଚିତ ହୋଇ ରହିଲା, ସଂରକ୍ଷଣ ହୋଇ ରହିଲା, ସେଇ ପାଣିକି ବିନିଯୋଗ କଲି। ବୈଶାଖ ମାସ ପ୍ରଚଣ୍ଡ ରୌଦ୍ର ତାପରେ ମୋର ବଗିଚାଟି ମଧ୍ୟ ସବୁଜିମା ଥାଏ।
1: ଆଚ୍ଛା,
0: ଉଦ୍ୟମ କରିବାକୁ ପଡ଼ିବ, ସଚେତନ ହେବାକୁ ପଡ଼ିବ। ଅଳସୁଆ ଦୁଃଖ ପାଏ, ଆମକୁ ଭଗବାନ ହାତ ଦେଇଛନ୍ତି, ଗୋଡ଼ ଦେଇଛନ୍ତି, ସବୁ ଦେଇଛନ୍ତି, ବୁଦ୍ଧି ଦେଇଛନ୍ତି, ବିବେକ ଦେଇଛନ୍ତି, ଆମେ ସେ ସମୟଟାକୁ ଠିକ ବାଟରେ ବିନିଯୋଗ କରିବା ଉଚିତ।
1: ମାନେ ବହିରୁ ପଢ଼ି ଜାଣିଦେଲେ ନା, ଲୋକ ସମ୍ପର୍କରୁ ଜାଣିଲେ ନା, କୃଷି ବିଜ୍ଞାନୀଙ୍କର ପରାମର୍ଶ ନେଲେ ନା, ନାଇଁ ପୂର୍ବପୁରୁଷ ଚାଷବାସ କରୁଥିଲେ ତାଙ୍କଠୁ ଶିଖିଛନ୍ତି।
0: ପୂର୍ବପୁରୁଷ ଯୋଉ ଚାଷ କରୁଥିଲେ ସେମାନେ ତ ହଳ ଲଙ୍ଗଳରେ ଚାଷ କରୁଥିଲେ। ଆଜିକାଲି ପିଲାମାନଙ୍କୁ କହିଲେ ହଳ ଲଙ୍ଗଳ କ'ଣ ସେ କହିପାରିବେନି, ଜୁଆଳି କ'ଣ କହିପାରିବେନି। କିନ୍ତୁ ମୁଁ ମୋର ଅବସର ସମୟ ଯେତେବେଳେ ଧରନ୍ତୁ ଖରା ଛୁଟି ପଡ଼ିଲା ବା ଦୁର୍ଗାପୂଜା ଛୁଟି ପଡ଼ିଲା, ମୁଁ ସେ ସମୟରେ ଆଦିବାସୀ ଅଞ୍ଚଳ ଗସ୍ତ କରେ। ତାଙ୍କର ଭାଷା, ସାହିତ୍ୟ, ସଂସ୍କୃତି ଉପରେ ଟେଲିଫିଲ୍ମ ଗୁଡ଼ାକ ଅନେକ ଗୁଡ଼ିଏ କରିଛି। ସେ ସମୟରେ ତାଙ୍କ କୃଷି ମୁଁ ଦେଖେ, ତାଙ୍କ କୃଷି କାର୍ଯ୍ୟଟାକୁ ଅନୁଧ୍ୟାନ କରେ, ଅନୁଶୀଳନ କରେ, ଏବଂ ସେଇଟାକୁ ମୁଁ ଆସିକି ନିଜେ ପ୍ରୟୋଗ କଲି ମୋ ବାଡ଼ିରେ। ସେମାନେ କେମିତି ମାଣ୍ଡିଆ ବୁଣୁଛନ୍ତି ମୁଁ ସେଟା ଦେଖିଲି। ମାଣ୍ଡିଆ ବୁଣିବା ପାଇଁ ବିରାଟ ବହୁତ ଗଭୀର ହଳ ଆବଶ୍ୟକ ନାହିଁ, ଖାଲି ଟିକେ ଟିକେ ଭୂମିକୁ ଖୁସେଇ ଦେଇକି ମାଣ୍ଡିଆ ବୁଡ଼ା ହେଲା, ଏବଂ ତା ପାଇଁ କିଛି ପାଣି ବି ମଡ଼ିବା ଆବଶ୍ୟକ ନାହିଁ, ତା ମୂଳରେ ବି ବେଶୀ ପାଣି ରହିଲେ ପଚିଯିବ। ଗଡ଼ାଣିଆ ଜାଗାରେ ମାଣ୍ଡିଆ କଲି, ଏବଂ ସେ ମାଣ୍ଡିଆ ଚୁନାକୁ ମଧ୍ୟ ଆମେ ଖାଉ। ଯେଉଁ 10-30 କେଜି 50 କେଜି ମାଣ୍ଡିଆ ବାହାରେ, ଆମର ସକାଳ ଜଳଖିଆଟେ ବି ହେଇଯାଏ।
1: ବିଲକୁଲ, ଆପଣ ଏବେ ବି ଜାଣିଥିବେ ଯେ ମାଣ୍ଡିଆକୁ ବା ମାଣ୍ଡିଆ ଜାତୀୟ ଯାହା ବି କିଛି ଶସ୍ୟ ରହିଲା ତାକୁ ଶ୍ରୀଅର୍ଣ୍ଣ ବୋଲି କୁହାଯାଏ,
0: ଶ୍ରୀଅର୍ଣ୍ଣ କହୁଛନ୍ତି।
1: ଏବଂ ସରକାରୀ ସ୍ତରରେ ମଧ୍ୟ ତାର ସହାୟତା ମୂଲ୍ୟକୁ ମଧ୍ୟ ଘୋଷଣା କରାଯାଇଛି, ଏବଂ ତା ସହିତ ବିଶ୍ୱସ୍ତରରେ ବର୍ତ୍ତମାନ ଓଡ଼ିଶାର ମାଣ୍ଡିଆ ଇଏ ଗୋଟେ ନୂଆ ପରିଚୟ
0: ସୃଷ୍ଟି କରିଛି।
1: ଏଇଥିପାଇଁ ଯେ ମାଣ୍ଡିଆ ହେଉଛି ଆଜିର ଦିନର ସର୍ବୋତ୍କୃଷ୍ଟ ଖାଦ୍ୟ, ଆମ ଶରୀରକୁ ଯାହା ବି କିଛି ଆବଶ୍ୟକତା ରହିଛି ସବୁକିଛି ସେଇଥିରୁ ହିଁ ମିଳିଯାଉଛି। କେବଳ ମାଣ୍ଡିଆ ଚାଷକୁ ଅନୁଧ୍ୟାନ କଲେ ନା, ଆଉ କିଛି ଦେଖିବେ?
0: ମାଣ୍ଡିଆ ଧାନ, ଯେଉଁ ଲଘୁ ଧାନ, ସେମାନେ ସେ ଧାନ ବି ଆଣିଲି ରାୟଗଡ଼ାରୁ, କାଶୀପୁରରୁ ସେ ଧାନ ଆଣିଲି, ସେଇ ବିହନ ବୁଣିଲି। ସେଟା ହଉଛି ଏତେ ସୁନ୍ଦର ବାସ୍ନା ସେ ଚାଉଳ, ବାସୁମତୀ ନୁହେଁ କିନ୍ତୁ ସେ ଚାଉଳ ବାସ୍ନା।
1: ଆଚ୍ଛା,
0: ଏବଂ ସେଇ ଚାଉଳ, ସେଇ ଧାନ ମୁଁ ଚାଷ କଲି। ସୁନ୍ଦର କ୍ଷୀରି ହବ, ସୁନ୍ଦର ପ୍ରସାଦ ବି ହବ, ତା ପାଇଁ ବେଶୀ ମଧ୍ୟ ଖର୍ଚ୍ଚ ବି ନାହିଁ।
1: ଛୁଟି ସମୟକୁ ଆପଣ ସଦ୍ବିନିଯୋଗ କରିଦେଲେ,
0: ସବୁବେଳେ ଆଦିବାସୀ ଅଞ୍ଚଳର କଟା
1: କି ଆଜ୍ଞା, ଗଲେ କିଛି ଶିଖିଲେ ତାକୁ ଆଣି କିଛି ପ୍ରୟୋଗ।
0: ଆଜ୍ଞା,
1: ଆପଣ ଏବେ ନିଜେ କେତେ ଜମି ଚାଷବାସ କରୁଛନ୍ତି?
0: ବର୍ତ୍ତମାନ 3 ଏକର ଜମି ମୁଁ ଧାନ ଚାଷ ଆରମ୍ଭ କରିଛି ଏ ବର୍ଷ ପାଇଁ, ଏବଂ 2 ଗୁଣ୍ଠ ଜମିରେ ଭେଣ୍ଡି ଆଉ ବାଇଗଣ, ଜହ୍ନି, କଲରା, ଛଞ୍ଚିଣା, ଶାଗ କିଛି ଲଗେଇଥିଲି, ସେମାନେ ପୋକ ଲାଗଗଲା। ତାର କାରଣ ହେଉଛି ଅତ୍ୟଧିକ ବର୍ଷା ଯୋଗୁଁ।
1: ପାଣି ସଂରକ୍ଷଣର କଥା ଆପଣ କିଛି ସମୟ ପୂର୍ବରୁ କହୁଥିଲେ।
0: ଆଜ୍ଞା,
1: କ'ଣ ନିଜେ ପୋଖରୀଟିଏ କରିଛ?
0: ପୋଖରୀ ଅଛି।
1: କ'ଣ ପୋଖରୀ ମାଛ ଚାଷ ନା?
0: ମାଛ ଚାଷ ହେଇପାରୁନି, କାରଣ ଟିକେ ମାଛ ଚାଷ ପାଇଁ ମଧୁର ଜଳ ଟିକେ ଆବଶ୍ୟକ, ପାଣିଟା ଏତେ ମଧୁର ନହେଲେ ମଧ୍ୟ ଟିକେ ଖାର ଅଂଶ ରହେ, ତେଣୁକରି ମାଛ ବଢ଼ନ୍ତିନି ଭଲ। କୃଷି ପାଇଁ କିଛି ଅସୁବିଧା ହୁଏନି, କିନ୍ତୁ କଦଳୀ ଚାଷ,
1: କଦଳୀ ଚାଷ,
0: କଦଳୀ।
1: ଆଚ୍ଛା, ଜଳ ସଂରକ୍ଷଣର କେତେ ଆବଶ୍ୟକତା ଅଛି ଏଟାକୁ ନିଜେ ଆପଣ ଅନୁଭବ କରିଛନ୍ତି, ପ୍ରୟୋଗ କରିଛନ୍ତି?
0: ଆଜ୍ଞା, ଜଳ ବିହୁନେ ସୃଷ୍ଟି ନାଶ, ଜଳ ଗହଳେ ସୃଷ୍ଟି ନାଶ। ପାଣି ଆମ ପାଇଁ ନିହାତି ଜରୁରୀ, ଆମ ପାଇଁ, କୃଷି କାର୍ଯ୍ୟ ପାଇଁ, ସବୁ ପାଇଁ ପାଣି ନିହାତି ଆବଶ୍ୟକ। ତେଣୁକରି ପାଣିକୁ ସଂରକ୍ଷଣ କରିବାକୁ ପଡ଼ିବ। ବର୍ଷା ଦିନରେ ଯୋଉ ପାଣିଟା ବୋହି ଯାଉଛି ତାକୁ ସଂରକ୍ଷଣ ମୁଁ ଯେତିକି ପାରୁଛି କରୁଛି।
1: ଉପାୟ କ'ଣଟା ଆପଣ ତ କରୁଛନ୍ତି, ଅନ୍ୟମାନଙ୍କ ପାଇଁ କ'ଣ କହିପାରିବେ?
0: ଯେ ଯେଉଁମାନଙ୍କର କିଛି କିଛି ପତିତ ଜମି ଅଛି ତାକୁ ପଡ଼ିଆ ନ ରଖି, ଧରନ୍ତୁ 2 ଏକର ଜମି ଅଛି, ମଝିରେ ଗୋଟେ ଛୋଟିଆ ଚୁଆଁ ଖୋଳିଲେ ପାଣି ସଂରକ୍ଷିତ ହେଲା, ଏବଂ ତା ଚାରିପଟେ କୃଷି କାର୍ଯ୍ୟ ବି ହେଇପାରିଲା,
1: ଭୂତଳ ଜଳସ୍ତର ମଧ୍ୟ
0: ବୃଦ୍ଧି ପାଇବ।
1: ଏଇଟା ବର୍ତ୍ତମାନ ବିଶ୍ୱସ୍ତରରେ ମଧ୍ୟ ଚିନ୍ତା କରିବାର ବିଷୟ ଆସି ପହଞ୍ଚିଛି, ଏବଂ ଆମ ପୂର୍ବପୁରୁଷ ମାନେ ମଧ୍ୟ କରୁଥିଲେ। ଆମେ ଗୋଟେ ଗହୀରକୁ ପଶିଗଲେ ଆମେ ଦେଖୁଥିବା ନିହାତି 8-10-15 ଚୁଆ ବା ଚୌକା ଯାହାକୁ କହୁଛନ୍ତି ସେ ଖୋଳା ହେଇଥିବ, କୂଅଟିଏ ଥିବ, ଯଦ୍ୱାରା ପାଣିଟା ରହୁଥିଲା। ତ ଆପଣ ଭାବୁନାହାନ୍ତି ଯେ କୃଷକମାନେ ମଧ୍ୟ ନିଜ ଉଦ୍ୟମରେ କିଛି କରିବା କଥା?
0: ନିଶ୍ଚିତ ଭାବେ କୃଷକମାନେ ନିଜ ଉଦ୍ୟମରେ ନିଶ୍ଚିତ କିଛି କରିବା କଥା, ଏବଂ କୃଷକମାନଙ୍କ ପାଇଁ ଆଜିକା ସମୟରେ ତାଙ୍କୁ ଗାଇଡ୍ କରିବା ପାଇଁ, ଉପଦେଶ ଦେବା ପାଇଁ, ଆପଣ ବିଶ୍ୱାସ କରିବେନି, ମୁଁ ପ୍ରତ୍ୟେକ ଦିନ କୃଷି ସଂସ୍ଥାରେ ଶୁଣେ ଆକାଶବାଣୀର, ଆକାଶବାଣୀ କଥା ଦ୍ୱାରା ମୁଁ ମଧ୍ୟ ଉପକୃତ ହେଇଛି। ଯୋଉ ଆଲୋଚନା ହୁଏ ସେ ମଧ୍ୟ ମୋତେ ସେଥିରୁ ମୁଁ ଅନୁପ୍ରାଣିତ ହେଇଛି ଅନେକ। ଏବଂ କୃଷକ ସବୁବେଳେ ସରକାରଙ୍କୁ ଯେ ଆମେ ଡିପେଣ୍ଡ କରିବା ତା ନୁହେଁ, ଆମକୁ କରିବାକୁ ପଡିବ। ଆମକୁ କିଛି କରିକି ଦେଖେଇବିଲେ, ଆମେ ଦେଖେଇ ପାରିବା ଯଦି, ତାହେଲେ ସରକାରୀ ସାହାଯ୍ୟ ନିଶ୍ଚିତ ଆମକୁ ମିଳିବ, କିନ୍ତୁ ଆମେ ସବୁବେଳେ ସରକାରଙ୍କୁ ଡିପେଣ୍ଡ କରିବା ଠିକ।
1: ଏମିତି ଅନେକ କିଛି ଆମ ପୂର୍ବଜମାନେ ଆମକୁ ଶିଖେଇ
0: ଯାଇଛନ୍ତି,
1: ଯୋଉଗୁଡ଼ିକୁ ଆମେ ଯଦି ଠିକ୍ରେ ଅନୁପାଳନ କରିବା ଆମେ ଲାଭବାନ ହେବାଟା ନିଶ୍ଚିତ। ବିଶ୍ୱର ସର୍ବାଧିକ ଯୁବଶକ୍ତି ମଧ୍ୟ ଭାରତରେ।

0: ଅଛନ୍ତି, ସେମାନଙ୍କୁ କ'ଣ ପରାମର୍ଶ ଦେବେ ଯଦ୍ୱାରା ସେମାନେ ଆତ୍ମନିର୍ଭରଶୀଳ ହେବେ, ସନ୍ତୁଷ୍ଟି ପାଇବେ ଏବଂ ସମାଜର ଗୋଟେ ଅଗ୍ରଗତି ହେବ, ଆମର ଆର୍ଥିକ ବିକାଶ ମଧ୍ୟ ହେବ?
1: ଯୁବ ସମାଜ ପାଇଁ ଏତିକି କହିବାକୁ ଚାହେଁ, ଆମର ଜଣେ ପ୍ରାକ୍ତନ କବି କହିଥିଲେ, ଯନ୍ତ୍ର ତୋତେ କି ମନ୍ତ୍ର ଦେଇଛି ମାଟିରେ ମଣିଷ ଆରେ, ମୁଗ୍ଧ ତୋହର ଚିତ୍ତ ଗହନ ହେଇଯି ପାରୁନଥିବାରେ, ଫେରିଆ ପୂର୍ବ ପଥେ ବୃଥାଠାରେ ଆଉ ଧାଇ ଯାହ ନେ ଯନ୍ତ୍ର ଧୂଆଁର ସାଥେ। ଆମକୁ ଯନ୍ତ୍ର ଧୂଆଁର ସାଥିରେ ଯିବାକୁ ପଡ଼ିବ, କିନ୍ତୁ ଯୁବ ସମାଜ କେବଳ ଚାକିରି ପଛରେ ନ ଗୋଡ଼େଇ, ସେଇ ବିଦ୍ୟା ସେଇ ବୁଦ୍ଧିକୁ ଯଦି ଆମେ କୃଷି କ୍ଷେତ୍ରରେ ହଉ, ସାମାଜିକ ସହାବସ୍ଥାନ କ୍ଷେତ୍ରରେ ହଉ ପ୍ରୟୋଗ କରିବା, ଆମେ ମଧ୍ୟ ଆତ୍ମନିର୍ଭରଶୀଳ ହେବା ସହିତ ପରିବାର ମଧ୍ୟ ଖୁସିରେ ରହିବେ ଏବଂ ଅଞ୍ଚଳ ମଧ୍ୟ ଖୁସିରେ ରହିବ,
0: ଏବଂ ନିଶ୍ଚିତ ଭାବରେ ଆମର
1: ଆର୍ଥିକ ବିକାଶ ହେବ, ରାଜ୍ୟର ମଧ୍ୟ ପ୍ରଗତି ହେବ।
0: ଶ୍ରୀଯୁକ୍ତ ପ୍ରତାପ କୁମାର ପଣ୍ଡା ଜଣେ ଅବସରପ୍ରାପ୍ତ ଶିକ୍ଷକ ଏବଂ ଜଣେ କୁଶଳୀ କୃଷକ ମଧ୍ୟ, ତା ସହିତ ଆଦିବାସୀ ସଂସ୍କୃତି ଉପରେ ଗବେଷଣା କରିଥିବା ଜଣେ ସାଧକ, ଅନେକ ଗୁଡ଼ିଏ ଟେଲିଫିଲ୍ମ ମଧ୍ୟ ଆପଣ ନିର୍ମାଣ କରିଛନ୍ତି, ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି, ଯୁବ ସମାଜ ପାଇଁ ଗୋଟିଏ ପ୍ରେରଣା ମଧ୍ୟ ସାଜିଛନ୍ତି ଆପଣ। ଆପଣଙ୍କର ଉତ୍ତରୋତ୍ତର ଉନ୍ନତି ଆମେ କାମନା କରୁଛୁ। ଆପଣଙ୍କର ଉପସ୍ଥିତି ପାଇଁ ଅନୁଷ୍ଠାନ ତରଫରୁ ଅଶେଷ ଧନ୍ୟବାଦ ଜଣାଉଛୁ ଆଜ୍ଞା, ନମସ୍କାର।
2: ଇଏ ଭାଇ, ଆଉ ଆମର ଭାଇ ତ ଭଲ ଭାବରେ ଚାଷବାସ କରୁଛନ୍ତି, ଦି ପଇସା ଭଲ ପାଉଛନ୍ତି, ଶିକ୍ଷକତା କରିଛନ୍ତି, ମାନେ ଜ୍ଞାନ ଅଛି। ମ
0: ଜ୍ଞାନକୁ ପୁଣି କାର୍ଯ୍ୟରେ ଲଗେଇଛନ୍ତି, ସଫଳ ହେଇଛନ୍ତି, ଅନ୍ୟମାନଙ୍କୁ ମଧ୍ୟ ସେଥିରେ ସାମିଲ କରୁଛନ୍ତି। ଆମ କିଷାନ ବାଣୀ କାର୍ଯ୍ୟକ୍ରମ ତରଫରୁ
2: ଆମ ଭାଇଙ୍କୁ ଆଉ ଥରେ ଧନ୍ୟବାଦ।
0: ବଜାର କଥା ଟିକେ ଅଛି ନା ନାଇଁ?
2: ଆଉ ବଜାର କଥା ନ ଜାଣିଲେ କେମିତି ହବ, ଶୁଣିବା ନା ସେ କଥା ଶୁଣିବା।
0: ହଉ,
3: କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧୀନସ୍ଥ ବିପଣନ ଓ ନିରୀକ୍ଷଣ ନିର୍ଦ୍ଦେଶାଳୟର ସୂଚନା ଅନୁସାରେ ଆମ ରାଜ୍ୟ ଓଡ଼ିଶା ପାଇଁ ବର୍ତ୍ତମାନ ପରିସ୍ଥିତିରେ ସର୍ବୋଚ୍ଚ ପନିପରିବାର ଦର ହେଉଛି ଆଳୁ କିଲୋ ପ୍ରତି 28-30 ଟଙ୍କା, ପିଆଜ କିଲୋ ପ୍ରତି 31-40 ଟଙ୍କା, ବିଲାତି ବାଇଗଣ କିଲୋ ପ୍ରତି 30-50 ଟଙ୍କା, ବାଇଗଣ କିଲୋ ପ୍ରତି 50-60 ଟଙ୍କା, କୋବି କିଲୋ ପ୍ରତି 60-70 ଟଙ୍କା, ବିନ୍ସ କିଲୋ ପ୍ରତି 80-95 ଟଙ୍କା, ଭେଣ୍ଡି କିଲୋ ପ୍ରତି 43-50 ଟଙ୍କା, କଖାରୁ କିଲୋ ପ୍ରତି 20-30 ଟଙ୍କା, ଝୁଡ଼ଙ୍ଗ କିଲୋ ପ୍ରତି 55-65 ଟଙ୍କା, ଜହ୍ନି କିଲୋ ପ୍ରତି 41-48 ଟଙ୍କା, କଲରା କିଲୋ ପ୍ରତି 44-52 ଟଙ୍କା, ଗାଜର କିଲୋ ପ୍ରତି 54-64 ଟଙ୍କା, ସଜନା ଛୁଇଁ କିଲୋ ପ୍ରତି 55-65 ଟଙ୍କା। ମନେ ରଖନ୍ତୁ, ଖାଉଟିମାନଙ୍କର ଆବଶ୍ୟକତା ଓ ପନିପରିବାର ଉପଲବ୍ଧତା ଅନୁସାରେ ବଜାର ଦର କମ୍ ବେଶୀ ହେବାର ସମ୍ଭାବନା ରହିଛି।
0: ନାଇଁ, ବଜାର ଦର କଥା ଜାଣିଲ, ଝିଅ ଘରକୁ ଯାଇଥିଲ, ରାତି ପାଇଲେ ଗମହା କୁନେଇ ପିଠାପଣା ହବ, ପାଣିପାଗର କଥା।
2: ହଁ, ଇଏ ଯୋଉ ସମୟ କେତେବେଳେ ଆସୁଛି, ଦୂରୁ କରି ଗାଳି ଦଉଛି, ପାଣିପାଗ ଶୁଣିବା ତାପରେ ଉଠିବା ଆଉ।
0: ହଉ, ଭାରତୀୟ ପାଣିପାଗ କେନ୍ଦ୍ର ତରଫରୁ ମିଳିଥିବା ସୂଚନା ମୁତାବକ ଆଗାମୀ 24 ଘଣ୍ଟା ଭିତରେ ରାଜ୍ୟର ପ୍ରାୟ ସମସ୍ତ ଜିଲ୍ଲାରେ ହାଲକା ଏବଂ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। କିଛି ସ୍ଥାନରେ 30-40 କିଲୋମିଟର ବେଗରେ ପବନ ବୋହିବାର ମଧ୍ୟ ସମ୍ଭାବନା ରହିଛି। ତେବେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାରେ ବର୍ଷାର ପରିମାଣ ଟିକେ ଅଧିକ ହେବାର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଶୁଣୁଥିଲେ କେତୋଟି ଦେଶ ବନ୍ଦନା, ଆକାଶବାଣୀ ଭବାନୀ ପାଟଣା ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତି ଗୀତ। କଣ୍ଠଦାନ କରିଛନ୍ତି ମହମ୍ମଦ ରଫି। ଶିଳ୍ପୀ ପ୍ରଥମେ ଗାଇଛନ୍ତି ପୁରାତନ ରଚନାରୁ, ସଙ୍ଗୀତରେ ସଜାଇଛନ୍ତି ଶ୍ୟାମ ଶର୍ମା।

ଆପଣ ଶୁଣିଛନ୍ତି କେତେବେଳେ ହିନ୍ଦୀ ଭକ୍ତି ଗୀତ। କଣ୍ଠଶିଳ୍ପୀ ହେଲେ ମହମ୍ମଦ ରଫି। ଶିଳ୍ପୀଙ୍କ କଣ୍ଠରେ ଏଥର ଆସନ୍ତୁ ଶୁଣିବା ଗୀତିକାରଙ୍କ ଆଉ ଏକ ରଚନା। ସଙ୍ଗୀତରେ ସଜେଇଛନ୍ତି ଖାୟାମ।

ଶିଳ୍ପୀଙ୍କ କଣ୍ଠରେ ଏଥର ଆସନ୍ତୁ ଶୁଣିବା ମଧୁକର ରାଜସ୍ଥାନୀଙ୍କ ଆଉ ଏକ ରଚନା, ସଙ୍ଗୀତରେ ସଜେଇଛନ୍ତି ଖାୟାମ।

ଶାସ୍ତ୍ରୀୟ ସଙ୍ଗୀତକ୍ରମରେ ଆପଣ ଶୁଣୁଛନ୍ତି ସୁରବାହାର ବାଦନ। ଶିଳ୍ପୀ ହେଲେ ଉସ୍ତାଦ ଇମ୍ରାତ ଖାନ। ଶିଳ୍ପୀ ଏଥର ପରିବେଷଣ କରିଛନ୍ତି ରାଗ ମଧୁବନ୍ତୀ।